ଆକାଶବାଣୀ ଜୟପୁର ଆଜି ମଙ୍ଗଳବାର 1948 ଶତାବ୍ଦ ଆଶ୍ୱିନ 16 ଦିନ 2026 ମସିହା ସେପ୍ଟେମ୍ବର ମାସର 29 ତାରିଖ ଆମ ପ୍ରିୟ ଶ୍ରୋତାମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଚ୍ଚ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଚ୍ଚ ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 5:57 ମାଙ୍ଗଳିକ

ଯେଉଁଠି ଭକ୍ତି ଅଛି ସେଇଠି ଭଗବାନଙ୍କର ଉପସ୍ଥିତି ଅନୁଭବ ହୁଏ। ମନରେ ଯେତେବେଳେ ଚିନ୍ତାର ଭାର ବଢ଼ିଯାଏ ଭଗବାନଙ୍କ ନାମ ହିଁ ଆମ ମନକୁ ଶାନ୍ତି ଦିଏ। ତେବେ ଆସନ୍ତୁ ଆଜିର ଏହି ଶୁଭ ସକାଳରେ କିଛି ସମୟ ପାଇଁ ସବୁ ଚିନ୍ତାକୁ ଦୂରରେ ରଖି ଭଗବାନଙ୍କ ଚରଣରେ ମନକୁ ସମର୍ପଣ କରିବା। ଶୁଣିବା ଏକ ସୁମଧୁର ଭକ୍ତିଗୀତ ଯାହାର ସ୍ୱରରେ ରହିଛି ଭକ୍ତି ଭାବନା ଓ ଆଶୀର୍ବାଦର ଅନୁଭବ। ନିଜସ୍ୱ ଗୀତ ରଚନାରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ଲକ୍ଷ୍ମୀନାରାୟଣ ବେହେରା।

ହେ ପ୍ରଭୁ ରଘୁନାଥ, ଦିଅ ଚରଣୀ ଶରଣ, ତୁମ ନାମ ଜପି ଜପି ବିତି ଯାଉ ଏ ଜୀବନ। ଜୀବନରେ ସୁଖ ହେଉ କି ଦୁଃଖରେ, ଆମ ମୁହଁରୁ ବାହାରି ଆସେ କେବଳ ଗୋଟିଏ କଥା, ହେ ପ୍ରଭୁ ତୁମେ ମୋ ସାଥିରେ ରୁହ। କାରଣ ଭଗବାନଙ୍କ ନାମରେ ଏମିତି ଏକ ଶକ୍ତି ଅଛି ଯାହା ଥକିଯାଇଥିବା ମନକୁ ପୁଣି ଆଶା ଦିଏ, ଆଉ ଭାଙ୍ଗିଯାଇଥିବା ହୃଦୟକୁ ପୁଣି ହସିବା ଶିଖାଏ। ତେବେ ଆସନ୍ତୁ ସେହି ପବିତ୍ର ନାମକୁ ହୃଦୟରେ ଧରି ଶୁଣିବା ଅନ୍ୟ ଏକ ଭକ୍ତିଗୀତ। ପୁରାତନ ରଚନାରୁ ଏଥର ଶିଳ୍ପୀ ହେଲେ ସାଧନା ଦାସ।

ଆପଣମାନେ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଜୀବନର ପ୍ରତିଟି ଚଲାପଥରେ ତୁମେ ହିଁ ତ ଏକା ସାହା ଭରସା, ତୁମେ ହିଁ ତ ନିରାଶା ମନରେ ଆଶାର ଆଲୋକଟିଏ ପ୍ରଭୁ। ତୁମେ ସର୍ବମୟ, ତୁମେ ନିରାମୟ, ତୁମେ ଭାବମୟ, ତୁମରି ଚରଣ ତଳେ ଏତିକି କାମନା ଏ ଜଗତର କଲ୍ୟାଣ ହେଉ। ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଗୀତରଚନାରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ଭିକାରୀ ଚରଣ ବଳ।

ଶୁଣିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 153 ଭାଗ।

ଦୁର୍ବାସଣ୍ଡ ଯେ ଜନ ବଜ୍ରକଣ୍ଟକ ଶାଳମଳିରେ ଆରୋହ କରନ୍ତି ତାହାରେ ଯେ ରାଜ ପୁରୁଷ ଅପର କରନ୍ତି ଧର୍ମ ସେତୁ ଦୂର ଧର୍ମ ଆଚରେ ଯେ ହୁନର ତାକୁ ହିଂସନ୍ତି ଯେ ପାମର ସେ ଅନ୍ତେ ବୈତରଣୀରେ ପାପିଷ୍ଠେ ପଡ଼ନ୍ତି ନିର୍ଭରେ ନିରୟ ପରୀକ୍ଷା ଯାହାର ଏମନ୍ତ ଯେଉଁ ନଦୀବର ତହିଁର ଜଳ ଜନ୍ତୁ ମାନ ପାପୀଙ୍କୁ କରନ୍ତି ଭକ୍ଷଣ ମୂତ୍ର ପୁରୁଷ ଯେ ଶୋଣିତ ନଖ ମେଦ ଅସ୍ଥି ବହୁତ ଏଥି ପରିଣ ତାପ ପାଇ ବାସନା କର୍ମ ସୁମରଇ ବୃଷଳି ଗମନ ଯେ କରେ ଶୌଚ ଆଚାର ପରିହରେ ନିର୍ଲଜ ଭାବକୁ ବହି ନିତ୍ୟ ନିୟମକୁ ଛାଡ଼ଇ ଅନ୍ତେ ସେ ପୁୟ ଦେ ପରଇ ଶ୍ରେଷ୍ମା ଯେ ମଳ ମୂତ୍ର ଜହି ଅତି ବିଭତ୍ସ ଯେ ଭୋଜନ ତାହାକୁ ଭୁଞ୍ଜଇ ସେ ଜନ।

0: ଦୁର୍ଲଭ ଯୁଗ ଧରି ସୁଖେ ତରିବ ଭବବାରି ତା ବିନୁ ଅନ୍ୟ ଗତି ନାହିଁ ତ୍ରାହୀ କରିବେ ଭାବଗ୍ରାହୀ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପଞ୍ଚମ ସ୍କନ୍ଧେ ନରକାନୁ ବର୍ଣ୍ଣନମ ନାମ ଷଡ଼ବିଂଶୋ ଅଧ୍ୟାୟଃ।
1: ଏଇଠି ଶେଷ ହେଲା ପଞ୍ଚମ ସ୍କନ୍ଧ। ଏହାପରେ ପରୀକ୍ଷିତ ନର୍କ ଯନ୍ତ୍ରଣାରୁ ରକ୍ଷା ପାଇବାର ଉପାୟ ଜାଣିବାକୁ ଚାହିଁବେ ଏବଂ ଶ୍ରୀ ଶୁକମଣି ପ୍ରାୟଶ୍ଚିତ ବିଧାନ କଥା କହିବେ।
2: ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ ଶୁଣିଲେ। ଆଜି ଶୁଣିଲେ ଏହାର 153ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନ କରିଛନ୍ତି ଦମୟନ୍ତୀ ବୈକାର।
3: ସେଦିନ ସନ୍ଧ୍ୟାରେ ମିଥିଲାର ରାଜମହଲ ପୂରାପୂରି ଶାନ୍ତ ଥିଲା। ସୂର୍ଯ୍ୟ ଧୀରେ ଧୀରେ ପଶ୍ଚିମ ଦିଗକୁ ଯାଉଥିଲେ। ରାଜମହଲର ଉଦ୍ୟାନରେ ବୃକ୍ଷ ସବୁଙ୍କର ଛାୟା ଲମ୍ବିବାରେ ଲାଗିଥିଲା। ଉଦ୍ୟାନରେ ଏକ ଅପୂର୍ବ ଶାନ୍ତି ସମାହିତ ଥିଲା। ମହର୍ଷି ଅଷ୍ଟବକ୍ର ଗୋଟିଏ ବୃକ୍ଷମୂଳେ ଶାନ୍ତ ଭାବରେ ବସିଥିଲେ। ରାଜା ଜନକ ତାଙ୍କ ସମ୍ମୁଖରେ ଆସି ବିନମ୍ରତା

0: ସହ ବସିପଡ଼ି ପଚାରିଲେ, ହେ ଗୁରୁଦେବ, ମନୁଷ୍ୟ ନିଜ ଜୀବନରେ ଅନେକ ପ୍ରକାର ଧର୍ମକର୍ମ କରେ, ଦେବତାଙ୍କୁ ପୂଜାର୍ଚ୍ଚନା କରେ, ମନ୍ଦିର ଯାଏ, ମନ୍ତ୍ର ଜପ କରେ, ଦାନ କରେ, ତୀର୍ଥ କରେ, କିନ୍ତୁ ମୁଁ ଦେଖିଛି ଯେତେବେଳେ ପିତୃପକ୍ଷ ଆସେ ଲୋକଙ୍କ ମନରେ ଏକ ଅଲଗା ଭାବ ଉତ୍ପନ୍ନ ହୁଏ। କିଏ ଶ୍ରାଦ୍ଧ କରନ୍ତି, କିଏ ତର୍ପଣ କରନ୍ତି, କିଏ ନିଜ ପୂର୍ବଜଙ୍କୁ ସ୍ମରଣ କରନ୍ତି, ତ ଆଉ କିଏ ଏହା ଭାବି ଭୟଭୀତ ହୁଅନ୍ତି ଯଦି ପିତୃଲୋକ ପାଇଁ କିଛି ନ କରାଯାଏ ତେବେ ତାଙ୍କ ଜୀବନ ବାଧାରେ ଭରିଯିବ। ମୁଁ ଜାଣିବା ପାଇଁ ଚାହେଁ ବାସ୍ତବରେ ଏହି ପିତୃପକ୍ଷ କ'ଣ ଅଟେ। ଏହା କେବଳ ଏକ ଧାର୍ମିକ ପରମ୍ପରା ନା ଏହା ଭିତରେ ମନୁଷ୍ୟ ଜୀବନ ପାଇଁ କୌଣସି ଗଭୀର ଆଧ୍ୟାତ୍ମିକ ସନ୍ଦେଶ ଲୁଚିଛି। ମହର୍ଷି ଅଷ୍ଟବକ୍ର ସ୍ମିତହାସ୍ୟ ଦେଲେ, କହିଲେ, ହେ ରାଜନ, ଯେଉଁ ମନୁଷ୍ୟକୁ କେବଳ ଦେଖାଯାଉଥିବା ବସ୍ତୁ ହିଁ ସତ୍ୟ ଲାଗେ ସେ ନିଜ ଜୀବନର ବହୁତ ବଡ଼ କାହାଣୀ ଭୁଲିଯାଏ। ମନୁଷ୍ୟ ଏକୁଟିଆ ଏହି ସଂସାରକୁ ଆସିନାହିଁ, ତା ଶରୀର ସ୍ୱୟଂ ତାର ନୁହେଁ, ତା ନା ସ୍ୱୟଂ ତାକୁ ମିଳିନି, ତା ଭାଷା, ସଂସ୍କାର, ପରିବାର, ପରମ୍ପରା ଆଉ ଜୀବନର ପ୍ରାରମ୍ଭିକ ଶିକ୍ଷା ଏହି ସବୁରି ପଛରେ କେବଳ ଅନେକ ପିଢ଼ିର ଯୋଗଦାନ ଅଛି। ତୁମେ ଆଜି ଯେଉଁ ସ୍ଥାନରେ ଠିଆ ହୋଇଛ ତା ପଛରେ କେବଳ ତୁମର ବର୍ତ୍ତମାନର ପରିଶ୍ରମ ନୁହଁ, ତା ପଛରେ ତୁମ ମାତାପିତା ଅଛନ୍ତି, ତାଙ୍କ ପଛରେ ତାଙ୍କ ମାତାପିତା ଅଛନ୍ତି, ଆଉ ତାଙ୍କ ମାତାପିତା ପଛରେ ଅଗଣିତ ପିଢ଼ି ଅଛନ୍ତି। ସେଥିପାଇଁ ପିତୃସ୍ମରଣର ପ୍ରଥମ ଅର୍ଥ ହେଲା ନିଜ ଅସ୍ତିତ୍ୱର ଜଡ଼କୁ ସ୍ୱୀକାର କରିବା। ପିତୃପକ୍ଷ ମନୁଷ୍ୟକୁ ଏହା ସ୍ମରଣ କରିବାର ଅବସର ଦିଏ କି ମୁଁ ଏକୁଟିଆ ନୁହଁ, ମୋ ଜୀବନ ପଛରେ ଏକ ଲମ୍ବା ପିଢ଼ି ଲମ୍ବିଛି। ଋଷି ଅଷ୍ଟବକ୍ର ପୁଣି କହିଲେ, ରାଜନ, ଯେତେବେଳେ କୌଣସି ବୃକ୍ଷ ଫଳ ଦିଏ, ଫଳ ଦେଖି ବୃକ୍ଷର ପ୍ରଶଂସା କରାଯାଏ ନା, ତାର ଚେର ମୂଳକୁ ବି ମନେ ପକାଇବାକୁ ପଡ଼େ। ଚେର ଦେଖାଯାଏ ନାହିଁ, କିନ୍ତୁ ବୃକ୍ଷର ଜୀବନ ଚେର ସହ ଜଡ଼ିତ। ଠିକ୍ ସେହିପରି ଆମ ପୂର୍ବଜ ଆମ ସମ୍ମୁଖରେ ଉପସ୍ଥିତ ନ ରହିବି ଆମ ଜୀବନର ବଂଶ ପରମ୍ପରା ସହ ଜଡ଼ିତ। ସେଥିପାଇଁ ପିତୃପକ୍ଷ କେବଳ କୌଣସି ଗୋଟିଏ ବିଶେଷ କର୍ମ ନୁହଁ, ଏହା ସ୍ମରଣର ସଂସ୍କୃତି ଅଟେ, ଏହା କୃତଜ୍ଞତାର ସଂସ୍କୃତି ଅଟେ, ଏହା ଆମ ଜୀବନର ଜଡ଼କୁ ପ୍ରଣାମ କରିବାର, ସମ୍ମାନ କରିବାର ଅବସର ଅଟେ। ରାଜା ଜନକ କିଛି ସମୟ ମୌନ ରହି ପୁଣି ପଚାରିଲେ, ହେ ଗୁରୁଦେବ, ଯଦି ପିତୃପକ୍ଷର ମୁଖ୍ୟ ଭାବ ସ୍ମରଣ ଆଉ କୃତଜ୍ଞତା ଅଟେ, ତେବେ ଶ୍ରାଦ୍ଧ ଆଉ ତର୍ପଣର କ'ଣ ମହତ୍ୱ ରହିଛି? କ'ଣ ମନ ହିଁ ମନ ପୂର୍ବଜଙ୍କୁ ସ୍ମରଣ କରିବା ପର୍ଯ୍ୟାପ୍ତ ଅଟେ, ନା ଶାସ୍ତ୍ରୀୟ ପରମ୍ପରାରେ ଉଲ୍ଲେଖ ଥିବା ଧର୍ମ ବି ଆବଶ୍ୟକ ଅଟେ? ରାଜନ, ମନୁଷ୍ୟ କେବଳ ବିଚାରରେ ବଞ୍ଚେ ନାହିଁ, ବିଚାର ଯେତେବେଳେ କର୍ମରେ ମିଶେ ସେତେବେଳେ ଜୀବନରେ ସଂସ୍କାର ଆସେ। ସେଥିପାଇଁ ଆମ ପରମ୍ପରା ସ୍ମରଣକୁ କର୍ମରେ ଯୋଡ଼ି ରଖେ। ଶ୍ରଦ୍ଧାର ଏକ ଗଭୀର ଭାବ ଅଛି, ଶ୍ରଦ୍ଧାରେ କରାଯାଇଥିବା ସ୍ମରଣ ଆଉ ତର୍ପଣର ଭାବ ଅର୍ପଣ ଅଟେ। ସନ୍ତୋଷରେ ଏବଂ କୃତଜ୍ଞତା ସହ ନିଜ ପୂର୍ବଜଙ୍କୁ ସ୍ମରଣ କରିବା, ଏହି କର୍ମର ବିଧି ଅଲଗା ଅଲଗା ପରମ୍ପରାରେ ଭିନ୍ନ ହୋଇପାରେ। ସେଥିପାଇଁ ଯାହାକୁ ଶାସ୍ତ୍ରୀୟ ଅନୁସାରେ ଶ୍ରାଦ୍ଧ କରିବାର ଅଛି ସେ ନିଜର କୁଳାଚାର କିମ୍ବା ଯୋଗ୍ୟ ଆଚାର୍ଯ୍ୟଙ୍କ ଉପଦେଶ ଅନୁସାରେ ବିଧି କରିପାରିବେ, କିନ୍ତୁ କର୍ମର ବାହ୍ୟ ବିଧି ସହ ତାର ଭିତରର ଭାବକୁ ବି ବୁଝାଇବା ଦରକାର। ଯଦି କୌଣସି ବ୍ୟକ୍ତି ତର୍ପଣ କରେ ଓ ସେହିଦିନ ନିଜର ଜୀବିତ ମାତାପିତାଙ୍କୁ କଠୋର ବ୍ୟବହାର କରେ, ସେ ମନେ ରଖିବା ଉଚିତ ଯେ ବାସ୍ତବରେ ସେ ପିତୃଶ୍ରାଦ୍ଧ କରୁଛି ନା କେବଳ ପରମ୍ପରାର ରକ୍ଷା କରୁଛି। ତେଣୁ ପିତୃଶ୍ରାଦ୍ଧର ବାସ୍ତବିକ ପ୍ରଭାବ ସେତେବେଳେ ଦେଖାଯାଏ ଯେତେବେଳେ ଆମ ଜୀବନର ଆଚରଣରେ ଓହ୍ଲେଇ ଆସେ। ଦୀପଟିଏ ଜଳେଇବା ମାନେ ଦୀପଟିଏ ଜାଳିବା ନୁହଁ, ତା ଅର୍ଥ ହେଲା ଅନ୍ଧକାରରେ ପ୍ରକାଶ ଆଣିବା। ଠିକ୍ ସେମିତି ଶ୍ରାଦ୍ଧର ଅର୍ଥ କେବଳ ଏକ ପରମ୍ପରା କି କର୍ମକୁ ପୂରା କରିବା ନୁହଁ, ତା ଅସଲି ଅର୍ଥ ହେଉଛି ନିଜ ଭିତରେ କୃତଜ୍ଞତାର ପ୍ରକାଶ ଆଣିବା। ତେଣୁ ରାଜନ, ପିତୃପକ୍ଷ ଆମକୁ ଅତୀତକୁ ସମ୍ମାନ ଦେବା ପାଇଁ ଅବସର ଦିଏ। ଯେମିତି ନଦୀଟିଏ ନିଜ ପଛରେ ବହୁଥିବା ଜଳକୁ ରଖେ ନାହିଁ, ତାକୁ ଆଗକୁ ବଢ଼ିବାକୁ ଦିଏ, ସେମିତି ପିଢ଼ି ପରେ ପିଢ଼ି ମନୁଷ୍ୟ ପରସ୍ପର ସହ ବନ୍ଧା ଆଜୀବନ। ମିଥିଲାର ରାଜ ଉଦ୍ୟାନରେ ରାତ୍ରି ଆସିସାରିଥିଲା।
1: ଶୁଣିଲେ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ଦମୟନ୍ତୀ ପୈକାର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

0: ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଜାଣିବା ଝୁଡ଼ୁଙ୍ଗ ଚାଷ ବିଷୟରେ। ଝୁଡ଼ୁଙ୍ଗ ହେଉଛି ଓଡ଼ିଶାର ଏକ ଲୋକପ୍ରିୟ ପନିପରିବା। ଏହାକୁ ବର୍ଷାଦିନ ଏବଂ ଗ୍ରୀଷ୍ମ ଋତୁରେ ସହଜରେ ଚାଷ କରାଯାଇପାରେ। ଏଥିପାଇଁ ମାଟି ହେଉଛି ବାଲିଆ ଦରସାଠାରୁ ଆରମ୍ଭ କରି ଲାଲ ମାଟି ଏହି ଚାଷ କରିବା ପାଇଁ ଉପଯୁକ୍ତ। ଏଥିପାଇଁ ଜଳବାୟୁ ହେଉଛି ଗରମ ଏବଂ ଆର୍ଦ୍ର ପାଣିପାଗ ସବୁଠାରୁ ଭଲ। ବିହନ ବୁଣିବା ତ ସବୁ ଚାଷ ପାଇଁ ପ୍ରଣାଳୀ ଥାଏ। ଏଥିପାଇଁ ବିହନ ବୁଣିବା ପ୍ରଣାଳୀ ହେଉଛି ଲାଇନ୍ରେ ବିହନ ବୁଣିବା ସବୁଠାରୁ ଉତ୍ତମ। ଧାଡ଼ିକୁ ଧାଡ଼ି ଦୂରତା 45-60 ସେଣ୍ଟିମିଟର ଏବଂ ଗଛକୁ ଗଛ ଦୂରତା 15-20 ସେଣ୍ଟିମିଟର ରଖିବା ଉଚିତ। ଲଗାଣ ବର୍ଷାରୁ ରକ୍ଷା ପାଇବା ପାଇଁ ଜମିରେ ପାଣି ଜମି ନ ରହିବା ଭଳି ନିଷ୍କାସନ ବ୍ୟବସ୍ଥା ରଖିବା। ଏଥିପାଇଁ ସାର ଆଉ ପାଣି ପରିଚାଳନା କିପରି କରାଯିବ। ଜମି ପ୍ରସ୍ତୁତି ସମୟରେ ଏକର ପ୍ରତି 4-5 ଟନ୍ ପଚା ଗୋବର ସାର ମିଶାଇବା। ମାଟିର ଆର୍ଦ୍ରତା ଦେଖି ଗ୍ରୀଷ୍ମ ଦିନେ 5-7 ଦିନ ବ୍ୟବଧାନରେ ଏବଂ ବର୍ଷା ଦିନେ ଆବଶ୍ୟକତା ଅନୁଯାୟୀ ପାଣି ଦେବା। ବିହନ ବୁଣିବାର ପ୍ରାୟ 50-60 ଦିନ ମଧ୍ୟରେ ଫୁଲ ଫୁଟିବା ଆରମ୍ଭ ହୋଇଥାଏ ଏବଂ ତାପରେ ତଟକା ଝୁଡ଼ୁଙ୍ଗ ଅମଳ କରିହେବ। ଉନ୍ନତ ବିହନ କିସମ, ଉନ୍ନତ କିସମ ହେଉଛି ଆର୍କା ଗରିମା, ପୁଷା କମଲ, କାଶୀ କାଞ୍ଚନ ଏବଂ ଓଡ଼ିଶା ସ୍ଥାନୀୟ କିସମ ଉତ୍କଳ ମାଣିକ। ବିହନ ପରିମାଣ ଏକର ପ୍ରତି ପ୍ରାୟ 8-10 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ବିହନ ବୁଣିବା ଆଗରୁ ସବୁଠାରୁ ଜରୁରୀ ବିଷୟ ହେଉଛି ବିହନ ବିଶୋଧନ କିପରି କରିବା। ଗଛକୁ ରୋଗମୁକ୍ତ ରଖିବା ପାଇଁ ବୁଣିବା ପୂର୍ବରୁ ପ୍ରତି କିଲୋ ବିହନରେ 3 ଗ୍ରାମ ଥାଇରାମ କିମ୍ବା କାପ୍ଟାନ ମିଶାଇ ବିଶୋଧନ କରିବା। ଏହାପରେ ବିହନକୁ ରାଇଜୋବିୟମ କଲଚର ସହ ଗୋଳାଇ ଛାଇରେ ଶୁଖାଇ ବୁଣିବା। ଏହାଦ୍ୱାରା ଗଛର ଗୁଣବତ୍ତା ବଢ଼ିଥାଏ। ରୋଗ ଓ ପୋକ ପରିଚାଳନା, ଯୌପୋକ ଗଛର ସବୁ ରସ ଶୋଷି ନିଏ। ଏଥିପାଇଁ ନିମ୍ବ ଆଧାରିତ କୀଟନାଶକ କିମ୍ବା ନିମାଜୋଲ ସ୍ପ୍ରେ କରିବା। ପତ୍ରପୋଡ଼ା ଓ ଚିତ୍ରା ରୋଗ, ଏହି କବକଜନିତ ରୋଗ ପାଇଁ ମାଙ୍କଜେବ 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ଗଛରେ ସ୍ପ୍ରେ କରିବା। ଘାସ ବାଛିବା, ବିହନ ବୁଣିବାର 20-25 ଦିନ ମଧ୍ୟରେ ପ୍ରଥମ ଥର ଏବଂ 40-45 ଦିନ ମଧ୍ୟରେ ଦ୍ୱିତୀୟ ଥର କଡ଼ାକଷା କରି ଘାସ ସଫା କରିବା। ଯଦି ଆମେ ଘରବାଡ଼ିରେ ଝୁଡ଼ୁଙ୍ଗ ଚାଷ କରିବା ତାହେଲେ ବହୁତ ସହଜ ଆଉ ଲାଭଦାୟକ। କମ୍ ଜାଗାରେ ପରିବାର ପାଇଁ ପ୍ରଚୁର ତଟକା ପନିପରିବା ମିଳିପାରିବ। ଏଥିପାଇଁ ଜାଗା ଆଉ ମାଟି ପ୍ରସ୍ତୁତ କରିବା, ସୂର୍ଯ୍ୟକିରଣ ବାଡ଼ିର ଯେଉଁ ଜାଗାରେ ଦିନକୁ ଅତି କମ୍ରେ 5-6 ଘଣ୍ଟା ଭଲ ଖରା ପଡ଼ୁଥିବ ସେହିଭଳି ସ୍ଥାନ ଜାଗା ବାଛିବା ଦରକାର। ମାଟିକୁ ଭଲ ଭାବରେ କଡ଼ାଖସା କରି ସେଥିରେ ଘରର ପନିପରିବା ଚୋପାରୁ ପ୍ରସ୍ତୁତ କମ୍ପୋଷ୍ଟ କିମ୍ବା ଗୋବର ସାର ଭଲ ଭାବରେ ମିଶାଇବା। ବାଡ଼ିରେ ଛୋଟ ଛୋଟ ଧାଡ଼ି କରିବା। ଗୋଟିଏ ମଞ୍ଜିରୁ ଅନ୍ୟ ମଞ୍ଜିର ଦୂରତା ପ୍ରାୟ 4-6 ଇଞ୍ଚ ରଖିବା। ଯଦି ମାଟି ଜାଗା ନାହିଁ ତେବେ 12 ଇଞ୍ଚର ଟବ୍ ବା ଗ୍ରୋ ବ୍ୟାଗ୍ରେ ମଧ୍ୟ 2-3 ମଞ୍ଜି ଲଗାଇ ପାରିବା। ଝୁଡ଼ୁଙ୍ଗ ଗଛଗୁଡ଼ିକ ଲଟା ଜାତୀୟ ହୋଇଥିବାରୁ ଏହାକୁ ମାଡ଼ିବା ପାଇଁ ବାଉଁଶ ବାଡ଼ି, କାଠି କିମ୍ବା ସୂତା ଜାଲର ଆଶ୍ରୟ ନେବା। ଗଛ ସିଧା ମାଡ଼ିଲେ ଫଳ ଭୂଇଁରେ ଛୁଇଁ ସଢ଼େ ନାହିଁ ଏବଂ ଅଧିକ ଫଳେ। ଯଦି ଗଛରେ କିଛି ପୋକ ଲାଗେ, ଗଛରେ ପୋକ ନ ଲାଗିବା ପାଇଁ ପ୍ରତି 10-15 ଦିନରେ ନିମ୍ବ ପତ୍ର, ସିଝା ପାଣି କିମ୍ବା ନିମ୍ବ ତେଲ ସ୍ପ୍ରେ କରିବା। ପତ୍ରରେ କଳା ଯୌପୋକ ଲାଗିଲେ ସକାଳୁ ଶୀତଳ ସମୟରେ ଅଳ୍ପ ଚୁଲି ପାଉଁଶ ଗଛ ଉପରେ ପକାଇଲେ ପୋକ ମରିଯାଆନ୍ତି।
0: ଶୁଣିଲେ ଆଜି ସକାଳର ଚାଷବାସ କଥା। ଆଜି ଏଥିରେ ଶୁଣିଲେ ଝୁଡ଼ୁଙ୍ଗ ଚାଷ ସମ୍ପର୍କରେ। ଉପସ୍ଥାପନାରେ ଥିଲେ ସ୍ୱାଗତିକା ପାଣିଗ୍ରାହୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆଦିବାସୀ

0: ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଆଜି ଏଥିରେ ଶୁଣନ୍ତୁ ଅମାନତ୍ୟ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଶିବରାମ ଅମାନତ୍ୟ ଏବଂ ସାଥୀମାନେ କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସୁଜାତା ଆଚାରୀ ତାହେଲେ ଶୁଣିବା ରିଞ୍ଜୋଡ଼ି କାର୍ଯ୍ୟକ୍ରମ
1: ଆଜି ଆପଣମାନେ ଶିବରାମ ଅମାନତ୍ୟ ଏବଂ ତାଙ୍କ ସାଥୀ ଗାଇଥିବା ଅମାନତ୍ୟ ସମ୍ପ୍ରଦାୟର ଗୀତ ଶୁଣିବେ ପ୍ରଥମେ ପହିଲି ଉଆଁସ ପର୍ବ ସମୟର ଗୀତଟିଏ ଶୁଣନ୍ତୁ ଏହି ପର୍ବ ଦିନ ପୁଅ ଝିଅ ମିଶି ମାଛ ଧରା ଗୀତ ଗାଆନ୍ତି ଏବଂ ଗାଁ ଦାଣ୍ଡରେ ନାଚନ୍ତି।

0: प्रतिक्षेप स्पर्धायां भारतस्य द्वे पदके प्राप्ते। यशवीर सिंहेन रजत पदकं तथा रोहित यादवेन कांस्य पदकं अवाप्तम्। इति वार्ताः।
1: ସଂସ୍କୃତରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25ରେ ବର୍ଣ୍ଣାଳୀରେ ଶୁଣିବେ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର। ଏଥିରେ ଗାଁ କାହାଣୀରେ ଶୁଣିବେ ଡଙ୍ଗରପାଉଁସୀ ଗାଁ ସମ୍ପର୍କରେ। ବିଶେଷ ପ୍ରସଙ୍ଗରେ ଶୁଣିବେ ଆମ ଅଞ୍ଚଳର ଯୁବଶିଳ୍ପୀ ପ୍ରେମ କୁମାର ଭୟାଙ୍କ ସହ ସାକ୍ଷାତକାର। ସକାଳ 8:30ରେ ଶୁଣିବେ ସ୍ୱରଲହରୀ କାର୍ଯ୍ୟକ୍ରମ। ଆଜି ପାଇଁ ଶିଳ୍ପୀ ହେଲେ ପ୍ରଦୀପ କୁମାର ମିଶ୍ର ଏବଂ ରୀନା ମହାପାତ୍ର। ସକାଳ 8:45ରେ ପ୍ରଚାର କରିବ କେତୋଟି ସୁଗମ ସଙ୍ଗୀତ। ସକାଳ 9:00ରେ ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବନମଲ୍ଲିକା ପ୍ରଚାର କରିବ ସକାଳ 9:30ରେ। ଏଥିରେ ଶୁଣିବେ ଗୋପାଳଚନ୍ଦ୍ର ସାହୁଙ୍କ ସହ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05ରେ, ଦିନ 12:00ରେ ଏବଂ ଦିନ 2:15ରେ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ସକାଳ 10:30ରେ। ଆଜି ଦିନ 11:00ରେ ଶୁଣିବେ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ୍। କନ୍ଦଭାଷାର କାର୍ଯ୍ୟକ୍ରମ ପୁନେଲେଞ୍ଜୁ ଶୁଣିବେ ଦିନ 12:30ରେ। କେତୋଟି ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50ରେ। ହିନ୍ଦୀ ସୁଗମ ସଙ୍ଗୀତ ଶୁଣିବେ ଦିନ 1:05ରେ। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ ଶୁଣିବେ ଦିନ 1:20ରେ। ଏଥିରେ ଶୁଣିବେ ନିୟମିତ ବ୍ୟାୟାମ ସମ୍ପର୍କରେ। ପରେ ଶୁଣିବେ ସାକ୍ଷାତକାରରେ ହୃଦ୍ଘାତ ଜନିତ ସମସ୍ୟାର କାରଣ ଓ ପ୍ରତିକାର ଏବଂ ପରେ ଶୁଣିବେ ଖାଦ୍ୟ ଅପଚୟ ରଖିବା କିପରି। ଅପରାହ୍ନ 5:00ରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସାକ୍ଷାତକାରରେ ଶୁଣିବେ ଖାଦ୍ୟ ଅପଚୟ ରଖିବାରେ ଯୁବପିଢ଼ିର ଭୂମିକା ସମ୍ପର୍କରେ। ପରେ ଜାଣିବା କଥାରେ ଶୁଣିବେ ରବି ଶାସ୍ତ୍ରୀ, ବିଶନ ସିଂ ବେଦୀ ଏବଂ ଶେଷରେ ଶୁଣିବେ ନିଯୁକ୍ତି ସୂଚନା। ଅପରାହ୍ନ 5:30 ପ୍ରଚାର କରିବ ହ୍ୟାଲୋ ଚୈତିଜନ କାର୍ଯ୍ୟକ୍ରମ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20ରେ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00ରେ ଏବଂ ରାତି 8:00ରେ। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ରିଲେ କରି ପ୍ରଚାର କରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିବେ ରାତି 7:30ରେ। ସ୍ୱଚ୍ଛ ଆମ ଭାରତ ଏହି କାର୍ଯ୍ୟକ୍ରମ ଶୁଣିବେ ରାତି 8:10ରେ। ଏଥିରେ ଶୁଣିବେ ଶୌଚାଳୟରେ ସ୍ୱଚ୍ଛତା ଓ ସୁରକ୍ଷିତ ବ୍ୟବହାର ସମ୍ପର୍କରେ ଏବଂ ପରେ ଶୁଣିବେ ସ୍ୱଚ୍ଛତା ଅଭିଯାନରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ଭୂମିକା ସମ୍ପର୍କରେ କିଛି ସୂଚନା। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30ରେ। କେତୋଟି ସୁଗମ ସଙ୍ଗୀତ ଶୁଣିବେ ରାତି 9:30ରେ। ରାତି 10:00ରେ ପ୍ରଚାର କରିବ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ,

0: ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନ ଶେଷ ହୋଇଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀର ଚାରିଟି କାର୍ଯ୍ୟଦିବସ ପୂର୍ବରୁ ଅଧିବେଶନ ସମାପ୍ତ ହୋଇଛି। ଗତକାଲି ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଚଳିତ ଅଧିବେଶନରେ ମୋଟ ପାଞ୍ଚଟି ବୈଠକ ବସିଥିଲା। ବହି ତ୍ରୁଟି, ଏମ୍ଏମ୍ଡିଆର୍ ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏହି ସ୍ୱଚ୍ଚକାଳୀନ ଅଧିବେଶନରେ ସାତଟି ବିଧେୟକ ଉପସ୍ଥାପିତ ହୋଇଥିବା ବେଳେ ଚାରିଟି ବିଧେୟକ ପାରିତ ହୋଇଛି। ଏହା ବ୍ୟତୀତ ଦୁଇଟି ଅଧ୍ୟାଦେଶ, ଏଗାରଟି ବାର୍ଷିକ ରିପୋର୍ଟ, ଛଅଟି ସିଏଜି ରିପୋର୍ଟ, ଛଅଟି କାଗଜ ଉପସ୍ଥାପନ ସହ ଗୋଟିଏ ମୁଲତବୀ ପ୍ରସ୍ତାବ ନୋଟିସ୍ ଗ୍ରହଣ କରାଯାଇଥିଲା। ଗତକାଲି ଶେଷ ଦିନରେ ଗୃହରେ ଚାରିଟି ବିଲ୍ ପାରିତ ହୋଇଥିଲା। ସେଗୁଡ଼ିକ ହେଉଛି ଓଡ଼ିଶା ରାଜ୍ୟ ବୃତ୍ତି ବ୍ୟାପାର ଆଜୀବିକା ଏବଂ ନିୟୋଜନ କର ବିଲ୍ 2026, ଭାରତୀୟ ଷ୍ଟାମ୍ପ ସଂଶୋଧନ ବିଲ୍ 2026, ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ୍ 2026 ଏବଂ ଓଡ଼ିଶା ଜନବିଶ୍ୱାସ ବିଲ୍ 2026। ଦକ୍ଷିଣ ପୂର୍ବ ରେଳପଥ ଅଧୀନ ବଡ଼ବିଲ୍, ବଲାଣୀ ଖାଦାନୀ ରେଳପଥର ଦୋହରୀକରଣ ପାଇଁ ଭାରତୀୟ ରେଳବାଇ ପକ୍ଷରୁ 122 କୋଟି ଟଙ୍କା ମଞ୍ଜୁର କରାଯାଇଛି। 6 କିଲୋମିଟର ବିଶିଷ୍ଟ ଏହି ପ୍ରକଳ୍ପ କେନ୍ଦୁଝର ଜିଲ୍ଲାରେ ନିର୍ମାଣ ହେବ। ପ୍ରକଳ୍ପଟି କାର୍ଯ୍ୟକ୍ଷମ ହେବା ପରେ ବାର୍ଷିକ ଅତିରିକ୍ତ 8.9 ନିୟୁତ ଟନ୍ ମାଲ୍ ପରିବହନ ଲକ୍ଷ୍ୟ ରଖାଯାଇଛି। ଏହାକୁ ଭାରତୀୟ ରେଳପଥର ଶକ୍ତି, ଖଣିଜ ଏବଂ ସିମେଣ୍ଟ କରିଡର ଭାବେ ଚିହ୍ନଟ କରାଯାଇ ବିକଶିତ କରାଯିବ। ରାଜ୍ୟରେ ସୁନାମି ପ୍ରସ୍ତୁତ ଗ୍ରାମ ସଂଖ୍ୟା 100କୁ ବୃଦ୍ଧି ପାଇଛି। ଚଳିତ ବର୍ଷ ୟୁନେସ୍କୋ ଆଇଓସି ପକ୍ଷରୁ 100ଟି ଉପକୂଳବର୍ତ୍ତୀ ଗ୍ରାମକୁ ସୁନାମି ପ୍ରସ୍ତୁତ ଗ୍ରାମ ଭାବେ ଘୋଷଣା କରାଯାଇଛି। ଭୁବନେଶ୍ୱର କନ୍ଭେନ୍ସନ୍ ସେଣ୍ଟରରେ ଜାତୀୟ ସୁନାମି ପ୍ରସ୍ତୁତ ବୋର୍ଡର ବୈଠକରେ ପର୍ଯ୍ୟାୟକ୍ରମେ 6ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ସୁନାମି ପ୍ରସ୍ତୁତ ଚିହ୍ନଟ କାର୍ଯ୍ୟକ୍ରମ ଲାଗୁ କରାଯାଇଥିବା ବେଳେ ଅନ୍ୟ 75ଟି ଗ୍ରାମରେ ଏହାକୁ ଲାଗୁ କରାଯିବ ବୋଲି କୁହାଯାଇଛି। 6ଟି ଉପକୂଳବର୍ତ୍ତୀ ଜିଲ୍ଲାର 381ଟି ସୁନାମି ପ୍ରବଣ ଗ୍ରାମ ଓ ଜନବସତିକୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର 12ଶ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ 13ଟି ବ୍ଲକର ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତାରେ ପ୍ରତିଭା ପ୍ରଦର୍ଶନ କରିଥିଲେ। ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଲାଗି ପରାମର୍ଶ ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ଝରି ଗାଁ ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବା ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକରେ ମଧ୍ୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ହୃତ୍ପିଣ୍ଡର ଯତ୍ନ ଏବଂ ହୃତ୍ପିଣ୍ଡ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ଲାଗି ଆଜି ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଗୋଟିଏ ବି ସ୍ପନ୍ଦନ ହରାନ୍ତୁ ନାହିଁ। 2000 ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି। ଉଚ୍ଚ ରକ୍ତଚାପ, ମଧୁମେହ, ଅତ୍ୟଧିକ କୋଲେଷ୍ଟ୍ରଲ, ମୋଟାପଣ, ମାନସିକ ଦୁଶ୍ଚିନ୍ତା, ଧୂମପାନ, କମ୍ ପରିଶ୍ରମ ଏବଂ ବଦଳୁଥିବା ଜୀବନଶୈଳୀ ପାଇଁ ଲୋକମାନେ ହୃଦ୍ରୋଗର ଶିକାର ହେଉଛନ୍ତି। ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ମ୍ୟାମାର ଉପକୂଳରେ ଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ସେହିପରି ଉତ୍ତର ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀର ଶାଖା, ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇ, ଦେବୀ, କୁଶଭଦ୍ରା ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର 5ଟି ବ୍ଲକର 306ଟି ବିଦ୍ୟାଳୟକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଆଜି ସକାଳ 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 629.67 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 4 ଲକ୍ଷ

0: 87,547 ଫୁଟ ଜଳ ପ୍ରବେଶ କରୁଥିବା ବେଳେ 28 ଗେଟ୍ ଦେଇ 455,252 ଫୁଟ ଜଳ ନିଷ୍କାସିତ ହେଉଛି। ଅପରପକ୍ଷରେ ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଗଭୀର ଅବପାତର ପ୍ରଭାବରେ 6 ଜିଲ୍ଲା ପ୍ରଭାବିତ ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରିତ କରିବା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମାଲକାନଗିରି ଜିଲ୍ଲାର 1,324 ଅଙ୍ଗନବାଡ଼ି କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଆଙ୍ଗନକା ଉତ୍ସବ ଏବଂ ମୋ ଅଙ୍ଗନବାଡ଼ି ମୋ ଦାୟିତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାପାନରେ ଚାଲିଥିବା ଦ୍ୱାଦଶ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 45 ବୃଦ୍ଧି ପାଇଛି। ଜାଭେଲିନ୍ ଥ୍ରୋରେ ଯଶବୀର ସିଂ ରୌପ୍ୟ ଓ ରୋହିତ ଯାଦବ କାଂସ୍ୟ ପଦକ ହାସଲ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ବିଶ୍ୱ ହୃତ୍ପିଣ୍ଡ ଦିବସର ତାତ୍ପର୍ଯ୍ୟ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ବିଶ୍ୱରଞ୍ଜନ ମିଶ୍ର।
2: ହୃଦ୍ରୋଗର ଭୟାବହତା ଓ ଏହାର ପ୍ରତିକାର ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ସେପ୍ଟେମ୍ବର 29 ଦିନକୁ ସାରା ବିଶ୍ୱରେ ବିଶ୍ୱ ହୃତ୍ପିଣ୍ଡ ଦିବସ ରୂପେ ପାଳନ କରାଯାଏ। ହୃଦ୍ରୋଗ ଆଧୁନିକ ଯୁଗର ଏକ ମହାମାରୀ। ଏହାଦ୍ୱାରା ଅଳ୍ପ ବୟସରେ ଜୀବନହାନୀ ସହ ବହୁ ଲୋକ ରୋଗାକ୍ରାନ୍ତ ହୋଇ ନିଜର ଜୀବିକା ହରାଇବା ସହ ସାଧାରଣ ଜୀବନଧାରାରୁ ବଞ୍ଚିତ ହୋଇଥାନ୍ତି। ଆଧୁନିକ ଜୀବନଶୈଳୀ ହୃଦ୍ରୋଗର ମୁଖ୍ୟ କାରଣ। ବିଜ୍ଞାନ ଓ ଶିଳ୍ପର ଦ୍ରୁତ ଅଗ୍ରଗତି ଯୋଗୁଁ ଦୈନନ୍ଦିନ ଜୀବନରେ ଶାରୀରିକ ପରିଶ୍ରମ ଯଥେଷ୍ଟ କମିଯାଇଛି। ବିନା ଶ୍ରମ ସାଙ୍ଗକୁ ଖାଦ୍ୟର ରୂପ ବଦଳି ଯାଉଛି। ବର୍ତ୍ତମାନର ଖାଦ୍ୟ ଅଧିକ କ୍ୟାଲୋରି, ଅଧିକ ଫ୍ୟାଟ୍ ବା ସ୍ନେହସାର ସହ ମାତ୍ରାଧିକ ଲୁଣ ଓ କମ୍ ତନ୍ତୁଯୁକ୍ତ ହୋଇଥିବାରୁ ଏହା ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି। ଶରୀରର ସମସ୍ତ ପ୍ରକାର ଦୈନନ୍ଦିନ ପ୍ରକ୍ରିୟା ଓ ଶାରୀରିକ ଶ୍ରମ ପାଇଁ ଶକ୍ତି ବା କ୍ୟାଲୋରି ଖାଦ୍ୟରୁ ମିଳିଥାଏ, କିନ୍ତୁ ଶ୍ରମର ଅଭାବ ସାଙ୍ଗକୁ ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଦ୍ୱାରା ସମସ୍ତ ଅଧିକ କ୍ୟାଲୋରି ଦେହରେ ଚର୍ବି ରୂପେ ସଞ୍ଚିତ ହୁଏ। ଏହା ଦେହକୁ କ୍ରମଶଃ ପୃଥୁଳକାୟ କରିଦେଇଥାଏ। ଚର୍ବି ଦେହର ସମ୍ମୁଖ ଭାଗରେ ଅଧିକ ଜମି ରହି ଉଦରର ଆକାର ବଢ଼ାଇଥାଏ। ଏଭଳି ପୃଥୁଳକାୟ ଶରୀର ବିଭିନ୍ନ ପ୍ରକାରର ରୋଗ ସୃଷ୍ଟିର କାରଣ ହୋଇଥାଏ। ଏହାଦ୍ୱାରା ମଧୁମେହ, ଉଚ୍ଚ ରକ୍ତଚାପ, ରକ୍ତରେ କୋଲେଷ୍ଟ୍ରଲର ମାତ୍ରା ବଢ଼ିବା ପରି ବହୁ ମାରାତ୍ମକ ରୋଗ ଦେଖାଦିଏ। ଏପରି ରୋଗ ଦ୍ୱାରା ହୃତ୍ପିଣ୍ଡର ଧମନୀମାନଙ୍କରେ ଚର୍ବିର ଆସ୍ତରଣ ଜମିଯାଇ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହେବା ଦ୍ୱାରା ହୃଦ୍ରୋଗ ଓ ହୃଦ୍ଘାତ ବା ହାର୍ଟ ଆଟାକ୍ ହେବାର ସମ୍ଭାବନା ଅନେକ ଗୁଣରେ ବଢ଼ିଯାଇଥାଏ। ଉଚ୍ଚ ରକ୍ତଚାପ ଓ ମଧୁମେହ ଦ୍ୱାରା ମସ୍ତିଷ୍କ ଘାତ ବା ଷ୍ଟ୍ରୋକ୍ ଓ ବୃକ୍କଜନିତ ସମସ୍ୟା ହେବାର ସମ୍ଭାବନା ମଧ୍ୟ ବଢ଼ିଯାଏ। ଏହାଦ୍ୱାରା ଆଧୁନିକ ଜୀବନରେ ସାମାଜିକ ଓ ବୃତ୍ତିଗତ ବ୍ୟସ୍ତତା ବା ଷ୍ଟ୍ରେସ୍, ଧୂମପାନ ଓ ତମାଖୁ ସେବନ ହୃଦ୍ରୋଗ ସୃଷ୍ଟିରେ ସହାୟକ ହୋଇଥାଏ। ନିକଟରେ ବାୟୁ ପ୍ରଦୂଷଣ ମଧ୍ୟ ହୃଦ୍ରୋଗ ସୃଷ୍ଟିରେ ଏକ ମୁଖ୍ୟ କାରଣ ରୂପେ ଦେଖାଦେଇଛି। ହୃଦ୍ରୋଗରୁ ରକ୍ଷା ପାଇବା ପାଇଁ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ। ସୁଷମ ଖାଦ୍ୟ, ନିୟମିତ ବ୍ୟାୟାମ, ତମାଖୁ ବର୍ଜନ ଓ ମାନସିକ ସନ୍ତୁଳତା ହୃଦ୍ରୋଗରୁ ନିଜକୁ ଦୂରେଇ ରଖିପାରିବ। ଖାଦ୍ୟରୁ କ୍ୟାଲୋରି କମାଇବା ପାଇଁ ଚିନି, ମିଠା ଜିନିଷ, ଭାତ, ରୁଟି, ତେଲ ଓ ଛଣାଛଣି ଜିନିଷର ପରିମାଣ ଖାଦ୍ୟରେ କମ୍ କରି ପରିବା, ଶାଗ, ସାଲାଡ୍ର ମାତ୍ରା ବଢ଼ାଇବା ଦରକାର। ସମସ୍ତ ପ୍ରକାରର ମୃଦୁ ପାନୀୟ, ପ୍ରକ୍ରିୟାକୃତ ଖାଦ୍ୟ ବା ପ୍ରସେସ୍ଡ ଫୁଡ୍, ରେଡି ଟୁ ଇଟ୍ ବ୍ରେକ୍ଫାଷ୍ଟ, ପ୍ୟାକିଂ ହୋଇଥିବା ଖାଦ୍ୟ ଓ ଫାଷ୍ଟଫୁଡ୍ ଦେହ ପାଇଁ ଅତ୍ୟନ୍ତ କ୍ଷତିକାରକ। ସମସ୍ତ ପ୍ରକାର ବେକରୀ ଫୁଡ୍ ବା କେକ୍ ଓ ବିସ୍କୁଟ୍ ମାନଙ୍କରେ ଟ୍ରାନ୍ସଫ୍ୟାଟ୍ ନାମକ ଏକ ମାରାତ୍ମକ ହୃଦ୍ରୋଗ ସୃଷ୍ଟିକାରୀ ଫ୍ୟାଟ୍ ଥାଏ। ଏପରି ଖାଦ୍ୟର ପରିମାଣ କମାଇବା ମଧ୍ୟ ଜରୁରୀ। ଲୁଣର ପରିମାଣ ଯେତେ କମ୍ ହେବ ତାହା ହୃତ୍ପିଣ୍ଡ ପାଇଁ ଉପଯୋଗୀ। ରାନ୍ଧିବାରେ ପଡୁଥିବା ଲୁଣକୁ କମାଇ ସମସ୍ତ ଲୁଣଯୁକ୍ତ ଖାଦ୍ୟ ଓ ଟେବୁଲ ସଲ୍ଟର ବ୍ୟବହାର ବନ୍ଦ କରିବା ଦ୍ୱାରା ବ୍ଲଡ୍ ପ୍ରେସର ଠିକ୍ ରହିଥାଏ। ଲୁଣଯୁକ୍ତ ମସଲା କୋଲ୍ଡ୍ରିଙ୍କ ଓ ସୁସ୍ଥ ଲୋକଙ୍କ ପାଇଁ ଓଆରଏସ୍ ପାଣି ଅତ୍ୟନ୍ତ କ୍ଷତିକାରକ। ନିୟମିତ ବ୍ୟାୟାମ, ଦିନକୁ ଅଧଘଣ୍ଟା ଜୋରରେ ଚାଲିବା, ସାଇକେଲ ଚଲାଇବା, ଦୌଡ଼ିବା ବା ପହଁରିବା ଅତ୍ୟନ୍ତ ଉପଯୋଗୀ। ଏହାଛଡ଼ା ଓଜନ ଉଠାଇବା ଏକ୍ସରସାଇଜ୍ ମଧ୍ୟ ଶରୀର ପ୍ରତି ଉପାଦେୟ। ମାନସିକ ଚାପ, ଧୂମପାନ ଓ ସମସ୍ତ ପ୍ରକାର ତମାଖୁ ଯଥା ପାନ, ଗୁଟ୍କା, ଗୁଡ଼ାଖୁ, ଖଇନି ଇତ୍ୟାଦିରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ହୃଦ୍ରୋଗ ପ୍ରତିହତ ପାଇଁ ଉପାଦେୟ ହୋଇ ଏକ ସୁସ୍ଥ ଜୀବନଯାପନରେ ସହାୟକ ହୋଇପାରିବ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ବିଶ୍ୱ ହୃତ୍ପିଣ୍ଡ ଦିବସର ତାତ୍ପର୍ଯ୍ୟ। ଆଲୋଚନା କରିଥିଲେ ଡାକ୍ତର ବିଶ୍ୱରଞ୍ଜନ ମିଶ୍ର।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି ମୁହୂର୍ତ୍ତ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ପ୍ରଚଳିତ ତ୍ରିଭାଷା ଗ୍ରହଣୀୟତା ଢାଞ୍ଚାକୁ ଷଷ୍ଠ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ଲାଗୁ କରିବା ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ, ଦେଶବ୍ୟାପୀ ରବି ଋତୁ ପାଇଁ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଲେ କୃଷିମନ୍ତ୍ରୀ, ପରିବହନ କ୍ଷେତ୍ରରେ ବକେୟା ଜରିମାନା ଆଦାୟ ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ, 1 କୋଟି ଅତିକ୍ରମ କଲା ବାର୍ଷିକ ଫାସ୍ଟ୍ୟାଗ୍ ପାସ୍ ମଞ୍ଜୁରୀ ପ୍ରଦାନ ବ୍ୟବସ୍ଥା, ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 45କୁ ବୃଦ୍ଧି। ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ 3ଟି ଭାଷା ଗ୍ରହଣୀୟତା ଢାଞ୍ଚାକୁ ଷଷ୍ଠ ଶ୍ରେଣୀର ବିଦ୍ୟାର୍ଥୀଙ୍କ ପାଇଁ ପ୍ରଚଳନ କରିବା ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚେ ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ଶିକ୍ଷାବର୍ଷ ପାଇଁ ସପ୍ତମ ଅଷ୍ଟମ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ 3ଟି ଭାଷା ଗ୍ରହଣୀୟ ସମ୍ପର୍କିତ ବ୍ୟବସ୍ଥାକୁ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ କରିବାକୁ କହିଛନ୍ତି। ପୂର୍ବରୁ ଗତ 17 ତାରିଖରେ ଚଳିତ ଶିକ୍ଷାବର୍ଷ ପାଇଁ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି 3ଟି ଭାଷା ଅଧ୍ୟୟନ ସଂକ୍ରାନ୍ତ ବାଧ୍ୟତାମୂଳକ ନୀତି କାର୍ଯ୍ୟକାରୀ ନ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ। ଦେଶବ୍ୟାପୀ ରବି ଋତୁ ପାଇଁ ପ୍ରସ୍ତୁତି ଉପରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସମନ୍ୱିତ ଯୋଜନା, ଗବେଷଣାଲବ୍ଧ ଜ୍ଞାନ ଏବଂ କ୍ଷେତ୍ରସ୍ତରୀୟ ସମୀକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟଗୁଡ଼ିକୁ ଶ୍ରୀ ଚୌହାନ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଦୁଇଦିନିଆ ଜାତୀୟ କୃଷି ସମ୍ମିଳନୀ ରବି ଅଭିଯାନ 2026ର ଗତକାଲି ଉଦ୍ଘାଟନୀ ସମାବେଶକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଚୌହାନ ଏହା କହିଛନ୍ତି। ଜଳବାୟୁ ପରିବର୍ତ୍ତନ, ଅନିୟମିତ ବର୍ଷା ଏବଂ ଜଳାଭାବ ମଧ୍ୟରେ ଖାଦ୍ୟ ସୁରକ୍ଷା ଓ କୃଷିକ୍ଷେତ୍ର ଆୟ ବୃଦ୍ଧି ପାଇଁ ତଥ୍ୟ ଆଧାରିତ ଯୋଜନା ପ୍ରସ୍ତୁତି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ଗୁରୁତ୍ୱ ଦେଇଛନ୍ତି। ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ମରୁଡ଼ି ପରିସ୍ଥିତି ନେଇ ଚିନ୍ତା ପ୍ରକଟ କରିବା ସହ ଶ୍ରୀ ଚୌହାନ କହିଛନ୍ତି ଏହାର ଆକଳନ କରିବା ପାଇଁ କେନ୍ଦ୍ରୀୟ ଦଳ ଗସ୍ତ କରିବେ। ମହାରାଷ୍ଟ୍ରର ପ୍ରାୟ 2/3 ଚାଷ ପ୍ରଭାବିତ ହୋଇଥିବାରୁ ରାଜ୍ୟ ସରକାର ମରୁଡ଼ି ପ୍ରଭାବିତ ଭାବେ ଘୋଷଣା କରିଛନ୍ତି। କେତେକ ଅଞ୍ଚଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ରାଜ୍ୟ ସରକାର ମଧ୍ୟ ମରୁଡ଼ି ପ୍ରଭାବିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ଆସନ୍ତା ମାସ 3 ତାରିଖରେ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରକୁ କେନ୍ଦ୍ରୀୟ ଦଳ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିବେ। ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶକୁ ଜଳ ଉପଲବ୍ଧତା ତଥା ମୃତ୍ତିକାର ଆର୍ଦ୍ରତା ଉପରେ ପର୍ଯ୍ୟବେସିତ ଫସଲ ଚାଷ ନେଇ ଯୋଜନା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ଚୌହାନ ପରାମର୍ଶ ଦେଇଛନ୍ତି। ଡାଲି ଏବଂ ତୈଳବୀଜ ଚାଷକୁ ପ୍ରୋହାହନ ପ୍ରଦାନ କରିବାକୁ ଶ୍ରୀ ଚୌହାନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ ଆଜିଠାରୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯିବେ। ଗସ୍ତ ଅବସରରେ ଶ୍ରୀ ଗୋଏଲ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଦୁଇଦିନିଆ G20 ବାଣିଜ୍ୟ ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବେ। ଶ୍ରୀ ଗୋଏଲ ସଦସ୍ୟ ରାଷ୍ଟ୍ରର ପ୍ରତିପକ୍ଷଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କୃଷିକ୍ଷେତ୍ର, ମତ୍ସ୍ୟଜୀବୀ, ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ ଏବଂ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଏହି ଆଲୋଚନା ବ୍ୟାପକ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଭାରତ ଆମେରିକା ଦ୍ୱିପାକ୍ଷିକ ସନ୍ତୁଳିତ ଏବଂ ପାରସ୍ପରିକ ଲାଭଦାୟକ ବାଣିଜ୍ୟ ଚୁକ୍ତି ସଂକ୍ରାନ୍ତ ଆଲୋଚନାକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ। ଗସ୍ତ ଅବସରରେ ଶ୍ରୀ ଗୋଏଲ ଗାନ୍ଧି ଜୟନ୍ତୀରେ ମହାତ୍ମା ଗାନ୍ଧି ଏବଂ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଭାରତୀୟ ସମ୍ପ୍ରଦାୟର ବୃତ୍ତିଗତ ସଂଗଠନଗୁଡ଼ିକର ପ୍ରତିନିଧିଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି ଅଡିଟ୍ ବ୍ୟବସ୍ଥା ଅଧୀନରେ ଥିବା କରଦାତାଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବା ସମୟସୀମା ବୃଦ୍ଧି କରିଛି। 21 ନଭେମ୍ବର ପର୍ଯ୍ୟନ୍ତ କରଦାତା ରିଟର୍ଣ୍ଣ ଫାଇଲ୍ କରିପାରିବେ। ପୂର୍ବରୁ ଏଥିପାଇଁ ଆସନ୍ତା ମାସ 31 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଥିଲା। ସେହିଭଳି ଟିକସ ଅଡିଟ୍ ରିପୋର୍ଟ ଦାଖଲ କରିବାକୁ ସମୟସୀମା ମଧ୍ୟ ଆସନ୍ତାକାଲିଠାରୁ 21 ଅକ୍ଟୋବର ପର୍ଯ୍ୟନ୍ତ

করা যাইছে। সিবিডিটি দেইথিবা সূচনা অনুযায়ী আয়কর আইন 1961 এর ধারা 149 অধীনে আসুথিবা নির্দিষ্ট করদাতাঙ্ক পাই এই বর্ধিত সময় সীমা লাগু হেব। সেমানকু আয়কর রিটার্ন দাখল করিবারে পর্যাপ্ত সময় মিলি পারিব বলি সিবিডিটি কহিছি। আপনমানে সংবাদ শুনুছন্তি আকাশবাণীরো। ପରିବହନ କ୍ଷେତ୍ରରେ ବକେୟା ଜରିମାନା ଆଦାୟ ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ପାଇଁ ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଅନାଦେୟ ଟ୍ରାଫିକ୍ ଇ ଚାଲାଣ ଜରିମାନାକୁ ବିଦ୍ୟୁତ୍ ବିଲ୍ ସହ ସଂଯୋଗ କରିବା ନେଇ ବିଚାର କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି। ଜଷ୍ଟିସ୍ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ୍ ଏଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରି କହିଛନ୍ତି ଇ ଚାଲାଣଗୁଡ଼ିକର ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟାନ୍ୱୟନ ହେବା ଉଚିତ। ଅନାଦେୟ କ୍ଷେତ୍ରରେ ପଞ୍ଜିକୃତ ଯାନବାହନ ନବୀକରଣ, ମାଲିକାନା ସ୍ଥାନାନ୍ତର, ଫିଟ୍ନେସ୍, ପ୍ରଦୂଷଣ ପ୍ରମାଣପତ୍ର ଏବଂ ଡ୍ରାଇଭିଂ ଲାଇସେନ୍ସ ନବୀକରଣକୁ ସ୍ଥଗିତ ରଖିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଯାନଗୁଡ଼ିକୁ କଳା ତାଲିକାଭୁକ୍ତ କରିବା ସହ କ୍ରମାଗତ ଅନାଦେୟ କ୍ଷେତ୍ରରେ ଜବତ କରିବା ନେଇ ନିୟମିତ ଯାଞ୍ଚ ଉପରେ ଖଣ୍ଡପୀଠ ଗୁରୁତ୍ୱ ଦେଇଛନ୍ତି। ଏହି ମାମଲାରେ ଆମିକସ୍ କ୍ୟୁରି ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରୱାଲଙ୍କୁ ଏଭଳି ପଦକ୍ଷେପର କାର୍ଯ୍ୟାନ୍ୱୟନ ସମୟସୀମା ଏବଂ ସାମ୍ପ୍ରତିକ ସ୍ଥିତି ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ 2023 ମସିହାରେ ପ୍ରଦାନ କରାଯାଇଥିବା ଇ ଚାଲାଣ ମଧ୍ୟରୁ ମାତ୍ର 7.61% କାର୍ଯ୍ୟକାରୀ ହୋଇଥିଲା। ଏହାର ପରିମାଣ 3,877 କୋଟି ଟଙ୍କାରୁ ଅଧିକ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକ ଆଜି ଆମେ ଆପଣଙ୍କୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। 2018 ମସିହାରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଦାରିଦ୍ର୍ୟ ଏବଂ ସ୍ୱାସ୍ଥ୍ୟସେବା ମଧ୍ୟରେ ଥିବା ଦୂରତାରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ବିଭିନ୍ନ ପ୍ରକାର ରୋଗର ଚିକିତ୍ସା ପାଇଁ ଏଣିକି ଅର୍ଥ ବାଧକ ସାଜୁ ନାହିଁ। ପ୍ରତି ପରିବାର ପାଇଁ ବାର୍ଷିକ 5,00,000 ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଛି। ଗରିବ ଶ୍ରେଣୀର 40% ଭାରତୀୟଙ୍କୁ ଏହି ଯୋଜନା ଅଧୀନରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହାର ପରିସୀମା ବୃଦ୍ଧି ପାଇ ଚାଲିଛି। ଗତ ଜୁନ୍ ସୁଦ୍ଧା ଏହି ଯୋଜନା ଅଧୀନରେ ସାମିଲ ହୋଇଥିବା 37,413 ସରକାରୀ ଓ ଘରୋଇ ହସ୍କିଟାଲରେ 12,69,00,000 ଲୋକଙ୍କୁ ରୋଗୀ ସେବା ପ୍ରଦାନ କରାଯାଇସାରିଛି। ଏଥିପାଇଁ 1,92,000 କୋଟି ଟଙ୍କାର ଖର୍ଚ୍ଚ ସରକାର ବହନ କରିଛନ୍ତି। ମହିଳାଙ୍କ କ୍ଷେତ୍ରରେ ଏହି ଯୋଜନା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସାମାଜିକ ତଥା ଆର୍ଥିକ ସ୍ଥିତି ନିର୍ବିଶେଷରେ 4.5 କୋଟି ପରିବାରର 70 ବର୍ଷ କିମ୍ବା ତାଠାରୁ ଉର୍ଦ୍ଧ୍ୱ 6 କୋଟି ବରିଷ୍ଠ ନାଗରିକ ଏହି ଯୋଜନା ଅଧୀନରେ ପଞ୍ଜିକୃତ ହୋଇଛନ୍ତି। ସେମାନଙ୍କୁ ଆୟ ନିର୍ବିଶେଷରେ ଆୟୁଷ୍ମାନ ବୟୋବନ୍ଦନା କାର୍ଡ ପ୍ରଦାନ କରାଯାଇଛି। ବାର୍ଷିକ ଫାସ୍ଟ୍ୟାଗ୍ ପାସ୍ ମଞ୍ଜୁରୀ ଇତିମଧ୍ୟରେ 1 କୋଟିରୁ ଅଧିକ ହୋଇଛି। ଗତବର୍ଷ ଅଗଷ୍ଟ ମାସ 15 ତାରିଖରେ ଦେଶବ୍ୟାପୀ ଏହାକୁ ଲାଗୁ କରାଯାଇଥିଲା। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସ୍ ୱେଗୁଡ଼ିକରେ ଯାନବାହନ ମାଲିକଙ୍କ କ୍ଷେତ୍ରରେ ଏହା ଅଧିକ ଗ୍ରହଣୀୟ ହୋଇପାରିଛି। ଏହି ପାସ୍ 1 ବର୍ଷ ପାଇଁ ବୈଧ ରହିଥାଏ। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଖେଳାଳି ତାଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦନ କରୁଛନ୍ତି। ଗତକାଲି ବିଭିନ୍ନ ବର୍ଗରେ ଭାରତୀୟ ଖେଳାଳି ପଦକ ହାସଲ କରିଛନ୍ତି। ଏପର୍ଯ୍ୟନ୍ତ 4 ସ୍ୱର୍ଣ୍ଣ, 20 ରୌପ୍ୟ ଏବଂ 21 ବ୍ରୋଞ୍ଜ ପଦକକୁ ମିଶାଇ ମୋଟ 45 ପଦକ ସହ ଭାରତ ତାଲିକାର 12 ସ୍ଥାନରେ ରହିଛି। ପୁରୁଷ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଯଶବୀର ସିଂ ରୌପ୍ୟ ଏବଂ ରୋହିତ ଯାଦବ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପୁରୁଷ ଲମ୍ବଡ଼ିଆ ବର୍ଗରେ ଶ୍ରୀଶଙ୍କର ମୁରଲୀ ରୌପ୍ୟ ଏବଂ 1500 ମିଟର ଦୌଡ଼ ପ୍ରତିଯୋଗିତାରେ ଗୁଲବୀର ସିଂ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି। ପାଣିପାଗ। ଉତ୍ତର ପୂର୍ବ ରାଜ୍ୟ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ, ତାମିଲନାଡୁ, ପୁଡୁଚେରୀ ଏବଂ କରିକାଲରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶା ସମେତ ମଧ୍ୟ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ, ମାହେ, କୋଙ୍କଣ ଏବଂ ଗୋଆରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ କହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବେ ପ୍ରତ୍ୟାବର୍ତ୍ତନ କରୁଛି। ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ପ୍ରଚଳିତ ତ୍ରିଭାଷା ଗ୍ରହଣୀୟତା ଢାଞ୍ଚାକୁ ଷଷ୍ଠ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ଲାଗୁ କରିବା ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ।

ଦେଲେ କୃଷିମନ୍ତ୍ରୀ। ପରିବହନ କ୍ଷେତ୍ରରେ ବକେୟା ଜରିମାନା ଆଦାୟ ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। 1 କୋଟି ଅତିକ୍ରମ କଲା ବାର୍ଷିକ ଫାସ୍ଟ୍ୟାଗ୍ ପାସ୍ ମଞ୍ଜୁରୀ ପ୍ରଦାନ ବ୍ୟବସ୍ଥା ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତା।

ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ସକାଳ ସାତଟା

0: ପ୍ରତ୍ୟେକ ସକାଳ ହେଇଥାଏ ଏକ ସୁନେଲି ସକାଳ।
1: ହଁ, ସବୁ ସୁନେଲି ଆଉ ସତେଜ ସକାଳ ଆମ ପାଇଁ ଆଣିଦେଇଥାଏ ଆଶା, ଆକାଂକ୍ଷା ଏବଂ ଅନେକ ଉଦ୍ଦୀପନା।
0: ଏହିସବୁ ଆନନ୍ଦ ପାଇ ଆମେ ଯେତେଦିନ ବଞ୍ଚିବା ଭଲରେ ବଞ୍ଚିବା,
1: ତାହା ନିଜ ପାଇଁ ହେଉ ବା ଅନ୍ୟମାନଙ୍କ ପାଇଁ ଭଲ କାମ କରି ଖୁସିରେ ରହିବା,
0: ସେଇଥିପାଇଁ ତ ଆମେ ପ୍ରତ୍ୟେକ ମଙ୍ଗଳବାର ସକାଳ 7:25ରେ ପହଞ୍ଚିଥାଉ ଆପଣଙ୍କ ପାଖକୁ କିଛି ସୁଖ ଦୁଃଖ ବାଣ୍ଟିବା ପାଇଁ।
1: ଆମ ମହ୍ଲାର କାର୍ଯ୍ୟକ୍ରମରେ ଆମେ ଶୁଣାଇଥାଉ ଗୋଟିଏ ଗାଁର କାହାଣୀ ଆଉ ତା ସହିତ ଗୋଟିଏ ବିଶେଷ ପ୍ରସଙ୍ଗ।
0: ତେବେ ଆଉ ଡେରି କାହିଁକି, ଚାଲନ୍ତୁ ନା ଆଜି ମଧ୍ୟ ପ୍ରଥମେ ଗୋଟିଏ ଗାଁର ରୂପରେଖ ଏବଂ ଗ୍ରାମବାସୀଙ୍କ ଭଲମନ୍ଦ କଥା ଶୁଣିବା।

0: ଏହି ଗାଁରେ ସମସ୍ତେ ମିଳିମିଶି ରୁହନ୍ତି।
1: ଖାଲି ସେତିକି ନୁହେଁ, ଏଠାରେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ଡୋରିରେ ବନ୍ଧା।
0: ତେବେ ଏହି ଗାଁରେ ସରକାରଙ୍କ କ'ଣ ସବୁ ଯୋଜନା ପହଞ୍ଚି ପାରିଛି ଏବଂ ଆଉ କେଉଁ ଯୋଜନା ସବୁ ବାକି ରହିଛି ସେ ସମ୍ପର୍କରେ ଜଣେ ସଚେତନ ନାଗରିକ କ'ଣ କୁହନ୍ତି, ଆସନ୍ତୁ ଜାଣିବା।
2: ଆଜ୍ଞା, ମୁଁ ଡୋଙ୍ଗର ପାଉଁଶି ଗ୍ରାମ, ମୋ ନାଁ ହେଉଛି ଦେବାନନ୍ଦ ଭଟ୍ଟ। ମୋତେ ବୟସ ହେଲାଣି 52 ବର୍ତ୍ତମାନ। ମୁଁ ଏଠି ରହିକିରି ବର୍ତ୍ତମାନ ଦୋକାନଟି କରି ବସିଛି। ଆଉ ଗାଁରେ ଭଲ ସବୁ ଚାଲିଚଳନ ସବୁ, ଆମ ଗାଁ ଲୋକ ଭଲ ସବୁ। ଆଉ ଗାଁରେ ମନ୍ଦିର ଅଛି, ସ୍କୁଲ ଅଛି, ଆଉ ସବୁ ଆମର ପିଲା ଟିକେ ଯାହା ସହୁଛନ୍ତି, କାମ ଦାମ ମଧ୍ୟ ସବୁ ଚାଲିଛି, ଚାଷ ଜମି ଅଛି। ଆଉ ଗାଁର ପରିସ୍ଥିତି ସବୁବେଳେ ସମାନ ଥାଉଛି। ମହିଳା ମଧ୍ୟ ସ୍ୱତନ୍ତ୍ର ଗ୍ରୁପ ଫ୍ରୁପ କରିଛନ୍ତି, କାମ ଦାମ କରି ଭଲ ଅଛନ୍ତି, ଗୃହିଣୀ ମାନେ ଅଛନ୍ତି। ଆଉ ଟିଚର କେତେ ଚାକିରି ବାକିରି କରିଛୁ, କେତେ ଅଛନ୍ତି ମ୍ୟାଡମ୍? ଏଆର ସାର ଧାନ ଫାନ କିଣାକିଣି କରୁଛନ୍ତି ସବୁ, ପାଖ ପାଖ ଜମି ସାହୁ ପାଖ ପାଖ ଅଛି, ଜଙ୍ଗଲ ମଧ୍ୟ ପାଖ ଅଛି, ଆମ୍ବ ଟୋଟା ନୀଳଗିରି ବାଡ଼ ଅଛି ମ୍ୟାଡମ୍। ସନ୍ତୋଷ ଭଲ ଅଛି ଦେଖିବାକୁ ଗଲେ। ସ୍ୱାସ୍ଥ୍ୟ ବୋଲେ ଆମର ଏଠି ତ କିଛି ନାହିଁ, ସାନ ସାନ ମେଡିକାଲ ଷ୍ଟୋର ଯୋଉଟା ଅଛି, ଆଉ ଏଠୁ 5 କିଲୋମିଟର କୁନ୍ଦ୍ରା ଯାଇକିନା ଆମେ ସବୁ ଇଏ କରୁଛୁ। ଦରକାର ପଡିଲେ ଡକ୍ଟର ଅଛନ୍ତି, ଆଉ ଆମେ ଏଠି କିଛି ନାହିଁ ଆମର, ସେଠି ଯାଇକିନା ଆମେ ସବୁ ସ୍ୱାସ୍ଥ୍ୟ ପରୀକ୍ଷା ଫରିକା କରୁ। ଆଉ ବେଶୀ ଯଦି କିସ ଭଳି ଆମ୍ବୁଲାନ୍ସ ଜୟପୁର ଯାଉଛୁ, ଜୟପୁର ହସ୍ପିଟାଲ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ନେଉଛନ୍ତି। ଆଉ ପଞ୍ଚାୟତ ମଧ୍ୟ ଭଲ ମ୍ୟାଡମ୍, ଆମ ଗାଁରେ ଅଛି ଆମ ପଞ୍ଚାୟତ ଗାଁ, ତାପରେ ସେଠି ଆମେ ଗାଁର ପରିମଳ ଫରିମଳ ସବୁ ସୁବିଧା ପାଇଁ ଆମେ ତାଙ୍କୁ କହୁ, ଦରକାର ପଡିଲେ ସବୁ କଥା ଆମ ସରପଞ୍ଚ ଅଛନ୍ତି ସବୁ ବୁଝନ୍ତି। ତାପରେ ଆମର ପଞ୍ଚାୟତରେ ମାସକୁ ଯୋଉ ଚାଉଳ ଫାଉଳ ସବୁ ଦିଅନ୍ତି, ସବୁ ପ୍ରକାର ବେନିଫିଟ।

ଚାମ୍ପଙ୍ଗ ଗାଁରେ ଲକ୍ଷ୍ମୀନାରାୟଣ ମନ୍ଦିରଟି ଅଛି, ତାପରେ ଆମ ଗୁଡି ମହାପୁର ଅଛନ୍ତି ଠାକୁରାଣୀ ଗୁଡି ଗୋଟେ ଲକ୍ଷ୍ମୀନାରାୟଣ ମନ୍ଦିରରେ ଆମେ ଚନ୍ଦନ ଯାତ୍ରା କରୁ ବର୍ଷରେ, ଏମିତି ସବୁ ଲୋକ ହେଇକିରି ଆମେ ସବୁ ମିଳିତ ହେଇକି ସବୁ ପୂଜାପାଠ ସବୁ କରୁ ମ୍ୟାଡମ୍। ବ୍ୟବସାୟ ବୋଲେ ଆମ ଦୋକାନ କିରାଣ ଦୋକାନ ଗୋଟେ ତିନି ଚାରିଟା ସେ ଆଉ ପାନ ଦୋକାନ ଦୁଇ ତିନିଟା ଆଉ ଶାଢୀ ଦୋକାନ ପାଞ୍ଚ ଛଅଟା ଏମିତିକିରି ସବୁ ଅଛି, ଗୋଟେ 15-16 ଦୋକାନ ଅଛି ମ୍ୟାଡମ୍। ଭଲ ବେପାର ବାଟ ସବୁ ଭଲ ମ୍ୟାଡମ୍। ଏଠି ଆମର ବ୍ୟାଙ୍କ ଅଛି, ବ୍ୟାଙ୍କରେ ସବୁ ଲୋକ ବାହାର ଚାରିଟା ପଞ୍ଚାୟତ ଲୋକ ଆସି ଆମ ବ୍ୟାଙ୍କ ସାଙ୍ଗେ ସହଯୋଗ କରୁଛନ୍ତି। ତାପରେ ଆମର ଜନସେବା କେନ୍ଦ୍ର ମଧ୍ୟ ଦୁଇଟା ଅଛି, ସେଠି ମଧ୍ୟ ଲୋକ ଆସିକିରି ସବୁ ବେନିଫିଟ ପାଉଛନ୍ତି।

0: ଗାଁର ପାଣି ପବନରେ ବଢ଼ି ଗାଁର ଛାତ୍ରଛାତ୍ରୀମାନେ ଗାଁର ଗୁରୁଜନ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବାପା ମାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ଜଣେ ଶିକ୍ଷିତ ଯୁବକ ହୋଇଥାନ୍ତି।
1: ଶିକ୍ଷିତ ହୋଇ ସେମାନେ ଗାଁର ଭଲମନ୍ଦ କଥା ସବୁ ବୁଝିଥାନ୍ତି
0: ଆଉ ସବୁବେଳେ ଗାଁର ଉନ୍ନତି ପାଇଁ ଏହି ଯୁବଗୋଷ୍ଠୀ ଚେଷ୍ଟା କରିଥାନ୍ତି।
1: ତେବେ ଏ ସମ୍ପର୍କରେ ଏହି ଗାଁର ଜଣେ ଯୁବକ କଣ କୁହନ୍ତି, ଆସନ୍ତୁ ଜାଣିବା।
2: ମୁଁ ହଉଛି ସିଦ୍ଧାର୍ଥ ଶତପଥୀ। ଆଉ ଆମର ମାନେ ବାବା କହନ୍ତି ଆମ ଜେଜେବାପା ମାନେ ଏଠି ଆସିକି ରହିଥିଲେ, ସେତେବେଳୁ ଆମେ ଏଇଠି ହିଁ ଅଛୁ ଡଙ୍ଗର ପାଉଁଶରେ। ମ୍ୟାମ୍, ଏଠିର ମାନେ ପରିବେଶ, ଏଠିର ଜଳବାୟୁ, ଏଠିର ଲୋକମାନେ ମାନେ ବହୁତ ଭଲ। ଆଉ ଆମ ଗାଁକୁ ନେଇକି ମାନେ ବେଶୀ ଫେମସ ହଉଛି ଏଠି ଆମ୍ବ ତୋଟା ପାଇଁ, ମାନେ ଏଠି ଏଠିର ଆମ୍ବ ଯାକ ବେଶୀ ଫେମସ। ଆଉ ଆମ ଏଠି ଗାଁରେ ମାନେ ମ୍ୟାକ୍ସିମମ୍ ଚାଷୀ ରହନ୍ତି, ମାନେ ସେଠି ସେଥିପାଇଁ ନେଇକି ଗଛ ମାନେ ପବନ ସବୁ ଭଲସେ ହୁଏ, ସେଟା ପାଇଁ ଭଲ ଲାଗେ, ଏଠି ପରିବେଶ ଭଲ ଲାଗେ।

ସେଠି ପାଣି ମାନେ ମଟର ବ୍ୟବସ୍ଥା କରାଯାଇଛି ମ୍ୟାମ୍, ଜଳ ସଚେତନ ପାଇଁ ପୁରା ସେ ଗଭର୍ଣ୍ଣମେଣ୍ଟ ତରଫରୁ ମଟର ଗୁଡାକ କରାହେଇଛି। ଆଉ ମାନେ ଆମ ଗାଁ ପାଖରେ ନଦୀ ବି ଅଛି ତ ସେଇଟା ପାଇଁ କିଛି ପ୍ରୋବ୍ଲେମ ହଉନାହିଁ, ସେଠି ମଟର ଲଗେଇଛନ୍ତି, ସେଠି ମାନେ ଜଳ ଉଠେଇକି ଆଣିକି ଜମିରେ ସେଠି ଚାଷ କରାଯାଏ। ମାନେ ଏଠି ମ୍ୟାକ୍ସିମମ ନେଇକି ମାନେ ରବି ଖରିଫ ଦିଟା ଯାକ ଫସଲ ଏଠି ଚାଷ କରାଯାଏ। ମାନେ ପାଖାପାଖି 1500 ଲୋକଙ୍କୁ ନେଇକି ଗାଁଟା ଗଠିତ ହୋଇଛି ମ୍ୟାମ୍। ଆମର ଏହି ଡଙ୍ଗରପାଉଁଶ ଗ୍ରାମଟା ଜୟପୁର ଠାରୁ 20 କିଲୋମିଟର ଦୂରରେ ଅବସ୍ଥିତ। ଆଉ ଆମ ଗାଁଟା ଗୋଟେ ପଞ୍ଚାୟତ ମ୍ୟାମ୍, ଆମ ଗାଁ ଅଣ୍ଡରରେ 4-5ଟା ଗାଁ ମାନେ ଛୋଟ ଛୋଟ ଗାଁ ଗୁଡାକ ଅଛନ୍ତି ପାଖାପାଖି। ପ୍ରଥମରୁ କହିକି ଆସିଛି ଏଠି ଚାଷୀ ବହୁଳ ଅଞ୍ଚଳଟା ଏଇଟା, ହେଲେ ଚାଷ ଏଠି ମାନେ ବହୁତ ମାନେ ପରିମାଣରେ ହୁଏ। ଆଉ ତାପରେ ଏଠି ବ୍ୟବସାୟୀ ମାନେ ବି ଅଛନ୍ତି, ଯିଏ ଯାହାର ଛୋଟ ଛୋଟ ବ୍ୟବସାୟ କରିକି ଅଛନ୍ତି ମ୍ୟାମ୍। ଶିକ୍ଷାର ବ୍ୟବସ୍ଥା ଏଠି ମ୍ୟାମ୍ ମାନେ 1ରୁ 10 ଯାଏଁ ଭଲ ଅଛି ମ୍ୟାମ୍। ମାନେ ଦେଖନ୍ତୁ ୟୁପି ସ୍କୁଲ ଅଛି 1ରୁ 7 ଯାଏଁ, ଆଉ ତାପରେ 7ରୁ 10 ଯାଏଁ ହାଇ ସ୍କୁଲ ଅଛି। ତାପରେ ଆପଣଙ୍କୁ ହାୟର ଷ୍ଟଡି ପାଇଁ ପାଖ ବ୍ଲକ କୁନ୍ଦ୍ରା ଯିବାକୁ ପଡିବ ମ୍ୟାମ୍, ନହେଲେ ମ୍ୟାକ୍ସିମମ୍ ପିଲା ଜୟପୁର ଯାଆନ୍ତି। ଏଠି ଏଠୁ ଆମ ଗାଁର ମାନେ ଜଣେ MBBS କରିକି ଡକ୍ଟର ବି ହେଇଛନ୍ତି, ଆଉ ଜଣେ NIT ରାଉରକେଲାରେ ପଢିକି ଇଞ୍ଜିନିୟର ଅଛନ୍ତି ମ୍ୟାମ୍। ଆଉ ଏମିତି ବି ମାନେ ଟିଚର୍ସ ଅଛନ୍ତି, ବହୁତ ସାରା ଟିଚର୍ସ ଅଛନ୍ତି ଆକ୍ଚୁଆଲି ୟୁପି ସ୍କୁଲ ଟିଚର ଗୁଡା। ଆଉ ମ୍ୟାକ୍ସିମମ୍ ଜଣ ଏମିତି କିଏ କ୍ଲର୍କ ଅଛନ୍ତି, କିଏ ଏମିତି ଚାଷୀ ବ୍ୟବସାୟୀ ଏତିକି। ଆଉ ମ୍ୟାମ୍ ଗାଁ ତ ଦେଖନ୍ତୁ, ଆମ ଗାଁ ନେଇକି ଚାରିଆଡ଼ରୁ ପୁରା ଚାଷ ଜମି ଭରି ହେଇକି ରହିଛି। ଆଉ ମାନେ ଗାଁ ଆକ୍ଚୁଆଲି ଏତେ ସ୍ପ୍ରେଡ୍ କରିପାରିବ ନାହିଁ, ପୁରା ଚାରିଆଡ଼ରୁ ଗଛ ଚାଷ ଜମି ପୁରା ଭରି ହେଇକି ରହିଛି। ଏମିତି ଖାଲି ଡଙ୍ଗର କିଛି ନାହିଁ ଏଠି, ସେମିତିରେ କମ୍ ଘର ଅଛି, ଏତେ ବି ଡେନ୍ସିଟି ଅଧିକ ନାହିଁ। ସେଟା ବି ଯେତିକି ବୋଝି ଭଲ ଲାଗୁଛି ମ୍ୟାମ୍। ହଁ, ନାଁଟା ଦେଖିବେ ମାନେ ଡଙ୍ଗର ପାଉଁଶି, କିନ୍ତୁ ମାନେ ଡଙ୍ଗର ଏଠି ଅଧିକ ନାହିଁ। ଚାରିଆଡ଼େ ନେଇକି ଯେତିକି ଚାଷ ଜମି ଅଛି, ଆଉ ଯେତିକି ସବୁ ଡଙ୍ଗର ଥିଲା ସେଠି ସବୁଠି ପ୍ରାୟ ସେ ଆମ୍ବ ଗଛ ନହେଲେ ଏମିତି ନୀଳଗିରି ଗଛ ଏମିତି ସବୁ ହେଇକି ପୁରା ଭରି ହେଇକି ରହିଛି। ସମସ୍ତଙ୍କ ଘରେ ପାନୀୟ ଜଳର ବ୍ୟବସ୍ଥା ଭଲ ରହିଛି। ଆଉ ରାସ୍ତାଘାଟ ଦେଖିଲେ ଟିକେ ନିଡ୍ ଅଛି ମ୍ୟାମ୍, ମାନେ ଗାଁ ଗହଳିରେ ଯୋଉ ରାସ୍ତା ଥିବା କଥା ସେଟା ଭଲ ଅଛି, ମାନେ ଗାଁ ଭିତରର। ବାକି ଗାଁକୁ ଏଣ୍ଟ୍ରି କଲାବେଳେ ଯୋଉ ରାସ୍ତାଟା ଅଛି ସେଟା ଟିକେ ଖରାପ ହେଇଯାଇଛି ଏବେ, ସେଟା ପାଇଁ ଟିକେ ମାନେ ଦରକାର ଅଛି, ରିପେୟାର ଦରକାର।

ଗରିବ ଲୋକଙ୍କୁ ସବୁ ଚାଉଳ ବ୍ୟବସ୍ଥା କରା ଦିଆଯାଉଛି, ଆଉ ବୟସ୍କ ଲୋକଙ୍କୁ ବି ତାଙ୍କର ଭତ୍ତା ପଇସା ସବୁ ମିଳୁଛି ନା। ଆମ ଗ୍ରାମରେ ଦେଖନ୍ତୁ, ମାନେ ଏଠି ମ୍ୟାକ୍ସିମମ୍ ଜଣ ମାନେ ସବୁ ହିନ୍ଦୁ, ଏଠି ମ୍ୟାକ୍ସିମମ୍ କ'ଣ ସବୁ 100% ହିନ୍ଦୁ ରହୁଛନ୍ତି। ସେମିତିରେ ସବୁ ହିନ୍ଦୁ ପର୍ବପର୍ବାଣି ଏଠି ଭଲସେ ପାଳନ କରାଯାଏ। ଗଣେଶ ପୂଜାଟା ଆମ ଗାଁରେ ପୁରା ସବୁଠୁ ଭଲରେ ଆମ ଏରିଆରେ ଏଠି ପାଳନ କରାଯାଏ ମ୍ୟାମ୍। ସବୁଠୁ ଦେଖନ୍ତୁ, ଗଣେଶ ପୂଜାଟା ହେଲେ 2-3 ଦିନରେ ଗଣେଶ ବିସର୍ଜନ କରିଦିଅନ୍ତି, କିନ୍ତୁ ଆମ ଗାଁରେ ନେଇକି 21 ଦିନ ରଖିକି ଡେଲି ସେ ଭଗବାନଙ୍କୁ ପୂଜା କରିକି ଦିଓଳି, ତାପରେ ନେଇକି ପୁରା 21 ଦିନ ପରେ ଭଲସେ ପୁରା ଯାତ୍ରା କରିକି ନା ସବୁ ଲୋକ ମିଳିମିଶିକି କରନ୍ତି। ଭଲ କୋପରେଟ ଅଛନ୍ତି ମ୍ୟାମ୍। ଆଉ ମ୍ୟାମ୍, ମୁଁ ଯେମିତି ଆପଣଙ୍କୁ କହିଥିଲି, ହାୟର ଏଜୁକେସନର କିଛି ଭଲ ସୁବିଧା ନାହିଁ ମ୍ୟାମ୍। ଯଦି ମୁଁ ମାନେ କଣ କରିପାରିବି, ମାନେ ଗୋଟେ ଭଲ ଶିକ୍ଷକ ହେଇକି ହଉ କିମ୍ବା ଗୋଟେ ଅଲଗା କଣ ସରକାରୀ, ମାନେ ସରକାର ଥାଇକି ହଉ କି ନ ଥାଇକି ହଉ, ଏଜୁକେସନ ପାଇଁ କଣ କରିବାକୁ ଚାହିଁବି। ମୁଁ ଏବେ ମାନେ +3 କରିକି ବିଏଡ୍ କରୁଛି ମ୍ୟାମ୍। କହିବାକୁ ଗଲେ ଆମ ଗାଁଟା ବହୁତ ଆଦର୍ଶ ଗାଁ, ଆଉ ସୌନ୍ଦର୍ଯ୍ୟପୂର୍ଣ୍ଣ ଗାଁ, ଆଉ ଏଠାରେ ଭାଇଚାରା ମଧ୍ୟ ବହୁତ ଭଲ ରହିଛି, ଆଉ ମାନେ ଓଭରାଲି ଦେଖିବାକୁ ଗଲେ ଭଲ ଅଛି ମ୍ୟାମ୍। ସେଇଟା ପାଇଁ ମୋତେ ଏଠି ରହିବାକୁ

0: ସାଧାରଣତଃ କୃଷକମାନେ ଦେଶର ମେରୁଦଣ୍ଡ।
1: କୃଷକମାନଙ୍କ ଦ୍ୱାରା ଦେଶବାସୀ ଖାଦ୍ୟ ପାଇଥାନ୍ତି।
0: ନିଜକୁ ମାଟି ସହ ମାଟି କରି ଦିନ ରାତି ଖରା ବର୍ଷା ଶୀତରେ ହାଡ଼ଭଙ୍ଗା ପରିଶ୍ରମ କରି ଚାଷ କରିଥାନ୍ତି।
1: ଦେଶ କଥା ଯେତେବେଳେ ଆମେ ହେଉଛି, ଆମ କୋରାପୁଟ ଜିଲ୍ଲାର ଚାଷୀମାନେ ମଧ୍ୟ କିଛି କମ୍ ନୁହନ୍ତି।
0: ଗାଁର ଶୋଭା ବର୍ଦ୍ଧନ କରିଥାନ୍ତି ଚାଷୀମାନେ।
1: ଏହି ଗାଁର ଚାଷୀମାନେ ଚାଷ ସହିତ କିପରି ପ୍ରଚୁର ପରିମାଣରେ ଆମ୍ବ ଉତ୍ପାଦନ କରୁଛନ୍ତି ସେ ସମ୍ପର୍କରେ ଏହି ଗାଁର ଜଣେ ଚାଷୀ କଣ କୁହନ୍ତି, ଆସନ୍ତୁ ଜାଣିବା।
2: ମୋ ନାଁ ହେଉଛି ସୁଭାଷ ଚନ୍ଦ୍ର ଶତପଥୀ। ମୁଁ ଚାଷ କରିବାଟା 20 ବର୍ଷ ହେଲା ଚାଷ କରୁଛି। ବାପା ଆଗରୁ କରୁଥିଲେ, ବାପା ଯେହେତୁ ପାରିଲେନି ମୁଁ ଚାଷ ଆରମ୍ଭ କଲି। ମ୍ୟାଡ଼ାମ୍, ଜମି ଯେତେ ଖାଲ ଜମି 2 କ୍ରପ୍ ଧାନ ହେଉଛି ମ୍ୟାଡ଼ାମ୍, ଆଉ ଯେତିକି ଖୋଲା ପଡ଼ିଆ ଥିଲା ସବୁ ଆମ୍ବ ବଗିଚାରେ ପରିଣତ ହେଇଯାଇଛି। ଆମ ଏରିଆରେ ଡଙ୍ଗରପାଞ୍ଚ ଅଞ୍ଚଳର ସବୁ ଆମ୍ବରେ ମଧ୍ୟ ଭଲ ବେନିଫିଟ୍ ପାଉଛନ୍ତି। ବର୍ଷା ଋତୁରେ ତ ଚାଷ ବର୍ଷାରେ ହେଇଯାଉଛି ମ୍ୟାଡ଼ାମ୍, ପ୍ରାୟ ଅଳ୍ପ ଅଳ୍ପ ଦରକାର ପଡ଼ିଲେ ମୋଟର ଲାଗୁଛି, ନହେଲେ ଜମିରୁ ଲିଫ୍ଟ ଇରିଗେସନ୍ର ସୁବିଧା ଅଛି। ମାନେ ଆଗରୁ କରାହେଇଥିଲା, ସେ ଲିଫ୍ଟ ଇରିଗେସନ୍ରୁ ପାଣି ଆଣିକି ଆମର ଚାଷ ହେଉଛି। ଆମର କେନାଲ ଏରିଆ ନୁହଁ, ପ୍ରାୟ ଧାନ ହେଉଛି ମ୍ୟାଡ଼ାମ୍। ଆଖୁ ହେଉଥିଲା, ଭାଲୁ ବହୁତ ବଢ଼ିଗଲେ ନଷ୍ଟ କରିଦେଉଛନ୍ତି, ସେଥିପାଇଁ ଆଖୁକୁ ପ୍ରାୟ ଚାଷୀ ଛାଡ଼ିଦେଲେ, ପ୍ରାୟ ଛାଡ଼ିଦେଲେ। ଆଉ ଧାନ ଉପରେ ସମସ୍ତଙ୍କର ନଜର। ଆମର ଗାଁରେ ପ୍ରାୟ ଦେଖନ୍ତୁ ପ୍ରାୟ 300-400 ଘର ଖଣ୍ଡେ ଫ୍ୟାମିଲି ରହୁଛନ୍ତି। ତାହିଁରୁ ବ୍ରାହ୍ମଣ ପରିବାର ପ୍ରାୟ 150 ଅଛନ୍ତି ମ୍ୟାଡ଼ାମ୍। ବ୍ରାହ୍ମଣ ପରିବାର ପ୍ରାୟ ଜମି ଅଛି, ଆଦିବାସୀ ମାନଙ୍କର ମଧ୍ୟ ଅଛି, ନାହିଁ ବୋଲି ନାହିଁ, ସେମାନଙ୍କର ଚାଷ କରୁଛନ୍ତି। ଆଉ ଏଇ ମଝିରେ ବ୍ରାହ୍ମଣ ମାନଙ୍କୁ ଏମିତି ଗୋଟେ ପ୍ରୋବ୍ଲେମ୍ ହେଲା, ଏଇ ଲେବରକୁ ନେଇକି ପ୍ରାୟ ସମସ୍ତେ ଅଧା ଆଦିବାସୀ ମାନଙ୍କୁ ଭାଗର ଚାଷରେ ଦେଇଦେଲେ ବର୍ତ୍ତମାନ ସୁଦ୍ଧା। ଆଉ ଯେତିକି କରୁଛୁ ପୈତୃକ ସମ୍ପତ୍ତି ଅଛି ତ ବୋଲିକିରି ଲାଗିଛୁ ମ୍ୟାଡ଼ାମ୍, ଯାହା ହଉ ଲାଭ ହଉ ଲାସ ହଉ ଯାହା ହଉ ଏ ଲୋକାଲ ମାର୍କେଟରୁ ଏକା ପ୍ରାୟ ଯୋଗାଡ଼ କରୁଛୁ ମ୍ୟାଡ଼ାମ୍। ଆଜିକାଲି ଚାଷ ପାଇଁ ହାଇବ୍ରିଡ୍ ଆଉ ହାଇଲ୍ଡ ଉପରେ ଏକା ଡିପେଣ୍ଡ କରୁଛନ୍ତି ଚାଷୀ, ଦେଶୀ ଧାନ ପ୍ରାୟ ଛାଡ଼ିଦେଲେ। ସେଟା କଲେ ବି ଚାଷ କମ୍ କ୍ରପ୍ ହଉଛି। ଏବେ ହାଇବ୍ରିଡ୍ କଲେ 25 ଯଦି ଆସୁଛି, ଦେଶୀ ଧାନ କଲେ 15 ଏକା ଆସୁଛି। ସେଥିପାଇଁ ସମସ୍ତେ ହାଇବ୍ରିଡ୍ ହାଇଲ୍ଡିଂ ୟା ଉପରେ ଏକା ଟ୍ରେସ୍ ଦେଇକିରି ଲୋକାଲ ଅଛନ୍ତି ବିହନ ବିକ୍ରେତା ମାନେ, ସେମାନଙ୍କୁ ଅଣା ହଉଛି। ଆମର ମେ ଜୁନ୍ରୁ ପୋଲା ପକା ଆରମ୍ଭ ହେଇଯାଉଛି ମ୍ୟାଡ଼ାମ୍ ଚାଷ, ଜୁନ୍ ଜୁଲାଇରେ ରୁଆ ହେଉଛି, ଏବେ ନଭେମ୍ବର ସୁଦ୍ଧା ଆମେ କାଟିବୁ ସେ ଗୁଡାକ ବର୍ଷା ଧାନ। ଡିସେମ୍ବର ଜାନୁଆରୀରୁ ପୁଣି ଥରେ ରବି ଚାଷ ପାଇଁ କାଦ ଫାଦ କରିକି ରେଡି ହବୁ ଆଉ। ଦେଖନ୍ତୁ ବର୍ଷାର ଏଠି ପ୍ରୋବ୍ଲେମଟା ରହୁଛି, 3 କ୍ରପ୍ କରିବି ବୋଲି ମଧ୍ୟ ଚେଷ୍ଟା କଲେଣି ଚାଷୀ, କିନ୍ତୁ ହେଇପାରୁନାହିଁ, ଫେଲୁର ହଉଛି। 3 ଚାଷ ହେଇପାରୁନାହିଁ, ଧାନ କଲେ ପ୍ରାୟ 2 ଚାଷ, ଖରିଫରେ 120-140 ଦିନ ପର୍ଯ୍ୟନ୍ତ ଧାନ ହେଇପାରୁଛି, ଆଉ ରବିରେ 100

120 ହାଏଷ୍ଟ 120 ସେତିକି ଭିତରେ ରବି ଚାଷ ଧାନ ହଉଛି। ତାଠୁ ଆଉ ଅନ୍ୟଟା କରିବି ବୋଲେ ସମୟ ହେଇପାରୁନାହିଁ। ଚାଷ ଋଣ ପାଇଁ କିଏ ଲ୍ୟାମ୍ପରୁ ଆଣୁଛନ୍ତି ଋଣ ଦଉଛନ୍ତି ଲ୍ୟାମ୍ପ ବାଲା ଆଉ ବ୍ୟାଙ୍କ ଯାକ ଅଛି ମ୍ୟାଡମ ଛୋଟ ଛୋଟ ୟୁଜିବି ଶାଖା ସେମାନେ ବି ଦଉଛନ୍ତି କିଛି କିଛି। ଆଉ ଚାଷୀ ଯେତିକି ଅଛନ୍ତି ବର୍ତ୍ତମାନ ଚାଷର ସ୍ଥିତି ଟିକେ ଠିକ ଅଛି ପୂର୍ବ ଅପେକ୍ଷା। ଆଗେ ଯୋଉ ବିକଳରେ ଥିଲେ ଏବେ ଟିକେ ଭଲ ଅଛନ୍ତି ମ୍ୟାଡମ। ଯେଉଁମାନଙ୍କର ବାପା ମାନେ ଚାଷ ଛାଡିଥିଲେ ସେମାନଙ୍କର ପିଲାମାନେ ବାହାରିକି ଚାଷ କରୁଛନ୍ତି ନୂଆରେ, ସେଟା ଗୋଟେ ଖୁସିର ଖବର। ଛୋଟ ପିଲାମାନେ ମାନେ ମଧ୍ୟମ ଶ୍ରେଣୀର ଲୋକମାନେ ଯେଉଁମାନେ ଛାଡି ଦେଇଥିଲେ ଜେନେରାଲ ସେମାନଙ୍କର ପୁଅମାନେ ବର୍ତ୍ତମାନ ଚାଷ କରୁଛନ୍ତି ମ୍ୟାଡମ। ଆମ୍ବକୁ ମଧ୍ୟ ଟ୍ରିଟମେଣ୍ଟଟା ଠିକ ଶିଖି ଯାଇଛନ୍ତି। ଆମର ଏଇ ଡଙ୍ଗର ପହଞ୍ଚିର ଆମ୍ବ ଭିଲାଇରେ ଫେମସ, ରାୟପୁର ଭିଲାଇ ନାଗପୁର ପର୍ଯ୍ୟନ୍ତ ଯାଉଛି ଡଙ୍ଗର ପହଞ୍ଚି ଆମ୍ବ।

0: ଆପଣ ଶୁଣୁଛନ୍ତି ମଲ୍ଲାର କାର୍ଯ୍ୟକ୍ରମ।
1: ବର୍ତ୍ତମାନ ଆରମ୍ଭ କରିବା ଆଜିର ବିଶେଷ ପ୍ରସଙ୍ଗ।
0: ଆଜିର ବିଶେଷ ପ୍ରସଙ୍ଗରେ ରହିଛି ଆମ ଅଞ୍ଚଳର ଜଣେ ଯୁବ ଶିଳ୍ପୀଙ୍କ ସହ କଥାବାର୍ତ୍ତା।

0: ପ୍ରତ୍ୟେକ କାର୍ଯ୍ୟରେ ନିଜର ଅଧ୍ୟବସାୟ ଏବଂ ପ୍ରଚେଷ୍ଟା ବଳରେ ଜଣେ ବ୍ୟକ୍ତି କୃତକାର୍ଯ୍ୟ ହୋଇପାରିଥାନ୍ତି।
1: ଏପରିକି ସେମାନେ ମହାନ ବ୍ୟକ୍ତିଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ନିଷ୍ଠାପର ଉଦ୍ୟମ ଦ୍ୱାରା ନିଜର ଗନ୍ତବ୍ୟ ପଥରେ ଅଗ୍ରସର ହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚିଥାନ୍ତି।
0: ସେହିଭଳି ବର୍ତ୍ତମାନର ଯୁବପିଢ଼ି ପାଠ ପଢ଼ିବା ସହିତ ଅନ୍ୟାନ୍ୟ କ୍ଷେତ୍ରରେ, ଯେପରି କିଏ ସଙ୍ଗୀତରେ, କିଏ ଖେଳରେ, ତ ପୁଣି କିଏ ନୃତ୍ୟ କ୍ଷେତ୍ରରେ ଅଗ୍ରସର ହୋଇଥାନ୍ତି।
1: ଠିକ୍ ସେହିପରି ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ଜୟପୁରର ଜଣେ କଲେଜ ଛାତ୍ର ପ୍ରେମ କୁମାର ଭୂୟାଁ ପାଠପଢ଼ା ସହିତ ସେ କଳାରେ ରୁଚି ରଖି ଆଗକୁ ଜଣେ ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ହେବାର ଲକ୍ଷ୍ୟ ରଖିଛନ୍ତି।
0: ବର୍ତ୍ତମାନଠାରୁ ସେ ବିଭିନ୍ନ ପ୍ରକାରର ଚିତ୍ର କରି ଅନେକ ପୁରସ୍କାର ପାଇବା ସହିତ ପ୍ରଶଂସା ମଧ୍ୟ ସାଉଁଟି ସାରିଲେଣି।
1: ତେବେ ଚାଲନ୍ତୁ ନା ସେ କିପରି ଏହି ବିଦ୍ୟାଳୟରେ ପାଠ ପଢି ଏହି ବିଦ୍ୟାଳୟରୁ ହିଁ ଚିତ୍ରକଳା ଉପରେ ଜ୍ଞାନ ଅର୍ଜନ କରି ଆଗକୁ ବଢିବାରେ ଲାଗିଛନ୍ତି ତାଙ୍କଠାରୁ ଶୁଣିବା।
2: ନମସ୍କାର, ମୋ ନାମ ପ୍ରେମ କୁମାର ଭୂୟାଁ। ମୁଁ ଜଣେ ଚିତ୍ରକଳା ଛାତ୍ର ଏବଂ ଚିତ୍ରଶିଳ୍ପୀ ହେବାର ସ୍ୱପ୍ନ ନେଇ କଳା ଶିକ୍ଷା ଗ୍ରହଣ କରୁଛି। ଚିତ୍ର ଆଙ୍କିବା ମୋ ପାଇଁ କେବଳ ଏକ ଶୈଳୀ ନୁହେଁ, ଏହା ମୋ ଭାବନାକୁ ପ୍ରକାଶ କରିବାର ଏକ ମାଧ୍ୟମ। ପିଲାଦିନରୁ ମୋ ଚିତ୍ର ଆଙ୍କିବା ପ୍ରତି ଆଗ୍ରହ ଥିଲା। ଧୀରେ ଧୀରେ ଏହି ଆଗ୍ରହ ମୋର ଜୀବନର ଲକ୍ଷ୍ୟ ପରିଣତ ହେଲା। ମୋ ପରିବାର ଓ ଗୁରୁମାନଙ୍କ ପ୍ରେରଣା ମୋତେ ଆଗକୁ ବଢିବାର ସାହସ ଦେଇଛି। ମୋତେ ବିଶେଷ କରି ଅଏଲ୍ କଲର୍, ୱାଟର୍ କଲର୍, ଏକ୍ରେଲିକ୍ କଲର୍ ପେଣ୍ଟିଂ ଏଣ୍ଡ ପେନ୍ସିଲ୍ ଷ୍ଟ୍ରୋକ୍ କରିବାକୁ ଭଲ ଲାଗେ। ଏହି ମୋର ସ୍ୱପ୍ନ ହେଉଛି ଜଣେ ପରିଚିତ ଚିତ୍ରଶିଳ୍ପୀ ହେବା। ମୋର କଳା ମାଧ୍ୟମରେ ଓଡ଼ିଶା ସଂସ୍କୃତି, ପରମ୍ପରା ଓ ଲୋକ ଜୀବନକୁ ଦେଶ ବିଦେଶରେ ପହଞ୍ଚାଇବାକୁ ଚାହେଁ। ମୋତେ ଏହି ସୁଯୋଗ ଦେଇଥିବାରୁ ଅନେକ ଧନ୍ୟବାଦ। ଆଗକୁ ମଧ୍ୟ ଭଲ କଳାକୃତି ସୃଷ୍ଟି କରିବା ପାଇଁ ମୁଁ ପରିଶ୍ରମ କରିବି। ମୁଁ ଷଷ୍ଠ ଶ୍ରେଣୀରୁ ମୋର ମନ ଥିଲା, ମୋର ଗୁରୁମାନେ ଓ ଗୁରୁଜୀ ଗୁରୁମା ମାନେ ଓ ମୋ ପରିବାରର, ମୋ ବାପା ମା ଏମାନଙ୍କର ଆଗ୍ରହ କରିଥିବାରୁ ମୁଁ ବହୁତ ଚେଷ୍ଟା ଫଳରେ ମୋର ଇଚ୍ଛିତ ହୋଇ ମୁଁ ଏଇ ଆର୍ଟ ସ୍କୁଲରେ ପଢିପାରିଛି। ଟେନ୍ଥ ପର୍ଯ୍ୟନ୍ତ ମୁଁ ସ୍କୁଲରେ ପଢୁଥିଲି, ସେତେବେଳେ ମୋତେ ତ କିଛି ଆର୍ଟ ସେତେ ଜଣା ନଥିଲା। ମୁଁ ଖାଲି ମୋର ବାପା ଟିକେ ଗାଇଡ କରିବେ, ନହେଲେ ତ ଆମର ସ୍କୁଲ ଟିଚର ମାନେ ଟିକେ ନିଏ କହିଲେ ମୁଁ ପଢୁଥିଲି। ମୁଁ ବର୍ତ୍ତମାନ ଏବେ କଳା ବିଦ୍ୟାଳୟରେ ପଢୁଛି, ଜୟପୁର କଳା ବିଦ୍ୟାଳୟ। ଏହି କଲେଜ ଆମର 1946ରେ ପ୍ରତିଷ୍ଠିତ ହୋଇଥିଲା। ଏହା ଓଡ଼ିଶାର ପ୍ରଥମ କଳା ବିଦ୍ୟାଳୟ। ଏଠି ଆମର ଭୋକେସନାଲ କଲେଜ, ଜେନେରାଲ କ୍ଲାସ ଗୁଡା ହୁଏ, ଯେମିତି ଇଂଲିଶ, ଓଡ଼ିଆ, ଇକୋନୋମିକ୍ସ, ପଲିଟିକାଲ ସାଇନ୍ସ, ଏଗୁଡା ପଢୁଛି। ପ୍ଲସ୍ ଏହି କଳା ବିଦ୍ୟା ବି ଗ୍ରହଣ କରୁଛି।

ସାମଗ୍ରୀ ପାଠ ପଢା ପାଇଁ ତ ଯେମିତି ବୁକ୍ସ ଗୁଡା ସବୁ, ଆମର କଳା ବିଦ୍ୟା ପାଇଁ ମତେ କଲର୍, ରଙ୍ଗ, ତୁଳି, ପେପର, ହ୍ୟାଣ୍ଡମେଡ୍ ପେପର ଏଗୁଡା ସବୁ ବାହାରୁ ମଗେଇବାକୁ ପଡୁଛି। ଭୁବନେଶ୍ୱରରୁ, କୋଲକାତାରୁ ଏଗୁଡା ସବୁ ମିଳେ। ଏଠି ଜୟପୁରରେ ତ ସେତେ ମିଳେ ନାହିଁ, ବାହାରୁ ଆଣା ହଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ପୋର୍ଟ୍ରେଟ୍ ଫୋର୍ଟ୍ରେଟ୍ ବନାଏ ଆଉ ପୋଷ୍ଟର ଡିଜାଇନିଂ ମତେ ବନେଇବାକୁ ଭଲ ଲାଗେ। ଆମର ଯାତ୍ରା ପୋଷ୍ଟର ଗୁଡାଏ ବନେଇଲିଣି। ଏଠି ମୋର ବାପାଙ୍କର ପ୍ରେରଣାରେ ଆସିଛି। ମୋ ବାପା ଜଣେ ବି ଚିତ୍ରଶିଳ୍ପୀ ଥିଲେ। ତାଙ୍କର ଇଚ୍ଛା ଥିଲା ଦେଶ ବିଦେଶକୁ ଆମର କଳାକୁ, ପାରମ୍ପରିକ କଳାକୁ ପହଞ୍ଚେଇବାର। ତ ଆମ ବାପା କଲିକୋଟରେ ପଢୁଥିଲେ, ସେ ଅଧାରୁ ସେ କଳା ବିଦ୍ୟା ଛାଡି ଦେଇଛନ୍ତି। ଏବେ ଜଣେ ସେ ଫଟୋଗ୍ରାଫର ଅଛନ୍ତି। ତାଙ୍କର ଅଧୁରା ସ୍ୱପ୍ନକୁ ମୁଁ ପୁରା କରିବା ପାଇଁ ଗୋଟିଏ ଜିଦ୍ରେ ମୁଁ କରି ଚାଲିଛି। ମୋର ଲକ୍ଷ୍ୟ ରଖିଛି ଯେମିତି ଆମର ଆମର ଏଇ ଯୋଉ ଲୋକକଳା, ଯେମିତି ଏଇ ଯୋଉ ଆଦିବାସୀ ନୃତ୍ୟ, ଆମର ରଥଯାତ୍ରା, ଦୁର୍ଗା ପୂଜା, ଏଗୁଡା ତ ଆମର ଦେଶ ବାହାରେ ଏଗୁଡା କେହି ବି ଜାଣୁନଥିବେ। ଏଇ ପେଣ୍ଟିଂ ଗୁଡାକୁ କରିଲେ ଆମେ ଯେମିତି ଆମଦାନୀ ରପ୍ତାନୀ କରିବା, ଦେଶ ବାହାରକୁ ଯିବ, ଦେଶ ବାହାରେ ବି ଜାଣିବେ ଯେ ଇଣ୍ଡିଆରେ, ଓଡ଼ିଶାରେ, ଆମର ସମ୍ବଲପୁରରେ ଏମିତି ଢେମସା ନାଚ, କୋରାପୁଟରେ ଢେମସା ନାଚ, ରଥଯାତ୍ରା ଏଗୁଡା ସବୁ ହଉଛି ବୋଲି ସବୁ ଜାଣିବେ। ପେଣ୍ଟିଂ ମାଧ୍ୟମରେ ମୁଁ ଜଣେଇବାକୁ ଚାହେଁ।

ପାଠ ପଢା ତ ଆମର ଏଇ କଲେଜରେ ଆମର 10ଟାରୁ ଘଣ୍ଟେ ଯାଏ କ୍ଲାସ ହୁଏ, ଜେନେରାଲ କ୍ଲାସ। ତାପରେ ଆମର 2ଟାରୁ ଲଞ୍ଚ ଟାଇମ ଘଣ୍ଟେରେ ହୋଇଯାଏ। ତାପରେ 2ଟାରୁ 4ଟା ଯାଏ ଆମର କ୍ଲାସ ହୁଏ, କଳା ବିଦ୍ୟାଳୟରେ କଳା ଗ୍ରହଣ କରାଯାଏ। ତ ଆମେ ସେୟାକୁ ରାତିରେ ମୁଁ ଡ୍ରଇଂ ବିଷୟରେ ଟିକେ ମାଇଣ୍ଡ ଭାବେ ଟିକେ ସକାଳ ହେଲେ ଆମେ ବସ୍ ଷ୍ଟାଣ୍ଡ ନହେଲେ ଚା ଦୋକାନ ଯାଇକି ସ୍କେଚ କରୁ। ସେଇ ସ୍କେଚ କୁ ଆଣିକି ଆମେ ଆମର ମନରୁ ଟିକେ ନେଇକି ମାଇଣ୍ଡ କଟେଇକି ଗୋଟେ ପେଣ୍ଟିଂରେ ପରିଣତ କରୁ। କଳା ହିଁ ମୋର ଜୀବନ, କଳା ହିଁ ମୋର ଭଗବାନ, ୱାର୍କ ଇଜ୍ ଗଡ୍। କାହିଁକି ନା ଗୋଟେ କଳାକାର ସିଏ ମରିଲା ଯାଏ ସିଏ ଗୋଟେ ପେଣ୍ଟିଂ କରୁଥିବ, ତାର ରିଟାୟାରମେଣ୍ଟ କିଛି ବି ନଥାଏ, କଳା ହିଁ ତାର ଭଗବାନ ହୋଇଥାଏ। ତ ମୋର ସେଇଟା ହିଁ ଆଶା ଅଛି, ମୁଁ କଳାକୁ ହିଁ ମୋର ଭଗବାନ ବୋଲିକି ମାନିଛି। କଳାକୁ ଆପଣେଇବା ମାନେ କଳା ମାଧ୍ୟମରେ ଯେମିତି ଆମେ ଡ୍ରଇଂ କରିବା, ପେଣ୍ଟିଂ କରିବା, ମୂର୍ତ୍ତି କରିବା, ତାପରେ କଳା ହଉଛି ତିନି ପ୍ରକାର। ଗୋଟେ କଳା ହେଲା ପର୍ଫର୍ମିଂ ଆର୍ଟ, ଦ୍ୱିତୀୟ କଳା ହେଲା ଲିଟରେଚର ଆର୍ଟ, ତୃତୀୟ କଳା ହେଲା ଭିଜୁଆଲ ଆର୍ଟ। ପର୍ଫର୍ମିଂ ଆର୍ଟରେ ଡ୍ୟାନ୍ସ କରିପାରିବେ, ଗୀତ ଗାଇପାରିବେ, ଯେମିତିକି ଆମେ ଗୀତ ଗାଇକରି ଗୋଟେ ମନର ଭାବନାକୁ ଲୋକଙ୍କୁ ପ୍ରକାଶ କରିପାରିବା, ଯାହାକୁ କଳା କୁହାଯିବ। କ'ଣ କୁହାଯିବ ଆମର ପର୍ଫର୍ମିଂ ଆର୍ଟ। ଭିଜୁଆଲ ଆର୍ଟରେ ଆମେ ପେଣ୍ଟିଂ କରିପାରିବା, ତାପରେ ସିନେମା, ତାପରେ ଭିଡ଼ିଓଗ୍ରାଫି, ଏଗୁଡ଼ା ବନେଇକିରି ଆମେ ଲୋକଙ୍କୁ ଆମର ମନର ଭାବନାକୁ ପ୍ରକାଶ କରିପାରିବା, ମାନେ ଆମେ ମନରେ କ'ଣ କହିବାକୁ ଚାହୁଁଛନ୍ତି ଲୋକକୁ ବୁଝେଇ ପାରିବା। ଆଉ ଗୋଟେ ଅଛି ଆମର ଲିଟରେଚର ଆର୍ଟ। ଲିଟରେଚର ଆର୍ଟରେ ଆମର ଯିବ ଲିଖିତ କଳା ବା ସଙ୍ଗୀତ କଳା, ସଙ୍ଗୀତ ଲେଖିବା, ନହେଲେ କବିତା ଲେଖିବା, ଉପନ୍ୟାସ ଲେଖିବା, ଲେଖିକିରି ଲୋକଙ୍କୁ ବୁଝେଇବା। କଳାର ଅର୍ଥ ହେଉଛି ନିଜ ମନର ଭାବନାକୁ ଲୋକକୁ ପ୍ରକାଶ କରିବା, ଏହାକୁ କଳା କହିବା। ତ ଆମେ ସେଇଟାକୁ ବୁଝେଇବାକୁ, ସହଜରେ ବୁଝେଇବାକୁ କହିବା। ଭାରତ ସରକାର ସମସ୍ତଙ୍କୁ ସହଜ କରୁଛନ୍ତି, କଳା ସବୁ ବିଦ୍ୟାଳୟରେ କଳା ଗୋଟେ ଟପିକ ଥାଉଛି ଗୋଟେ ସିଲାବସରେ। ତ କଳା ମାନେ ଆମେ ଏବେ ଘରେ ଏବେ ନାଇକି ଆମେ ପାଠ ପଢିବା ସବୁ ପଢିବା ବୋଲି କିଛି ହବ ନାହିଁ। କଳା ଗୋଟେ ପେଣ୍ଟିଂ ଗୋଟେ କରିବା, ନହେଲେ ଘରକୁ ସଜେଇ ପାରିବା।

ସୁନ୍ଦର କେମିତି ଦୁଶିବ, ତାପରେ ଆମେ ଘରେ ଡେକୋରେସନ କରିବା ସେଇଟା ବି ଗୋଟେ କଳା। ଆମେ ଘରେ କିଛି ବି କରିବା ନାହିଁ, ମାନେ ଖାଣ୍ଟି ପାଠ ପଢିବା ବୋଲି କିଛି ହବ କି, କଳା ବି କିଛି ରହିବା ନିହାତି ଦରକାର। ବର୍ତ୍ତମାନ ମୁଁ ଆର୍ଟ ସ୍କୁଲରେ ପଢୁଛି, ଫିର୍ ବି ମୁଁ ଏଠି ପାଠ ପଢିବା ସହ ଏଇ ପୋଷ୍ଟର ଚିତ୍ର ଅଙ୍କନ କରୁଛି, ପ୍ଲସ୍ ଫଟୋ ଚିତ୍ର, ଏଇ ପେଣ୍ଟିଂ, ପୋର୍ଟ୍ରେଟ, ସ୍କେଚ ଏଗୁଡ଼ା କରିକି ବି ମୁଁ କିଛି ଟଙ୍କା ପକେଟ ମନିକୁ ଆଣିପାରୁଛି, ତ ସେଇଟାରେ ମୋର ସହଯୋଗ ହେଇପାରୁଛି। ସେଥିରୁ ମୁଁ ମୋର ରଙ୍ଗ ତୁଳି ବ୍ରଶ ବି କିଣିପାରୁଛି। କଳାରୁ ଆମେ ଆନନ୍ଦ କେମିତି ପାଉଛୁ, ମାନେ ଆମେ ଗୋଟେ ପେଣ୍ଟିଂ କୁ କରିବା ତ ଗୋଟେ ଲୋକ ଆସିବ, ଗୋଟେ ମନେକର ମୁଁ ଗୋଟେ ଜଗନ୍ନାଥଙ୍କର ପେଣ୍ଟିଂ ବନେଇଛି, ଜଗନ୍ନାଥକୁ ଦାସିଆ ବାହୁରେ ଜଣେ ନଡ଼ିଆ ଦଉଛି, ତ ସେଇ ପେଣ୍ଟିଂ କୁ ଜଣେ ବୃଦ୍ଧ ଲୋକ ଆସିବ ନହେଲେ ଗୋଟେ ଛୋଟ ପିଲା ଆସିବ, ତାକୁ ଦେଖିକି ହାତ ଯୋଡ଼ି ଦେଲା ଗୋଟେ ଭଗବାନ ବୋଲିକି ବନେ, ଆମକୁ ଗୋଟେ ଫିଲିଙ୍ଗସ ଗୋଟେ ଆସିବ, ଯାହା ହଉ ଗୋଟେ ପେଣ୍ଟିଂ କୁ ମୋର ପେଣ୍ଟିଂ କୁ ଜଣେ ହାତ ଯୋଡ଼ିକି ପ୍ରଣାମ କରୁଛି, ଯାହା ହଉ ଗୋଟେ ଭଲ ଦିଶୁଛି କହୁଛି, ତ ବହୁତ ଆନନ୍ଦ ଲାଗେ ଆମକୁ।

0: ଦୃଢ଼ ଇଚ୍ଛା ଶକ୍ତି ଥିଲେ ଉପାୟ ଆପେ ଆପେ ଆସିଥାଏ।
1: ନିଜର ସାଧନ ଦ୍ୱାରା ସଫଳତାର ପାହାଚ ଆପେ ଆପେ ଚଢ଼ିପାରିବା, ଏକଥା ଜଣେ ଅଧ୍ୟୟନରତ ଛାତ୍ର ପ୍ରେମ କୁମାର ଭୂୟାଁ ବୁଝାଇ ପାରିଛନ୍ତି।
0: ତେଣୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ପ୍ରେମ ଭାଇଙ୍କୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ।

0: ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଗାଁ କାହାଣୀ ଏବଂ ବିଶେଷ ପ୍ରସଙ୍ଗ ଶୁଣୁଥିଲେ।
1: ତେବେ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଆପଣଙ୍କ ମତାମତ ନିଶ୍ଚୟ ଜଣାଇବେ।
0: ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ମୋବାଇଲ ନମ୍ବରଟି ହେଲା 8252203280।
1: ପୁଣି ଥରେ ଆମ ମୋବାଇଲ ନମ୍ବରଟି କହି ରଖୁଛୁ 8252203280।
0: ଏହି ନମ୍ବରରେ ଆପଣଙ୍କର ମତାମତ ନିଶ୍ଚୟ ଜଣାଇବେ।

ଯିବା ପୂର୍ବରୁ ଆମେ ଆପଣଙ୍କୁ ଗୋଟିଏ କଥା କହି ରଖୁଛୁ, ପରିବେଶ ସୁରକ୍ଷା ଜୀବନ ରକ୍ଷା, ତେଣୁ ଆମେ ସବୁବେଳେ ଆମ ପରିବେଶକୁ ସୁରକ୍ଷା ଦେବା, ସ୍ୱଚ୍ଛତା ବଜାୟ ରଖିବା ଆଉ ସୁସ୍ଥ ଜୀବନ ବିତେଇବା।

ବର୍ଣ୍ଣାଳୀରେ ଶୁଣିଲେ ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ମନୀଷ କୁମାର ଠାକୁର, ଉପସ୍ଥାପନାରେ ଥିଲେ ସଂଯୁକ୍ତା ପଟ୍ଟନାୟକ ଏବଂ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆକାଶବାଣୀ ଜୟପୁର ଶୁଣନ୍ତୁ, ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 8:30ରେ ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ। ଆଜି ପାଇଁ ଶିଳ୍ପୀମାନେ ହେଲେ ପ୍ରଦୀପ କୁମାର ମିଶ୍ର ଏବଂ ରୀନା ମହାପାତ୍ର। ସକାଳ 8:45ରେ ପ୍ରଚାର କରିବ କେତୋଟି ସୁଗମ ସଙ୍ଗୀତ। ସକାଳ 9:00ରେ ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସକାଳ 9:30ରେ ଶୁଣିବେ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବନ୍ନାମଲ୍ଲିକା, ଏଥିରେ ଶୁଣିବେ ଗୋପାଳଚନ୍ଦ୍ର ସାହୁଙ୍କ ସହ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05ରେ, ଦିନ 12:00ରେ ଏବଂ ଦିନ 2:15ରେ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ଆଜି ସକାଳ 10:30ରେ। ଆଜି ଦିନ 11:00ରେ ଶୁଣିବେ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଲେଞ୍ଜୁ ଶୁଣିବେ ଆଜି ଦିନ 12:30ରେ। ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50ରେ। କେତୋଟି ସୁଗମ ସଙ୍ଗୀତ ଶୁଣିବେ ଦିନ 1:05ରେ। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ ଶୁଣିବେ ଆଜି ଦିନ 1:20ରେ। ଏଥିରେ ଶୁଣିବେ ସାକ୍ଷାତକାର, ହୃଦ୍ଘାତ ଜନିତ ସମସ୍ୟାର କାରଣ ଓ ପ୍ରତିକାର, ଏବଂ ପରେ ଶୁଣିବେ ଖାଦ୍ୟ ଅପଚୟ ରଖିବା କିପରି। ଅପରାହ୍ନ 5:00ରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସାକ୍ଷାତକାରରେ ଶୁଣିବେ ଖାଦ୍ୟ ଅପଚୟ ରୋକିବାରେ ଯୁବପିଢ଼ିର ଭୂମିକା। ପରେ ଜାଣିବାକୁ ଥିବାରେ ଶୁଣିବେ ରବି ଶାସ୍ତ୍ରୀ, ବିଶନ ସିଂ ବେଦୀ ଏବଂ ଶେଷରେ ଶୁଣିବେ ନିଯୁକ୍ତି ସୂଚନା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ସକାଳ 8:00 ବାଜି ଯାଉଛି। ଶୁଣନ୍ତୁ ପ୍ରଥମେ ସମାଚାର ପ୍ରଭାତ, ପରେ ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: नमस्कार, आकाशवाणी से समाचार प्रभात के साथ मैं जया भारती। सर्वोच्च न्यायालय ने केंद्र सरकार से इस वर्ष CBSE की त्रिभाषा नीति से कक्षा 6 के विद्यार्थियों को छूट देने पर विचार करने को कहा।

ଆପଣମାନେ ଶୁଣୁଛନ୍ତି ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ। ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ପ୍ରଦୀପ କୁମାର ମିଶ୍ର ଏବଂ ରୀନା ମହାପାତ୍ର। ଗୀତ ରଚନା କରିଛନ୍ତି ଗୌରହରି ତଳେଇ।

0: ଶୁଣିଲେ ସୁରଲହରୀ କାର୍ଯ୍ୟକ୍ରମ ଆଜି ପାଇଁ ଶିଳ୍ପୀମାନେ ଥିଲେ ପ୍ରଦୀପ କୁମାର ମିଶ୍ର ଏବଂ ରୀନା ମହାପାତ୍ର। ଗୀତ ରଚନା କରିଥିଲେ ଗୌରହରି ଦଳେଇ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
2: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ଶକ୍ତି ମିଶ୍ର, ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ, ସଙ୍ଗୀତ ପରିଚାଳନା ସୁବାସ ଦାସ।

ଶୁଣିଲେ ସୁଗମ ସଙ୍ଗୀତ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ସକାଳ 9:00। ଗୀତିଧାରାରେ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ ବେଟା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣ। ଗୀତ ରଚନା ସମୀର। ସଙ୍ଗୀତ ପରିଚାଳନା ଆନନ୍ଦ ମିଲିନ୍ଦ।

ଗୀତିଧାରାରେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଶୁଣନ୍ତୁ ଜୁଦାଇ ଚଳଚ୍ଚିତ୍ରର ଗୀତ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ଅଭିଜିତ। ଗୀତରଚନା ସମୀର, ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଗୀତିଧାରାରେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଦିଲ୍ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣ। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ଆନନ୍ଦ ମିଲିନ୍ଦ।

ଏଥିରେ ଶୁଣନ୍ତୁ ଚମତ୍କାର ଚଳଚ୍ଚିତ୍ରର ଗୀତ। ଦ୍ୱୈତ କଣ୍ଠରେ ଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ।

ଆପଣମାନେ ଗୀତିଧାରାରେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଶୁଣନ୍ତୁ ଆରଜୁ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅଲକା ୟାଗ୍ନିକ। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅନୁ ମଲ୍ଲିକ।

ଗୀତିଧାରାରେ ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ସକାଳ 9:30 ପ୍ରଚାର କରୁଛୁ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବନ୍ନା ମଲ୍ଲିକା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର। ଉପସ୍ଥାପନାରେ ଅଛନ୍ତି ସ୍ମିତାରାଣୀ ଜେନା। ତାହେଲେ ଶୁଣିବା ବନ୍ନା ମଲ୍ଲିକା କାର୍ଯ୍ୟକ୍ରମ।

ଜୀବନ ସବୁବେଳେ ଆମ ଇଚ୍ଛା ଅନୁସାରେ ଚାଲେ ନାହିଁ। କେବେ ଖୁସି ଦିଏ, କେବେ ଦୁଃଖ ଦିଏ, କେବେ ଆମକୁ ଭାଙ୍ଗିଦିଏ, ଆଉ କେବେ ସେହି ଭଙ୍ଗା ମନକୁ ନେଇ ପୁଣି ଠିଆ ହେବା ଶିଖାଏ। ତେଣୁ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଗ୍ରହଣ କରନ୍ତୁ, ଛୋଟ ଛୋଟ ଖୁସିକୁ ଅନୁଭବ କରନ୍ତୁ, ନିଜ ଲୋକଙ୍କୁ ଭଲ ପାଆନ୍ତୁ ଏବଂ ମନକୁ ଶାନ୍ତ ରଖନ୍ତୁ। କାରଣ ସୁନ୍ଦର ଜୀବନ ମାନେ ସମସ୍ତ ସମସ୍ୟା ନଥିବା ଜୀବନ ନୁହେଁ, ବରଂ ସମସ୍ୟା ଭିତରେ ମଧ୍ୟ ହସିବାର କାରଣ ଖୋଜିପାରିବା ହେଉଛି ସୁନ୍ଦର ଜୀବନ। ନମସ୍କାର ଶ୍ରୋତା ବନ୍ଧୁ, ଆଜିର ବନମଲ୍ଲିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର କାର୍ଯ୍ୟକ୍ରମରେ ଆପଣଙ୍କ ସାଥିରେ ଅଛି ମୁଁ ସ୍ମିତାରାଣୀ ଜେନା।

0: ଆଜିର ବନମଲ୍ଲିକା କାର୍ଯ୍ୟକ୍ରମରେ ଆମ ସହିତ ଉପସ୍ଥିତ ଅଛନ୍ତି ଏମିତି ଜଣେ ବ୍ୟକ୍ତିତ୍ୱ ଯିଏ ନିଜ କର୍ମକ୍ଷେତ୍ରରେ ଜଣେ ସରକାରୀ କର୍ମଚାରୀ ଭାବେ ନିଜ ଦାୟିତ୍ୱ ତୁଲାଇବା ସହିତ ସଙ୍ଗୀତ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ମଧ୍ୟ ଗଢ଼ିଛନ୍ତି। ତାଙ୍କ କଣ୍ଠର ମାଧୁର୍ଯ୍ୟ ଯେପରି ଶ୍ରୋତାଙ୍କ ମନକୁ ଛୁଇଁଯାଏ, ସେହିପରି ସମାଜ ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ଜଣେ ସମାଜସେବୀ ଭାବରେ ମଧ୍ୟ ପରିଚିତ କରାଇଛି। ଚାକିରିର ଦାୟିତ୍ୱ, ସଙ୍ଗୀତର ଅନୁଭୂତି ଏବଂ ସମାଜ ସେବା, ଏହି ତିନୋଟି ଭିନ୍ନ ଦିଗକୁ ସମନ୍ୱୟ କରି ଜୀବନକୁ ଆଗେଇ ନେବା ନିଶ୍ଚିତ ଭାବେ ଏକ ପ୍ରେରଣାଦାୟକ ଯାତ୍ରା। ତାଙ୍କ ଜୀବନର ଏହି ତିନୋଟି ଦିଗ, ସଂଘର୍ଷ, ସଫଳତା, ସଙ୍ଗୀତ ପ୍ରତି ଭଲ ପାଇବା ଏବଂ ସମାଜ ପାଇଁ ତାଙ୍କର ଚିନ୍ତା ଏବଂ ତାଙ୍କର ଜୀବନଶୈଳୀ ବିଷୟରେ ଜାଣିବା ପାଇଁ ଚାଲନ୍ତୁ ସ୍ୱାଗତ କରିବା ଆଜିର ଅତିଥିଙ୍କୁ। ସେ ହେଉଛନ୍ତି ଶ୍ରୀ ଗୋପାଳ ଚନ୍ଦ୍ର ସାହୁ। ତେବେ ଚାଲନ୍ତୁ ଆଜିର ଅତିଥିଙ୍କୁ, ଆଜିର ସାକ୍ଷାତକାରକୁ ସ୍ୱାଗତ ଜଣାଇବା। ସାର୍ ନମସ୍କାର।
1: ନମସ୍ତେ।
0: ଆପଣଙ୍କୁ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଜଣାଉଛି।
1: ଧନ୍ୟବାଦ।
0: ସାର୍, ଆମେ ସମସ୍ତେ ଜାଣିଛୁ ଆପଣ ଏତେ ସୁନ୍ଦର ଭାବରେ ଗୀତ ଗାଉଛନ୍ତି, ଆଉ ଆପଣ ଜଣେ ଗୋଟେ ସରକାରୀ କର୍ମଚାରୀ ହେବା ପରେ ମଧ୍ୟ ଗୀତକୁ କେମିତି ବାଛିଲେ ଆପଣ?
1: ଗୀତକୁ ତ ମୋର ପିଲାଦିନରୁ ସଉକ ଥିଲା, କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଭିତରେ ମୁଁ ଏ ସଉକଟା ପୂରଣ କରିପାରୁନଥିଲି। ଏବେ କିଛିଟା ଫୁରସତ ସମୟ ପାଇ ମୁଁ ସ୍ୱର ଘୁଙ୍ଗୁରକୁ ଯାଇ ଗୀତ ପ୍ରାକ୍ଟିସ୍ କରେ ଧୀରେନ୍ ଭାଇନାଙ୍କର ଠାରୁ। ପିଲାଦିନେ ମୁଁ ଷଷ୍ଠ ସପ୍ତମରେ ଗୀତ ଗାଇଥିଲି, ସ୍କୁଲରେ ପ୍ରଥମ ବି ହେଇଥିଲି, କିନ୍ତୁ ପରେ ପରେ ଆଉ ସେ ସ୍ପୃହା ରହିଲାନି। ବର୍ତ୍ତମାନ ଗୀତ ପ୍ରାକ୍ଟିସ୍ କରୁଛି।
0: ମାନେ ଯେତେବେଳେ ଆପଣ ଛୁଆ ଥିଲେ ସେତେବେଳେ ଗୀତ ପ୍ରତି ଆପଣଙ୍କର
1: ବହୁତ ଆନ୍ତରିକତା ଥିଲା, ଆଗ୍ରହ ବି ଥିଲା। ଇଭେନ୍ ମୁଁ ପାଠ ପଢ଼ିବା ସମୟରେ ବି ରେଡ଼ିଓ ଶୁଣି ଶୁଣି ପାଠ ପଢ଼େ। ଜେନେରାଲି ମ୍ୟାଥମେଟିକ୍ସ କରିବା ସମୟରେ ରେଡ଼ିଓ ବାଜୁଥାଏ ବିବିଧ ଭାରତୀର, ଗୀତ ଗୁଡ଼ାକ ଶୁଣି ଶୁଣି ମୁଁ ପାଠ ପଢ଼େ।
0: ଯେତେବେଳେ ଛୋଟବେଳେ ଆପଣଙ୍କୁ ଗୀତ ଗାଇବା ଏତେ ପସନ୍ଦ ଥିଲା, ତ ଆପଣ ଗୀତକୁ ହିଁ ନିଜ କ୍ୟାରିୟର କାହିଁକି ବାଛିଲେନି?
1: କିଛିଟା ସର୍କମଷ୍ଟାନ୍ସ ସେମିତି ରହିଲା, ଚାକିରି କରିବାର ଦାୟିତ୍ୱଟା ବଢ଼ିଲା ମୋର ପାରିବାରିକ ଦାୟିତ୍ୱ, ଏଥିପାଇଁ ଚାକିରି ପାଇଁ ଇଏ କଲି। କିନ୍ତୁ ଏବେ ଆଉ ରହିଲା ମୋର ବର୍ଷେ 8 ମାସ, ତ ଭାବୁଛି ରିଟାୟାରମେଣ୍ଟ ପରେ ଏ ଗୀତ ନାଟକ ଏସବୁ ଲାଇନ୍ରେ ମୁଁ ଯିବା ପାଇଁ ଇଚ୍ଛା କରୁଛି।
0: ଆଚ୍ଛା, ଆପଣ ନାଟକ ମଧ୍ୟ କରନ୍ତି?
1: ହଁ ହଁ।
0: ମାନେ ଆପଣ ଅଭିନୟକୁ ମଧ୍ୟ ବହୁତ ଭଲ ପାଏ?
1: ବହୁତ ଭଲ ପାଏ। ମୁଁ କଲେଜ ସମୟରେ ବହୁତ ଗୁଡ଼ାଏ ଡ୍ରାମା କରିଛି। ମୋର ପ୍ରଥମ ଡ୍ରାମା ହେଲା ଆସ୍ତେ ଆସ୍ତେ ଅମାବାସ୍ୟା, ଆଉ ଗୁରୁ ଥିଲେ, ଡାଇରେକ୍ସନ୍ ଦେଇଥିଲେ ଆମର ଗୋପାଳ ସାମନ୍ତରାୟ, ସେ ମୋର ଡ୍ରାମାରେ ପ୍ରଥମ ଗୁରୁ। ପରେ ପରେ ବହୁତ ଗୁଡ଼ିଏ ଡ୍ରାମା କରିଛି, ଶେଷରେ ଗୋଟେ କୋଭିଡ୍ ସମୟରେ ଆମେ କରିଥିଲୁ ମହାନାଟକ ସୁଧାକର ପଟ୍ଟନାୟକ ଭାଇନାଙ୍କର ଡାଇରେକ୍ସନ୍ରେ, ବହୁତ ଭଲ ନାଟକ ହେଇଥିଲା ସେଟା। ଏମିତି ମୁଁ 10-12 ନାଟକ କରିସାରିଛି।
0: ଅଭିନୟକୁ ଏତେ ଭଲ ପାଏ?
1: ହଁ
0: ହଁ। ତାହେଲେ ନାଟକ ଆପଣ ଯୋଉ ପ୍ଲେ କରନ୍ତି ତା ଏକ୍ସପିରିଏନ୍ସଟା କେମିତି?
1: ବହୁତ ଭଲ ଲାଗେ ଇଏ କରି, ଯେହେତୁ ପିକ୍ଚର କରିବାରେ ବି ମୋତେ ଅଫର୍ ଆସିଥିଲା କିନ୍ତୁ ସମୟ ଦେଇପାରୁନଥିଲି ବୋଲି ମୁଁ ସେଗୁଡ଼ାକ ଆଭଏଡ୍ କଲି। ଡ୍ରାମାଟା କ'ଣ, ଆଫ୍ଟରନୁନ୍ କାର୍ଯ୍ୟାଳୟ ସମୟ ସରିଲା ପରେ ଆମେ ଯାଇ ରିହର୍ସାଲ୍ କରିଦେଉ, ତାପରେ ଯାଇକି ଷ୍ଟେଜ୍ରେ ପରଫର୍ମ କରୁ, ତ ରିହର୍ସାଲ୍ ପାଇଁ ସମୟ ମିଳୁଥିଲା। ଡ୍ରାମାଟା ମୋ ମୂଳରୁ ବି ଇଚ୍ଛା ଥିଲା, ଯେତେବେଳେ କଲେଜ ସମୟରେ ସ୍କୋପ୍ ମିଳିଲା ସେଟା ଧୀରେ ଧୀରେ ଲ କଲେଜରେ ବି ମୁଁ ଗୁଡ଼ାଏ ଡ୍ରାମା କରିଛି, ତାପରେ ମୁଁ DRDA କନ୍ଫରେନ୍ସ ମଣ୍ଡପରେ ବି କରିଛି, ଏମିତି ଗୁଡ଼ାଏ ଡ୍ରାମା ବି କରିଛି ମୋର।
0: ଆଚ୍ଛା, ବର୍ତ୍ତମାନ ଆପଣ ଓଡ଼ିଆ ଗୀତକୁ ବହୁତ ଭଲ ପାଆନ୍ତି ନା ହିନ୍ଦୀ ଗୀତକୁ ଭଲ ପାଆନ୍ତି?
1: ଏମିତି ତ ସବୁ ସିଙ୍ଗର ଭଲ ଗୀତ ଗୁଡ଼ାକ ମୁଁ ଶୁଣେ। ମୋର ଫେଭରେଟ୍ ସିଙ୍ଗର ହିନ୍ଦୀରେ ହେଉଛନ୍ତି ମୁକେଶ, ଓଡ଼ିଆରେ ଚିତ୍ତ ଜେନା, ତାଙ୍କ ଗୀତ ଗୁଡ଼ାକ ତ ମୁଁ ଶୁଣିଛି, ଏ କରି ବହୁତ ଭଲ ଲାଗେ ତାଙ୍କ ଗୀତ ଗୁଡ଼ାକ। ଜେନେରାଲି ସମସ୍ତଙ୍କର ଗୀତ, ଗାୟକମାନଙ୍କର ଗୀତ ଗୁଡ଼ାକ ଭଲ ଲାଗେ, ଅକ୍ଷୟ ମହାନ୍ତିଙ୍କର ଆଉ ଆମର ପ୍ରଣବ ପଟ୍ଟନାୟକ।

0: ଏମାନଙ୍କର ଗୀତ ଭଲ ଲାଗେ,
1: ପୁରୁଣା
0: ସିଙ୍ଗର ମାନଙ୍କର ଭଲ ଲାଗେ ବହୁତ। ମୁଁ ଜେନେରାଲି ପୁରୁଣା ଗୀତ ହିଁ ଗାଏ।
1: ଆପଣଙ୍କ କଣ୍ଠରୁ ଆଜି ଗୋଟେ ଗୀତ ଶୁଣିବା ସାର।
0: ମୁଁ ପ୍ରଥମ ଥର ପାଇଁ ଗୋଟେ ଆଦିବାସୀ ଗୀତ ଗାଇଥିଲି ଆମର ସ୍ୱାୟତ୍ତ ଶାସନ ଦିବସ ଷ୍ଟେଜ୍ରେ, ସେ ଗୀତଟା ଶୁଣୁଛି।

0: ଆପଣଙ୍କ ଭଏସ୍କୁ ମାନେ କୋରାପୁଟିଆ ଟ୍ରାଇବାଲ୍ ସଙ୍ଗ୍ ଗୁଡା ବହୁତ ସୁଟ୍ କରୁଛି।
1: ଥ୍ୟାଙ୍କ ୟୁ।
0: ଆପଣ ଗୋଟେ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି, ବହୁତ ଦାୟିତ୍ୱ ଥାଏ, ତ ସେ ଦାୟିତ୍ୱ ଗୁଡାକ ମଧ୍ୟରେ ଆପଣଙ୍କୁ କେତେବେଳେ ସମୟ ମିଳେ ଯେ ଆପଣ ମାନେ ଗୀତ ପ୍ରାକ୍ଟିସ୍ କରନ୍ତି, କେତେବେଳେ କେମିତି କଣ ମ୍ୟାନେଜ୍ କରନ୍ତି?
1: ଦାୟିତ୍ୱ ତ ବହୁତ ଥିଲା। ମୁଁ ଚାକିରି କରିବା ସମୟରୁ ସକାଳ 9ଟାରୁ ଯାଏ ରାତି 9:10ରେ ଘରକୁ ଫେରେ। ବହୁତ କାର୍ଯ୍ୟବ୍ୟସ୍ତତା ଥିଲା, ରହୁଥିଲି ମୁଁ। ଏବେ କିଛିଦିନ ହେଲା କିଛିଟା ମୁଁ ରିଲାକ୍ସ ହେଇଛି, ତ ସେ ସମୟ ଭିତରେ ମୁଁ ଯାଉଛି ସ୍ୱରଘୁଙ୍ଗୁର ଯାଉଛି ଏବଂ ଗୀତ ପ୍ରାକ୍ଟିସ୍ କରି ମୋର ଇଚ୍ଛାଟାକୁ ବର୍ତ୍ତମାନ ପୂରଣ କରିବା ପାଇଁ ଚାହୁଁଛି।
0: ବହୁତ ବଢିଆ। ତାପରେ ଆମେ ବି ଜାଣିଛୁ ଯେ ଆପଣ ଗୋଟେ ସୁନ୍ଦର ଏନ୍ଜିଓ ସଂସ୍ଥାରେ ମଧ୍ୟ ଅଛନ୍ତି, ଆଉ ଯାହା ନା ଶିବା, ତ ଏନ୍ଜିଓ ସଂସ୍ଥାରେ ମଧ୍ୟ ଆପଣ କେମିତି କାମ କରନ୍ତି?
1: ଶିବା ଗୋଟେ ବଡ ଅନୁଷ୍ଠାନ, ମାନେ ସୋସିଆଲ ସର୍ଭିସରେ ବହୁତ ଗୁଡ଼େ କାମ କରୁଛୁ ଆମେ ଜୟପୁରରେ। ମୁଁ ଜଏନ୍ କଲି ଶିବାରେ 2010 ମସିହାରେ ଜଏନ୍ କଲି। ସେଇଠୁ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗୁଡ଼ାକ କରୁ, ଯେହେତୁ ଆମ ଶିବାରେ ସମସ୍ତେ ଏମ୍ପ୍ଲୟ ଗୁଡ଼ାକ ଆମର ଛୁଟି ଦିନ ଦେଖି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆମେ କରୁ, ଯେହେତୁ ଗଛ ଲଗାଇବା, ବ୍ଲଡ୍ ଡୋନେସନ୍ କ୍ୟାମ୍ପ, ଲୁଗା ବାଣ୍ଟିବା, ପିଲାମାନଙ୍କୁ ବହି ବାଣ୍ଟିବା, ପିଲାମାନେ ଏ ଭିତରେ ଆମେ ମଝିରେ ଦେଇଥିଲୁ, ଟ୍ରେନିଂ ଦେଇଥିଲୁ ପିଲାମାନଙ୍କୁ, ସେଥିରୁ 29 ଜଣ ପିଲା ପୋଲିସ ଚାକିରିରେ ପାଇଥିଲେ। ଆମେ ଫ୍ରିରେ କୋଚିଂ ଦେଇଥିଲୁ ସେମାନଙ୍କୁ।
0: କିଛିଦିନ ତଳେ ଏଇ ଜିନିଷଟା ନ୍ୟୁଜ୍ରେ ମଧ୍ୟ ଦେଖିଥିଲୁ ଯେ କୋଚିଂ ଦିଆହେଇଥିଲା, ଯେଉଁଥିରେ ବହୁତ ଲୋକ ମାନେ ଉତ୍ତୀର୍ଣ୍ଣ ହେଇଥିଲେ ଆଉ ଚାକିରି ମଧ୍ୟ ପାଇଥିଲେ। ବହୁତ ସୁନ୍ଦର ଭାବରେ ଆପଣ କାମ କରୁଛନ୍ତି ସାର୍। ଆଉ ଶିବାର ଆଉ କଣ କଣ ସବୁ ଦାୟିତ୍ୱ ରହିଛି?
1: ଶିବାର ବହୁତ ଗୁଡ଼େ ଇଏ ରହିଛି, ଆମ କାର୍ଯ୍ୟକ୍ରମ ଗୁଡାକ ଆମେ କୋଡିନେଟ୍ କରୁ। ଆମେ ବିଭିନ୍ନ ପ୍ରକାର ଆୱେର୍ନେସ୍ କାମ ବି, ଯେମିତିକି ପଲିଥିନ ଆୱେର୍ନେସ୍, ଆଉ ମଝିରେ କରିଥିଲୁ ଆମେ ଇଲେକ୍ସନ୍ ରିଲେଟେଡ୍ ଗୋଟେ ଆୱେର୍ନେସ୍ କ୍ୟାମ୍ପେନିଂ କରିଥିଲୁ, ଆଉ ବିଭିନ୍ନ ସମୟରେ ସାଇକେଲ ରେଲି ଗୁଡ଼ାକ କରୁ ଲୋକଙ୍କୁ ଆୱେର୍ କରିବା ପାଇଁ ବିଭିନ୍ନ କନସେପ୍ଟକୁ ନେଇକରି। ଛୋଟ ଛୋଟ ପିଲାମାନଙ୍କର ପାଇଁ ବି ଆମେ ତାଙ୍କର ପଢ଼ା

0: ଆମେ ବି ସାହାଯ୍ୟ କରୁ, ବହିପତ୍ର ବାଣ୍ଟୁ ସେମାନଙ୍କୁ, ବୃକ୍ଷରୋପଣ ବି କରୁଛୁ, ବହୁତ ଗୁଡ଼ାଏ ଜଙ୍ଗଲ ସୃଷ୍ଟି କରୁଛୁ ଆମେ।
1: ଆପଣଙ୍କର ଯେଉଁ ଏନ୍ଜିଓ ସଂସ୍ଥା ଅଛି ସେଥିରେ ଆପଣ ନିଜ ମାନେ ସାଲାରୀରୁ କିଛି ନା କିଛି ଆମାଉଣ୍ଟ ପ୍ରତି ମାସ ଦିଅନ୍ତି?
0: ଆମେ କୌଣସି ଗଭର୍ଣ୍ଣମେଣ୍ଟ ଏଡ୍ ନେଉନୁ, ଆମେ ସମସ୍ତେ ପକେଟ୍ରୁ ଆମେ ଖର୍ଚ୍ଚ କରୁ, ପକେଟ୍ରୁ ଯାହା ଆମେ ଅନୁଦାନ ଦେଉ ସେ ଅନୁସାରେ ଆମର କାର୍ଯ୍ୟକ୍ରମ ଗୁଡ଼ାକ ହୁଏ।
1: କେତେ ଜଣ ମେମ୍ବର ଅଛନ୍ତି?
0: ଆମେ ବର୍ତ୍ତମାନ 70 ଜଣ ମେମ୍ବର ଅଛୁ।
1: 70 ଜଣ ମେମ୍ବର ବହୁତ ଭଲ ଭାବରେ?
0: ନାଇଁ, 70 ଜଣରୁ ତ ସମସ୍ତେ ଆକ୍ଟିଭ ରୁହନ୍ତିନି, ଆମେ ପ୍ରାୟ 20-25 ଜଣ ଆକ୍ଟିଭଲି କାମ କରୁ।
1: ଆଚ୍ଛା, ବହୁତ ବଢିଆ ସାର୍। ତାହେଲେ ଯେତେବେଳେ ଆପଣଙ୍କର ବି କିଛି ପ୍ରୋଗ୍ରାମ ହୁଏ ଆପଣ ନିଜେ ଗୀତ ଗାଆନ୍ତି ସେଠି?
0: ହଁ, ସେଠି ମୁଁ ନିଜେ ଗୀତ ଗାଏ।
1: ସବୁ ଜିନିଷରେ ମଧ୍ୟ ଆପଣ ଗୀତକୁ ବହୁତ ଭଲ ପାଆନ୍ତି।
0: ଗୀତ ଇଏ କରେ, ଆମର ବି ଆନୁଆଲ ଫଙ୍କସନ ହୁଏ January 4 ଆମର ଫାଉଣ୍ଡେସନ ଡେ, ସେଥିରେ ବି ଆମର ସୁଧାକର ପଟ୍ଟନାୟକ ଭାଇନାଙ୍କର, ସେ ବି ଜଣେ ମେମ୍ବର, ତାଙ୍କର ଡାଇରେକ୍ସନରେ ଆମେ 2 ନାଟକ କରିସାରିଛୁ। ଆମ ଲେଡିସ୍ ୱିଙ୍ଗ ମାନେ ବି ଗୋଟେ 2 ନାଟକ କରିଛନ୍ତି।
1: ତାହେଲେ ଯେତିକି ସବୁ ନାଟକ ହୁଏ ସମାଜକୁ କିଛି ବାର୍ତ୍ତା ଦେଲା ଭଳିଆ?
0: ହଁ ହଁ, ବାର୍ତ୍ତା ଦେଲା ଭଳିଆ ନାଟକ ଗୁଡାକ, ଆଉ କିଛିଟା କମେଡି ନାଟକ ଗୁଡାକ।
1: କମେଡିକୁ ବି ବହୁତ
0: ପସନ୍ଦ? ମତେ କମେଡି
1: ପସନ୍ଦ। ଆପଣଙ୍କର ଗୋଟେ ସୋସିଆଲ ମିଡିଆରେ ମୁଁ ଦେଖିଥିଲି ଆପଣଙ୍କର ଗୋଟେ ଭିଡିଓ ଆସିଥିଲା ୟୁଟ୍ୟୁବରେ ବୋଧେ, ଯେ ଜଣ ମିଶି ଗୋଟେ କମିକ ଭିଡିଓ ଗୁଡା କରୁଥିଲେ।
0: ଆମର ରାମନାଥ ଭାଇନାଙ୍କର ହସ୍ତେରିଆ ଗ୍ରୁପରେ ମୁଁ 2 ଖଣ୍ଡେ ସର୍ଟ ପ୍ଲେ କରିଛି, କମେଡି ପ୍ଲେ କରିଛି,
1: ବହୁତ ସୁନ୍ଦର ଲାଗୁଥିଲା।
0: ମୁଁ ବି JFC ର ମେମ୍ବର ଜଣେ ଅଛି, ଜୟପୁର ଫିଲ୍ମ କମ୍ପାନୀ, ଯୋଉଟା ଏବେ ମାଲିପୁଡ ମେଲୋଡି ଫିଲ୍ମଟା ହିଟ୍ ହେଲା, ସେ ମେମ୍ବର ଅଛି। ସେ JFC ବ୍ୟାନରରେ ବି ମୁଁ ଗୋଟେ ସର୍ଟ ଫିଲ୍ମ ଗୋଟେ କରିଛି।
1: ଏକା ଧାରରେ ଆପଣ ଏତେ ସବୁ ଜିନିଷ କରନ୍ତି ସାର୍, କେମିତି ମ୍ୟାନେଜ କରନ୍ତି?
0: ଏମିତି ହେଇଯାଏ, ଆଉ ସମୟ ବାହାର କରିବାକୁ ପଡ଼େ ସେସବୁ ଜିନିଷ, କାର୍ଯ୍ୟବ୍ୟସ୍ତତା ଭିତରେ ବି ଆଉ ରହି ଆପଣଙ୍କୁ ସମୟ ବାହାର ନ କଲେ ଏସବୁ ଜିନିଷ ହେଇପାରେନି, ସମୟ ବାହାର କରେ। ମୁଁ ଅଫିସରଠୁ ବେଳେବେଳେ ମୁଁ ପରମିସନ ନେଇକରି ଯାଏ, ସେ କାମ ଥିଲେ ବି ବହୁତ ବଢ଼ିଆ ଅଫିସର ମାନେ ମୁଁ ପାଇଛି, କାମ ଥିଲେ ବି ସେ ମତେ ସମୟ ଦିଅନ୍ତି, ଯାଆନ୍ତୁ ଶୀଘ୍ର ପଳେଇ ଆସିବେ।
1: ଘର ଲୋକ କେତେ ସପୋର୍ଟ କରନ୍ତି?
0: ଘର ମୋ ୱାଇଫ ପୁରା ସପୋର୍ଟ କରେ, ମୋ ପୁଅ ଝିଅ ମାନେ ବି ସପୋର୍ଟ କରନ୍ତି, ମୋ ୱାଇଫ ବି ଶିବାର ମେମ୍ବର,
1: ଦି ଜଣ ଯାକ ମିଶିକି କାମ କରୁଛନ୍ତି।
0: ମିଶିକି କାମ କରୁଛୁ ଆମେ, ମୋ ୱାଇଫ ଟିଚର ଅଛି, ୱାଇଫ ବହୁତ ସପୋର୍ଟ କରେ ମତେ।
1: ବହୁତ ସୁନ୍ଦର ସାର୍, ବହୁତ ବଢିଆ। ଆପଣଙ୍କ କଣ୍ଠରୁ ଆଜି ଆଉ ଗୋଟେ ଗୀତ ଶୁଣିବା ସାର୍?
0: ଠିକ ଅଛି, ଚିତ୍ତେ ଜାନେଙ୍କ ଗୀତଟା ମୁଁ

0: ଆପଣଙ୍କୁ ପୁରୁଣା ଗୀତ ହିଁ ଭଲ ଲାଗେ? ତାହେଲେ ଆଜିକାଲି ଯୋଉ ସବୁ ଗୀତ ଗୁଡା ଆସୁଛି ସେ ଗୀତ ଗୁଡା ଆପଣ ଶୁଣିବାକୁ ପସନ୍ଦ କରନ୍ତି?
1: ପସନ୍ଦ କରେ କେତେଟା ଗୀତ, କିନ୍ତୁ କେବେ ଟ୍ରାଏ କରିନି ସେ ଗୀତ ଗୁଡାକ ଗାଇବା ପାଇଁ।
0: ଆଚ୍ଛା, କଣ ସାର୍ ଡିଫରେନ୍ସ ରହିଛି ଆଗ କାଳର ଗୀତ ଆଉ ଏବେର ଗୀତ ଭିତରେ?
1: ପୁରୁଣା ଗୀତ ଗୁଡାକରେ ଗୋଟେ ଥିମ୍ ରହିଛି, ଗୋଟେ ମିନିଂ ରହିଛି, ଶୁଣିଲେ ସେ ଗୀତ ଗୁଡାକ ବହୁତ ଖୁସି ଲାଗେ, ମନକୁ ଛୁଇଁ ଯାଏ ସେ ଗୀତ ଗୁଡାକ। କିନ୍ତୁ ଆଜିକାଲିର ଆଧୁନିକତାର ଚାପରେ ମାନେ ଯୁବପିଢ଼ି ମାନଙ୍କୁ ନେଇ ଯୋଉ ଗୀତ ଗୁଡାକ ହୁଏ ତ ଯୁବପିଢ଼ି ମାନଙ୍କୁ ଭଲ ଲାଗିଥାଇ ପାରେ, କିନ୍ତୁ ଆମେ ଯେହେତୁ ପୁରୁଣା କାଳିଆ ଲୋକ, ପୁରୁଣା କାଳିଆ ଗୀତ ଗୁଡାକ ଭଲ ଲାଗେ ଆମକୁ।
0: ବହୁତ ବଢିଆ ସାର୍। ତାହେଲେ ଆଗକୁ କଣ ସବୁ ପ୍ଲାନ ରହିଛି, ମାନେ କଣ କରିବେ?
1: ଏବେ ତ ରହିଛି ଚାକିରିଟା, ପାଖାପାଖି ଆଉ 2 ବର୍ଷ ଚାକିରି ରହିଛି, ଚାକିରି ପରେ ପ୍ଲାନ କରିବି ଆଉ।
0: ଆମର ଏଇ ବନମଲ୍ଲିକା କାର୍ଯ୍ୟକ୍ରମଟି ମାନେ କୋରାପୁଟ ଡିଷ୍ଟ୍ରିକ୍ଟ ହଉ କି କୋରାପୁଟର ଆଖପାଖ ଅଞ୍ଚଳ ହଉ, ଆମ ଏରିଆରେ ଯୋଉ ସବୁ ଲୁକାୟିତ ପ୍ରତିଭା ଗୁଡା ଅଛନ୍ତି, ଯୋଉମାନେ କି ନିଜ କର୍ମ ବ୍ୟସ୍ତତା ଲାଇଫରେ ବାହାରକୁ ଆସିପାରୁନାହାନ୍ତି, ଆମେ ତାଙ୍କୁ ଖୋଜି ଖୋଜି ଆମ କାର୍ଯ୍ୟକ୍ରମ ମାଧ୍ୟମରେ ବାହାର କରୁଛୁ। ତାହେଲେ ଆମ କାର୍ଯ୍ୟକ୍ରମଟି ଆପଣଙ୍କୁ କେମିତି ଲାଗିଲା?
1: ବହୁତ ଭଲ ଲାଗେ। ଏବଂ ଆକାଶବାଣୀର ମୁଁ ପିଲାଦିନୁ ଜୟପୁର ଆକାଶବାଣୀ ପ୍ରୋଗ୍ରାମ ଗୁଡାକ ଶୁଣେ, ମତେ ଭଲ ଲାଗେ ଯୁବବାଣୀ ଏବଂ ମଲ୍ଲିକା କାର୍ଯ୍ୟକ୍ରମ। ଯେଉଁ ଆପଣଙ୍କର ଉଦ୍ଘୋଷକ ଗୁଡାକ, ତାଙ୍କର ଉପସ୍ଥାପନ ବହୁତ ସୁନ୍ଦର। ସେମାନଙ୍କ ଭିତରୁ ମୁଁ ସମସ୍ତଙ୍କୁ ତ ଜାଣିନି, ମାନେ ଜାଣିଛି କିନ୍ତୁ ନା ଜାଣିନି। ସେଥିରେ ମଧ୍ୟ ଆମର ରଘୁ ଭାଇ ଆଉ ମନୋଜ ପାତ୍ର, ସୁଜାତା ଆଚାରୀ, ଏମିତି ବହୁତ ଗୁଡ଼ାଏ ଅଛନ୍ତି, ବହୁତ ଉପସ୍ଥାପନା ବଢ଼ିଆ। ମୁଁ ପିଲାଦିନୁ ଆକାଶବାଣୀ ଜୟପୁରର ପ୍ରୋଗ୍ରାମ ଗୁଡ଼ାକ ଶୁଣେ, ଆପଣଙ୍କର ଚୈତି ଜହ୍ନ, ଆପଣଙ୍କର ଯୁବବାଣୀ, ଆପଣଙ୍କର ଫୋନ ଗୀତ ରିକ୍ୱେଷ୍ଟ କରିବା, ଏସବୁ ଗୁଡ଼ାକ ବହୁତ ଭଲ ଲାଗେ। ବନମଲ୍ଲିକା କାର୍ଯ୍ୟକ୍ରମ ବି ଆପଣଙ୍କର ମୁଁ ଶୁଣିଛି, ଆପଣଙ୍କର ଉପସ୍ଥାପନା ବି ବହୁତ ସୁନ୍ଦର, ଆପଣ ବହୁତ ବଢ଼ିଆ ଉପସ୍ଥାପନା କରନ୍ତି, ଭଲ ଲାଗେ ଜୟପୁର ଆକାଶବାଣୀର କାର୍ଯ୍ୟକ୍ରମ ଗୁଡାକ।
0: ବହୁତ ବହୁତ ଧନ୍ୟବାଦ ସାର୍। ଏତେ ସବୁ କାମ ଏକାଥରେ କଲା ପରେ ମଧ୍ୟ ସାର୍ ଆପଣ ମାନେ ନିଜ କଣ୍ଠକୁ ଆଉ ନିଜକୁ କେମିତି ମେଣ୍ଟେନ କରିକି ରଖନ୍ତି?
1: କାର୍ଯ୍ୟ ବ୍ୟସ୍ତତା ଭିତରେ ଯେତିକି ଯାହା ସମୟ ମିଳେ ସେଇ ସମୟ ଗୁଡାକ ବାହାର କରି ଏଇ ଯୋଉ ଗୀତ ଗାଇବା ପାଇଁ ବି କିଛି ସମୟ ଦିଏ, କିନ୍ତୁ ଏତେ ବି ମୋ ସ୍ୱର ନିଖୁଣ ହେଇନି। ବହୁତ ସୁନ୍ଦର ସୁନ୍ଦର ଗାୟକମାନେ ଅଛନ୍ତି ଆମ ସ୍ୱର ଘୁଙ୍ଗର ପରିବାରରେ, ଛୋଟ ଛୋଟ ପିଲାମାନେ ଯେଉଁମାନେ ଅଛନ୍ତି ସେମାନେ ଯେଉଁ ପ୍ରକାର ଗାଆନ୍ତି ସେମାନଙ୍କ ପାଖରେ ମୁଁ ନୂନ୍ୟ। ମୁଁ ଏଇ ଅଳ୍ପ ଦିନ ହେଲା ଯାଏ ସ୍ୱର ଘୁଙ୍ଗରକୁ ଯାଇ ଗୀତଟା ପ୍ରାକ୍ଟିସ୍ କରେ। ଯେକୌଣସି ଜିନିଷ କରିବା ପାଇଁ ଆପଣଙ୍କୁ ଅଧ୍ୟବସାୟ ଆବଶ୍ୟକ, କାର୍ଯ୍ୟ କରିବାକୁ ପଡ଼ିବ, ତା ଉପରେ କଣ୍ଠକୁ କେମିତି ମାର୍ଜିତ କରିବେ ସେ କଣ୍ଠକୁ ଆପଣ, ସେ ପାଇଁ ରିହାସ ଦରକାର, ପ୍ରତିଦିନ ପ୍ରାକ୍ଟିସ୍ ଦରକାର। ସେସବୁ ଜିନିଷ ପାଇଁ ମୁଁ ଟିକେ ସମୟ ପାଇପାରୁନି, ଯେତେବେଳେ ଯାହା ସମୟ ମିଳେ ଘରେ ବସି ବି ମୁଁ ଗୀତ ଗାଏ।
0: ଆପଣଙ୍କର ସବୁଠାରୁ ମନପସନ୍ଦର ଗୀତଟା କୋଉଟା?
1: ଚିତ୍ତ ଜେନାଙ୍କର ରୂପ ହୋଇଥିବ ଲାବଣ୍ୟବତୀ।
0: ସେ ଗୀତରୁ ଦୀପଦ ଶୁଣିବା ସାର୍।
2: ରୂପ ହୋଇଥିବ ଲାବଣ୍ୟବତୀ, ଗୁଣରେ ଲାଜୁକି ମୁନାବତୀ।

0: ଅରଣ୍ୟବତୀ।
1: ତାହେଲେ ସମସ୍ତଙ୍କ ଜୀବନରେ ଏମିତି କିଛି ଗୋଟେ ମୁହୂର୍ତ୍ତ ଆସିଛି, ଆପଣଙ୍କୁ କେତେବେଳେ ଚାନ୍ସ ମିଳେ ଆପଣ ସେୟାର କରିବାକୁ ଚାହିଁବେ, ସେମିତି କିଛି ମୁହୂର୍ତ୍ତ ଆପଣଙ୍କ ସହିତ ହେଇଛି?
2: ଥରେ ଗୋପାଳ ପଟ୍ଟନାୟକ ସାର୍ ଆମକୁ ଡାଇରେକ୍ସନ୍ ଦେଉଥିଲେ, ଭିଡ଼ି କଲେଜରେ ଆମେ ପଢ଼ୁଥିଲୁ, ହଂସ ଶିକାର ବୋଲି ଡ୍ରାମାଟେ। ସେ ଡ୍ରାମା ସମୟରେ ମୋର ଗୋଟେ ଇଏ ହେଉଥିଲା, ବାରମ୍ବାର ମୋର ହାତ ଉଠି ଯାଉଥିଲା, ଡାଇରେକ୍ସନ୍ ବୋଲେ ଆକ୍ଟିଂ କରିବା ସମୟରେ ହାତ ଉଠି ଯାଉଥିଲା। ସେତେବେଳେ ସିଏ ଏଟାକୁ କେମିତି କଣ୍ଟ୍ରୋଲ କରିବେ ବୋଲି ମୋର ବଙ୍କୁଲି ବାଡ଼ି ଗୋଟେ ମୋ ହାତରେ ଧରେଇ ଦେଇଥିଲେ, ଯେଉଁଟାକି ଗୋଟେ ବୟସ୍କ ଲୋକର କ୍ୟାରେକ୍ଟର ଥିଲା ସେଇଟା। ତାଙ୍କର ସମୟରେ ସେ ଯେଉଁ ପ୍ରକାର ଡାଇରେକ୍ସନ୍ ଦିଅନ୍ତି, ଯେଉଁ ପ୍ରକାର ଇଏ ଦିଅନ୍ତି, ଗାଳି ବି କରନ୍ତି, ବହୁତ ଭଲ ଲାଗେ ଗୋପାଳ ପଟ୍ଟନାୟକ ସାର୍ଙ୍କର ଡାଇରେକ୍ସନ୍। ଏମିତି ଅଛି ବହୁତ ଗୁଡ଼ିଏ ସ୍ମୃତି, କିଛିଟା ମନେ ପଡ଼ୁଛି କିଛିଟା।
1: ଯେତେବେଳେ ଗୋପାଳ ପଟ୍ଟନାୟକ ସାର୍ ଆପଣଙ୍କୁ ବଙ୍କୁଲି ବାଡ଼ି ଧରେଇଥିଲେ, ସେତେବେଳେ ଆପଣଙ୍କ ହାତଟା
2: ବଙ୍କୁଲି ବାଡ଼ିରେ ରହିଲା, ସେ ଇଏ କରିକି ଆଉ ଉଠିଲାନି। ସେତେବେଳେ ସେ ଗୋଟେ ଇଏ କରିଥିଲେ, ତାକୁ ଚେଞ୍ଜ କରିଥିଲେ। ଫାର୍ଷ୍ଟ ଯେଉଁ କ୍ୟାଷ୍ଟିଂ ହୁଏ, ସେତେବେଳେ ମୋ ସାମ୍ନାରେ ଅଛି ମୋ ସାଙ୍ଗ ଅକ୍ଷୟ ମିଶ୍ର, ତାକୁ

0: ସେ ବଙ୍କୁଳି ବାଟରେ ପଛଡ଼ୁ ଏମିତି ଧରିବା ପାଇଁ ସେ ଗୋଟେ କ୍ରିଏସନ୍ କରିଥିଲେ ସିନ୍ ସିନ୍ଟା ବହୁତ ବଢ଼ିଆ ହେଇଥିଲା। କଲେଜ ପଢ଼ିବା ସମୟରେ ଆମେ ଡ୍ରାମାଟିକ୍ ସବୁବେଳେ ଆମ ପାଖରେ ରଖୁ। ଅବଶ୍ୟ ମୁଁ କେବେ ଡ୍ରାମାଟିକ୍ ସେକ୍ରେଟେରୀ ହୁଏନି, କିନ୍ତୁ ଡ୍ରାମାଟିକ୍ ସେକ୍ରେଟେରୀମାନଙ୍କୁ ଆମେ ସପୋର୍ଟ କରେ। ମୋ ସାଙ୍ଗ ଶିବଶଙ୍କର ମିଶ୍ର, ସୁକାନ୍ତ ମିଶ୍ର, ଏମାନେ ସବୁ ଡ୍ରାମାଟିକ୍ ସେକ୍ରେଟେରୀ ହେଇଛି। ପ୍ରାୟ ଆମେ ଗ୍ରାଜୁଏସନ୍ର 3 ବର୍ଷ ଡ୍ରାମାଟିକ୍ଟା ଆମ କଣ୍ଟ୍ରୋଲ୍ରେ ରହିଥିଲା।
1: ଆଚ୍ଛା, ଆପଣ ଡ୍ରାମାକୁ ବି ବହୁତ ଭଲ ପାଆନ୍ତି?
0: ହଁ ହଁ ହଁ,
1: ବହୁତ ବଢ଼ିଆ ସାର୍। ଏମିତି ଆପଣ ଗୀତ ଗାଉଥାନ୍ତୁ, ସରକାରୀ କର୍ମଚାରୀ ହେଇକି ଆମ ସମସ୍ତଙ୍କୁ ସେବା ଯୋଗାଇ ଦେଇଥାନ୍ତୁ, ଡ୍ରାମା ଆର୍ଟିଷ୍ଟ ହେଇକି ଆମ ସମସ୍ତଙ୍କୁ ଆପଣଙ୍କର ଅଭିନୟ ଦେଖିବାକୁ ମିଳୁଥାଉ, ଏମିତି ଆଉ କେତେ ଆପଣଙ୍କୁ ତାରିଫ କରିବି। ସମାଜସେବା ବି ଆପଣ କରୁଛନ୍ତି ନିହାତି ଭାବରେ ସାର୍, ଆମେ ସମସ୍ତେ ଚାହିଁବୁ ଆପଣଙ୍କ ଭଳି ହେବା ପାଇଁ। ଆଜିକାଲିର ଯୁବପିଢ଼ିମାନେ ଆମେ ଟିକେ କାମ କଲେ ଥକି ଯାଉଛୁ, କିନ୍ତୁ ଆପଣଙ୍କଠୁ ଜାଣିବାକୁ ପାଇଲୁ ଯେ ଜୀବନଟା ବହୁତ ଲମ୍ବା ପଡ଼ିଛି, ଆମକୁ ବହୁତ କିଛି କରିବାକୁ
0: ଅଛି,
1: ଆଉ ତାକୁ ସେହି ସମୟକୁ ଆମେ ଏତେ ମୂଲ୍ୟବାନ ସମୟକୁ ଫୋନ୍ରେ କିମ୍ବା ଅନ୍ୟାନ୍ୟ ଜିନିଷରେ ବିନିଯୋଗ କରିବା କଥା ନୁହଁ। ବହୁତ ବହୁତ ଧନ୍ୟବାଦ ଆଜି ଆମ ସହିତ କଥା ହେଲେ। ନିହାତି ଭାବରେ ଯେଉଁମାନେ ବି ଆଜି ଆପଣଙ୍କୁ ଶୁଣିଥିବେ ସେମାନେ ବି ଭାବୁଥିବେ ଯେ ଆମେ କ'ଣ କରିଛୁ, ତ ଆଜିର କାର୍ଯ୍ୟକ୍ରମରେ ଆମ ସହିତ କଥା ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍।
0: ମୁଁ ବି ଆପଣଙ୍କୁ ବହୁତ ଧନ୍ୟବାଦ ଦେବି। ମୁଁ ପ୍ରଥମ ଥର ପାଇଁ ଜୟପୁର ଆକାଶବାଣୀରେ କୌଣସି ଗୋଟେ ଇଣ୍ଟରଭ୍ୟୁ ଦେଉଛି, ଆପଣ ମୋତେ ନିମନ୍ତ୍ରଣ କରିଥିବାରୁ ଧନ୍ୟବାଦ ଦେଉଛି, ଏବଂ ଜୟପୁର ଆକାଶବାଣୀକୁ ବହୁତ ବହୁତ ଧନ୍ୟବାଦ ଜ୍ଞାପନ କରୁଛି।

ଜୀବନରେ ଅନେକ ଲୋକ ନିଜ କର୍ମକ୍ଷେତ୍ରରେ ସଫଳତା ହାସଲ କରନ୍ତି, କିନ୍ତୁ ନିଜ ପେଶା ସହିତ ନିଜର ପ୍ରତିଭା ଓ ସମାଜ ପ୍ରତି ଥିବା ଦାୟିତ୍ୱକୁ ସମାନ ଭାବରେ ଆଗେଇ ନେବା ଏକ ବଡ଼ କଥା। ସରକାରୀ ଚାକିରିର ଦାୟିତ୍ୱ ତୁଲାଇବା ସହିତ ସଙ୍ଗୀତକୁ ନିଜ ଜୀବନର ଏକ ଅଂଶ କରିବା ଏବଂ ସମାଜ

କିଛି କରିବାର ମନୋଭାବ ନିଶ୍ଚିତ ଭାବେ ଏକ ପ୍ରେରଣାଦାୟକ ଯାତ୍ରା। ଜୀବନ ଆମକୁ ଅନେକ ଭୂମିକା ଦିଏ, କେବେ ଜଣେ କର୍ମଚାରୀ, କେବେ ଜଣେ ଶିଳ୍ପୀ, ଆଉ କେବେ ଜଣେ ସାଧାରଣ ମଣିଷ ଭାବରେ। କିନ୍ତୁ ଏହି ସବୁ ଭୂମିକା ମଧ୍ୟରେ ମାନବିକତାକୁ ଜୀବନ୍ତ ରଖିବା ହିଁ ସବୁଠାରୁ ବଡ଼ ସଫଳତା। ଆଜିର ସାକ୍ଷାତକାରରେ ଆପଣମାନେ ଶୁଣୁଥିଲେ ଶ୍ରୀ ଗୋପାଳଚନ୍ଦ୍ର ସାହୁଙ୍କୁ। ନିଜ କର୍ମକ୍ଷେତ୍ରରେ ନିଷ୍ଠା, ସଙ୍ଗୀତରେ ଭଲ ପାଇବା ଏବଂ ସମାଜ ପାଇଁ କିଛି କରିବାର ଇଚ୍ଛା ହିଁ ଶ୍ରୀ ଗୋପାଳଚନ୍ଦ୍ର ସାହୁଙ୍କୁ ଜୀବନରେ ଏତେ ଆଗକୁ ଆଣିପାରିଛି। ତାଙ୍କୁ ଆମ ଆକାଶବାଣୀ ଜୟପୁର ତରଫରୁ ତାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭେଚ୍ଛା।

ଆପଣମାନେ ଶୁଣୁଥିଲେ ଆଜିର ବନମଲ୍ଲିକା କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଛି ଆପଣ ନିହାତି ଭାବରେ ନିଜର ସୁଚିନ୍ତିତ ମତାମତ ଆମକୁ ପଠାନ୍ତୁ। ମତାମତ ପଠାଇବା ପାଇଁ ଆମ ଫୋନ୍ ନମ୍ବରଟି ହେଉଛି 9438268568 ଏବଂ ଆପଣମାନେ ଆମକୁ airjoypur@gmail.com ମେଲ୍ ମଧ୍ୟ ପଠାଇ ପାରିବେ। ତାହେଲେ ବିଦାୟ ନେଉଛି ଆଜିର ବନମଲ୍ଲିକା କାର୍ଯ୍ୟକ୍ରମରୁ, ଯାହାର ଉପସ୍ଥାପନାରେ ଥିଲି ମୁଁ ସ୍ମିତାରାଣୀ ଜେନା। ନମସ୍କାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଶୁଣନ୍ତୁ ଧଡ଼କ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅଜୟ ଗୋଗାଭଲେ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା କରିଛନ୍ତି ଅମିତା ଭଟ୍ଟାଚାର୍ଯ୍ୟ। ସଙ୍ଗୀତ ପରିଚାଳନା ଅଜୟ ଅତୁଲ।

ଗୁଡ୍ ନ୍ୟୁଜ୍ ଏହି ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଶିଳ୍ପୀଲି ବି ପ୍ରାକ୍, ଗୀତ ରଚନା କରିଛନ୍ତି ରଶ୍ମି ବିରାଗ, ସଙ୍ଗୀତ ପରିଚାଳନା ତନିଷ୍କ ବାଗ୍‌ଚୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଜିସ୍ମ ଟୁ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ କେକେ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା କରିଛନ୍ତି ଆର୍କୋ ପ୍ରାଭ ମୁଖାର୍ଜୀ ଏବଂ ମୁନିସ୍ ମଖିଜା। ସଙ୍ଗୀତ ପରିଚାଳନା ଆର୍କୋ ପ୍ରାଭ ମୁଖାର୍ଜୀ।

ଡୋଲି କି ଡୋଲି ଏହି ଚଳଚ୍ଚିତ୍ରର ଗୀତ ଶୁଣିଛନ୍ତି ଶିଳ୍ପୀ ହେଲେ ରାହତ ଫତେ ଅଲ୍ଲୀ ଖାନ୍। ଗୀତ ରଚନା କରିଛନ୍ତି କୁମାର, ସଙ୍ଗୀତ ପରିଚାଳନା ସାଜିଦ୍ ୱ।

ଶୁଣିଲି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଇଠି ଆମ ଶ୍ରୋତାଙ୍କୁ କହି ରଖୁଛୁ, ଆଜି ଦିନ 11:00ରେ ଶୁଣିବେ ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ 10:30 ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

भारत और चीन का युद्ध अपने चरम पर था। वो दिन था 18 नवंबर 1962 का।

ଶ୍ରୋତାବନ୍ଧୁ ନମସ୍କାର। ହୃଦୟର ସହ ଗୋଟିଏ ହାର୍ଦ୍ଦିକ ପଣରେ ଆକାଶବାଣୀ ଲାଇଭ୍ ପରିସରକୁ ସାଦର ସ୍ୱାଗତ କରୁଛୁ ଆପଣଙ୍କୁ, ଆପଣଙ୍କ ରେଡିଓ ସାଥୀ ସସ୍ମିତା। ଚାଲିଛି ପିତୃପକ୍ଷ, ଆଗକୁ ଆସିଯିବ ମା'ଙ୍କ ଆରାଧନାର ପକ୍ଷ, ଦେବୀ ପକ୍ଷ। ଜୀବନର ଗତିରେ ଆଗକୁ ଗତି କଲାବେଳେ ବିଶ୍ୱାସର ସହ ଆପେ ଆପେ ମୁଣ୍ଡ ନଇଯାଏ ସେ ସ୍ରଷ୍ଟାଙ୍କ ଆଗରେ। ଯିଏ ଯେତେ ସମର୍ପିତ ସେ ସେତିକି ସୁଖୀ। ଚାଲନ୍ତୁ ଶ୍ରୋତାବନ୍ଧୁ, ନିଜ ନିଜର ଦୁଃଖକୁ ସେହି ଦୁଃଖ ହାରିଙ୍କ ପାଖରେ ସମର୍ପି ଦେବା। ଆଗକୁ ପାଦ ବଢ଼ାଇବା ପୂର୍ବରୁ ବୁଝିଯିବା ଆସନ୍ତୁ, ଏଠି ସଂସାରଟା ମିଛ, ସତ ବୋଲି ଯାହା କିଛି ଲାଗେ। ଅଦୃଶ୍ୟ ଇଲାକାରେ ତାଙ୍କ ଘର, ପହଞ୍ଚି ପାରିବେ ଯଦି ଭେଟ ହେବ ତାଙ୍କ ସହ।

ଚାଲ ବାଣ୍ଟି ନେବା ନିଜ ନିଜ ଦୁଃଖ, ତୁମେ କିଛି ରଖ ମୋତେ କିଛି ଦିଅ। ଏମିତି ବାଣ୍ଟି କୁଣ୍ଟି ଯଦି ଜୀବନର ସବୁତକ ସୁଖ ଦୁଃଖକୁ ଭାଗ କରି ନିଆଯାଇପାରନ୍ତା ଶ୍ରୋତାବନ୍ଧୁ, ତାହେଲେ ହୁଏତ ହୃଦ୍ରୋଗ ବୋଲି ଯେଉଁ ରୋଗ ମଣିଷର ଜୀବନ ନେଇଯାଉଛି, ସେ ରୋଗ ହୁଏତ ହୃଦୟକୁ ଛୁଅନ୍ତାନି। ସବୁବେଳେ ମଣିଷଟିଏ ହାଲକା ଫୁଲକା ହେଇ ହସି ହସି ଖୁସିରେ ଖୁସିରେ ସମୟ କଟାନ୍ତା, ଆଉ ମୁକ୍ତ କଣ୍ଠରେ ଗାଇପାରନ୍ତା ମନଖୋଲା ହୃଦୟସ୍ପର୍ଶୀ ଗୀତ। ପରିଣତ ବୟସରେ ବି ଯେଉଁ ଗୀତକୁ ଖୁବ୍ ସୁନ୍ଦର ଭାବରେ ଗାଇଥିଲେ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ।

ଏ ସେପ୍ଟେମ୍ବର ମାସରେ ଆମେ ପାଳି ସାରିଛେ ଅନେକ ଦିବସ। ନଡ଼ିଆ ପାଇଁ ଦିନଟିଏ, ଗୁରୁଙ୍କ ପାଇଁ ଦିନଟିଏ, ସାକ୍ଷରତା ପାଇଁ ଦିନଟିଏ, ଜଙ୍ଗଲ ଦିବସ, ହିନ୍ଦୀ ଦିବସ, ଯନ୍ତ୍ରୀ ଦିବସ, ବାଉଁଶ ଦିବସ, ନଦୀ ସ୍ୱାସ୍ଥ୍ୟ ପର୍ଯ୍ୟଟନ ଦିବସ, ଏ ଗୋଟିଏ ଦିନ ପୂର୍ବରୁ ଆମେ ପାଳିଛେ ଝିଅ ପାଇଁ ଦିନଟିଏ। ଆଜି ଆମେ ସମସ୍ତେ ପାଳୁଛେ ହୃତ୍ପିଣ୍ଡ ଦିବସ। ଏସବୁ ଦିବସ ପାଳନ କଲାବେଳେ ଆମେ ଆମ ପ୍ରକୃତିକୁ ଧନ୍ୟବାଦ ଜଣାଇବା କଥା ଶ୍ରୋତା ବନ୍ଧୁ, ତା ପ୍ରତି କୃତଜ୍ଞ ହେବା କଥା। କାରଣ ପ୍ରକୃତିରେ ଆମ ପାଇଁ ସବୁକିଛି ଅଛି, ଆମେ ସବୁକିଛି ପାଇଛେ ଏହି ପ୍ରକୃତିରୁ। ବେଳେବେଳେ କ'ଣ ହୁଏ, ଆମେ ସବୁକିଛି ପାଇକି ବି କିଛି ନାହିଁର ଭ୍ରମ ଭିତରେ ନିଜର ସୁନ୍ଦର ହୃଦୟକୁ କଷ୍ଟ ଦେଇ ଚାଲିଛୁ। ମୋ ପାଖରେ ଏହା ନାହିଁ, ମୋ ପାଖରେ ଏହା ଥିଲେ ମୁଁ ମୋ ଜୀବନକୁ ସୁନ୍ଦର କରିପାରିଥାନ୍ତି, ଏମିତି ଅନେକ ନକାରାତ୍ମକ ଭାବନା ଆମ ଭିତରେ ଗୋଟିଏ ଶୂନ୍ୟସ୍ଥାନ ସୃଷ୍ଟି କରୁଛି। ତେବେ ଏହି ଭାବନାରେ ଏହି ଶୂନ୍ୟସ୍ଥାନ ସୃଷ୍ଟି ହେବାର କାରଣ କ'ଣ ଜାଣନ୍ତି ଶ୍ରୋତା ବନ୍ଧୁ? କାରଣ ହେଲା, ଏସବୁ ଭିତରେ ଆମେ କେବଳ ନକାରାତ୍ମକକୁ ହିଁ ଦେଖୁଛୁ। ସବୁ ଭିତରେ ଆମେ ଯଦି ଈଶ୍ୱରଙ୍କ ସତ୍ତାକୁ ଅନୁଭବ କରିପାରିଥାନ୍ତେ ତାହେଲେ ଏ ଶୂନ୍ୟସ୍ଥାନ କେବେଠୁ ପୂର୍ଣ୍ଣ ହୋଇସାରିଥାନ୍ତାଣୀ।

ଏଇ ଶରୀର ଗୋଟିଏ ଭଡ଼ାଘର ହୋଇପାରେ ଶ୍ରୋତାବନ୍ଧୁ, କିନ୍ତୁ ଗୋଟିଏ ସୁନ୍ଦର ଆତ୍ମା ସେ ଶରୀର ଭିତରେ ଅଛି, ଯିଏ ଟିକେ ସ୍ନେହ ମମତା ଆଉ ସମ୍ପର୍କ ପାଇଁ ଅପେକ୍ଷା କରିଛି। ଆପଣ ଜାଣିଥିବେ, ଫୁଙ୍କି ଦେଲେ କିମ୍ବା ପବନ ହେଲେ ଜଳୁଥିବା ଦୀପଟିଏ ଲିଭିଯାଏ, କିନ୍ତୁ ଫୁଙ୍କିକି କିମ୍ବା ପବନର ସ୍ପର୍ଶରେ ଆପଣ କେବେ ବି ଧୂପକାଠିକି ଲିଭେଇ ପାରିବେନି। ସେ ସେମିତି ଜଳି ଜଳି ସୁଗନ୍ଧ ଭିତରେ ଚାଲିଥିବ। ଯିଏ ଜଳେ ସିଏ ହିଁ ଲିଭେ। ଏକଥା କହିବାର ଅର୍ଥ ହେଲା, ଶ୍ରୋତାବନ୍ଧୁ, ଜୀବନରେ ଜଳି ଜଳି ଲିଭି ଯାଆନ୍ତୁନି, ବରଂ ଲିଭିବା ପରେ ବି ସୁଗନ୍ଧ ଏମିତି ଭିତରୁ ଯାଆନ୍ତୁ ଯେ ଆପଣ କେବେ ଦିନେ ଜଳିଥିଲେ ବୋଲି କେହି ଜାଣି ନ ପାରନ୍ତୁ। ଦୁଃଖ ଦେଖେଇବା ଅପେକ୍ଷା ଦୁଃଖକୁ ଲୁଚେଇବା ଅଭ୍ୟାସ କରିପାରିଲେ ଆପଣ ହେବେ ସଂସାରର ସବୁଠୁ ଟାଣୁଆ ମଣିଷ। ଏହି ଖୁସିରେ ଚାଲନ୍ତୁ ଶୁଣିବା ଏ ସୁନ୍ଦର ଗୀତା।

ସବୁବେଳେ ଅନେକ କୁହନ୍ତି ଖୁବ୍ ଭଲ ଥିଲା ଆମ ପିଲାଦିନଟା। ଦାୟିତ୍ୱ ନଥିଲା, ଜଣେ ହାତ ଧରିକି ଆମକୁ ଚଲେଇ ଦେଉଥିଲେ, କାନ୍ଧରେ ବସେଇକି ଆମକୁ ଦୁନିଆ ଦେଖାଇ ଦେଉଥିଲେ। କାନ୍ଦିଦେଲେ ହାତ ପାହାନ୍ତାରେ ସବୁକିଛି ମିଳିଯାଉଥିଲା। ହାତରେ କେତେ ଗେଲବସରର ଦିନ ଥିଲା ସେସବୁ। ବଡ଼ ହେଲା ପରେ ହଜାରେ ଦାୟିତ୍ୱ, କିନ୍ତୁ ଟିକେ ଭାବନ୍ତୁ ତ ଶ୍ରୋତା ବନ୍ଧୁ, ଆମେ ପିଲା ଥିଲେ ଯେତେବେଳେ କେହି ଜଣେ ଗୁରୁଜନ କି ବଡ଼ ଲୋକ ଆମକୁ ଚଲେଇବା ଶିଖାଉଥିଲେ କି ବୁଲେଇବା ଶିଖାଉଥିଲେ, ସେ ଥିଲେ ଆମ ପଥ ପ୍ରଦର୍ଶକ। ବଡ଼ ହେଲା ପରେ ଆମେ ସେ ତ୍ୟାଗର କଥା ଭୁଲିଗଲୁ ବୋଧେ, ବର୍ତ୍ତମାନଟା ଚାଲି ହେଉନି ଶାନ୍ତିରେ। ଗୋଲ ଏହି ପୃଥିବୀ ଶ୍ରୋତା ବନ୍ଧୁ, ଯେଉଁଠୁ ଯାତ୍ରା ଆରମ୍ଭ କରିଛନ୍ତି ପୁଣି ପହଞ୍ଚିବାକୁ ହେବ ସେଇଠି। ତେଣୁ ସାଥୀ, ସଙ୍ଗାତ, ବନ୍ଧୁ ବାନ୍ଧବ, ସ୍ନେହ ପ୍ରୀତି ସମ୍ପର୍କ ଦେଖି ଚାହିଁକି ଗଢ଼ନ୍ତୁ। ଭାଙ୍ଗିଗଲେ ଦୁଃଖ ଯେମିତି ହେବନି, ଏ କଥାକୁ ମନ ଭିତରେ ଗଣ୍ଠି କରିନିଅନ୍ତୁ। ପିଲାଦିନ କଥା ମନେ ପକାଇଛନ୍ତି ଯେତେବେଳେ, ଚାଲନ୍ତୁ ସ୍ମୃତି ଫେରିବାରୁ ସେଇ ପିଲାଦିନର ସ୍ମୃତି ସାଉଁଟିବା।

ଆମେ ଚାହିଁଲେ ହିଁ ଗୋଟିଏ ସୁନ୍ଦର ମାଳଟିଏ ଗୁନ୍ଥିକି ରଖିପାରିବା। ଶ୍ରୋତାବନ୍ଧୁ, ଶାସ୍ତ୍ର କହେ ଗୋଟିଏ ଭଲ ବହି ଶହେଟି ଭଲ ସାଙ୍ଗଙ୍କ ସହ ସମାନ, କିନ୍ତୁ ଗୋଟିଏ ଭଲ ସାଙ୍ଗ ଗୋଟିଏ ପୁସ୍ତକ ସଂଗ୍ରହାଳୟ ସହ ସମାନ। ୱାନ୍ ବୁକ୍ ଇଜ୍ ଇକ୍ୱାଲ୍ ଟୁ 100 ଫ୍ରେଣ୍ଡସ୍, ବଟ୍ ୱାନ୍ ଗୁଡ୍ ଫ୍ରେଣ୍ଡ ଇକ୍ୱାଲ୍ ଟୁ ଏ ଲାଇବ୍ରେରୀ। ଆମେ ଦେଖିଛେ ଶ୍ରୋତାବନ୍ଧୁ, ଭାତ ହେଲା କି ନାହିଁ ଜାଣିବା ପାଇଁ ମା ଆମର ଭାତ ହାଣ୍ଡିରୁ ଗୋଟିଏ ଭାତକୁ ଚିପିକି ଦେଖନ୍ତି, ସେଥିରୁ ସେ ଜାଣିଯାଆନ୍ତି ହାଣ୍ଡିକ ଜାଗାର ଭାତର ସ୍ଥିତି ପରିସ୍ଥିତିକୁ। ସେମିତି ଶ୍ରୋତାବନ୍ଧୁ, ଗହଳି ଭିତରେ ଭଲ ମଣିଷକୁ ଚିହ୍ନିବା ବି ଗୋଟିଏ ସ୍ୱତନ୍ତ୍ର କଳା। ଯଦି ମଣିଷ ଚିହ୍ନିବାରେ ଭୁଲ ହୋଇଗଲା, ଜୀବନରେ ସବୁ ଗଣିତ ଭୁଲ ହୋଇଯିବ। ଜୀବନରେ ଧନ ସମ୍ପତ୍ତି ପ୍ରତିପତ୍ତି ଥାଉ କି ନଥାଉ, ପଛେ ଦୁଃଖରେ ସୁଖରେ ଠିଆ ହେଲା ଭଳି ଗୋଟିଏ ଭଲ ମଣିଷ, ଗୋଟିଏ ଭଲ ବନ୍ଧୁ ନିଶ୍ଚୟ ରହିବା ଆବଶ୍ୟକ। ତାହେଲେ ସଂସାରରେ ଆପଣ ସବୁଠୁ ବଡ଼ ଧନୀ ବୋଲି ଏହି ବିଚାରକୁ ମନ ଭିତରେ ରଖିପାରିବେ।

ବେଳେବେଳେ କିଛି କଥା କିଛି ଗୀତ ଭାବପ୍ରବଣ କରିଦିଏ, ଆପଣ ବି ଭାବପ୍ରବଣ ହୋଇଗଲେ ବୋଧେ ଶ୍ରୋତା ବନ୍ଧୁ। ଜୀବନଟା ଏମିତି, କେବେ ଫେରନ୍ତା ମୌସୁମୀ ବର୍ଷା ବି ଆଣିଦିଏ ବନ୍ୟା, କେବେ ବର୍ଷା ପବନ ନଥାଏ ବି ସମୁଦ୍ରକୂଳ ଲଙ୍ଘେ, ଜାଣି ହୁଏନି ଜୀବନର ଗତି କେଉଁଆଡ଼େ, କେତେବେଳେ ବି ଜୀବନଟା ଠକି ଦେଇପାରେ। ତେଣୁ ଚାଲନ୍ତୁ, ସତସତିକା ନହେଲେ ନାହିଁ, ସ୍ୱପ୍ନର ଦୁନିଆରେ ଅନ୍ତତଃ ପକ୍ଷେ ଗୋଟିଏ ବି ସମସ୍ୟା ନଥିବା ଭଳି ଗାଁଟିଏ ତିଆରି କରିବା, ଆଉ ସେଇଠି ନିଜ ନିଜର ନାଁ ଲେଖିକି ରଖିବା। ଆପଣ ଆପଣଙ୍କୁ ଦେଖିକି ଚିହ୍ନୁଥିବେ, ଆଉ ମୁଁ ମୋତେ ଦେଖିକି ଖୁସି ହେଉଥିବି। ନିଜେ ନିଜକୁ ଭଲ ପାଇବାର କଳା ଶିଖିଯିବା ଆସନ୍ତୁ। ଯାହା ବାସ୍ତବରେ ସମ୍ଭବ ହୋଇପାରିଲାନି, ତାକୁ ସ୍ୱପ୍ନରେ ସଜେଇକି ଖୁସି ସାଉଁଟିବା ଆସନ୍ତୁ।

ସମୟ ବା ଟାଇମ୍ ସବୁବେଳେ ଗତି କରିବା ଉଚିତ। ସେ ଅଟକି ଗଲେ କାଳଚକ୍ରର ଅବମାନନା ହୁଏ। ସମୟକୁ ଅଟକାଇବାର ପ୍ରୟାସ ଆଦୌ କରିବାନି ଶ୍ରୋତା ବନ୍ଧୁ, ବରଂ ସମୟ ସହ ଚାଲିବା ଶିଖିଯିବା। ସମୟ ଜୀବନକୁ ନଷ୍ଟ କରିଦେଲା, ମୋ ଭାଗ୍ୟରେ ନାହିଁ ତେଣୁ ମିଳିଲାନି, ଏତେ ଶ୍ରମ କରୁଛି ସଫଳତା ଅପହଞ୍ଚ ଅପହଞ୍ଚ ଲାଗୁଛି, ଏହି ଭାବନା ରଖି ଆଦୌ ନିଜକୁ ଦୁର୍ବଳ କରନ୍ତୁନି, ବରଂ ଭାବନ୍ତୁ ବାରମ୍ବାର ତଳେ ପଡ଼ୁଛନ୍ତି ଅର୍ଥାତ୍ ଉପରକୁ ବହୁ ଉପରକୁ ଉଡ଼ିବା ପାଇଁ ସୁନ୍ଦର ଡେଣାଟି ଆପଣଙ୍କର କଅଁଳିବା ଆରମ୍ଭ ହେଉଛି। ହାରିଯିବା ସମସ୍ୟା ନୁହଁ, ଜିତିବା ପାଇଁ ସ୍ୱତନ୍ତ୍ର ପ୍ରୟାସ। ତେଣୁ ସ୍ମିତ ହସ ରଖି ସବୁ ସମସ୍ୟାର ସମାଧାନ କରିଚାଲନ୍ତୁ, ନିଜ ହୃଦୟ କଥା ଭାବନ୍ତୁ, ତାକୁ ଚାପଗ୍ରସ୍ତ କରନ୍ତୁ ନାହିଁ। ସ୍ମାଇଲ୍ ଇଜ୍ ଦି ବେଷ୍ଟ ମେଡିସିନ୍ ଫର୍ ଏନି ପ୍ରୋବ୍ଲେମ୍, ସୋ କିପ୍ ସ୍ମାଇଲିଂ, ହସନ୍ତୁ। ଦୁଇ ଦିନର ଏହି ଜୀବନକୁ ମନ ଭରି ବଞ୍ଚିବା ଶିଖିଯାଆନ୍ତୁ।

ସବୁ କାହାଣୀ, ସବୁ ଗୀତ, ସବୁ ସଂଳାପର ଶେଷରେ ଏ କଥା କୁହାଯାଇପାରେ, ସବୁକିଛି ସମୟ ଅନୁସାରେ ହୁଏ। ସମୟର ଅର୍ଥ ବିଶ୍ୱାସ, ଭରସା, ଭଲ ପାଇବା ଆଉ ସମର୍ପଣର ଭାବ।

ଗୀତ ଗପର ଏହି ଆସରକୁ ଏଇଠି ଶେଷ କରିବାର ସମୟ ହୋଇସାରିଛି। ଶ୍ରୋତାବନ୍ଧୁ, ଆଜିର ଆକାଶବାଣୀ ଲାଇଭ୍ ଆପଣଙ୍କୁ କେମିତି ଲାଗିଲା କହିବି ନିଶ୍ଚୟ। ଆଜି ପାଇଁ ଏତିକି। ସମୟର ମହଲତରେ ପୁଣି କେବେ ମିଶିବାର ପ୍ରତିଶ୍ରୁତି ସହ ଆଜି ପାଇଁ ରହୁଛି ଆପଣଙ୍କ ରେଡ଼ିଓ ସାଥୀ ସସ୍ମିତା। ନମସ୍କାର।

ଶୁଣିଲେ ଆକାଶବାଣୀ ଲାଇଭ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 ମେଗା ହର୍ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିଲେ ସନମ ବେବଫା ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଥିଲେ ଲତା ମଙ୍ଗେସ୍କର। ସାୱନ କୁମାରଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ମହେଶ। ସୁନୋ ନା ଏହି ଚଳଚ୍ଚିତ୍ରର ଗୀତ ଶୁଣିବା। କଣ୍ଠଶିଳ୍ପୀ ସାନ, ଗୀତିକାର ଯୋଗେଶ, ସଙ୍ଗୀତ ନିର୍ଦ୍ଦେଶକ ସଞ୍ଜୟ ଚୌଧୁରୀ।

ତୁମ୍ବିନ୍ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ଅନୁରାଧା ପଡ଼ୱାଲ ଏବଂ ଅଭିଜିତ୍। ଫାୟଜ୍ ଅନବରଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ନିଖିଲ ବିନୟ। ଇମ୍ତିହାନ ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଛନ୍ତି କୁମାର ସାନୁ। ଫାୟଜ୍ ଅନବରଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା କେକେଙ୍କ କଣ୍ଠରେ। ଗୀତିକାର ସାଇଦ୍ କ୍ୱାଦ୍ରୀ, ସଙ୍ଗୀତ ନିର୍ଦ୍ଦେଶକ ଲଳିତ ପଣ୍ଡିତ।

ଶିଳ୍ପୀ କେକେ ଗାଇଥିବା ସୋବିଚ୍ ଚଳଚ୍ଚିତ୍ରର ଏହି ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 2:15 ଏବଂ ସନ୍ଧ୍ୟା 6:10। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 ମେଗା ହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ 12:30। ପ୍ରଚାର କରୁଛୁ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। ଉପସ୍ଥାପନା ଶ୍ୟାମସୁନ୍ଦର ପୂଜାରୀ ଏବଂ ହରିଜାନୀ।

0: ଆୟାନର ବୁଢ଼ା ବୁଢ଼ୀ ଲୋକ ତ କୁଇ ଦେପୁନ ଓଡ଼ିଆ ପୁନା ଏଟା ତ କୁଇ ଲୋକ ମାଛର ହାରକା ଇଦ୍ରଣ୍ଡି ଅଜିନେ
1: ହଁ ମାମା ଏନା ସାର୍ ମାର ତଲିସ ମାର କୁଇ ଜଲି ଜଲି ଅଭ୍ୟାସ ଆହା ଯା ନାଇ ଏଟା ତା କି ଏବେ ନା ଖିଜେନ ମାଙ୍ଗ ଯେତକି ମା କକାର ପଦା ପାଇଁ ସିକେଲା ତଲି ଏ କୁବି ତଲେ ଯା ଫିନୁ ତାପରେ ଓଡ଼ିଆ ତଲେ ଯା ଫିନୁ
0: ଗୋଟେ ଜାପନୁ ସ୍କେ ତାଲିମ ସ୍କେ ଆହାନୁ ଗୋଟେ ତାମେ ଜାପ ନାଇ ସ୍କେ ରଚା ଗ୍ରହଲେ ଏନିକି ଇସାର କାହୁ ତଲେ ଗେତୁ ତଲେ ପାଚୁ ତଲେ ଇଲା ହିଁ ଅଛେ ନିହି ନିହି କକାର ପଦା ଜା ଫିନୁ ଏମାଟେ କକାର ପଦା ହେଲା ଯା ଯେ ହାଜିମ ନେ ଏମାଟେ ସ୍କୁଲ ତ ହାଜାଲ ସ୍କେ ରାହା ହେଇନରେ
1: ଅଡେ ସ୍କୁଲ ତ ହାଚି ସାର ଯେ କି ଜାକା ଓଡ଼ିଆ ଜିକେ ଜୋଲ ବି ଇନରେ କି ପୁଞ୍ଜିସ୍ କି ମାନରେ
0: ହଁ ଅଡେ ଅଛେ ବୋଲେ ତ ତାପ ଯଦି ଏ ଦିମ୍ବା ଅଙ୍ଗନବାଡ଼ିଟେ ଅଡ଼ୟାନା ଶହ ବର୍ଷ ଆହାଚାରି ଶହ ବର୍ଷଟେ ଗାଡୁ ଆତରେ ଇଚି ସାରେ ଏ କାଜା ସ୍କୁଲ ତା ଯାହା ଯାଇନି ଆମ ବେଟେ ଏକ କ୍ଲାସ୍ଟେ ଏଚେ ବେଲା ତ ଇବାରି ଅଙ୍ଗନବାଡ଼ି ତା ଗେତୁ ରାହା ତଲିବାର ଜାପ ମାଣବିନ୍ରେ ଓଡ଼ିଆ ସ୍କେ ଜାପ ମାଣରେ ଏମ୍ ବାହାଚି ସାରେ ଓଡ଼ିଆ ତଲେ ଜଲିତିସ୍ କେ ଓଡ଼ିଆ ପୁନରେ ଓଡ଼େ ସଂଖ୍ୟା ଏକ ଦୁଇ କିନୁ ଅଚିସ୍ କେ ବେହେନୁ ଅଚିସ୍ କେ ପୁଞ୍ଜା ମାଣବିନ୍ରେ ଅକ୍ଷର ଗାନୁ ସ୍କେ ପୁଞ୍ଜା ମାଣବିନ୍ରେ
1: ଓଡ଼େ ମା ପାଇଁ ଏସବୁ ଅସୁବିଧା ଏଦେ ଯୋଉ ଜଲକି ଫେଲକି ଆହାଲ ତାକି ସ୍କୁଲ ତା ଅଲଗା କକାର ତଲା ଆଣ୍ଡାଲ ତାକି ଏଇ ସୁବିଧା ଆନେ ମାର ଅଙ୍ଗନବାଡ଼ି ତା ଫାଣ୍ଡି ସାରେ
0: ତ ଇଦି ଆତେ ନେହେ କଥା ଓଡ଼େ ଏଦା ପାଇଁ ଯେ ନାଇତି ଯେତେ ମା ପରିବାର ମାନର ଆମନି କକାର ପଦା ଇଏ ହବା ତା ମୁସ୍କାର ଅଛେ ସଚେତନ ହେନା ଇଏ ଅଙ୍ଗନବାଡ଼ି ତି କକାର ପଦା ଆଣି ପାଣ୍ଡାଲ ତାକି ଓଡ଼େ ନେହିକି ଏଇ ଇଏ ମିତାହା ସବୁ ମିଥା ନିୟୁ ନିଆ ମିତାହା ଓଡ଼େ ନେହିକି କିଣା ହି କୁଣା କଡ଼ା ଓଡ଼େ ନେହିକି ତା ମୁଁ ସେବା ସୁତରା ଖାପାଣ୍ଡି ସାରା ହାରକା ଓଜିନେ ତ ଏଇ କଥା ହାଡ଼ା ହାଡ଼ି ତାକିର ଅଙ୍ଗନବାଡ଼ି ଦିଦି ମାନେ ତା ତାଣ୍ଡେ ହାରକା ପଞ୍ଜାଲି ତାକି ବେନୁ
2: ଜହର ଦିଦି
3: ଜହର
2: ନି ଦୋରୁ ଅଟେ ନି ପରିଚୟ ଟିକେ ହେଇ ଆମ
3: ନା ଦୋର ହେନେ ଗୀତା କରା ମନ୍ତ୍ରୀପୁର ଅଙ୍ଗନବାଡ଼ି କେନ୍ଦ୍ର ଦିଦି ତେ ପଞ୍ଚାୟତ ଦଲୈଗୁଡ଼ା
2: ବ୍ଲକ
3: ସେମଲିଗୁଡ଼ା
2: ଆଚ୍ଛା ନିନୁ ଏନି କାମ ଖିଞ୍ଜେ
3: ନାନୁ ଅଙ୍ଗନବାଡ଼ି ୱାର୍କ କରମା ଏଇ ମନ୍ତ୍ରୀପୁର ତା
2: ଆଚ୍ଛା ଏନ ଏନ କାମ ଖିଞ୍ଜେ ଦିଦି ଅଙ୍ଗନବାଡ଼ି କାମ
3: ଅଙ୍ଗନବାଡ଼ି ତା ଏଠି ସାରେ ରନାଟା ଅହା ଏଚର ଜଣା କକାର ପଦା ମାନେ ଲୋକ ଫୋନ ଗର୍ଭବତୀ ସାର ଏଦାଣୀ ଏବେ ନମି ତାନି ଏଲଏମପି ଏଚ ଏଚ ଏଲା ମାନ ଆହା ଚିଜି ବେନ୍ ଯାହା ଏଦାଣୀ ବିଏଚଏଣ୍ଡି ଆହିନେ ମା ସେଣ୍ଟର ତା ବିଏଚଏଣ୍ଡି ସାର ମମତା ଦିବସ ଏମ୍ବା ଇଆଟିସ୍କା ହା ଟିକେ ବି ଆନେ ଏଷ୍ଟ ବାତି ସାର ଇଆଟିସ୍କା ଡେଟ୍ ବେନ୍ ଯାହା ଏନ୍ ଏମ୍ ଆଶା ଚେକ୍ କି ହା ହା ଏଦାଣୀ ଆଧାର କାର୍ଡ ପାସବୁକ୍ ଏଷ୍ଟ ତାଙ୍କ ଘର ଆଧାର କାର୍ଡ ଥାକ୍ତି ସାର ଏବା ସବୁ ଟିପ କି ହା ମମତା କାର୍ଡ ତା ରେଜିଷ୍ଟ୍ରେସନ କି ହିଁ ନମେ ରେଜିଷ୍ଟ୍ରେସନ କିତି ପରେ ଏଦାଣୀ ଓଜନ ଉଚ୍ଚତା ମାପ କି ହା ହା ଟିଟି ହିଁ ହା ହା ଏଦାଣୀ ଯଦି ଗର୍ଭବତୀ ଆତେ ହିଁ ରେଜିଷ୍ଟ୍ରେସନ ତା ଲେଖ
2: ଖିଣ
3: ଲେଖ କିତି ସାର ଏଦାଣୀ ସପ୍ତାହ ଏକ ସପ୍ତାହ ଓଜନ ଚେକ୍ କି ହିଁ ଏବେ କସ୍କା ଗୁଡୁ ଚତୁଆ ହିଁ ହେଲା ହିଁ ଇତି ସାର ତାନୁ ଡେଲି ବିରିୟାନୀ ପତେକା ଚେକ୍ ହିଁ ଓଜନ କମ ହିନେ ବଡ ହିନେ ତାପରେ ଭିଟାମିନ ଟାବ୍ଲେଟ୍ କା କ୍ୟାଲସିୟମ ଟାବ୍ଲେଟ୍ କା ଆଇରନ୍ ଟାବ୍ଲେଟ୍ କା ହିଁ ଆସବା ହିଁ ହିନେ ତାପରେ ଡେଲିଭରି ଡେଟ୍ ଆତି ସାର ମାନେ ଡେଲିଭରି ତାକି ଯେ ଆଶାସ କନୁ ଓହ ତାପରେ ତାତି ସାର ପକାଣ ଆତେ କି ପଦ ଆତେସି ଏଟା ହେରିଖା ମା ମାନେ ଖିନ ଏ ମାନେ ଗର୍ଭବତୀ ଚାରି ମାସଟେ ତାଙ୍କ ଡକୁମେଣ୍ଟ ହିତି ସାର ପ୍ରଧାନମନ୍ତ୍ରୀ ମାତୃତ୍ୱ ଯୋଜନା ଯେ ରଣ୍ଡା ପ୍ରଧାନମନ୍ତ୍ରୀ ମାନେ ଆପ୍ କି ହାନେ ସେ ଏମ୍ବା ସବୁ ଡକୁମେଣ୍ଟ ଅପଲୋଡ କିତି ସାର ଏଦାନେ ଆଠ ମାସ ଭିତରେ ତାକି ତାଙ୍କ 4000 ମେଳା ତାନେ ଦେହ ଖର୍ଚ୍ଚ ପାଇଁ ଯେ
2: ମମତା ଯୋଜନା
3: ମମତା ଯୋଜନା ନେ ତଲି ମେଡ଼ା ହେଇଛ 6000 ନେ ଏଠି 10000 ମେଡ଼ା
2: ଡବଲ କିସ୍ତି
3: ହଁ କିସ୍ତିଟା ଫାଷ୍ଟ କିସ୍ତିଟା 4000 ମେଡ଼ା ହେନୁ ତାନେ ଅସ ପାଇଁ ତାନେ ଫଳମୂଳ ପାଇଁ କି ମେଡିସିନ ଦରକାର ପାଇଁ ଯେ ଖର୍ଚ୍ଚ ଠାକୁରେ
2: ଯତ୍ନ
3: ତାପରେ କକାଶି ଝାରନାଥ ସାର ଅଡେ ସେକେଣ୍ଡ କିସ୍ତି 6000 ମେଡ଼ା ହେନୁ କକାଣ ସେବା ପାଇଁ ଯେ ତାନେ ସେବା ପାଇଁ ଯେ ଏବେ ଆମେ ତାନେ ପାଇଁ ପ୍ରଧାନମନ୍ତ୍ରୀ ପିଏମଏସ ପାଇଁ ଯେ ଖାଦ୍ୟ ହିଁ ହିନରେ ଏମ୍ବା ଛତୁଆ ମୁଢି ମିକ୍ସଚର ଖଜରା ମାନେ ବାଦାମ ଚଣା ରାଶି ଲଡୁ ଏଞ୍ଜି
2: ହିଁ ଜିନିଷ
3: ତାପରେ ଏ ଭିତରେ ଯଦି କକାଶ ଓଜନ କମ ବାନେ ସାର ଏ ଲୋକ ଅଲଗା ଛତୁଆ ପ୍ରିମିକ୍ସିନ କଦଳୀ ହିନରେ କସ୍କା ଗୁଡୁ ହିନ ତାପରେ ଛତୁଆ ବାନେ ଗୋଟେ ମାନେ ପ୍ରିମେକ୍ସ ବାନେ କଣ ଯଦି କମ ଓଜନ ଏସ୍ ୟୁ ଡବ୍ଲୁ ମାମିଞ୍ଚି ହିଁ ମାମ ନୋଟିସ୍ କେ ହାଁ।

0: କନ୍ଧବାସାର କାର୍ଯ୍ୟକ୍ରମ ପୁନେଲେଞ୍ଜୁ ଶୁଣିଲେ। ଉପସ୍ଥାପନା କଲେ ଶ୍ୟାମସୁନ୍ଦର ପୂଜାରୀ ଏବଂ ହରିଜାନୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାଙ୍କ ଏଠି ମନେ ପକାଇ ଦେଉଛୁ, ଆଜି ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଘର ଓ ଘରଣୀ। ଏଥିରେ ଶୁଣିବେ ନିୟମିତ ବ୍ୟାୟାମ, ପରେ ସାକ୍ଷାତକାରରେ ଶୁଣିବେ ହୃଦଘାତ ଜନିତ ସମସ୍ୟାର କାରଣ ଓ ପ୍ରତିକାର, ପରେ ଶୁଣିବେ ଖାଦ୍ୟ ଅପଚୟ ରୋକିବା କିପରି। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆଜିକାଲି ଭାରତର ଗାଁମାନଙ୍କର ଛାତର ରୂପ ବଦଳି ଗଲାଣି। ଯେଉଁଠି ଛାତ ଉପରେ ଖାଲି ପାମ୍ପଡ଼ ଆଉ ଲୁଗା ଶୁଖୁଥିଲା, ସେଠି ଏବେ ବିଜୁଳି ବିଲ୍ ଜିରୋ ହେଉଛି। ଗାଁ ଗାଁରେ ଲୋକେ ସୋଲାର ପ୍ୟାନେଲ ଲଗେଇଲେଣି। ହଁ, ଆପଣ ବି ଲଗେଇ ନିଅନ୍ତୁ। 78,000 ସବସିଡି ଦେଉଛନ୍ତି ଭାରତ ସରକାର। 30,00,000 ଅଧିକ ପରିବାର ଏହାର ଲାଭ ଉଠାଇ ସାରିଲେଣି। ପିଏମ୍ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା ସହ ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
2: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ ଶିଳ୍ପୀ ହେଲେ ଶ୍ରୁତି ସାଡୁଲିକର, ଶିଳ୍ପୀ ଗାଇଛନ୍ତି ପୁରାତନ ରଚନା।

0: ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ପାଇଁ ଶିଳ୍ପୀମାନେ ଥିଲେ ଜୁବିନ ନୌଟିଆଲ ଏବଂ ପାୟଲ ଦେବ ଏବଂ ଶଙ୍କର ମହାଦେବନ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଜାଣିବା କଖାରୁ ଚାଷ ବିଷୟରେ। କଖାରୁ ଚାଷ ଓଡ଼ିଶାର ଏକ ପ୍ରମୁଖ ଓ ଲାଭଜନକ ପନିପରିବା ଚାଷ। ଏହାକୁ ବର୍ଷସାରା ବିଭିନ୍ନ ଋତୁରେ ଚାଷ କରାଯାଇଥାଏ। କଖାରୁ ଚାଷ କରିବା ପାଇଁ ଜଳବାୟୁ ଓ ମାଟି ନିହାତି ଆବଶ୍ୟକ। ବାଲିଆ ଦରସା ଓ ମୋଟାଳ ଦରସା ମାଟି ଏହି ଚାଷ ପାଇଁ ସବୁଠାରୁ ଉତ୍ତମ। ମାଟିର ପିଏଚ୍ ସ୍ତର 6.0-6.5 ମଧ୍ୟରେ ରହିବା ଉଚିତ। ତାପମାତ୍ରା 20-30 ଡିଗ୍ରୀ ସେଲସିୟସ ତାପମାତ୍ରା ଗଛର ବୃଦ୍ଧି ପାଇଁ ଅନୁକୂଳ। ଜମିରେ ସୂର୍ଯ୍ୟକିରଣ ସିଧାସଳଖ ପଡ଼ିବା ଆବଶ୍ୟକ। ଚାଷ ସମୟ ଓ ବିହନ ପରିମାଣ, ଏହାକୁ ଖରିଫ ଋତୁରେ ଅର୍ଥାତ୍ ଜୁନ୍ରୁ ଜୁଲାଇ, ରବି ବା ଶୀତଦିନ ଅକ୍ଟୋବର ଓ ନଭେମ୍ବର ଏବଂ ଖରାଦିନେ ଫେବୃଆରୀ ଓ ମାର୍ଚ୍ଚ ମାସରେ ଏହି ଚାଷ କରିବା ପାଇଁ ଉପଯୁକ୍ତ ସମୟ। ବିହନ ହାର, ଏକ ଏକର ଜମି ପାଇଁ ପ୍ରାୟ 400-500 ଗ୍ରାମ ବିହନର ଆବଶ୍ୟକତା ହୋଇଥାଏ। ଏହି ଚାଷ କରିବା ପାଇଁ ଜମି ପ୍ରସ୍ତୁତି ଓ ବୁଣା ପ୍ରଣାଳୀ, ଜମିକୁ ପ୍ରଥମେ 2-3 ଥର ଭଲ ଭାବରେ ଚାଷ କରି ମାଟି ଗୁଣ୍ଡ କରିଦେବା। 30 ସେଣ୍ଟିମିଟର ଲମ୍ବ, 30 ସେଣ୍ଟିମିଟର ଓସାର ଓ 30 ସେଣ୍ଟିମିଟର ଗଭୀରତାର ଗାତ ଖୋଳିବା। ବ୍ୟବଧାନ, ଧାଡ଼ିରୁ ଧାଡ଼ି 2.5-3 ମିଟର ଏବଂ ଗଛରୁ ଗଛ 1-1.5 ମିଟର ବ୍ୟବଧାନ ରଖିବା। ବୁଣିବା ପ୍ରଣାଳୀ, ପ୍ରତି ଗାତରେ 3-4 ବିହନ 1 ଇଞ୍ଚ ଗଭୀରତାରେ ବୁଣିବା। ଗଛ ବଡ଼ ହେବା ପରେ ସବଳ 2 ଗଛ ରଖି ବାକିଗୁଡ଼ିକୁ ଉପାଡ଼ିଦେବା। ସାର ଓ ଜଳ ପରିଚାଳନା, ଖତ ସାର, ଜମି ପ୍ରସ୍ତୁତ ବେଳେ ପ୍ରତି ଗାତରେ ପ୍ରାୟ 10 କିଲୋଗ୍ରାମ ସୋଢ଼ା ଗୋବର ଖତ ସହ ଆବଶ୍ୟକ ମୁତାବକ NPK ସାର ପ୍ରୟୋଗ କରିବା। ଜଳସେଚନ, ମାଟିର ଆର୍ଦ୍ରତା ଦେଖି ପାଣି ଦେବା। ଶୀତ ଓ ଖରାଦିନେ ନିୟମିତ ବ୍ୟବଧାନରେ ଜଳସେଚନ କରିବା ଜରୁରୀ। ମାଟିରେ ଯେପରି ଅଧିକ ସମୟ ପାଣି ଜମି ରହିବ ନାହିଁ ସେଥିପ୍ରତି ଧ୍ୟାନ ଦେବା। ରୋଗ ଓ ପୋକ ନିୟନ୍ତ୍ରଣ, ପୋକ, ଲାଲ ପୋକ ଏବଂ ଫଳକଣା କରୁଥିବା ପୋକ ଏହାର ମୁଖ୍ୟ ଶତ୍ରୁ। ଏଥିପାଇଁ ନିମ୍ବ ଆଧାରିତ କୀଟନାଶକ କିମ୍ବା ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଉପଯୁକ୍ତ ଔଷଧ ସ୍ପ୍ରେ କରିବା। ରୋଗ, ପତ୍ରପୋଡ଼ା ରୋଗ ଦେଖାଗଲେ କାର୍ବନଡାଞ୍ଜିମ୍ ଜାତୀୟ କବକନାଶକ ପ୍ରୟୋଗ କରିବା। ଅମଳ, ବିହନ ବୁଣିବାର ପ୍ରାୟ 90-110 ଦିନ ମଧ୍ୟରେ କଖାରୁ ଅମଳକ୍ଷମ ହୋଇଯାଏ। ଫଳର ରଙ୍ଗ ବଦଳି ଶକ୍ତ ହେଲେ ଏହାକୁ ତଳାଯାଏ। ଓଡ଼ିଶାର ଜଳବାୟୁ ପାଇଁ କିଛି ସଫଳ ଏବଂ ସୁପାରିଶ କରାଯାଇଥିବା ହାଇବ୍ରିଡ୍ କିସମ ଅର୍ଜୁନ, କର୍ଣ୍ଣା, EW-137 ବା ବିମଲ, ଏହି କିସମଗୁଡ଼ିକ ରୋଗ ପ୍ରତିରୋଧକ ଏବଂ ପ୍ରଚୁର ଫଳ ଦେଇଥାନ୍ତି। କର୍ଣ୍ଣା ମାତ୍ର 80-85 ଦିନରେ ଅମଳ ହୁଏ। ଅର୍ଜୁନ, ଓଡ଼ିଶା ବଜାରରେ ଏହାର ଚାହିଦା ସବୁଠାରୁ ଅଧିକ, ଏହାର ଓଜନ ଓ ସ୍ୱାଦ ବହୁତ ଭଲ। କଖାରୁ ଗଛର ମୁଖ୍ୟ ଲତାରେ କେବଳ ଅଣ୍ଡିରା ଫୁଲ ଅଧିକ ଆସେ ଯେଉଁଥିରେ ଫଳ ହୁଏ ନାହିଁ। ମଲ୍ଚିଂ ପେପର ଓ ବେଡ୍ ପ୍ରସ୍ତୁତି, ଯଦି ବ୍ୟବସାୟିକ ଭାବରେ ବଡ଼ ଆକାରରେ ଚାଷ କରିବା ତେବେ ଜମିରେ ଲାଇନ୍ କରି ବେଡ୍ ପ୍ରସ୍ତୁତ କରିବା ଓ ଉପରେ 25 μ ମଲ୍ଚିଂ ପେପର ବିଛାଇବା। ଲାଭ, ଜମିରେ ଘାସ ଉଠିବ ନାହିଁ, ମାଟିର ଆର୍ଦ୍ରତା ବଜାୟ ରହିବ, ଫଳରେ କମ୍ ପାଣି ଆବଶ୍ୟକ ହେବ। କଖାରୁ ଗୁଡ଼ିକ ସିଧାସଳଖ ମାଟି ସଂସ୍ପର୍ଶରେ ନ ଆସି ପେପର ଉପରେ ରହିବ, ଏହାଦ୍ୱାରା ଫଳ ସଢ଼ିବ ନାହିଁ ଏବଂ ଦାଗହୀନ ଚମକଦାର ହେବ।
0: କଖାରୁ ଚାଷ ସମ୍ପର୍କରେ ଜାଣିଲେ ଆଜିର ଚାଷବାସ କଥାରେ। ଉପସ୍ଥାପନା କଲେ ସ୍ୱାଗତିକା ପାଣିଗ୍ରାହୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ AIR ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶ୍ରୋତାଙ୍କୁ ଏଠି ମନେ ପକାଇ ଦେଉଛୁ ଆଜି

5ଟାରେ ପ୍ରଚାର କରିବୁ ଯୁବଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ସାକ୍ଷାତକାରରେ ଶୁଣିବେ ଖାଦ୍ୟ ଅପଚୟ ରୋକିବାରେ ଯୁବପିଢ଼ିର ଭୂମିକା ଏ ସମ୍ପର୍କରେ। ପରେ ଜାଣିବା କଥାରେ ଜାଣିବେ ରବି ଶାସ୍ତ୍ରୀ ଏବଂ ବିଶନ ସିଂ ଦେବୀଙ୍କ ସମ୍ପର୍କରେ। ଅପରାହ୍ନ 5:30ରେ ପ୍ରଚାର କରିବୁ ହ୍ୟାଲୋ ଚୈତିଜନ କାର୍ଯ୍ୟକ୍ରମ। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀରେ ଲେଖରେ ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30ରେ। ଏଥିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ଦିନ 1:20। ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଘର ଓ ଘରଣୀ। ଆଜି ପାଇଁ ଉପସ୍ଥାପନା ରାଜେଶ୍ୱରୀ ପାଣିଗ୍ରାହୀ ଏବଂ ଧରିତ୍ରୀ ଶତପଥୀ। ଶୁଣିବା କାର୍ଯ୍ୟକ୍ରମ ଘର ଓ ଘରଣୀ।

0: ନମସ୍କାର ଶ୍ରୋତା ଭଉଣୀ,
1: ମୋର ମଧ୍ୟ ନମସ୍କାର।
0: ସୁସ୍ଥ ଶରୀର ହେଉଛି ସୁଖୀ ଜୀବନର ପ୍ରଥମ ପାଇଦାନ। ସୁସ୍ଥ ଜୀବନ ହିଁ ନିରାମୟ ଜୀବନ। ତେଣୁ ସୁସ୍ଥ ରୁହନ୍ତୁ, ହସି ହସି ଜୀବନ ବଞ୍ଚନ୍ତୁ, ଏହି କାମନାର ସହିତ ଆଜି ଆପଣଙ୍କୁ ଆମ ଘର ଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ମୁଁ ରାଜେଶ୍ୱରୀ।
1: ଆଉ ମୁଁ ଧରିତ୍ରୀ।
0: ଶ୍ରୋତା ଭଉଣୀ, ଆମେ ଖୁସିରେ ରହିବାକୁ ହେଲେ ଆମ ସ୍ୱାସ୍ଥ୍ୟର ଯତ୍ନ ଆମକୁ ନେବାକୁ ପଡିବ, ତା ସହିତ ମନକୁ ମଧ୍ୟ ଖୁସିରେ ରଖିବାକୁ ପଡିବ। କିନ୍ତୁ ଏଠି ପ୍ରଶ୍ନ ଉଠୁଛି କିପରି? ହଁ, ସୁସ୍ଥ ଭୋଜନ ସହିତ ନିୟମିତ ବ୍ୟାୟାମ କରିବା। ମାନୁଛି ଯେ ଆଜିକାଲି ଆମ ସମସ୍ତଙ୍କର ଜୀବନଶୈଳୀ ଏମିତି ହେଇଗଲାଣି ଯେ କାହା ପାଖରେ ମଧ୍ୟ ଆଉ ସମୟ ନାହିଁ। କିନ୍ତୁ ଯେତେ ବ୍ୟସ୍ତବହୁଳ ଜୀବନ ହେଲେ ମଧ୍ୟ ଆମକୁ ଆମ ସୁସ୍ଥ ଶରୀର ପାଇଁ ସମୟ ତ ବାହାର କରିବାକୁ ପଡିବ।
1: ହଁ ରାଜେଶ୍ୱରୀ, କିଛି ନହେଲେ ବି 45 ମିନିଟରୁ 1 ଘଣ୍ଟା ଆମେ ପ୍ରତିଦିନ ବ୍ୟାୟାମ କରିବା ଉଚିତ। ଏହା ଶାରୀରିକ ଶକ୍ତି ବଢାଇବା ସହିତ ଆମ ସହନଶୀଳତା ବଢାଏ, ମନକୁ ପ୍ରଫୁଲ୍ଲ ଓ ସତେଜ ରଖିବାରେ ମଧ୍ୟ ସାହାଯ୍ୟ କରେ, ମାନସିକ ଚାପ ଓ ଅସ୍ଥିରତା କମାଇବାରେ ସାହାଯ୍ୟ କରେ।
0: ଦେଖିବେ, ଯେଉଁ ଲୋକମାନଙ୍କୁ ନିଦ ଠିକରେ ହୁଏନି, ସେମାନେ ଯଦି ନିୟମିତ ବ୍ୟାୟାମ କରନ୍ତି ସେମାନଙ୍କୁ ଭଲ ନିଦ ମଧ୍ୟ ହୁଏ।
1: ବ୍ୟାୟାମ ହୃଦୟ ଓ ଫୁସ୍ଫୁସ୍ର ସୁସ୍ଥତା ପାଇଁ ବି ଉପକାରୀ ଅଟେ। ଛୋଟ ପିଲା ଓ ଯୁବଗୋଷ୍ଠୀଙ୍କ ଶାରୀରିକ ବିକାଶରେ ଏହା ସାହାଯ୍ୟ କରେ।
0: ବ୍ୟାୟାମ ସହିତ ପୌଷ୍ଟିକ ଖାଦ୍ୟ ଆଉ ପର୍ଯ୍ୟାପ୍ତ ବିଶ୍ରାମ ମଧ୍ୟ ଆବଶ୍ୟକ। ଚାଲିବା, ଦୌଡ଼ିବା, ସାଇକେଲ ଚଲାଇବା, ଯୋଗାଭ୍ୟାସ, ଜିମ୍ରେ ଏକ୍ସରସାଇଜ୍ କରିବା, ଏସବୁ ବ୍ୟାୟାମକୁ ନିୟମିତ ଆମ ଦିନଚର୍ଯ୍ୟାରେ ସାମିଲ କରିବା ଦ୍ୱାରା ଆମ ଶରୀର ସୁସ୍ଥ ରହିବ।

0: ধরিত্রী
1: মরা দেশরে
0: হৃদয় বা হার্ট হেউচি আম শরীরৰ সবুঠাৰ গুৰুত্বপূৰ্ণ অংগ বৰ্তমান প্ৰায়তঃ দেখা যাওঁছি কিয়ে চালু চালু হার্ট এটাকৰ শিকাৰ হেউচন্তি তো আও কি বসি বসি আও কি এক্সারসাইজ কৰু কৰু তো আও কি অন্য কোনোসি কাম কৰিবা সময়ৰে সেমানে হার্ট এটাকৰ শিকাৰ হেউচন্তি
1: হ্যাঁ রাজেশ্বরী এই দুই তিন বর্ষ মধ্যে আমি দেখিলে এর পরিমাণ অত্যধিক বড় যাচ্ছি তেমন এমিতি হার্ট আটাক বা হৃদঘাতর কারণ কন হয়ে থাইপারে
0: নিশ্চিত ভাবে কইপারিবা এর মুখ্য কারণ হল আমার জীবনশৈলী তেমন আজির দিনটি হচ্ছে ওয়ার্ল্ড হার্ট ডে বা বিশ্ব হৃদয় দিবস এই দিবস পালন করিবার মুখ্য উদ্দেশ্য হচ্ছে আমি আমার এই গুরুত্বপূর্ণ অঙ্গর কেমিতি যত্ন নেবা যাহাদ্বারা কি আমাকে হৃদয় সম্বন্ধিত কোনসি রোগ হেব না
1: তেবে রাজেশ্বরী আমি তো হার্ট আটাক উপরে কথা হইতিলে না এই হার্ট আটাক বা হৃদঘাত কাহিকি হেউচি তার প্রতিকার আমি কিপরি করি পারিবা এ সম্পর্কে আমি আউ বিশেষ কথাবার্তা হেবানি ডক্টর রবীন্দ্রনাথ খটুয়াঙ্ক সহিত আমি কথাবার্তা হইতিলু সে কোন কহুছন্তি চালন্তু জানিবা ସାର୍ ନମସ୍କାର
2: ନମସ୍କାର
1: ଆଜିର ଘର ଘରଣୀ ଅଗଣାକୁ ଆପଣଙ୍କୁ ସ୍ୱାଗତ
2: ଧନ୍ୟବାଦ
1: ଆଜି ଆମର ବିଷୟବସ୍ତୁ ରହିଛି ହୃଦଘାତ ଜନିତ ସମସ୍ୟାର କାରଣ ଓ ତାର ପ୍ରତିକାର ସାର୍ ଆମେ ପ୍ରଥମେ ଜାଣିବା ହୃଦଘାତ କ'ଣ ଏବଂ ଏହା କାହିଁକି ହୁଏ
2: ହୃଦଘାତ ବା ମାୟୋକାର୍ଡିଆଲ୍ ଇନଫେକ୍ସନ୍ ଏକ ଜରୁରୀ ଚିକିତ୍ସା ବ୍ୟବସ୍ଥା ଯେତେବେଳେ ହୃଦୟରେ ବା ହାର୍ଟରେ କୌଣସି ଅଂଶକୁ ରକ୍ତ ଅକ୍ସିଜେନ୍ ପହଞ୍ଚାଉଥିବା ରକ୍ତ ନଳୀରେ କୌଣସି ବାଧା ସୃଷ୍ଟି ହୁଏ ବା ଅକ୍ସିଜେନର ଅଭାବ ହୁଏ ହାର୍ଟର ମାଂସପେଶୀରେ କ୍ଷତିଗ୍ରସ୍ତ ହେବା ଆରମ୍ଭ କରେ ସାଧାରଣତଃ ଏଗୁଡ଼ାକ ଆଥରୋସ୍କ୍ଲେରୋସିସ୍ ବା ଫ୍ୟାଟ୍ ଜମିଯିବା ହେତୁ ରକ୍ତନଳୀର ଭିତର ଅଂଶରେ ଏଟା ଫାଟିଯାଇ ବ୍ଲଡ୍ କ୍ଲଟ୍ ହେବାର ଏହା ହେଉଛି ଏକ ପ୍ରମୁଖ କାରଣ ଏହିସବୁ କାରଣକୁ କିଛି ରିସ୍କ ଫ୍ୟାକ୍ଟର ଏ କାରଣକୁ ବେଶୀ ବଢାନ୍ତି ଯେମିତି ଉଚ୍ଚ ରକ୍ତଚାପ ହେଲା ଡାଇବେଟିସ୍ କୋଲେଷ୍ଟ୍ରଲ୍ ରହିବା ଟବାକୋ କିମ୍ବା ସ୍ମୋକିଂ କରିବା ଧୂମପାନ କରିବା ଅଧିକ ଓଜନ ଥିବା କିମ୍ବା ଶାରୀରିକ ନିଷ୍କ୍ରିୟତା ବା ଶାରୀରିକ ଭାବେ କାମ ନ କରିବା ଅସ୍ୱାସ୍ଥ୍ୟକର ଖାଦ୍ୟ ବି ଆଲକୋହଲ କନଜପ୍ସନ୍ ଅଧିକା ଷ୍ଟ୍ରେସ୍ ପରିବାରର ଫ୍ୟାମିଲି ହିଷ୍ଟ୍ରି ଆଉ ବୟସ ବୃଦ୍ଧି ବି ଗୋଟେ କାରଣ ହେଇପାରେ
1: ସାର୍ ଆପଣ ତ ହୃଦଘାତର ବହୁତ ଗୁଡିଏ କାରଣ କହିଲେ ଯେତେବେଳେ ଗୋଟେ ବ୍ୟକ୍ତିକୁ ହୃଦଘାତ ହୁଏ ତା ପୂର୍ବରୁ କଣ ସବୁ ଲକ୍ଷଣ ଦେଖାଯାଏ ତାଙ୍କ ଭିତରେ
2: ପ୍ରାରମ୍ଭିକ ଭାବେ ଛାତିରେ ମଝିରେ ମଝିରେ ପ୍ରେସର ଫିଲ୍ ହବା ହେଭିନେସ୍ ଟାଇଟନେସ୍ କିମ୍ବା ଯନ୍ତ୍ରଣା ଯୋଗୁଁ ବାହୁ କାନ୍ଧ ପିଠି ଗଳା ବା ପେଟର ଉପର ଅଂଶକୁ ଯାଇପାରେ କଷ୍ଟ ହୁଏ ଶ୍ୱାସରେ କଷ୍ଟ ହବ ଅତ୍ୟଧିକ ଝାଳ ବାନ୍ତି ବାନ୍ତି ଲାଗିବା ମୁଣ୍ଡ ଘୂରିବା ବା ଅସ୍ୱାଭାବିକ ଭାବେ ଦୁର୍ବଳତା ଅନୁଭବ କରିବା ଏହିସବୁ ଲକ୍ଷଣ ଗୁଡାକ
1: କିନ୍ତୁ ମହିଳା ଓ ପୁରୁଷଙ୍କ ମଧ୍ୟରେ ହୃଦଘାତର ଲକ୍ଷଣରେ କିଛି ପାର୍ଥକ୍ୟ ରହିଛି କି ଆଉ କଣ ସବୁ
2: ଚେଷ୍ଟରେ ଡିସକମ୍ଫର୍ଟ ହେଇପାରେ କିନ୍ତୁ ମହିଳାମାନଙ୍କର କେତେକ ସମୟରେ ଶର୍ଟନେସ୍ ଅଫ୍ ବ୍ରିଥ୍ ବା ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ବାନ୍ତି ଲାଗିବା କିଛି କାରଣ ନଥାଇ ତାଙ୍କୁ ହାଲିଆ ଲାଗିବା ଆଉ ଅସ୍ୱାସ୍ଥ୍ୟକର ଲାଗିବା ଭଳି ସିମ୍ପଟମ୍ ପ୍ରମୁଖ କାରଣ ମହିଳାଙ୍କ ଭିତରେ ଦେଖାଯାଇଥାଏ
1: ଯେତେବେଳେ ଆମେ ଦେଖୁଛୁ କି ଅଧିକ କାମର ଚାପ ପଡେ ଲୋକମାନେ ଅନିଜି ଫିଲ୍ କରନ୍ତି କି କାମର ଚାପ ପଡିଲେ ହାଲିଆ ବି ଲାଗେ ତ ଅଧିକ କାମର ଚାପ କଣ ହୃଦଘାତକୁ ବଢାଏ କି ଆଉ କିପରି ଭାବରେ ବଢାଏ ତାକୁ
2: ଯାହା ମୁଁ ଆଗରୁ କହିଲି ଷ୍ଟ୍ରେସ୍ ହଉଛି ଗୋଟେ ଫ୍ୟାକ୍ଟର ଆଉ ମାନସିକ ଭାବେ ଚାପ ପଡିଲେ ଏଟା ବଢାବା ଦିଏ ଅତ୍ୟଧିକ ଭାବେ ଶରୀରରେ ହରମୋନର ଅସନ୍ତୁଳିତ ଅବସ୍ଥା ଏଟାକୁ ବେଶୀ ବଢାବା ଦିଏ ଜିନିଷଟାକୁ ହାର୍ଟ ଉପରେ ଦବାବ ଆସେ ପ୍ରେସର ଆସେ ସେଥିପାଇଁ ହେଇଯାଏ
1: ହୃଦଘାତର ସନ୍ଦେହ ହେଲେ ଆମେ ତୁରନ୍ତ କଣ ସବୁ ପଦକ୍ଷେପ ନେବା ଉଚିତ ଆଉ ଆମେ ଘରୋଇ ହିସାବରେ ପ୍ରଥମେ ଆମେ କଣ ସାବଧାନତା ଅବଲମ୍ବନ କରିବା ଦରକାର
2: ପ୍ରଥମେ ଯଦି ସନ୍ଦେହ ହେଲା ତ ରୋଗୀକି ଆପଣ କୌଣସି ଶାରୀରିକ କାମ କରିବାକୁ ମନା କରନ୍ତୁ

0: ବୋହିକି ଗୋଟେ ଜାଗାରେ ବସନ୍ତୁ, କିମ୍ବା ଗୋଟେ ଆରାମଦାୟକ ପୋଜିସନରେ 45 ଡିଗ୍ରୀ ଆଙ୍ଗେଲରେ କିମ୍ବା 90 ଡିଗ୍ରୀ ଆଙ୍ଗେଲରେ ବସନ୍ତୁ। ତୁରନ୍ତ ମେଡିକାଲ ଇମର୍ଜେନ୍ସି କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ। ରୋଗୀ ନିଜେ ଗାଡି ଚଲାଇ ହସ୍ପିଟାଲ ଯିବା କି କରିବା ଏଗୁଡ଼ାକୁ ବିରତ ରୁହନ୍ତୁ। ରୋଗୀକୁ କୌଣସି ଏକା ଛାଡ଼ନ୍ତୁ ନାହିଁ। କୌଣସି ବ୍ୟକ୍ତି ଯଦି ବେହୋସ ହେଇଯାନ୍ତି ବା ନର୍ମାଲ ନିଶ୍ୱାସ ପ୍ରଶ୍ୱାସ ନଥାଏ ତାହେଲେ ତାର CPR ଆରମ୍ଭ କରନ୍ତୁ, କିମ୍ବା ଶୀଘ୍ର ହସ୍ପିଟାଲରେ ECG କରି ତାର ଫର୍ଦର ଏଭାଲୁଏସନ କରିବାକୁ ଚେଷ୍ଟା କରନ୍ତୁ। ହସ୍ପିଟାଲାଇଜ ଇଜ୍ ଦ ଫାର୍ଷ୍ଟ ଫର୍ମୋଷ୍ଟ, କିନ୍ତୁ ପେସେଣ୍ଟକୁ କମ୍ଫର୍ଟେବଲ ପୋଜିସନରେ ରଖିବା ଏଟା ହଉଛି ନିହାତି ଆବଶ୍ୟକ ଯେପର୍ଯ୍ୟନ୍ତ ଆମ୍ବୁଲାନ୍ସ ଆସୁଛି।
1: ଆମେ

0: କୌଣସି ଖାଦ୍ୟର ଅବ୍ୟବସ୍ଥା ଯୋଗୁଁ ଏହିସବୁ ପେନ୍ ହୁଏ ବୋଲି, ତ ଏହି ସବୁ କ୍ଷେତ୍ରରେ କେମିତି ଜାଣିପାରିବା ଯେ ସେଟା ଆମର ହୃଦଘାତ ଜନିତ ପେନ୍ ହଉଛି କି ନର୍ମାଲ ପେନ୍ ହଉଛି ବୋଲି?
1: ଦେଖନ୍ତୁ, ଆପଣ ଯାହା କହିଲେ, ଖାଦ୍ୟ ନଳୀରେ କିମ୍ବା ଷ୍ଟୋମାକରେ କିଛି ଇରିଟେସନ ହେଲେ ଗୋଟିଏ ନର୍ଭ କୋର୍ସ ରେ ଥାନ୍ତି, ବେଳେବେଳେ ଏଟା ମିମିକ୍ କରେ, ଜଣାପଡେ ଯେ ଗ୍ୟାସ ଯୋଗୁଁ ହଉଛି, କିନ୍ତୁ ଯଦି ତାର ପୁରୁଣା ହିଷ୍ଟ୍ରିରେ ତାଙ୍କର ଛାତିରେ ମଝିରେ ମଝିରେ କେବେ ଯନ୍ତ୍ରଣା ହଉଥିବ, ବାହୁ କାନ୍ଧ ପିଠି ଯନ୍ତ୍ରଣା ହଉଥିବ, ଶ୍ୱାସରେ କଷ୍ଟ କିମ୍ବା ପାରିବାରିକ ହିଷ୍ଟ୍ରି ଥିବ, ଆଗରୁ ରୋଗୀର ବ୍ଲଡ ପ୍ରେସର କିମ୍ବା ଡାଇବେଟିସ ଥିବ, ତାହେଲେ ଆପଣ ସନ୍ଦେହ କରିବେ ଏଟା ହାର୍ଟ ଜନିତ ବୋଲି।
0: ତ ହୃଦଘାତ ନ ହେବା ପାଇଁ ଆମର ଦିନଚର୍ଯ୍ୟା କିଭଳି ହେବା ଦରକାର?
1: ସ୍ମୋକିଂ କରୁଛନ୍ତି, ତାହେଲେ ସ୍ମୋକିଂ ଛାଡିବେ, ବିପି କେ ନିୟନ୍ତ୍ରଣରେ ରଖିବେ, ଡାଇବେଟିସ କି ନିୟନ୍ତ୍ରଣରେ ରଖିବେ, କୋଲେଷ୍ଟ୍ରୋଲ କୁ ନିୟନ୍ତ୍ରଣ ରଖିବେ, ନିୟମିତ ବ୍ୟାୟାମ କରିବେ, ଅଧିକ ଲୁଣ କିମ୍ବା ପ୍ରୋସେସ ଫୁଡ୍ ଯୋଉ ଗୁଡା ଖାଉଛନ୍ତି ସେଟା ଖାଇବେନି, ଓଜନ କୁ କମେଇବେ, ଓଜନ କୁ ଗୋଟେ ସୀମା ଭିତରେ ରଖିବେ ତାର BMI ଅନୁସାରେ, ପର୍ଯ୍ୟାପ୍ତ ପରିମାଣରେ ଆପଣ ବିଶ୍ରାମ ନେବେ, ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ କରିବେ, ଡାକ୍ତରଙ୍କ ପରାମର୍ଶରେ ଯୋଉ ମେଡିସିନ ଡାକ୍ତର ଦେଇଥିବେ ସେଟାକୁ ନିଶ୍ଚିନ୍ତ ଭାବେ ନିୟମିତ ଭାବେ ଆପଣ ସେବନ କରିବେ। ଆପଣଙ୍କ ବୟସ 30 ବର୍ଷରୁ ଅଧିକ ହେଇଗଲା ପରେ ଆପଣ ଗୋଟେ ନିୟମିତ ବ୍ୟବଧାନରେ ହାର୍ଟର ଚେକଅପ୍ କରିବେ।
0: ଏଇଟା ତ ଆମେ ଜାଣିଲେ କି ହୃଦଘାତ ନ ହବା ପାଇଁ ଆମେ କଣ ସବୁ କରିବା। ଯଦି ଜଣକୁ ଅଲରେଡି ଥରେ ହୃଦଘାତ ହେଇଛି କି ସେ ସମସ୍ୟା ଦେଇକି ଗତି କରୁଛି, ତ ତାର ଜୀବନଶୈଳୀରେ କେଉଁ ସବୁ ପରିବର୍ତ୍ତନ ଆଣିବା ଦରକାର?
1: ଜୀବନଶୈଳୀରେ ପ୍ରତିରୋଧ କରିବା ଲାଗି କିଛି ପରିବର୍ତ୍ତନ, ଯେମିତି ମୁଁ ଆପଣଙ୍କୁ କହିଲି, ଯଦି ସେ ଧୂମପାନ କରୁଥିଲେ ତାହେଲେ ସେଟା କରିବେନି, ଯୋଉ ଫ୍ୟାକ୍ଟର ଗୁଡାକ ହାର୍ଟ ଆଟାକ୍ କୁ ପ୍ରେସିପିଟେଟ୍ କରେ ତାକୁ ନିୟନ୍ତ୍ରଣ ରଖିବେ, ଯେମିତି BP ହେଲା, ଡାଇବେଟିସ ହେଲା, କୋଲେଷ୍ଟ୍ରୋଲ ହେଲା, ଯୋଉଟା ମୁଁ ଆପଣଙ୍କୁ ଆଗରୁ କହିଲି, ନିୟମିତ 15 ମିନିଟରୁ ଅଧଘଣ୍ଟେ ଶାରୀରିକ ଭାବେ ବେଶୀ ଷ୍ଟ୍ରେନୁଅସ ଏକ୍ସରସାଇଜ ନ କରି ଲାଇଟ ଏକ୍ସରସାଇଜ କରିବେ, ଲୁଣକୁ କମ କରିବେ ଯୋଉଟାକୁ ମୁଁ ଆଗରୁ ଆପଣଙ୍କୁ ଅଲରେଡି କହିସାରିଛି, ଆଉ ନିୟମିତ ଭାବେ ହାର୍ଟ ଚେକଅପ୍ କରିବେ।
0: ଖାଦ୍ୟପେୟରେ କଣ ଆମେ ପରିବର୍ତ୍ତନ କରିବା ଦରକାର?
1: ଖାଦ୍ୟପେୟରେ ଆପଣ ପ୍ରୋସେସ ଫୁଡ୍ ଖାଇବେନି, ଜଙ୍କ ଫୁଡ୍ ଖାଇବେନି, କୌଣସି ଖାଦ୍ୟରେ ଅଧିକ ପରିମାଣର ଲୁଣ ଖାଇବେନି, ତେଲିଆ ଜିନିଷ, ଫ୍ୟାଟ୍ ଜିନିଷ ଯୋଉଟା କୋଲେଷ୍ଟ୍ରୋଲ ବଢେ ସେଗୁଡ଼ାକ ମଧ୍ୟ ଖାଇବେନି।
0: ଆମେ ତ ସାଧାରଣ ଭାବେ ଜାଣିଲେ କି ହୃଦଘାତ କଣ ପାଇଁ ହୁଏ ଆଉ ଆମେ ତାକୁ କେମିତି ରୋକିପାରିବା। ହୃଦଘାତ ପ୍ରତିରୋଧ ପାଇଁ ଆଜି ଆମର ଯୋଉ ଭଉଣୀ ମାନେ ଶୁଣୁଛନ୍ତି ସେମାନଙ୍କୁ ଆପଣ କଣ କହିବେ?
1: ମୁଁ ଭଉଣୀମାନଙ୍କୁ ପରାମର୍ଶ ଦେବି, ଯୋଉ ଭଉଣୀମାନେ ସମସ୍ତେ ତ ପରିବାରରେ କାମ କରୁଛନ୍ତି, ପାରିବାରିକ କାମ ଛଡ଼ା ଆପଣ ଯୋଗ କରିବେ, ବ୍ୟାୟାମ କରିବେ, ମେଡିଟେସନ କରିବେ, ନିଜର ମନକୁ ଶାନ୍ତ ରଖିବେ, ଯଦି BP ରହୁଛି ତାକୁ ନିୟନ୍ତ୍ରଣ କରିବେ, ଆପଣଙ୍କର କିଡ଼ନୀର ଯାଞ୍ଚ କରୁଥିବେ ଟାଇମ ଟୁ ଟାଇମ 30 ବର୍ଷ ପରେ, କୌଣସି ଫ୍ୟାଟି ଫୁଡ୍ କୁ ଆଭଏଡ କରିବେ, ବେଶୀ କାର୍ବୋହାଇଡ୍ରେଟ ଫୁଡ୍ କୁ ଆଭଏଡ କରିବେ, ପ୍ରୋସେସ ଫୁଡ୍ କୁ ଆଭଏଡ କରିବେ, ଆଉ ନିଜର ଦିନଚର୍ଯ୍ୟା ବା ନିଜର ନିଦକୁ ବିଶ୍ରାମଟାକୁ ନିହାତି 7 ରୁ 8 ଘଣ୍ଟା ଆପଣ ନିଶ୍ଚିନ୍ତ ବିଶ୍ରାମ ନେବେ।
0: ଆଜିକାଲି ଆମେ ଦେଖୁଛେ କି ଛୋଟ ଛୁଆମାନଙ୍କୁ ବି ହୃଦଘାତ ଜନିତ ସମସ୍ୟା ଦେଖାଦେଉଛି, ଆର କାରଣ କଣ ରହିଛି?
1: ଏଠି ଛୁଆମାନଙ୍କର କିଛି ପିଲାମାନଙ୍କର କଞ୍ଜେନିଟାଲ ଥାଏ, ଜନ୍ମରୁ ଥାଏ, ଯେତେବେଳେ ଗର୍ଭାବସ୍ଥାରେ ତାର ଯାଞ୍ଚ କରାଯାଏ, ଆଉ ଯଦି ମିସ୍ ହେଇଯାଇଛି ତାହେଲେ ସେଟା ଜଣାପଡ଼ିଯାଏ ଜନ୍ମ ବେଳେ, ଆଉ ଯଦି ପରେ ଛୋଟ ପିଲାମାନଙ୍କର ଭିତରେ ଓବେସିଟି ଗୋଟେ ବହୁତ ବଡ ପ୍ରମୁଖ କାରଣ, ଏଟା ହଉଛି ଜଙ୍କ ଫୁଡ୍ ଆଉ ପ୍ରୋସେସ ଫୁଡ୍ ଯୋଗୁଁ ଏଟା ହଉଛି, ପିଲାମାନେ ସେଡେଣ୍ଟାରୀ ଲାଇଫ ଷ୍ଟାଇଲ ବେଶୀ ବଢିଯାଇଛି ପିଲାମାନଙ୍କ ଭିତରେ, ଶାରୀରିକ ଭାବେ ନିଷ୍କ୍ରିୟତା, ଏଇସବୁ ଜିନିଷଟାକୁ ଆଭଏଡ କରିବେ, ଶାରୀରିକ ଭାବେ ସକ୍ରିୟ ରହିବେ, ନିଜର ଓଜନକୁ ସନ୍ତୁଳିତ କରିବେ, ପିଲାମାନଙ୍କୁ ପ୍ରୋସେସ ଫୁଡ୍ ଜଙ୍କ ଫୁଡ୍ ବାହାର ଖାଦ୍ୟରୁ ଦୂରେଇ ରଖିବେ, ଆଉ ନିୟମିତ ଭାବେ ଆମର ସରକାରଙ୍କ ତରଫରୁ ସ୍କୁଲ ହେଲ୍ଥ ପ୍ରୋଗ୍ରାମ, ଆଡୋଲେସେଣ୍ଟ ହେଲ୍ଥ ପ୍ରୋଗ୍ରାମ, ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କର୍ମ ଚାଲିଛି ଅଣ୍ଡାରେ, ଏଗୁଡା ସବୁ ଚାଲିଛି, ବର୍ତ୍ତମାନ ସ୍କୁଲ ଆସୁଛନ୍ତି, ତାଙ୍କୁ ନିୟମିତ ଭାବେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ମୋର ଉପଦେଶ ରହିଛି।
0: ସାର୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆଜି ଆପଣ ସମୟ କାଢିକି ଆମେ ହୃଦଘାତ ଜନିତ ସମସ୍ୟାର କାରଣ ଓ ତାର ପ୍ରତିକାର ବିଷୟରେ କହିଲେ ଆଉ କଣ ସବୁ ପଦକ୍ଷେପ ଆମେ ନେଲେ ଆମେ ସୁସ୍ଥ ରହିବା, ଆମ ପିଲାମାନେ ବି ହୃଦଘାତ ଜନିତ ସମସ୍ୟାରୁ ଦୂରରେ ରହିବେ ତା ବିଷୟରେ କହିଲେ। ସେଥିପାଇଁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ତଥା ଆମ ଘର ଘରଣୀ ପରିବାର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆପଣଙ୍କୁ ଧନ୍ୟବାଦ, ଆପଣଙ୍କ ଶ୍ରୋତା ବନ୍ଧୁମାନଙ୍କୁ ଭାଇ ଭଉଣୀମାନଙ୍କୁ ଅନେକ ଅନେକ ଧନ୍ୟବାଦ।

0: ଶ୍ରୋତା ଭଉଣୀ, ଆମେ ଜାଣୁ ଯେ ଆମ ଭାରତ ବର୍ଷ ହେଉଛି ଏକ ଗରିବ ରାଷ୍ଟ୍ର। ଏଠାରେ ଲକ୍ଷ ଲକ୍ଷ ଲୋକ ଦିନକୁ ଦିଓଳି ଦିମୁଠା ଖାଇବାକୁ ପାଆନ୍ତି ନାହିଁ, କିନ୍ତୁ ଅନ୍ୟ ପକ୍ଷରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଅଯଥା ଭୋଜି ଭାତ, ପାର୍ଟି, ଫଙ୍କସନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦୁନିଆ ଯାକର ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି ଏବଂ ଲୋକେ ତାକୁ ନ ଖାଇପାରି ସେମିତି ନଷ୍ଟ କରିଦିଅନ୍ତି।
1: ସେହିପରି ଆମ ଘରମାନଙ୍କରେ ମଧ୍ୟ ଏମିତି ପ୍ରତିଦିନ ଖାଦ୍ୟ ରୋଷେଇ କଲାବେଳେ ଅସାବଧାନତା ଯୋଗୁଁ ଖାଦ୍ୟ ଆମର ବଳକା ହୋଇଯାଏ ଏବଂ ଆମେ ତାକୁ ନ ଖାଇପାରି ସେମିତି ଫୋପାଡ଼ି ଦେଉ।
0: ଏହି ଖାଦ୍ୟ ନଷ୍ଟ ଯୋଗୁଁ ଆମର କେବଳ କ୍ଷତି ହୋଇଥାଏ ତାହା ନୁହେଁ, ଆମ ଦେଶର ମଧ୍ୟ ଆର୍ଥିକ ସ୍ଥିତିକୁ ଏହା ବିଗାଡ଼ିଥାଏ।
1: ତେବେ ଏହି ଖାଦ୍ୟ ଅପଚୟକୁ କେମିତି ରୋକିବା ଆମେ ଆଉ କିଛି ନ କହି ସାକ୍ଷାତକାରଟିଏ ଶୁଣିନେବା।
2: ମ୍ୟାଡାମ ନମସ୍କାର।
3: ନମସ୍କାର।
2: ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
3: ମୋ ନାଁ ଶ୍ରୀମତୀ ସ୍ମିତା ମହାପାତ୍ର, ମୁଁ ଏଇ ଜୟପୁର ବ୍ଲକର ହାଇସ୍କୁଲ ବାମୁଣୀପୁରରେ ମୁଁ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ କାମ କରେ। ମ୍ୟାଡାମ
2: ମ୍ୟାଡାମ ଆଜି ଆମର ବିଷୟବସ୍ତୁ ରହିଛି ଖାଦ୍ୟ ଅପଚୟ ରୋକିବା କିପରି। ଆମେ ଏଇ ବିଷୟବସ୍ତୁକୁ ଆଗକୁ ନେବା, ପ୍ରଥମେ ଆମେ ଜାଣିବା ଯେ ପ୍ରକୃତରେ ଏଇ ଯୋଉ ଖାଦ୍ୟ ଅପଚୟ କହିଲେ ଆମେ କଣ ବୁଝିବା।
3: ଖାଇବା ଉପଯୁକ୍ତ ଖାଦ୍ୟକୁ ଯଦି ଆମେ ନ ଖାଇ ତାକୁ ଫୋପାଡ଼ି ଦଉ ବା ଖାଦ୍ୟର ମାନ ନଷ୍ଟ ହୋଇଯାଏ କିମ୍ବା ଅଧିକା ମାଗିକି ଆମେ ନ ଖାଇକି ତାକୁ ବ୍ୟବହାର ନ କରି ଯଦି ଆମେ ଫିଙ୍ଗି ଦବା ତାହେଲେ ଆମେ ତାକୁ ଖାଦ୍ୟ ଅପଚୟ କହିବା।
2: ତାହେଲେ ଏଇ ଯୋଉ ଖାଦ୍ୟ ଅପଚୟର ପ୍ରମୁଖ କାରଣ ଗୁଡିକ କଣ ରହିଛି?
3: ହଁ, ପ୍ରଥମେ ଆମେ ଦେଖିବା ଯଦି ଖାଦ୍ୟ ଅପଚୟର ପ୍ରଥମ କାରଣ ହବ ଯେତିକି ଆବଶ୍ୟକତା ଅଛି ତାଠାରୁ ଯଦି ଆମେ ଅଧିକା ରୋଷେଇ କରୁଛୁ ନିଶ୍ଚିତ ଭାବରେ ସେଇଟା ଅପଚୟ ହବ। ଦ୍ୱିତୀୟରେ ଆମେ ଥାଳିରେ ପ୍ରତ୍ୟେକ ବ୍ୟକ୍ତି ଯେତିକି ଦରକାର ତାଠୁ ଯଦି ଅଧିକା ନେଉଛନ୍ତି ସେ ଖାଇପାରିବେନି, ସେଟାକୁ ମଧ୍ୟ ସେ ଫିଙ୍ଗୁଛି, ସେଟା ମଧ୍ୟ ଗୋଟେ କାରଣ ଅଧିକା ନବା। ରୋଷେଇ ହବା ଖାଦ୍ୟକୁ ଯଦି ଆମେ ଠିକ ଭାବରେ ସଂରକ୍ଷଣ କରି ରଖିବାନି ତାହେଲେ ତାର ମାନ ମଧ୍ୟ ହ୍ରାସ ହବ ଏବଂ ଖାଦ୍ୟ ଅପଚୟ ହବ। ଏ ତିନୋଟି ପ୍ରମୁଖ କାରଣ ଅଛି। ଆଉ ବିଭିନ୍ନ ଏମିତି ବିବାହ ବ୍ରତ ଏଗୁଡାକ ଫଙ୍କସନ ଗୁଡାକରେ କଣ ହଉଛି ଅସାବଧାନତା ଯୋଗୁଁ ବାଢିବାରେ ଠିକ ବାଢି ନ ପାରିଲେ ଯାହାକୁ ଯାହା ଦରକାର ତାହା ନ ଦେଲେ ବି ସେଗୁଡାକ ଅପଚୟରେ ପଳେଇ ଆସେ, ସେମାନେ ଡାଇରେକ୍ଟ ନେଇକି ଫିଙ୍ଗି ଦିଅନ୍ତି। ଖାଦ୍ୟ ହଉଛି ଗୋଟେ ଜୀବନର ନିହାତି ଅତ୍ୟନ୍ତ ଆବଶ୍ୟକ ଜିନିଷଟା। ବର୍ତ୍ତମାନ ବି ଆମ ଭାରତରେ 12% ମ୍ୟାଡମ କ୍ଷୁଦ୍ରାର୍ଥ ହେଇକି ରହୁଛନ୍ତି ପ୍ରତିଦିନ ସେମାନେ ଖାଇବାକୁ, ଯେତିକି ଜନସଂଖ୍ୟା ଅଛନ୍ତି ତାର 12% ଲୋକଙ୍କୁ ଖାଦ୍ୟ ମିଳୁନି। ତ ଖାଦ୍ୟ ଅପଚୟ ରଖିବାର ମେନ୍ ହଉଛି କ୍ଷୁଦା ନିବାରଣ ଯଦି ଆମେ କରିପାରିବା। କିଛି ଲୋକ ଅଛନ୍ତି ଖାଦ୍ୟ ଫିଙ୍ଗୁଛନ୍ତି, କିଛି ଲୋକ ଅଛନ୍ତି ଖାଇବାକୁ ପାଉନାହାନ୍ତି। ଯଦି ଆମେ ଠିକ ସେ ଗୁଡାକ ମ୍ୟାନେଜ କରିପାରିବା ତାହେଲେ ଯୋଉ ଆବଶ୍ୟକତା ଯାହାର ଅଛି ସେ ଲୋକମାନଙ୍କର କ୍ଷୁଦା ନିବାରଣ ହେଇପାରିବ, ସେଥିପାଇଁ ଆମେ କରିବା। ଦ୍ୱିତୀୟତଃ ଯଦି ଦେଖନ୍ତୁ ଏତେ କଷ୍ଟ ପଡିକି ଆମେ ଟଙ୍କା ରୋଜଗାର କରୁଛୁ, ସମସ୍ତେ ବହୁତ କଷ୍ଟ ପଡୁଛନ୍ତି, ତା ସହିତ ଆମର ସମୟ ଯାଉଛି, ଟଙ୍କା ଯାଉଛି, ସମୟ ଯାଉଛି, ବିଭିନ୍ନ ପ୍ରକାର ସମ୍ବଳ ଗୁଡାକ ନଷ୍ଟ ହଉଛି, ସେଗୁଡାକର ଅପଚୟ ହେଇଯାଉଛି, ଡାଇରେକ୍ଟ ନଷ୍ଟ ହଉଛି। ସେଥିପାଇଁ ଆମେ ଆର୍ଥିକ ସଙ୍କଟରୁ ବଞ୍ଚିବା ପାଇଁ ମଧ୍ୟ ଖାଲି ବ୍ୟକ୍ତିଗତ ଭାବେ ନାହିଁ ଦେଶର ଆର୍ଥିକ ସଙ୍କଟକୁ ମଧ୍ୟ ୟା ସହିତ ଜଡିତ। ଯଦି ଆମେ ଖାଦ୍ୟ ସବୁବେଳେ ନଷ୍ଟ କରିବା ଦେଶର ଆର୍ଥିକ ଅବସ୍ଥା ମଧ୍ୟ ଠିକ ରହିବନି। ତୃତୀୟତଃ ଯଦି ଖାଦ୍ୟ ଅପଚୟ ହଉଛି ସେ ଖାଦ୍ୟକୁ ବାହାରେ ଯଦି ଆମେ ଫିଙ୍ଗୁଛୁ ଆମର ଚାରିକାନ୍ଦ୍ର ପରିବେଶ

0: ଖାଉଥିବା ଖାଦ୍ୟର ବିଭିନ୍ନ ଯେଉଁ ଗ୍ୟାସ ବାହାରୁଛି ତା ଦ୍ଵାରା ଆମର ପରିବେଶ ମଧ୍ୟ ନଷ୍ଟ ହେଉଛି, ଦୁର୍ଗନ୍ଧ ବାହାରୁଛି, ତାହେଲେ ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ ଭାଇରସ୍ ଏଗୁଡ଼ାକ ସବୁ ପଡ଼ୁଛନ୍ତି। ତ ଆମର ପରିବେଶର ସୁରକ୍ଷା ପାଇଁ ମଧ୍ୟ ଆମେ ଖାଦ୍ୟ ଅପଚୟ ରଖିବା ନିହାତି ଜରୁରୀ।
1: ଆଚ୍ଛା, ତ ଖାଦ୍ୟ ଅପଚୟକୁ ରୋକିବା ପାଇଁ ଆମେ କଣ କରିପାରିବା?
0: ହଁ, ଯଦି ନିବାରଣ କରିବା ଅଛି ଆମେ କାରଣକୁ ଦେଖିବା। ପ୍ରଥମ କାରଣଟା ଯେମିତି ଆମେ ଅଧିକା ରୋଷେଇ କରୁଛୁ ତ ଆମେ କମ ରୋଷେଇ, କମ ତ ନାହିଁ ସେତିକି ଦରକାର ସେତିକି ରୋଷେଇ କରୁ, ଯେମିତି ଘରେ ଗୋଟେ ଗୃହିଣୀ ମା ଜାଣନ୍ତି କେତିକି ଖାଇବେ ଆଜି କେତିକି ରୋଷେଇ କରିବା ଅଛି ଯାହାଦ୍ୱାରା କି ଖାଦ୍ୟ ନଷ୍ଟ ହେବନି। ଠିକ ସେମିତି ପାର୍ଟି ହେଲା, ଯେ ଜନ୍ମଦିନ ଉତ୍ସବ ହେଲା କି ବାହାଘର ଉତ୍ସବ ହେଲା, ସେଠି ଆମେ ଯେତିକି ଦରକାର ଯେତିକି ଆମେ ଅତିଥିଙ୍କୁ ଡାକିଛୁ ସେଇ ହିସାବରେ ଆମେ ରୋଷେଇ କରିବା, ସେଟା ଗୋଟେ ମୁଖ୍ୟ କାରଣ ହବ। ଯେତିକି ଦରକାର ସେତିକି ଆମେ ରୋଷେଇ କରିବା। ପୁଣି ଯୋଉ ଖାଦ୍ୟ ଗୁଡାକ ଠିକ ଭାବରେ ଯଦି ଆମେ ସଂରକ୍ଷଣ କରୁନୁ ତାହେଲେ ନଷ୍ଟ ହେଇଯାଉଛି, ତାହେଲେ ଆମେ ତାକୁ ଠିକ ଭାବେ ସଂରକ୍ଷଣ କରିବା, ଭଲ ଭାବରେ ଘୋଡ଼େଇକି ରଖିବା, ଭଲ ଭାବରେ ରଖିବା। ଯୋଉ ଶୁଖିଲା ଜିନିଷ ଗୁଡାକ ଅଛି ତାକୁ ଯଦି ଆମେ ମଶ୍ଚର ବାଜିଯା ଆଦ୍ରତା ବାଜିଯାଉଛି ବିଭିନ୍ନ ପ୍ରକାର ତାହିଁରେ କବକ ବୀଜାଣୁ ଏଗୁଡାକ ସବୁ ସୃଷ୍ଟି ହେଇଯାନ୍ତି, ତାକୁ ଆମେ ବାୟୁ ରୋଧ କରିକି ଭଲ ଭାବରେ ସମ୍ଭାଳିକି ରଖିବାକୁ ପଡିବ। ଏଇ ଟାଇଟ୍ କରିକି ରଖିଲେ ସେ ଜିନିଷ ଗୁଡାକ ସୁରକ୍ଷିତ ହେଇକି ରହିପାରିବ।
1: ଏଠି ଆମ ଗୃହିଣୀ ମାନଙ୍କର ଭୂମିକା ଟିକେ ଅଧିକ ରହିଯାଏ। ପ୍ରକୃତରେ ଆମେ କିପରି ଜାଣିବା, କେମିତି ମ୍ୟାନେଜ୍ କରିବା ଆମ ରୋଷେଇ ଘରକୁ ଯାହାଦ୍ୱାରା କି ଆମର ରନ୍ଧା ଖାଦ୍ୟ ନଷ୍ଟ ହବନି?
0: ମହିଳାମାନଙ୍କର ତ ବହୁତ ଗୁରୁତ୍ୱପୂର୍ଣ୍ଣ, କାହିଁକି ନା ଘରର ରୋଷେଇ ସେ ଡିପାର୍ଟମେଣ୍ଟଟା ପୁରା ମହିଳାମାନଙ୍କ ପାଖକୁ ପଳେଇ ଆସି, ଖାଲି ରୋଷେଇ ଖାଦ୍ୟ ନୁହେଁ ମ୍ୟାଡମ, ଯେତିକି ଜିନିଷ ଗୁଡାକ ବି ଆସୁଛି ଦେଖନ୍ତୁ ବର୍ଷା ଦିନରେ ଆମେ କଣ କରିବା, ସବୁଯାକ ଷ୍ଟକ୍ ଏକ୍ସେସ୍ କରିକି ଆଣିବା, ସବୁ ଜିନିଷ ସେ ସୁଜିରେ ଲାଗିଯିବ ପୋକ, ବାଦାମରେ ପୋକ ଲାଗିଯିବ, ସବୁ ଜିନିଷ ଗୁଡାକ ନଷ୍ଟ ବି ହେଇଯିବ। ତ କୋଉ ଋତୁରେ କେତିକି ଦରକାର ଆମ ପରିବାରରେ କୋଉ ଜିନିଷ କେତିକି ବ୍ୟବହାର ହଉଛି ସେଇ ହିସାବରେ ଆମେ ଦୋକାନରେ ତ ସବୁବେଳେ ଏଭେଲେବଲ୍ ଥାଉଛି, ଅଧିକା ଜିନିଷ ଆଣିକି ରଖିବା ଦ୍ଵାରା ସବୁ ଗୁଡାକ ଠିକ ଭାବରେ ଯଦି ଆମେ ରଖିବାନି, ଅଧିକା କେତେଟା ଜିନିଷ ଅଛି ଯୋଉ ଜିନିଷକୁ ଏଇ ଟାଇପ୍ କଣ୍ଟେନର୍ ରଖିଲେ ମଧ୍ୟ ତା ଭିତରେ ପୋକ ଲାଗିଯାଏ। ତ ଯେତିକି ଦରକାର ସେତିକି ଜିନିଷ ଆଣିକି ଆମେ ଠିକ ଭାବରେ ରଖିବା ଗୃହିଣୀର କର୍ତ୍ତବ୍ୟ। ତା ବାଦେ ପ୍ରତିଦିନ ପରିବାରରେ ଯୋଉ ସଦସ୍ୟ ଗୁଡାକ ଅଛନ୍ତି ସେମାନଙ୍କୁ ଦେଖି ଚାହିଁକି କିଏ କଣ ଖାଉଛି କିଏ ନ ଖାଉଛି ସେଇ ହିସାବରେ ତାକୁ ଆମେ ରୋଷେଇ କରିବା ବାଢିବା, ସେସବୁ ତ ରହିଲା। ଯଦି ବି କିଛି ବଳକା ହେଇଯାଉଛି ତ ତାକୁ ଆମେ ସାଙ୍ଗେ ସାଙ୍ଗେ ରିମେକ୍ କରିପାରିବା, କିମ୍ବା ସାହି ପଡ଼ିଶାରେ କିଏ ଅଛନ୍ତି ଗରିବ ଘର କାହାକୁ ଯାହାକୁ ଖାଦ୍ୟର ଅଭାବ ଅଛି ତାକୁ ଆମେ ଦେଇପାରିବା, କିମ୍ବା ଗୃହପାଳିତ ପଶୁ ଅଛନ୍ତି ଗାଈ ଟିକେ କାହାକୁ ନଷ୍ଟ ନ କରିକି ତାକୁ ବାସି ତିଆସି ନ କରିକି ତାକୁ ଆମେ ଦେଇପାରିବା ଅନ୍ୟମାନଙ୍କୁ ଯଦି ବଳକା ହେଇଯାଉଛି। ନାହିଁ ତ ଆମର ସମସ୍ତଙ୍କର ଅଭ୍ୟାସ ଅଛି ଭାତ ଟିକେ ବଳିଗଲା ଆମେ ତାକୁ ଟିକେ ଫ୍ରାଏଡ୍ ରାଇସ୍ କରିଦେବା, ରୁଟି ଟିକେ ବଳିଗଲା ତାକୁ ଆମେ ନେଇକି ଉପମା ଭଳିଆ କଣ କରୁଛି ନୂଆ ଇନୋଭେଟିଭ କରିଦେଲେ ଆମ ପିଲାମାନେ ଖୁସିରେ ଖାଇଦିଅନ୍ତି। ଏସବୁ ଦାୟିତ୍ୱ ଗୋଟେ ରହିଲା ଗୃହିଣୀରେ, ଯେମିତି ଘର ଭିତରେ ଖାଦ୍ୟର ଅପଚୟ ନ ହୁଏ ସେଥିପ୍ରତି ଗୃହିଣୀ ସବୁବେଳେ ସତେଜ ରହିଛନ୍ତି, କାହିଁକି ଗୃହ ଲକ୍ଷ୍ମୀ କୁହାଯାଏ। ଖାଦ୍ୟର ଯଦି ନଷ୍ଟ ହଉଛି ତ ଆମେ କହିବୁ ଲକ୍ଷ୍ମୀ ଛାଡି ଚାଲିଯିବେ, ଏହି ପରମ୍ପରା ଅଛି ଆମର ଓଡ଼ିଶାରେ। ତ ଗୃହିଣୀ ମାନେ ସବୁବେଳେ ସେଟାକୁ ଇମ୍ପୋର୍ଟାନ୍ସ ଦିଅନ୍ତି କେମିତି ଘର ଭିତରେ ଖାଦ୍ୟ ନଷ୍ଟ ନ ହୁଏ। ତ ପ୍ରତି ଘର ଯଦି ଏମିତି ସଚେତନ ହେଇଗଲା ତାହେଲେ ନିଶ୍ଚିତ ରୂପରେ ଦେଶର ଉନ୍ନତି ହେଇପାରିବ।
1: ଯେଉଁ ବାକ୍ୟଟି ରହିଛି ଯେ ଯେତିକି ଦରକାର ସେତିକି ନିଅ, ପ୍ରକୃତରେ ଏଇ ବାକ୍ୟର ଯଥାର୍ଥତା କଣ?
0: ଆମେ ସମସ୍ତେ ଜାଣିଛେ କିନ୍ତୁ ଆଜି ଯାଇଛୁ ଭୋଜି ଖାଇବାକୁ, ଗୋଟେ ଆଇଟମ୍ ବହୁତ ଭଲ ହେଇଛି, ଆମକୁ ବହୁତ ଭଲ ଲାଗୁଛି, ଆମ ପେଟରେ ଶକ୍ତି ନଥିଲେ ମଧ୍ୟ ଆମେ ସେଟାକୁ ଦୁଇ ଜାଗାରେ ଚାରିଟି ଟଙ୍କି ନେଇକି ଆସୁ, ଆଉ ଶେଷରେ ପରିଣତ ହୁଏ ଅପଚୟ। ତ ଯେତିକି ଦରକାର ଆମେ ସେତିକି ଆଣିବା, ଯେତିକି ଆମ ପେଟରେ ରହିପାରିବ ଯେତିକି ଆମକୁ ଆଣିବା ଦରକାର ସେଟାକୁ ସେତିକି ହିଁ ଆଣିବା, ତାହାର ଅର୍ଥ ସେଇଆ ହିଁ ମୁଁ ବୁଝେ।
1: ତା ସହିତ ମ୍ୟାଡାମ ଏଠି ଆମେ ଦେଖିବା ଯେ ସମାଜରେ ଏମିତି ଗୋଟେ ମାନସିକତା ଚାଲି ଆସିଲାଣି ଯେ ଆମେ ଅଯଥା ଏତେ ଗୁଡା ଆଇଟମ ଆମେ ରୋଷେଇ କରୁଛୁ ଆମ ଭୋଜି ଭାତ ଗୁଡାକରେ ବା ପାର୍ଟି ଫଙ୍କସନ ହେଲା। ତ ଏଇଠି ଆପଣ କଣ ସନ୍ଦେଶ ଦେବେ ଲୋକମାନଙ୍କୁ ଯେ ସେଇ ଯୋଉ ଏତେ ଗୁଡାକ ଲୋକ ଦେଖାଣିଆ ନ କରିକି ସେମାନେ କେମିତି ଏଇ ଖାଦ୍ୟ ଅପଚୟକୁ ରୋକିପାରିବେ?
0: ହଁ, ଏଇଟା ଗୋଟେ ଅଭିଜ୍ଞତାର ପ୍ରଶ୍ନ ହେଇଯାଉଛି ଆମ ସମାଜରେ, ଯେ ଆମେ ପଚାରୁ ଯେ ସେ କଣ କଣ କରିଥିଲା, ଯାହାର ଅଛନ୍ତି ବହୁତ ଭଲ ସମ୍ପତ୍ତି ଅଛି ସେମାନେ ଭଲ ଭାବରେ ହୃଦୟଙ୍ଗମ କରିପାରିବେ ଯେ 20-30-40 ଆଇଟମ ଯୋଉ କରୁଛନ୍ତି ନନଭେଜ ଏକା ସହିତ 10 ଆଇଟମ ଥିବ, ଚିଙ୍ଗୁଡ଼ି ଥିବ, ମାଛ ଥିବ, ମାଂସ ଥିବ, ସବୁ ପ୍ରକାର ସମ୍ଭବ ନାହିଁ ଜଣେ ସେଗୁଡାକୁ ସବୁ ଗ୍ରହଣ କରିପାରିବ। ତ ସେମାନେ ବି ଜାଣିଛନ୍ତି ଯେ ଖାଦ୍ୟ ନଷ୍ଟ ହେଉଛି, କିନ୍ତୁ ଯୋଉ ଅଭିଜ୍ଞତାର ପ୍ରଶ୍ନ ହେଇଯାଉଛି କିଛି ମିଳେନି ଖାଲି ନଷ୍ଟ ହିଁ ହୁଏ। ଆମେ ଯୋଉଟାକୁ ପଇସା ଯଦି ଅଛି ଆମେ ତାର ମୂଲ୍ୟ ବୁଝୁନୁ, ଅଯଥାରେ କରିକି ଯୋଉ ନଷ୍ଟ କରିଦଉଛୁ ଆମେ ଟିକେ ବି ଚିନ୍ତା କରୁନୁ ସେସବୁ ଜିନିଷ କେତେ କଷ୍ଟରେ ଆସୁଛି। ଗୋଟେ ଚାଷୀ ବର୍ଷ ସାରା ପରିଶ୍ରମ କରିକି ସେଟାକୁ ସେ ନିଜର ଝାଳ ବୋହିକି ମାଟିରୁ ସେସବୁ ସୁନା ଫଳିଲା ଭଳିଆ ଫଳୁଛି। ଏତିକି ଅନେକ ଲୋକ ଅଛନ୍ତି ଯେଉଁମାନେ ଖାଦ୍ୟ ପାଉନାହାନ୍ତି, ଖାଲି ଗୋଟେ ପ୍ରଶଂସାର ପାତ୍ର ହବା ପାଇଁ ନିଜକୁ ସମାଜରେ ପ୍ରତିଷ୍ଠିତ ବୋଲି ଦେଖାଇବା ପାଇଁ ଏତେ ଗୁଡାକ କରିବାର କିଛି ଆବଶ୍ୟକତା ନାହିଁ, ମଣିଷ ଜୀବନରେ ପ୍ରାକ୍ଟିକାଲ ହବା ହିଁ ଉଚିତ।
1: ବହୁତ ବଢିଆ ମତାମତ ରଖିଲେ ମ୍ୟାଡାମ। ଆଜିର ଯେଉଁ ବିଷୟବସ୍ତୁ ରହିଛି ସେ ସମ୍ପର୍କରେ ବହୁତ ସୁନ୍ଦର ଭାବରେ ଆମ ଶ୍ରୋତା ଭଉଣୀ ମାନଙ୍କୁ ବୁଝେଇକି କହିଲେ, ସେଥିପାଇଁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ଠିକ ଅଛି,
0: ଧନ୍ୟବାଦ ମ୍ୟାମ,
1: ରହିଲି, ନମସ୍କାର।

0: ଶ୍ରୋତା ଭଉଣୀ, ଏମିତି ଆପଣଙ୍କ ସହିତ କଥା ହେଉ ହେଉ, ସାକ୍ଷାତକାର ଶୁଣୁ ଶୁଣୁ, ଗୀତ ଶୁଣୁ ଶୁଣୁ ସମୟ କେତେବେଳେ ଚାଲିଗଲା କିଛି ଜଣାପଡ଼ିଲାନି। କିନ୍ତୁ ଆମକୁ ତ ଆମର କାର୍ଯ୍ୟକ୍ରମ ରଖିବାକୁ ପଡ଼ିବ, ଆଉ ଆପଣମାନଙ୍କ ଠାରୁ ବିଦାୟ ନେବାକୁ ପଡ଼ିବ। କିନ୍ତୁ ଯିବା ଆଗରୁ ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ଆପଣମାନେ କ'ଣ ଶୁଣିବାକୁ ପାଇବେ ସେ ସମ୍ପର୍କରେ କହି ରଖୁଛୁ। ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ରହିଛି ମନୋରଞ୍ଜନୀ ଅର୍ଥାତ୍ ଇନ୍ଫୋଟେନମେଣ୍ଟ ପ୍ରୋଗ୍ରାମ, ଯାହାର ବିଷୟବସ୍ତୁ ରହିଛି ବିଶ୍ୱାସ ମୂଳେ ଏ ଜଗତ। ତାହେଲେ ଶୁଣିବାକୁ ଅନୁରୋଧ ରହିଲା ଆସନ୍ତାକାଲିର କାର୍ଯ୍ୟକ୍ରମ। ତା ସହିତ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ଦ୍ୱାରା କିମ୍ବା SMS କିମ୍ବା ହ୍ୱାଟ୍ସଆପ୍ ମେସେଜରେ ମତାମତ ଦେବା ପାଇଁ ଅନୁରୋଧ କରୁଛୁ। ଆମ ପାଖକୁ ମେସେଜ କରିବା ପାଇଁ ଆମ ଫୋନ ନମ୍ବରଟି ହେଲା 8252203280। ଆମର ନୂଆ ନମ୍ବରଟି ପୁଣି ଥରେ କହି ରଖୁଛୁ ଶ୍ରୋତା ଭଉଣୀ, 8252203280।
1: ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ଧରିତ୍ରୀ
0: ଆଉ ମୁଁ ରାଜେଶ୍ୱରୀ। ନମସ୍କାର।

ଶୁଣିଲେ ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଘର ଓ ଘରଣୀ। ପ୍ରଯୋଜନା କଲେ ମନୀଷ କୁମାର ଠାକୁର, ଉପସ୍ଥାପନା କଲେ ରାଜେଶ୍ୱରୀ ପାଣିଗ୍ରାହୀ ଏବଂ ଧରିତ୍ରୀ ଶତପଥୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଗତବର୍ଷ ତୁଳନାରେ ଚୀନ୍ ସହିତ ଭାରତର ଭଲ ସମ୍ପର୍କ ରହିଛି। ନ୍ୟୁୟର୍କରେ ଏସୀୟ ସମାଜ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ଦେଶ ମଧ୍ୟରେ ସୀମା ସମ୍ପର୍କ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ସମାଧାନ ହେବା ପରେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଘଟିଛି। ଡକ୍ଟର ଜୟଶଙ୍କର ଭାରତ ଆମେରିକା ସମ୍ପର୍କ ନେଇ କହିଛନ୍ତି ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ବୁଝାମଣା ନେଇ ଆଲୋଚନା ଜାରି ରହିଛି। ତେବେ କେତେକ କ୍ଷେତ୍ରରେ ଏହି ବୁଝାମଣାକୁ ଚୂଡ଼ାନ୍ତ କରିବା କ୍ଷେତ୍ରରେ ଧୈର୍ଯ୍ୟର ସହ ଅପେକ୍ଷା କରାଯାଉଛି। ଡକ୍ଟର ଜୟଶଙ୍କର ଆତଙ୍କବାଦ ବିଷୟରେ କହିଛନ୍ତି ଏ କ୍ଷେତ୍ରରେ ଆମେରିକା ସହ କୌଣସି ନିର୍ଦ୍ଦିଷ୍ଟ ବୁଝାମଣା ହୋଇନଥିଲେ ମଧ୍ୟ ଆମେରିକା ଆତଙ୍କବାଦୀ କାର୍ଯ୍ୟକଳାପକୁ ବିରୋଧ କରି ଆସୁଛି ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ରୁଷ ୟୁକ୍ରେନ୍ ଏବଂ ଇରାନ୍ ଓ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନା ଗ୍ଲୋବାଲ୍ ସାଉଥ୍ ଅର୍ଥନୀତି ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଇଛି। ଶକ୍ତି ଶୃଙ୍ଖଳ ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି ଏ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ୱାକଫ ସଂଶୋଧନ ଆଇନ 2025 ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଗତବର୍ଷ ଏକ ଯୁଗାନ୍ତକାରୀ ଆଇନଗତ ପଦକ୍ଷେପ ଭାବେ କେନ୍ଦ୍ର ସରକାର ୱାକଫ ସଂଶୋଧନ ଆଇନ 2025 ଆରମ୍ଭ କରିଥିଲେ। ଶତାବ୍ଦୀ ପୁରୁଣା ଧାରଣାଗୁଡ଼ିକୁ ପରିବର୍ତ୍ତନ କରିବାର ଉଦ୍ୟମ ସ୍ୱରୂପ ଏହି ସଂଶୋଧନ ଆଇନ ଲାଗୁ କରାଯାଇଥିଲା। ଏହି ଆଇନ ଦ୍ୱାରା କେବଳ ୱାକଫ ସମ୍ପତ୍ତିର ଉତ୍ତମ ପରିଚାଳନା କରାଯାଇପାରିବ ତାହା ନୁହେଁ, ବରଂ ପୈତୃକ ସମ୍ପତ୍ତି ଉପରେ ମହିଳାମାନଙ୍କ ଅଧିକାର ସୁନିଶ୍ଚିତ କରିବା ଉଦ୍ଦେଶ୍ୟ ରହିଥିଲା। ସଂସଦର ଉଭୟ ଗୃହରେ ୱାକଫ ସଂଶୋଧନ ବିଧେୟକ ଏବଂ ମୁସଲମାନ ୱାକଫ ରିଫିଲ୍ ବିଲ୍ ପାରିତ ହେବା ଦ୍ୱାରା ସଂଖ୍ୟାଲଘୁ ବର୍ଗଙ୍କ ପ୍ରତି ହୋଇଥିବା ଅନ୍ୟାୟ କ୍ଷେତ୍ରରେ ନ୍ୟାୟ ମିଳିପାରିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ କହିଥିଲେ
1: पीड़ो जो है महिला है उनके साथ बहुत नाइंसाफी हो रही। हमारी कोशिश है कि उनको कोई न्याय मिले। कानून तो बाद में बना। पहले राउंड में जब मेरे पास रिपोर्टिंग आया 19 में जीत करके आया तब मेरे पास आया 1700 से ज्यादा मुस्लिम समाज की शिकायतें थी कि हमें न्याय दो। वक्फ वालों ने हमारे साथ ये किया, उसमें ज्यादातर बहने बेटियां थी। तब जाकर के मैंने कहा रियालिटी क्या है खोजो। तो ये रातों रात नहीं आया जी, लगातार 5 साल तक हर बारीक चीज को कोशिश की सर। तो मुझे मालूम था कि बोरा समाज हो या शिया मुस्लिम हो उन सब उनको तो और मुझे अहमदिया को और मुसीबत है, इनको तो कोई अलग से प्रोटेक्ट करना पड़ेगा। और उसमें से मैंने इस व्यवस्था को विकसित करने का प्रयास किया।
0: ଜାପାନରେ ଚାଲିଥିବା ଦ୍ୱାଦଶ ଏସୀୟ କ୍ରୀଡ଼ାରେ ବନ୍ଧୁକ ଚାଳନାରେ ନିରୁ ଢାଣ୍ଡା ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଭାରତୀୟ ମହିଳା କ୍ରୀଡ଼ାବିତ୍ ଭାବେ ସେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ନିରୁ ଢାଣ୍ଡା 28 ପଏଣ୍ଟ ହାସଲ କରିବା ସହ ନୂଆ ଏସୀୟ ରେକର୍ଡ ସ୍ଥାପନ କରିଛନ୍ତି। ଏହା ପୂର୍ବରୁ ମହିଳା ଦଳଗତ ପ୍ରତିଯୋଗିତାରେ ନିରୁ ଢାଣ୍ଡା ଆସିମା ଅହଲାବତ୍ ଏବଂ ମନୀଷା କିର୍ ରୌପ୍ୟ ପଦକ ହାସଲ କରିଥିଲେ। ଭାରତୀୟ ଦଳ ମୋଟ 328 ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ଏହି ପ୍ରତିଯୋଗିତାରେ ଚୀନ୍ ପ୍ରଥମ ଏବଂ କୁଏତ ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାରେ ନରେନ୍ଦ୍ର ବର୍ବାଲ 90 କିଲୋଗ୍ରାମରୁ ଅଧିକ ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି। ପରବିନ୍ ହୁଡ଼ା ମହିଳା 65 କିଲୋଗ୍ରାମ ଏବଂ ଅଙ୍କୁଶ ପଙ୍ଘାଲ ପୁରୁଷ 80 କିଲୋଗ୍ରାମ ବର୍ଗରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲରେ ପରବିନ୍ ଚୀନ୍ର ଲି ସୁକୁକୋଙ୍କୁ 5-0 ପରାସ୍ତ କରିଥିବା ବେଳେ ଅଙ୍କୁଶ ଉଜ୍ବେକିସ୍ତାନର ହଜଲୁଦ୍ଦିନ୍କୁ 4-1 ପରାସ୍ତ କରିଛନ୍ତି। ଏହି ଏସୀୟ କ୍ରୀଡ଼ାରେ ଭାରତ 47 ପଦକ ସହ 11ତମ ସ୍ଥାନରେ ପହଞ୍ଚିଛି। ଏହି ପଦକଗୁଡ଼ିକ ମଧ୍ୟରେ 5 ସ୍ୱର୍ଣ୍ଣ, 21 ରୌପ୍ୟ ଏବଂ 21 କାଂସ୍ୟ ପଦକ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କ୍ରୀଡ଼ାବିତ୍ ନିରୁ ଢାଣ୍ଡାଙ୍କୁ ବ୍ୟକ୍ତିଗତ ବର୍ଗରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ପାଣିପାଗ ଉତ୍ତର ପୂର୍ବ ରାଜ୍ୟ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ, ତାମିଲନାଡୁ ପୁଡୁଚେରୀ ଏବଂ କରେକଲାରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ 11ଟି ରାଜ୍ୟସଭା ଆସନ ନିମନ୍ତେ ବିଜ୍ଞପ୍ତି ଜାରି କଲେ ନିର୍ବାଚନ ଆୟୋଗ। ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ର ହେବାକୁ ଯାଉଛି ଭାରତ, କହିଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ସୀମା ସମସ୍ୟା ସମାଧାନ ପରେ ଭାରତ ଓ ଚୀନ୍ ସମ୍ପର୍କରେ ଉନ୍ନତି ଘଟିଛି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ

ମିଡ୍ଡେ ନ୍ୟୁଜ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ପ୍ରେମ ବନ୍ଧନ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ କିଶୋର କୁମାର, ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ଚାନ୍ଦିନୀ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ। ଶିଳ୍ପୀ ଥିଲେ ଲତା ମଙ୍ଗେସ୍କର ଏବଂ ବାବୁଲା ମେହେଟା। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଶିବ ହରି। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି?

0: ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: କାର୍ଯ୍ୟକ୍ରମର ଶେଷ ଗୀତରେ ଶୁଣିବା କାଶ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କିଶୋର କୁମାର ଏବଂ ସାଧନା ସରଗମ, ଫାରୁକ କାଇସରଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

କାସ୍ ଚଳଚ୍ଚିତ୍ରର ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ସନ୍ଧ୍ୟା 6:10 ଏବଂ ରାତି 10:30। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 MHz ତଥା 1467 KHz ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 3.6 MHz ଯୋଗେ। ବର୍ତ୍ତମାନ ସମୟ ଦିନ 2:30 ହେବାକୁ ଯାଉଛି।

ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଅଙ୍ଗନକା ଉତ୍ସବ ଓ ନବମ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। କହିଲେ ତୃଣମୂଳ ସ୍ତରରେ ପୋଷଣ ଓ ଶିଶୁ ବିକାଶ ସେବା ଯୋଗାଇବାରେ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ହୃତ୍ପିଣ୍ଡର ଯତ୍ନ ଓ ହୃଦ୍ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ହୃଦୟ ଦିବସ। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ଏବଂ ଏସୀୟ କ୍ରୀଡ଼ାର ବନ୍ଧୁକ ଚାଳନା ପ୍ରତିଯୋଗିତାରେ ନିରୁ ଢାଣ୍ଡାଙ୍କୁ ସ୍ୱର୍ଣ୍ଣ ପଦକ। ତୃଣମୂଳ ସ୍ତରରେ ପୋଷଣ ଓ ଶିଶୁ ବିକାଶ ସେବା ଯୋଗାଇବାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଅଙ୍ଗନକା ଉତ୍ସବ ଓ ନବମ ରାଷ୍ଟ୍ରୀୟ ପୋଷଣ ମାସ 2026 କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟ ସଚେତନତା, ଗୋଷ୍ଠୀ ସମୁଦାୟର ଅଂଶଗ୍ରହଣ, ପୋଷଣ, ପରିବାରର ସକ୍ରିୟ ଅଂଶଗ୍ରହଣ ଓ ଆଗଧାଡ଼ି କର୍ମୀଙ୍କୁ ସମ୍ମାନିତ କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ମହିଳା ଓ ଶିଶୁଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ସମଗ୍ର ଦେଶରେ ଶିଶୁଙ୍କ ଟିକାକରଣ କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଶିଶୁ ଓ ମାତୃମୃତ୍ୟୁ ହାର ହ୍ରାସ କରିବାରେ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ମହିଳାଙ୍କ ଭାଗିଦାରୀ ବିନା ଦେଶର ବିକାଶ ସମ୍ଭବ ନୁହେଁ। ସେମାନଙ୍କ ଆର୍ଥିକ, ସାମାଜିକ ଓ ବ୍ୟକ୍ତିଗତ ସ୍ତରରେ ଉନ୍ନତି ପାଇଁ ସରକାର ବିଭିନ୍ନ ପ୍ରୋହାହନ ଯୋଗାଇ ଦେଉଛନ୍ତି। ସୁଭଦ୍ରା ଯୋଜନାରେ ରାଜ୍ୟରୁ କୋଟିଏରୁ ଊର୍ଦ୍ଧ୍ୱ ମହିଳା ଆର୍ଥିକ ସହାୟତା ପାଇଛନ୍ତି। ଶିଶୁ ଓ ମା'ଙ୍କ ସଠିକ୍ ପୋଷଣ ସୁନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ତୃଣମୂଳ ସ୍ତରରେ ପୋଷଣ ଏବଂ ଶିଶୁ ବିକାଶ ସେବା ଯୋଗାଇବାରେ ଆମର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କର ଭୂମିକା ଇଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ନିଃସ୍ୱାର୍ଥପର ସେବା ଯୋଗୁଁ ଆଜି ଆମର ଗ୍ରାମାଞ୍ଚଳରେ ପିଲାମାନଙ୍କର ସ୍ୱାସ୍ଥ୍ୟ ଓ ପୋଷଣ ସ୍ତରରେ ଅନେକ ଉନ୍ନତି ଆସିପାରିଛି।
0: କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଧାୟକ ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ରାଷ୍ଟ୍ରୀୟ ପୋଷଣ ମାସ ଓ ଅଙ୍ଗନକା ଉତ୍ସବ ଅବସରରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସାଣ୍ଢତିରା ପଞ୍ଚାୟତ ବିଞ୍ଛା ଅଙ୍ଗନବାଡ଼ି କେନ୍ଦ୍ରରେ ଖାଦ୍ୟ ପ୍ରଦର୍ଶନୀ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଭିଭାବକ, ଆଶା, ଅଙ୍ଗନବାଡ଼ି କର୍ମୀ, ମହିଳା ହିତାଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ନବରଙ୍ଗପୁର ଜିଲ୍ଲା ସଦର ବ୍ଲକର ବଡ଼ମସି ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଉତ୍ସବ ପାଳିତ ହୋଇଯାଇଛି। ସାଂସଦ ବଳଭଦ୍ର ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ଅଙ୍ଗନ ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

0: ଏବଂ ହୃଦ୍ରୋଗ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବା ଲାଗି ଆଜି ବିଶ୍ୱ ହୃଦୟ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଗୋଟିଏ ବି ସ୍ପନ୍ଦନ ହରାନ୍ତୁ ନାହିଁ। 2000 ଏହି ଦିବସ ପାଳିତ ହୋଇଆସୁଛି। ଉଚ୍ଚ ରକ୍ତଚାପ, ମଧୁମେହ, ଅତ୍ୟଧିକ କୋଲେଷ୍ଟ୍ରଲ, ମୋଟାପଣ, ମାନସିକ ଦୁଶ୍ଚିନ୍ତା, ଧୂମପାନ, କମ୍ ପରିଶ୍ରମ ଏବଂ ବଦଳୁଥିବା ଜୀବନଶୈଳୀ ପାଇଁ ଲୋକମାନେ ହୃଦ୍ରୋଗର ଶିକାର ହେଉଛନ୍ତି। ହୃଦୟ ଦିବସ ସମ୍ପର୍କରେ ଏସ୍ସିବି ମେଡିକାଲ କଲେଜର ପ୍ରଫେସର ଡକ୍ଟର ଜୟନ୍ତ ପଣ୍ଡା ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
1: ଆଜି ୱାର୍ଲଡ ହାର୍ଟ ଡେ, ବିଶ୍ୱ ହୃଦୟ ଦିବସ। ଏଠି ଆମର ଏଥର ଥିମ୍ ଅଛି, ୱି ଶୁଡ୍ ନଟ୍ ମିସ୍ ଏ ସିଙ୍ଗଲ ବିଟ୍। ଗୋଟିଏ ବି ହାର୍ଟ ବିଟ୍ ଆମେ ମିସ୍ କରିବା କଥା ନୁହେଁ। ହାର୍ଟ ଠିକ୍ ଚାଲିବା କଥା, ଆଉ ତାହା ସମ୍ଭବ ଯଦି ଆମେ ସଠିକ୍ ଖାଇବା, ସଠିକ୍ ଶୋଇବା, ଆମେ ଚିନ୍ତାମୁକ୍ତ ରହିବା, ଠିକ୍ ଓଜନ ରଖିବା, ସୁଗର କୋଲେଷ୍ଟ୍ରଲ କଣ୍ଟ୍ରୋଲରେ ରଖିବା, ନିଶା ଅଭ୍ୟାସ କରିବା ନାହିଁ, ଖୁସି ରହିବା ଆଉ ସମସ୍ତଙ୍କୁ ଖୁସି ରଖିବା, ତାହେଲେ ନିଶ୍ଚିତ ଭାବରେ ଆମର ହୃତ୍ପିଣ୍ଡ ଠିକ୍ ରହିବ। ଆଉ ଯଦି ହୃତ୍ପିଣ୍ଡ ଠିକ୍ ରହେ, ଶରୀର ଠିକ୍ ରହିବ।
0: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ନର୍ସିଂ କଲେଜ ପକ୍ଷରୁ ଏହି ଦିବସ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। କଲେଜ ପରିସରରୁ ଶୋଭାଯାତ୍ରା ବାହାରି ଖଡ଼ିଆଳ ନଗର ପରିକ୍ରମା କରିଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାମାର ଉପକୂଳରେ ଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ସେହିପରି ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 14 ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କଟକ ଜିଲ୍ଲାର ବାଙ୍କିରେ ସର୍ବାଧିକ 45 ମିଲିମିଟର ବର୍ଷାର ରେକର୍ଡ କରାଯାଇଛି। ସେହିପରି କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ 33 ମିଲିମିଟର, ପୁରୀ କୃଷ୍ଣପ୍ରସାଦରେ 29 ମିଲିମିଟର ବର୍ଷାର ରେକର୍ଡ ହୋଇଛି। ଆସନ୍ତା ଅକ୍ଟୋବର 6 ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀର ଶାଖା ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି, କୁଆଖାଇ, ଦେବୀ, କୁଶଭଦ୍ରା ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର 5 ବ୍ଲକର 306 ବିଦ୍ୟାଳୟକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଆଜି ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 6.65 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 448,363 ଘନଫୁଟ ଜଳ ପ୍ରବେଶ କରିଥିବାବେଳେ 22 ଗେଟ୍ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଛି। ଅପରପକ୍ଷରେ ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଗଭୀର ଅବପାତର ପ୍ରଭାବରେ 6 ଜିଲ୍ଲା ପ୍ରଭାବିତ ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରିତ କରିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ କରିବା ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣନ୍ତୁ ନୂତନ ଶ୍ରମ ସଂହିତା ସମ୍ପର୍କରେ।
2: ଶ୍ରମିକଙ୍କ ଅଧିକାର ଓ ସାମାଜିକ ସୁରକ୍ଷା, ନ୍ୟାୟସଙ୍ଗତ ମଜୁରୀ, ନିରାପଦ କାର୍ଯ୍ୟ ପରିବେଶ ନିଶ୍ଚିତ କରିବା ଲକ୍ଷ୍ୟ ନେଇ ଦେଶରେ ଶ୍ରମ ଆଇନ କ୍ଷେତ୍ରରେ ସଂସ୍କାର ଅଣାଯାଇଛି। 29 ପୁରୁଣା ଶ୍ରମ ଆଇନକୁ ଏକତ୍ର କରି 4 ଶ୍ରମ ସଂହିତା ପ୍ରସ୍ତୁତ କରାଯାଇଛି। ସେଗୁଡ଼ିକ ହେଲା ମଜୁରୀ ସଂହିତା, ସାମାଜିକ ସୁରକ୍ଷା ସଂହିତା, ଶିଳ୍ପ ସମ୍ପର୍କ ସଂହିତା ଏବଂ ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ପରିବେଶ ସଂହିତା। ନୂତନ ଶ୍ରମ ସଂହିତାରେ ନିଯୁକ୍ତିପତ୍ର ପ୍ରଦାନ, ସର୍ବନିମ୍ନ ମଜୁରୀ ଓ ପ୍ରବାସୀ ଶ୍ରମିକଙ୍କ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି। ଏ ସମ୍ପର୍କରେ ସହକାରୀ ଶ୍ରମ ଅଧିକାରୀ ଭାବେଶ ଭୁଇ କହିଛନ୍ତି,
3: ଭାରତରେ ଶ୍ରମ ଆଇନକୁ ସରଳ, ସୁସଂଗଠିତ ଏବଂ ପ୍ରଭାବଶାଳୀ କରିବା ପାଇଁ 29 କେନ୍ଦ୍ରୀୟ ଶ୍ରମ ଆଇନକୁ 4 ଶ୍ରମ ସଂହିତାରେ ସମନ୍ୱିତ କରାଯାଇଛି। ସେଗୁଡ଼ିକ ହେଉଛି ମଜୁରୀ ସଂହିତା, ଶିଳ୍ପ ସମ୍ପର୍କ ସଂହିତା, ସାମାଜିକ ସୁରକ୍ଷା ସଂହିତା ଏବଂ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ପରିସ୍ଥିତି ସଂହିତା। ଏହି ସଂହିତାଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶ୍ରମିକଙ୍କୁ ନ୍ୟୁନତମ ମଜୁରୀ, ସମୟାନୁସାରେ ଦରମା, ସାମାଜିକ ସୁରକ୍ଷା, ନିରାପଦ କାର୍ଯ୍ୟ ପରିବେଶ ଏବଂ ଉତ୍ତମ ଶିଳ୍ପ ସମ୍ପର୍କ ସୁନିଶ୍ଚିତ କରିବା।
2: କଳାହାଣ୍ଡି ଜିଲ୍ଲାରେ କୃଷି, ନିର୍ମାଣ, ଖଣି, ଛୋଟ ବ୍ୟବସାୟ ସମେତ ବିଭିନ୍ନ ଅଣସଂଗଠିତ କ୍ଷେତ୍ରରେ ବହୁ ଶ୍ରମିକ କାର୍ଯ୍ୟ କରୁଛନ୍ତି। ନୂତନ ଶ୍ରମ ସଂହିତା ଶ୍ରମିକମାନଙ୍କ ଜୀବନ ଜୀବିକାରେ ପରିବର୍ତ୍ତନ ଆଣିଛି ବୋଲି ଶ୍ରମିକ ନେତା ବିଷ୍ଣୁ ନାୟକ କହିଛନ୍ତି। କଳାହାଣ୍ଡିର ସମ୍ଭାଦଦାତା ସୁନୀଲ ପାଢ଼ୀଙ୍କ ରିପୋର୍ଟ ସହ ମୁଁ ସ୍କୃତିରେଖା ତାରିଣୀ।
0: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓ ଏସ୍ଏସ୍ଟିଇଟି 2026 ସ୍ଥଗିତ ହେବା ନେଇ ସାମାଜିକ ଗଣମାଧ୍ୟମରେ ହେଉଥିବା

ଏହାକୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଖଣ୍ଡନ କରିଛି। ବୋର୍ଡ ପକ୍ଷରୁ ସ୍ୱଷ୍ଟ କରାଯାଇଛି ଓଏସ୍ଏସ୍ଟିଇଟି ପରୀକ୍ଷା ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସନ୍ତାକାଲି ଅନୁଷ୍ଠିତ ହେବ। ବୋର୍ଡ ପକ୍ଷରୁ ପରୀକ୍ଷା ସ୍ଥଗିତ କିମ୍ବା ବାତିଲ ହେବା ନେଇ କୌଣସି ନିଷ୍ପଭି ହୋଇନାହିଁ ବୋଲି ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ମା' ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ଛତର ଯାତ୍ରାରେ ପଶୁପକ୍ଷୀ ବଳି ନ ଦେଇ ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ସମାପନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଜାପାନରେ ଚାଲିଥିବା ଦ୍ୱାଦଶ ଏସୀୟ କ୍ରୀଡ଼ାରେ ବନ୍ଧୁକ ଚାଳନାରେ ନିରୁ ଢାଣ୍ଡା ସ୍ୱର୍ଣ୍ଣପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଭାରତୀୟ ମହିଳା କ୍ରୀଡ଼ାବିତ୍ ଭାବେ ସେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ନିରୁ ଢାଣ୍ଡା 28 ପଏଣ୍ଟ ହାସଲ କରିବା ସହ ନୂଆ ଏସୀୟ ରେକର୍ଡ ସ୍ଥାପନ କରିଛନ୍ତି। ଏହା ପୂର୍ବରୁ ମହିଳା ଦଳଗତ ପ୍ରତିଯୋଗିତାରେ ନିରୁ ଢାଣ୍ଡା ଆସିମା ଅହଲାବତ୍ ଏବଂ ମନୀଷା କିର୍ ରୌପ୍ୟ ପଦକ ହାସଲ କରିଥିଲେ। ଭାରତୀୟ ଦଳ ମୋଟ 328 ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ଏହି ପ୍ରତିଯୋଗିତାରେ ଚୀନ୍ ପ୍ରଥମ ଏବଂ କ୍ୱେତ୍ ତୃତୀୟ ସ୍ଥାନରେ ରହିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଅଙ୍ଗନକା ଉତ୍ସବ ଓ ନବମ ରାଷ୍ଟ୍ରୀୟ ପୋଷଣ ମାସ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। କହିଲେ ତୃଣମୂଳ ସ୍ତରରେ ପୋଷଣ ଓ ଶିଶୁ ବିକାଶ ସେବା ଯୋଗାଇବାରେ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ହୃତ୍ପିଣ୍ଡର ଯତ୍ନ ଓ ହୃଦ୍ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ହୃଦୟ ଦିବସ। ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ଏବଂ ଏସୀୟ କ୍ରୀଡ଼ାର ବନ୍ଧୁକ ଚାଳନା ପ୍ରତିଯୋଗିତାରେ ନିରୁ ଢାଣ୍ଡାଙ୍କୁ ସ୍ୱର୍ଣ୍ଣପଦକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର, ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସାକ୍ଷାତକାରରେ ଶୁଣିବେ ଖାଦ୍ୟ ଅପଚୟ।

ରୋକିବାରେ ଯୁବପିଢ଼ିର ଭୂମିକା ଏ ସମ୍ପର୍କରେ ପରେ ଜାଣିବା କଥାରେ ଜାଣିବେ ରବି ଶାସ୍ତ୍ରୀଙ୍କ ସମ୍ପର୍କରେ ଶେଷରେ ରହିଛି ନିଯୁକ୍ତି ସୂଚନା। ହ୍ୟାଲୋ ଚୈତିଜନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10 ଏବଂ ରାତି 10:30। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଉଦୟ ଭାରତ, ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ ଶୁଣିବେ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7 ଏବଂ ରାତି 8। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30। ସ୍ୱଚ୍ଛ ଆମ ଭାରତ ଏହି କାର୍ଯ୍ୟକ୍ରମ ଶୁଣିବେ ରାତି 8:10। ଏଥିରେ ଶୁଣିବେ ଶୌଚାଳୟର ସ୍ୱଚ୍ଛତା ଓ ସୁରକ୍ଷିତ ବ୍ୟବହାର ସମ୍ପର୍କରେ। ପରେ ଶୁଣିବେ ସ୍ୱଚ୍ଛତା ଅଭିଯାନରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଭୂମିକା ସମ୍ପର୍କରେ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30। ଶିଳ୍ପୀ ହେଲେ ପଣ୍ଡିତ ବିଶ୍ୱମୋହନ ଭଟ୍ଟ। ବିଧାନସଭା ସମୀକ୍ଷା ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 9:15। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 9:30। ଶିଳ୍ପୀମାନେ ହେଲେ ଅକ୍ଷୟ ମହାନ୍ତି, ଭୁବନେଶ୍ୱରୀ ମିଶ୍ର, ଶ୍ରୀକାନ୍ତ ଦାସ, ପ୍ରଫୁଲ୍ଲ କର, ଶେଖର ଘୋଷ, ତୃପ୍ତି ଦାସ ଏବଂ ଚିତ୍ତରଞ୍ଜନ ଜେନା। ରାତି 10 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଶିଳ୍ପୀ ମଲ୍ଲିକାର୍ଜୁନ ମନସୁର ଏବଂ ରାଜ ଶେଖର ମନସୁର। ରାତି 10:30 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 2:47:30। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ପୁଣିଥରେ ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ସେତେବେଳେ ଯାଏଁ ଆପଣ ଶୁଣୁଥାନ୍ତୁ ମୁମ୍ବାଇ ବିବିଧ ଭାରତୀ ପ୍ରସାରଣ ସେବାର କାର୍ଯ୍ୟକ୍ରମ FM 103.6 MHz ଯୋଗେ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଜୟପୁର ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସନ୍ଧ୍ୟା ଅଧିବେଶନ। ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ଯୁବ ଶ୍ରୋତାଙ୍କର ମନପସନ୍ଦର କାର୍ଯ୍ୟକ୍ରମ ଯୁବବାଣୀ।

0: ଗୋଟିଏ ଗାଁରେ ରାହୁଲ ନାମରେ ଜଣେ ପିଲା ଥିଲା। ସେଦିନେ ଘର ପାଖରେ ଏକ ଛୋଟ ଚାରା ଗଛ ଲଗାଇଲା, କିନ୍ତୁ କିଛି ଦିନ ପରେ ମଧ୍ୟ ଗଛଟି ବଡ଼ ହେଉନଥିବାରୁ ସେ ଭାବିଲା, ହୁଏତ ଗଛଟି କେବେ ବଡ଼ ହିଁ ହେବ ନାହିଁ।
1: ଏହା ଦେଖି ଜେଜେମା କହିଲେ, ତୁ ପ୍ରତିଦିନ ଅଳ୍ପ ପାଣି ଦେ ଏବଂ ଏହାର ଯତ୍ନ ନେ, ପରିବର୍ତ୍ତନ ନିଶ୍ଚୟ ଆସିବ। ଏହା ଶୁଣି ରାହୁଲ ଧୈର୍ଯ୍ୟ ଧରି ପ୍ରତିଦିନ ଗଛର ଯତ୍ନ ନେଲା। କିଛି ମାସ ପରେ ଛୋଟ ଚାରାଟି ସୁନ୍ଦର ଗଛରେ ପରିଣତ ହେଲା।
0: ସାଥୀ, ଏଥିରୁ ଆମେ ଏହା ଜାଣିଲେ ଯେ ଧୈର୍ଯ୍ୟ ରଖି ନିୟମିତ ପ୍ରୟାସ କଲେ ଛୋଟ ପଦକ୍ଷେପ ମଧ୍ୟ ବଡ଼ ସଫଳତା ଆଣିଦେଇଥାଏ। ତେବେ ସାଥୀ।

0: ଏହି ସୁନ୍ଦର ବିଚାରରୁ ଚାଲନ୍ତୁ ଆରମ୍ଭ କରିବା ଆଜିର ସନ୍ଧାନ କାର୍ଯ୍ୟକ୍ରମକୁ।
1: ଆଜିର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ପୁଷ୍ପାଞ୍ଜଳି
0: ଆଉ ମୁଁ ଅସ୍ମିତା ଷଡ଼ଙ୍ଗୀ।
2: ନମସ୍କାର।

0: ତେବେ ସାଥୀ ଚାଲନ୍ତୁ କାର୍ଯ୍ୟକ୍ରମଟିକୁ ଆରମ୍ଭ କରିବା ଏବଂ ଶୁଣିବା ଆଜି ଦିନର ବିଶେଷତ୍ୱ। ସାଥୀ ଆଜି ହେଉଛି ବିଶ୍ୱ ହୃଦୟ ଦିବସ ବା ୱାର୍ଲଡ ହାର୍ଟ ଡେ।
1: ବିଶ୍ୱ ହୃଦୟ ଦିବସ ପ୍ରତିବର୍ଷ 28 ସେପ୍ଟେମ୍ବର ଦିନ ପାଳନ କରାଯାଏ। ହୃଦରୋଗ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା, ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ଲୋକଙ୍କୁ ପ୍ରେରିତ କରିବା, ଶାରୀରିକ କାର୍ଯ୍ୟକଳାପର ଗୁରୁତ୍ୱ ବୁଝାଇବା, ସୁଷମ ଓ ପୌଷ୍ଟିକ ଖାଦ୍ୟ ଖାଇବାର ଅଭ୍ୟାସ ବଢ଼ାଇବା, ଧୂମ୍ରପାନ ଓ ଅନ୍ୟାନ୍ୟ ଅସ୍ୱାସ୍ଥ୍ୟକର ଅଭ୍ୟାସକୁ ଦୂରେଇବା ପାଇଁ ସଚେତନ କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ। ହୃଦୟକୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ, ଲୁଣ ଏବଂ ଚିନିର ପରିମାଣକୁ କମ୍ କରନ୍ତୁ, ସୁସ୍ଥ ଓଜନ ବଜାୟ ରଖନ୍ତୁ, ପର୍ଯ୍ୟାପ୍ତ ନିଦ୍ରା ନିଅନ୍ତୁ, ପର୍ଯ୍ୟାପ୍ତ ପାଣି ପିଅନ୍ତୁ ଏବଂ ରକ୍ତଚାପ, ରକ୍ତ ଶର୍କରା ଓ କୋଲେଷ୍ଟରଲର ନିୟମିତ ଯାଞ୍ଚ କରନ୍ତୁ। ସାଥୀ, ଏହା ସହିତ ଆଜି ହେଉଛି ଆନ୍ତର୍ଜାତୀୟ ଖାଦ୍ୟ ଅପଚୟ ଓ ଖାଦ୍ୟ ହାନି ସଚେତନତା ଦିବସ ବା ଇଣ୍ଟରନ୍ୟାସନାଲ ଡେ ଅଫ୍ ଆୱାରନେସ୍ ଅଫ୍ ଫୁଡ୍ ଲସ୍ ଆଣ୍ଡ ୱେଷ୍ଟେଜ୍।
0: ପ୍ରତିବର୍ଷ 28 ସେପ୍ଟେମ୍ବର ଦିନ ଏହି ଦିବସଟି ପାଳନ କରାଯାଏ। ଖାଦ୍ୟ ଉତ୍ପାଦନଠାରୁ ଆରମ୍ଭ କରି ସଂରକ୍ଷଣ, ପରିବହନ, ବିକ୍ରୟ ଓ ବ୍ୟବହାର ପର୍ଯ୍ୟନ୍ତ ହେଉଥିବା ଖାଦ୍ୟହାନି ଓ ଅପଚୟକୁ କମାଇବା ସମ୍ପର୍କରେ ସଚେତନତା ସୃଷ୍ଟି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଖାଦ୍ୟ ଆମ ଜୀବନର ଏକ ମୌଳିକ ଆବଶ୍ୟକତା। ଅନେକ ଲୋକ ଆଜି ମଧ୍ୟ ପର୍ଯ୍ୟାପ୍ତ ଖାଦ୍ୟ ପାଇପାରୁନଥିବା ବେଳେ ବହୁ ପରିମାଣର ଖାଦ୍ୟ ନଷ୍ଟ ହେଉଛି। ଖାଦ୍ୟ ଅପଚୟକୁ ରୋକିବା ପାଇଁ ଆବଶ୍ୟକତା ଅନୁସାରେ ଖାଦ୍ୟ ପରିବେଷଣ କରିବା, ଅବଶିଷ୍ଟ ଖାଦ୍ୟକୁ ଠିକ୍ ଭାବେ ସଂରକ୍ଷଣ କରିବା, ଖାଦ୍ୟ କିଣିବା ପୂର୍ବରୁ ଆବଶ୍ୟକତାର ତାଲିକା କରିବା, ଅଧିକା ଖାଦ୍ୟ ରାନ୍ଧିବାରୁ ବଞ୍ଚିବା, ଖାଦ୍ୟକୁ ସମ୍ମାନ କରିବା ଏବଂ ନ ଫିଙ୍ଗିବା ଭଳି ପଦକ୍ଷେପଗୁଡ଼ିକୁ ଆମେ ଆପଣାଇ ପାରିବା।
1: ସାଥୀ, ଶୁଣିଲେ ତ ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ଏବେ ଶୁଣିବା ସମ୍ପାଦକୀୟ ଯାହାର ବିଷୟ ରହିଛି ସୁସ୍ଥ ହୃଦୟ ପାଇଁ ନିୟମିତ ବ୍ୟାୟାମ।
0: ଆଜିର ବ୍ୟସ୍ତ ଜୀବନଶୈଳୀରେ ଶାରୀରିକ ପରିଶ୍ରମର ଅଭାବ, ଅନିୟମିତ ଖାଦ୍ୟାଭ୍ୟାସ ଆମ ସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ଚିନ୍ତାର ବିଷୟ। ଏହାର ପ୍ରଭାବ ଆମ ହୃଦୟ ଉପରେ ମଧ୍ୟ ପଡ଼ିଥାଏ। ତେଣୁ ହୃଦୟକୁ ସ୍ୱସ୍ଥ ରଖିବା ପାଇଁ ନିୟମିତ ବ୍ୟାୟାମ ଏକ ସରଳ ଓ ଉପକାରୀ ଅଭ୍ୟାସ।
1: ନିୟମିତ ବ୍ୟାୟାମ ଶରୀରର ରକ୍ତ ସଞ୍ଚାଳନକୁ ସକ୍ରିୟ ରଖିବାରେ ସାହାଯ୍ୟ କରେ। ନିୟମିତ ଭାବେ ଦୌଡ଼ିବା, ସାଇକେଲ ଚଲାଇବା, ପହଁରିବା କିମ୍ବା ଯୋଗାଭ୍ୟାସ ଭଳି ଶାରୀରିକ କାର୍ଯ୍ୟକଳାପ ଶରୀରକୁ ସକ୍ରିୟ ରଖେ। ଏହା ସହିତ ସନ୍ତୁଳିତ ଖାଦ୍ୟ, ପର୍ଯ୍ୟାପ୍ତ ନିଦ୍ରା ଏବଂ ଚାପ ନିୟନ୍ତ୍ରଣ ମଧ୍ୟ ହୃଦୟର ସୁସ୍ଥତା ପାଇଁ ଆବଶ୍ୟକୀୟ ଅଟେ।
0: ହୃଦୟ ହେଉଛି ଆମ ଜୀବନର ଏକ ମୁଖ୍ୟ ଅଙ୍ଗ, ତେଣୁ ଏହାର ଯତ୍ନ ନେବା ସମସ୍ତଙ୍କର ଦାୟିତ୍ୱ ଅଟେ। ନିୟମିତ ବ୍ୟାୟାମକୁ ଦୈନନ୍ଦିନ ଜୀବନର ଅଂଶ କରି ଆମେ ନିଜକୁ ଅଧିକ ସକ୍ରିୟ ଓ ସୁସ୍ଥ ରଖିପାରିବା।
1: ତେବେ ଅସ୍ମିତା, ତମେ ଜାଣିଛ ଖାଦ୍ୟ ଆମ ଜୀବନର ମୌଳିକ ଆବଶ୍ୟକତା, ତଥାପି ଆମ ଦୈନନ୍ଦିନ ଜୀବନରେ ଅନେକ ସମୟରେ

0: ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ନେଇ ତାହାକୁ ଆମେ ନଷ୍ଟ କରିଦେଇଥାଉ।
1: ହଁ ପୁଷ୍ପା, ଠିକ୍ କହିଲ। ଗୋଟିଏ ପଟେ ଖାଦ୍ୟର ଅପଚୟ ହେବାବେଳେ ଅନ୍ୟପଟେ ବିଶ୍ୱର ଅନେକ ଲୋକ ଗୋଟିଏ ସମୟରେ ମଧ୍ୟ ଖାଦ୍ୟ ପାଇପାରୁ ନାହାନ୍ତି। ତେଣୁ ଆମ ସମସ୍ତଙ୍କର କର୍ତ୍ତବ୍ୟ ଖାଦ୍ୟ ଅପଚୟକୁ ରୋକିବା।
0: ହଁ ଠିକ୍ କହିଲ ଅସ୍ମିତା। ତମେ ବିଶେଷ କରି ଯୁବପିଢ଼ି ସମାଜର ଏକ ସକ୍ରିୟ ଶକ୍ତି। ସଚେତନତା ସୃଷ୍ଟି କରିବା ଠାରୁ ଆରମ୍ଭ କରି ନିଜ ଆଚରଣରେ ପରିବର୍ତ୍ତନ ଆଣିବା ପର୍ଯ୍ୟନ୍ତ ଯୁବପିଢ଼ି ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାନ୍ତି।
1: ତେବେ ସାଥୀ, ଆସନ୍ତୁ ଆଜିର ଆମର ବିଶିଷ୍ଟ ଅତିଥିଙ୍କ ସହ ଏହି ବିଷୟରେ ବିଭିନ୍ନ ଦିଗ ଉପରେ କଥା ହେବା ଏବଂ ଜାଣିବା ଖାଦ୍ୟ ଅପଚୟ ରୋକିବାରେ ଯୁବପିଢ଼ି କିପରି ନିଜର ଭୂମିକା ନିର୍ବାହ କରିପାରିବେ।
2: ନମସ୍କାର ଭାଇ, ଆପଣଙ୍କୁ ଆମ ଯୁବବାଣୀ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ ଜଣାଉଛି। ପ୍ରଥମେ ଆପଣଙ୍କ ପରିଚୟଟି ଦେଇ ଦିଅନ୍ତୁ।
3: ନମସ୍କାର, ମୁଁ ଚେତମ ପାଣିଗ୍ରେ ଜୟପୁର ବାସିନ୍ଦା ଅଟେ।
2: ତେବେ ବହୁତ ବହୁତ ଧନ୍ୟବାଦ ଭାଇ। ତେବେ ଆଜିର ଆମର ବିଷୟଟି ରହିଛି ଖାଦ୍ୟ ଅପଚୟ ରଖିବାରେ ଯୁବପିଢ଼ିର ଭୂମିକା। ଖାଦ୍ୟ ଆମ ଜୀବନର ଅମୂଲ୍ୟ ସମ୍ପଦ, ତେଣୁ ଏହାକୁ ନଷ୍ଟ ନ କରି ସଠିକ୍ ଭାବରେ ବ୍ୟବହାର କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ତେବେ ଏହି ବିଷୟରେ କିଛି ଆଲୋଚନା କରିବା। ତେବେ ଭାଇ, ଖାଦ୍ୟ ଅପଚୟ କାହାକୁ କୁହାଯାଏ?
3: ଦେଖନ୍ତୁ, ଖାଇବା ଯୋଗ୍ୟ ପ୍ରସାବନା ତବଶତ ଫିଙ୍ଗି ଦେବା, ନଷ୍ଟ କରିଦେବା କିମ୍ବା ଖାଇବା ପୂର୍ବରୁ ପଚିବାକୁ ଛାଡିଦେବାକୁ ଖାଦ୍ୟ ଅପଚୟ କୁହାଯାଏ। ଯେପରିକି ଆମେ ଥାଳିରେ ଅଧିକ ଭାତ ନେଇ ଖାଇ ନଥାଉ ଏବଂ ପରେ ଫିଙ୍ଗି ଦେଉ, ଏହା ଖାଦ୍ୟ ଅପଚୟ। ଖାଦ୍ୟ ଉତ୍ପାଦନ ପାଇଁ କୃଷକଙ୍କ ପରିଶ୍ରମ, ଜମି, ପାଣି ଓ ଟଙ୍କା ଲାଗେ, ତେଣୁ ଖାଦ୍ୟ ନଷ୍ଟ କରିବା ମାନେ ଏହିସବୁ ଜିନିଷର ଅପଚୟ କରିବା।
2: ଆଜ୍ଞା ଆଜ୍ଞା, ବହୁତ ବଢିଆ ଭାଇ। ତାହେଲେ ଖାଦ୍ୟ ଅପଚୟ ହେବାର ମୁଖ୍ୟ କାରଣ ଗୁଡିକ କଣ କଣ ରହିଛି?
3: ଖାଦ୍ୟ ଅପଚୟ ହେବାର ଲୋକମାନଙ୍କ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ କିଣନ୍ତି କିମ୍ବା ରାନ୍ଧନ୍ତି। ବିବାହ, ଭୋଜି ଓ ଉତ୍ସବରେ ଅନେକ ସମୟରେ ଅଧିକ ଖାଦ୍ୟ ତିଆରି ହୁଏ ଏବଂ ତାହା ନଷ୍ଟ ହୋଇଯାଏ। ଫଳ, ପନିପରିବା ଓ ରନ୍ଧା ଖାଦ୍ୟକୁ ଠିକ୍ ଭାବରେ ରଖା ନ ଯାଇଲେ ସେଗୁଡିକ ପଚିଯାଏ। ଅନେକ ଲୋକ ଥାଳିରେ ଖାଇପାରିବା ଠାରୁ ଅଧିକ ଖାଦ୍ୟ ନେଇଥାନ୍ତି। ସଚେତନତାର ଅଭାବ ମଧ୍ୟ ଖାଦ୍ୟ ଅପଚୟର ଏକ ବଡ କାରଣ। ସେହିପରି ଆମକୁ ଯେତିକି ଖାଦ୍ୟ ଦରକାର ଆମେ ସେତିକି ଖାଦ୍ୟ ନେଇ ଖାଇବା, ବିନା କାରଣରେ ଖାଦ୍ୟକୁ ନଷ୍ଟ କରିବା ଠିକ୍ ନୁହେଁ।
2: ଆଜ୍ଞା ଭାଇ, ତାହେଲେ ଖାଦ୍ୟ ଅପଚୟ ଦ୍ୱାରା କଣ ସବୁ କ୍ଷତି ହୁଏ?
3: ଖାଦ୍ୟ କୃଷକଙ୍କ ପରିଶ୍ରମ ବ୍ୟର୍ଥ ହୁଏ। ଚାଷ କରିବା ପାଇଁ ପାଣି, ଜମି, ସାର ଓ ଶ୍ରମ ଲାଗିଥାଏ। ଖାଦ୍ୟ ଫିଙ୍ଗିଦେଲେ ଏହି ସମସ୍ତ ସମ୍ପଦର ମଧ୍ୟ ଅପଚୟ ହୁଏ। ଏହା ଆମ ପରିବାରର ଟଙ୍କା ନଷ୍ଟ କରେ। ପଚିଥିବା ଖାଦ୍ୟ ଆବର୍ଜନାରେ ପଡି ପରିବେଶକୁ ଦୂଷିତ କରିପାରେ ଓ ଦୁର୍ଗନ୍ଧ ସୃଷ୍ଟି କରେ। ଯେତେବେଳେ ଅନେକ ଲୋକ ଭୋକରେ ରହୁଛନ୍ତି ସେତେବେଳେ ଖାଦ୍ୟ ନଷ୍ଟ କରିବା ଠିକ୍ ନୁହେଁ।
2: ବହୁତ ବଢିଆ ଭାଇ। ତାହେଲେ ଆମେ ଖାଦ୍ୟ ଅପଚୟ କିପରି କମାଇ ପାରିବା?
3: ଅପଚୟ କମାଇବା ପାଇଁ ପ୍ରଥମେ ଯୋଜନା କରି ଖାଦ୍ୟ କିଣିବା ଉଚିତ। ଘରେ ଯେତିକି ଦରକାର ସେତିକି ମାତ୍ର ରାନ୍ଧିବା ଭଲ। ଥାଳିରେ ପ୍ରଥମେ କମ୍ ଖାଦ୍ୟ ନେବା ଏବଂ ଆବଶ୍ୟକ ହେଲେ ପୁଣି ନେବା ଉଚିତ। ବଞ୍ଚିଥିବା ଖାଦ୍ୟକୁ ଭଲ ଭାବରେ ଢାଙ୍କି ଫ୍ରିଜରେ ରଖି ପରେ ବ୍ୟବହାର କରିପାରିବା। ଖାଇବା ଯୋଗ୍ୟ ଅତିରିକ୍ତ ଖାଦ୍ୟକୁ ଗରିବ କିମ୍ବା ଭୋକିଲା ଆବଶ୍ୟକତା ମନ୍ଦ ଲୋକଙ୍କୁ ଦେବା ଏକ ଭଲ କାମ। ଦେଖନ୍ତୁ, ଯେପରି ଆମେ ରାତିରେ ଭାତକୁ ମାନେ ରହିଗଲା ମାନେ ତାହାକୁ ରଖି ଆମେ ସକାଳୁ ତାହାକୁ ଆମେ ଭାତକୁ ଉପମା ଟାଇପ୍ର କରିପାରିବା, ନହେଲେ ଫ୍ରାଇଡ୍ ରାଇସ୍ ବି କରିପାରିବା। ତାହାଦ୍ୱାରା ଆମର ଖାଦ୍ୟ ନଷ୍ଟ ହୁଏ ନାହିଁ, ଆମେ ବହୁତ ଭଲ ଭାବରେ ଆମ ଖାଦ୍ୟକୁ ବଞ୍ଚାଇ ପାରିବା।
2: ବହୁତ ବଢିଆ ଭାଇ। ତାହେଲେ ଖାଦ୍ୟ ଅପଚୟ କିପରି ଟଙ୍କାର ଅପଚୟ କରେ?
3: ଖାଦ୍ୟ କିଣିବାର ଟଙ୍କା ଖର୍ଚ୍ଚ କରେ, ପରେ ଗ୍ୟାସ, ବିଦ୍ୟୁତ, ପାଣି ଓ ସମୟ ବ୍ୟବହାର କରି ଖାଦ୍ୟ ରନ୍ଧାଯାଏ। ଯଦି ସେହି ଖାଦ୍ୟ ଖାଇବା ବଦଳରେ ଫିଙ୍ଗି ଦିଆଯାଏ ତେବେ ସମସ୍ତ ଖର୍ଚ୍ଚ ବ୍ୟର୍ଥ ହୋଇଯାଏ। ଉଦାହରଣ ସ୍ୱରୂପ, ଜଣେ ଲୋକ ପ୍ରତିଦିନ ଅଳ୍ପ ଅଳ୍ପ ଭାତ କିମ୍ବା ତରକାରୀ ଫିଙ୍ଗି ଦେଲେ ମାସ ଶେଷରେ ବହୁତ ଟଙ୍କାର ଖାଦ୍ୟ ନଷ୍ଟ ହୋଇଥାଏ। ତେଣୁ ଖାଦ୍ୟ ସଞ୍ଚୟ କରିବା ମାନେ ଟଙ୍କା ସଞ୍ଚୟ କରିବା।
2: ଠିକ୍ କଥା ଭାଇ। ତାହେଲେ ଖାଦ୍ୟକୁ ଠିକ୍ ଭାବରେ କିପରି ସଂରକ୍ଷଣ କରିବା ଉଚିତ?
3: ଖାଦ୍ୟକୁ ସଫା, ଶୁଖିଲା ଓ ଢାଙ୍କା ପାତ୍ରରେ ରଖିବା ଉଚିତ। ଚାଉଳ, ଡାଲି, ଅଟା ଓ ମସଲାକୁ ଆଦ୍ରତାରୁ ଦୂରେଇ ରଖିଲେ ସେଗୁଡିକ ଦୀର୍ଘ ଦିନ ଭଲ ରହେ। ରନ୍ଧା ଖାଦ୍ୟକୁ ଦୀର୍ଘ ସମୟ ଖୋଲାରେ ରଖିବା ଉଚିତ ନୁହେଁ, ଆବଶ୍ୟକ ହେଲେ ଫ୍ରିଜ୍ ରଖିବା ଦରକାର। ଫଳ ଓ ପନିପରିବାକୁ ନିୟମିତ ଦେଖିବା ଉଚିତ, ଯେପରି ପଚିବା ପୂର୍ବରୁ ବ୍ୟବହାର କରାଯାଇ ପାରିବ। ପୁରୁଣା ଖାଦ୍ୟକୁ ପ୍ରଥମେ ବ୍ୟବହାର କଲେ ଅପଚୟ କମିଥାଏ।
2: ବହୁତ ବଢିଆ ଭାଇ। ତାହେଲେ ଘରେ ଖାଦ୍ୟ ଅପଚୟ ରଖିବା ପାଇଁ କଣ କରିବା ଉଚିତ?
3: ଘରେ ସମସ୍ତେ ମିଶି ଖାଦ୍ୟ ଅପଚୟ ରଖିପାରିବା। ବଜାରକୁ ଯିବା ପୂର୍ବରୁ ଘରେ କଣ କଣ ଅଛି ଦେଖି ତାଲିକା କରିବା ଉଚିତ। ତାଲିକା ଅନୁସାରେ ଜିନିଷ କିଣିଲେ ଅନାବଶ୍ୟକ କିଣାକିଣି ହୁଏ ନାହିଁ। ପରିବାରର ଲୋକ ସଂଖ୍ୟା ଅନୁସାରେ ରାନ୍ଧିବା ଦରକାର। ବଞ୍ଚିଥିବା ଭାତରୁ ପଖାଳ, ଉପମା କିମ୍ବା ଅନ୍ୟ ଖାଦ୍ୟ ତିଆରି କରାଯାଇପାରେ। ପିଲାମାନଙ୍କୁ ମଧ୍ୟ ଥାଳିରେ ଖାଦ୍ୟ ନଷ୍ଟ ନ କରିବାର ଅଭ୍ୟାସ ଶିଖାଇବା ଉଚିତ।
2: ବହୁତ ବଢିଆ ଭାଇ। ତାହେଲେ ଆମର ଯୋଉ ବିଦ୍ୟାଳୟ ମାନଙ୍କରେ ଖାଦ୍ୟ ଅପଚୟ ରଖିବା ପାଇଁ କଣ କଣ କରାଯାଇପାରେ?
3: ବିଦ୍ୟାଳୟରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଖାଦ୍ୟର ମହତ୍ତ୍ୱ ବୁଝାଇବା ଉଚିତ। ମଧ୍ୟାହ୍ନ ଭୋଜନ କିମ୍ବା ଟିଫିନ୍ ସମୟରେ ଛାତ୍ରଛାତ୍ରୀମାନେ ଯେତିକି ଖାଇପାରିବେ ସେତିକି ମାତ୍ର ନେବା ଦରକାର। ବିଦ୍ୟାଳୟରେ ସଚେତନତା ସଭା, ପୋଷ୍ଟର ପ୍ରତିଯୋଗିତା

0: ଶାସନ କାର୍ଯ୍ୟକ୍ରମ କରାଯାଇପାରେ। ଖାଦ୍ୟ ନଷ୍ଟ କରନ୍ତୁ ନାହିଁ, ବଟାଟିକୁ ସମସ୍ତେ ମାନିଲେ ଅନେକ ଖାଦ୍ୟ ସଞ୍ଚୟ ହେବ, ଏହି ଛାତ୍ରଛାତ୍ରୀଙ୍କ ମନରେ ଦାୟିତ୍ୱବୋଧ ସୃଷ୍ଟି କରିବ।
1: ବହୁତ ବଢିଆ ଭାଇ। ତେବେ ଭାଇ, ଖାଦ୍ୟ ଅପଚୟ ରୋକିବାରେ ଯୁବପିଢ଼ିର ଭୂମିକା କଣ ସବୁ ରହିଛି?
0: ଖାଦ୍ୟ ଅପଚୟ ରଖିବାରେ ଯୁବପିଢ଼ିଙ୍କ ଭୂମିକା ହେଉଛି, ଖାଦ୍ୟ ମାନେ କେବଳ ଜୀବନ ଧାରଣ ପାଇଁ ଆବଶ୍ୟକ ଜିନିଷ ନୁହେଁ, ଏହା ପିଢ଼ିଆଙ୍କ ପରିଶ୍ରମ, ଜମି, ପାଣି, ଶକ୍ତି ଏବଂ ପରିବେଶର ଫଳ। ତେଣୁ ଖାଦ୍ୟ ଅପଚୟ କରିବା ମାନେ କେବଳ ଭାତ, ରୁଟି କିମ୍ବା ତରକାରୀ ଭିଙ୍ଗିବା ନୁହେଁ, ଏହା କୃଷକଙ୍କ ପରିଶ୍ରମ ଓ ପ୍ରକୃତିର ସମ୍ପଦକୁ ନଷ୍ଟ କରିବା। FAO କହୁଛି ଯେ ଖାଦ୍ୟ ଉତ୍ପାଦନ ଠାରୁ ଦୋକାନ ପର୍ଯ୍ୟନ୍ତ ପ୍ରାୟ 14% ଖାଦ୍ୟ ନଷ୍ଟ ହୁଏ ଏବଂ ଖୁଚୁରା ବିକ୍ରୟ, ରେଷ୍ଟୁରାଣ୍ଟ ଓ ଘରେ ଆଉ 17% ଅପଚୟ ହୁଏ। ଯୁବପିଢ଼ି ପରିବାର, ବିଦ୍ୟାଳୟ, କଲେଜ, ସୋସିଆଲ ମିଡିଆ ଓ ସମାଜରେ ପ୍ରଭାବ ପକାଇ ପାରନ୍ତି। ସେମାନେ ନିଜେ ଦାୟିତ୍ୱବାନ ହୋଇ ଅନ୍ୟମାନଙ୍କୁ ଶିକ୍ଷା ଦେଇପାରନ୍ତି। FAO ମଧ୍ୟ କହୁଛି ଯେ ଯୁବକମାନେ ସ୍କୁଲ କଲେଜ କାର୍ଯ୍ୟକ୍ରମରେ ଖାଦ୍ୟ ଅପଚୟ କମାଇବା ପାଇଁ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।
1: ତାହେଲେ ଭାଇ, ଖାଦ୍ୟକୁ ନଷ୍ଟ ନ କରି ତାହାକୁ କିପରି ଭାବେ ଲାଭ ଉଠାଇ ପାରିବା ଆମେ?
0: ଖାଦ୍ୟ ଅପଚୟ କମାଇବା ଦ୍ୱାରା ଯୁବପିଢ଼ି ଟଙ୍କା ବଞ୍ଚାଇ ପାରିବେ, ସୁସ୍ଥ ରହିପାରିବେ, ଦାୟିତ୍ୱବାନ ନାଗରିକ ହୋଇପାରିବେ ଏବଂ ପରିବେଶକୁ ସୁରକ୍ଷା ଦେଇପାରିବେ। ଟଙ୍କା ବଞ୍ଚାଇ ପାରିବେ ଯେପରି ଆବଶ୍ୟକ ଅନୁସାରେ ଖାଦ୍ୟ କିଣିବେ ଓ ବାସ୍ୟ ହୋଇ ଫିଙ୍ଗିବାକୁ ପଡ଼ିଲେ ନାହିଁ, ପ୍ରତି ମାସରେ ଉଲ୍ଲେଖନୀୟ ଟଙ୍କା ବଞ୍ଚିଯାଏ। ବିଦ୍ୟାର୍ଥୀ, ଚାକିରିଆ ବା ପରିବାର ଛୋଟ ବଜେଟରେ ଏହା ବହୁତ ସହାୟକ। ସୁସ୍ଥ ଜୀବନଶୈଳୀ କରିପାରିବେ, ପ୍ଲେଟରେ ଅଳ୍ପ ଖାଇ ଆବଶ୍ୟକ ହେଲେ ପୁଣି ନେଲେ ଅତ୍ୟଧିକ ଖାଇବା ଏବଂ ଅପଚୟ ଦୁଇଟି କମେ। FAO ପରାମର୍ଶ ଦେଉଛି ଯେ ଅଳ୍ପ ପରିମାଣରେ ଖାଦ୍ୟ ନେବା ଏବଂ ରେଷ୍ଟୁରାଣ୍ଟରେ 6% ମାଗିବା ଭଳି ଅଭ୍ୟାସ ଖାଦ୍ୟ ଅପଚୟ କମାଏ। ପରିବେଶ ସୁରକ୍ଷା ପାଇଁ ଅବଦାନ, ଖାଦ୍ୟ ଫିଙ୍ଗିଲେ ତାହା ପ୍ରତି ଗ୍ରୀନ ହାଉସ ଗ୍ୟାସ ସୃଷ୍ଟି କରେ, ତେଣୁ ଖାଦ୍ୟ ବଞ୍ଚାଇବା ମାନେ ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ନିଜର ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଅବଦାନ। ସାମାଜିକ ସମ୍ମାନ ବଢେ, ଯେମିତି ଯେଉଁ ବ୍ୟକ୍ତି ନିଷ୍ପତ୍ତି ନେଇ ଖାଦ୍ୟ ବଞ୍ଚାଏ, ଅନ୍ୟକୁ ସାହାଯ୍ୟ କରେ ଏବଂ କୃଷକଙ୍କ ପରିଶ୍ରମକୁ ସମ୍ମାନ ଦିଏ, ସେ ସମାଜରେ ଭଲ ଉଦାହରଣ ସାଜନ୍ତି।
1: ବହୁତ ବଢିଆ ଭାଇ। ତାହେଲେ ଖାଦ୍ୟକୁ ବୈଜ୍ଞାନିକ ଉପାୟରେ କିପରି ବଞ୍ଚାଇ ପାରିବା ଆମେ?
0: ଖାଦ୍ୟ ବଞ୍ଚାଇବା ପାଇଁ କେବଳ କଥା କହିବା ଯଥେଷ୍ଟ ନୁହେଁ, ସଠିକ୍ ପଦ୍ଧତି ଅନୁସାରେ କରିବା ଆବଶ୍ୟକ। FAO ଓ UNEP ନିମ୍ନଲିଖିତ ଉପାୟ ଗୁଡିକୁ ସୁପାରିଶ କରନ୍ତି। କିଣିବା ପୂର୍ବରୁ ଯୋଜନା, ସପ୍ତାହର ଖାଦ୍ୟ ତାଲିକା ପ୍ରସ୍ତୁତ କରନ୍ତୁ। ଘରେ କଣ ଖାଦ୍ୟ ଅଛି ତାହା ପ୍ରଥମେ ଦେଖନ୍ତୁ, କେବଳ ଆବଶ୍ୟକ ଜିନିଷ ତାଲିକା ବନେଇ ଦୋକାନକୁ ଯାଆନ୍ତୁ। ଅନାବଶ୍ୟକ ଖାଦ୍ୟ, ବିଶେଷ କରି ଶୀଘ୍ର ନଷ୍ଟ ହେଉଥିବା ଫଳ, ସବ୍ଜି ଓ ଦୁଗ୍ଧ ଜାତୀୟ ଜିନିଷ ଅଧିକ କିଣନ୍ତୁ ନାହିଁ। FAO ଅନୁସାରେ କିଣିବା ପୂର୍ବରୁ ଖାଦ୍ୟ ତାଲିକା ଏବଂ ଯୋଜନା କରିବା ଅନାବଶ୍ୟକ କ୍ରୟ ରଖିଥାଏ ସଠିକ ଭାବେ ସଂରକ୍ଷଣ। ପୁରୁଣା ଖାଦ୍ୟକୁ ସାମ୍ନାରେ ରଖନ୍ତୁ ଏବଂ ନୂଆ ଖାଦ୍ୟକୁ ପଛରେ ରଖନ୍ତୁ, ଯାହାଦ୍ୱାରା ପୁରୁଣା ଜିନିଷ ପ୍ରଥମ ବ୍ୟବହାର ହୁଏ। ଫଳ, ସବ୍ଜି, ଦୁଗ୍ଧ ଓ ମାଂସ, ମାଛକୁ ସଠିକ ତାପମାତ୍ରାରେ ରଖନ୍ତୁ। ଖୋଲା ପ୍ୟାକେଟକୁ ଏୟାର ଟାଇଟ୍ରେ ପାତ୍ରରେ ରଖନ୍ତୁ। ମାଛ ଓ ମାଂସକୁ ପାଚିଲା ଖାଦ୍ୟ ଠାରୁ ଅଲଗା ରଖନ୍ତୁ, ଯାହାଦ୍ୱାରା ରୋଗ ନଷ୍ଟ ହେବା ଦୁଇଟି କମେ। ଅଧିକ ସମୟ ପାଇଁ ରଖିବାକୁ ହେଲେ ଖାଦ୍ୟକୁ ଫ୍ରିଜ୍ କିମ୍ବା ଫ୍ରିଜର୍ରେ ରଖନ୍ତୁ। ପଚା, ଶୁଖାଇବା, ଟିନିଂ ଭଳି ପାରମ୍ପରିକ ଓ ବୈଜ୍ଞାନିକ ସଂରକ୍ଷିତ ପଦ୍ଧତି ବ୍ୟବହାର କରନ୍ତୁ। ଖାଦ୍ୟ ତାରିଖ ବୁଝନ୍ତୁ, ୟୁଜ୍ ବାଇ ତାରିଖ ପାଇଁ ବିଶେଷ ଧ୍ୟାନ ଦିଅନ୍ତୁ। ବିଶେଷ କରି ଦୁଗ୍ଧ, ମାଂସ, ମାଛ ପରି ଶୀଘ୍ର ନଷ୍ଟ ହେଉଥିବା ଖାଦ୍ୟରେ ବେଷ୍ଟ ବିଫୋର୍ ତାରିଖ ଅର୍ଥ ଏହାପରେ ଖାଦ୍ୟ ସର୍ବଦା ବିଷାକ୍ତ ହୋଇଯିବ ନାହିଁ, ତେଣୁ ଗନ୍ଧ, ରଙ୍ଗ, ଶୁଦ୍ଧତା ଓ ସଂରକ୍ଷଣ ପରିସ୍ଥିତି ଦେଖି ବିଚାର କରନ୍ତୁ। ବାସି ଗନ୍ଧ, ଫଙ୍ଗସ, ଅସ୍ୱାଭାବିକ ରଙ୍ଗ ବା ଅଧିକ ସମୟ ବାହାରେ ହୋଇଥିବା ଖାଦ୍ୟ ଖାଆନ୍ତୁ ନାହିଁ। ବାକି ଖାଦ୍ୟରେ ସଠିକ୍ ବ୍ୟବହାର, ବାସି ପଡ଼ିଥିବା ଖାଦ୍ୟକୁ 2 ଘଣ୍ଟା ମଧ୍ୟରେ ଫ୍ରିଜ୍ରେ ରଖନ୍ତୁ। ବାସି ଖାଦ୍ୟକୁ ଛୋଟ ପାତ୍ରରେ ଭାଗ କରି ରଖନ୍ତୁ, ଯାହା ଶୀଘ୍ର ଥଣ୍ଡା ହୁଏ। FAO ଅନୁସାରେ ଏୟାର ଟାଇଟ୍ ପାତ୍ର ରଖିଲେ ପାଚିଲା ଖାଦ୍ୟ ପ୍ରାୟ 4 ଦିନ ପର୍ଯ୍ୟନ୍ତ ଫ୍ରିଜ୍ରେ ରହିପାରେ। ବାସି ଭାତ, ସବ୍ଜି କିମ୍ବା ରୁଟିକୁ ପୁଣି ନୂଆ ଖାଦ୍ୟରେ ବ୍ୟବହାର କରିପାରିବେ, ଯଥା ଫ୍ରାଏଡ୍ ରାଇସ୍, ସନ୍ଦୁଚି, ସୁପ୍ କିମ୍ବା ଭଜା। ଅଧିକ ପାଚିଲା ଖାଦ୍ୟ ଥିଲେ ପଡ଼ୋଶୀ, ଆତ୍ମୀୟ, ଗରିବ ପରିବାର କିମ୍ବା ବୌଦ୍ଧ ଖାଦ୍ୟ ପୁନର୍ବନ୍ଧନ ସଂସ୍ଥାକୁ ଦିଅନ୍ତୁ। ଅପଚୟ ହେଲେ ମଧ୍ୟ ଉପଯୋଗ କରନ୍ତୁ। ପନିପରିବାର ଚୋପା, ଚା ପତି, ଫଳର ଚୋପା ଓ ଅନ୍ୟ ଜୈବ ଅପଚୟକୁ କମ୍ପୋଷ୍ଟ କରନ୍ତୁ। ଏହି କମ୍ପୋଷ୍ଟ ବଗିଚା କିମ୍ବା ଗଛ ପାଇଁ ଉତ୍ତମ ସାର ହୋଇପାରେ। FAO କହୁଛି ଯେ ଖାଦ୍ୟ ଅପଚୟକୁ କମ୍ପୋଷ୍ଟ କରି ପୁଷ୍ଟିକର ଉପାଦାନ ପୁନଃ ବ୍ୟବହାର କରାଯାଇପାରେ। ସୋସିଆଲ ମିଡିଆର ମୁଖ୍ୟ କଥା ହେଲା, ଯୁବପିଢ଼ି ଖାଦ୍ୟ ଅପଚୟ ରଖିବାରେ କେବଳ ଦାୟିତ୍ୱ ନୁହେଁ ବରଂ ସବୁଠାରୁ ଶକ୍ତିଶାଳୀ ପରିବର୍ତ୍ତନକାରୀ। ଯୋଜନା କରି କିଣିବା, ସଠିକ ଭାବେ ସଂରକ୍ଷଣ କରିବା, ଅଳ୍ପ ପରିମାଣରେ ଖାଇବା, ବାସି ଖାଦ୍ୟର ପୁନର୍ବ୍ୟବହାର ଏବଂ ଅନ୍ୟମାନଙ୍କୁ ସଚେତନ କରିବା, ଏହି ସରଳ ପଦକ୍ଷେପ ଦ୍ୱାରା ଖାଦ୍ୟ, ଟଙ୍କା, ପରିବେଶ ଏବଂ ମାନବ ସମାଜ ସବୁ ଲାଭ ପାଏ।
1: ତାହେଲେ ଭାଇ, ଖାଦ୍ୟ ଅପଚୟ ବିରୋଧରେ ଆପଣଙ୍କର ସନ୍ଦେଶ କଣ ରହିଛି?

0: ଆମ ଜୀବନର ମୂଲ୍ୟବାନ ସମ୍ପଦ। ଏହା ପାଇଁ କୃଷକମାନେ କଠିନ ପରିଶ୍ରମ କରନ୍ତି, ତେଣୁ ଆମେ କେବେ ମଧ୍ୟ ଖାଦ୍ୟକୁ ଅବହେଳା କରି ଫିଙ୍ଗିବା ଉଚିତ ନାହିଁ। ଯେତିକି ଆବଶ୍ୟକ ସେତିକି ଖାଦ୍ୟ ନେବା ଓ ବଞ୍ଚିଥିବା ଖାଦ୍ୟକୁ ଠିକ୍ ଭାବରେ ବ୍ୟବହାର କରିବା ଦରକାର। ଆମେ ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଖାଦ୍ୟ ପାଇଁ ନଷ୍ଟ ନ କରିବା ପାଇଁ କହିବା ଉଚିତ। ଖାଦ୍ୟର ସମ୍ମାନ କରନ୍ତୁ, ଖାଦ୍ୟର ଉପଚୟ ରୋକନ୍ତୁ। ଶେଷରେ କୁହାଯାଇପାରେ ଯେ ଖାଦ୍ୟ ଅପଚୟ ରୋକିବା ଆମ ସମସ୍ତଙ୍କର ଦାୟିତ୍ୱ। ଖାଦ୍ୟ କେବଳ ଆମର ପେଟ ଭରେ ନାହିଁ, ଏହା କୃଷକଙ୍କ କଠିନ ପରିଶ୍ରମ, ପାଣି, ଜମି ଓ ପ୍ରକୃତିର ଦାନ। ତେଣୁ ଆମେ ଯେତିକି ଦରକାର ସେତିକି ଖାଦ୍ୟ ନେବା, ଅଧିକ ଖାଦ୍ୟ ରାନ୍ଧିବା ନାହିଁ ଏବଂ ବଞ୍ଚିଥିବା ଖାଦ୍ୟକୁ ଠିକ୍ ଭାବରେ ବ୍ୟବହାର କରିବା ଉଚିତ। ଆମେ ଯଦି ଆଜିଠାରୁ ଖାଦ୍ୟ ନଷ୍ଟ ନ କରିବାର ଅଭ୍ୟାସ କରିବା, ତେବେ ଟଙ୍କା ସଞ୍ଚୟ ହେବ, ପରିବେଶ ସୁରକ୍ଷିତ ରହିବ ଏବଂ ଭୋକିଲା ଲୋକଙ୍କୁ ସାହାଯ୍ୟ କରିପାରିବା। ଛୋଟ ସଚେତନ ପଦକ୍ଷେପ ନେଇ ଆମେ ଏକ ସୁନ୍ଦର, ସ୍ୱସ୍ଥ ଓ ଦାୟିତ୍ୱବାନ ସମାଜ ଗଢିପାରିବା। ଆସନ୍ତୁ ସମସ୍ତେ ମିଶି ଶପଥ ନେବା, ଖାଦ୍ୟ ନଷ୍ଟ କରିବା ନାହିଁ, ଖାଦ୍ୟର ସମ୍ମାନ କରିବା।
1: ଠିକ କଥା ଭାଇ, ଆପଣଙ୍କ ସହ କଥା ହେଇ ବହୁତ କିଛି ଜାଣିବାକୁ ପାଇଲୁ। ଆପଣ ଆମକୁ ବହୁମୂଲ୍ୟ ସମୟ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ।
0: ଆପଣଙ୍କୁ ମଧ୍ୟ ଧନ୍ୟବାଦ ଏହି ବିଷୟ ପ୍ରତି ମୋତେ କିଛି କହିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ, ନମସ୍କାର।
2: ତେବେ ସାଥୀ, ଶୁଣିଲେ ତ ସାକ୍ଷାତକାର, ଶ୍ରୀତମ ଭାଇ ଅନେକ ଗୁଡ଼ିଏ କଥା ଆମ ସମସ୍ତଙ୍କ ଆଗରେ ଉପସ୍ଥାପନ କଲେ। ଆଶା କରୁଛୁ ତାହା ଆପଣମାନଙ୍କୁ ଭଲ ଲାଗିଥିବ ଏବଂ ଅନେକ କିଛି କଥା ଆପଣ ସେଥିରୁ ଶିଖିବାକୁ ମଧ୍ୟ ପାଇଥିବେ।

0: ସାଥୀ ଚାଲନ୍ତୁ ଶୁଣିବା କିଛି ଜାଣିବା କଥା। ପ୍ରଥମେ ଜାଣିବା ସିକେ ନାଇଡୁଙ୍କ ସମ୍ପର୍କରେ।
1: ସିକେ ନାଇଡୁଙ୍କ ପୁରା ନାମ ହେଉଛି କୋଟାରୀ କାନାକାୟା ନାଇଡୁ। ସେ ଭାରତୀୟ କ୍ରିକେଟର ଜଣେ ପ୍ରମୁଖ ପ୍ରାରମ୍ଭିକ ତାରକା ଏବଂ ଭାରତର ପ୍ରଥମ ଟେଷ୍ଟ କ୍ୟାପ୍ଟେନ। ତାଙ୍କ ଜନ୍ମ 1895 ମସିହା ଅକ୍ଟୋବର ମାସ 31 ତାରିଖ ଦିନ ହୋଇଥିଲା। ସେ ଜଣେ ଲେଫ୍ଟ ହ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍ ଏବଂ ଅଫ୍ ସ୍ପିନ୍ ବୋଲର ଥିଲେ। 1932 ମସିହାରେ

0: ଇଂଲଣ୍ଡର ଲର୍ଡସ୍ଠାରେ ଭାରତର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ସେ ନେତୃତ୍ୱ ନେଇଥିଲେ। 1926-27 ଇଂଲଣ୍ଡର ଏମ୍ସିସି ଦଳ ବିରୋଧରେ ତାଙ୍କର 153 ରନ୍ର ଆକର୍ଷଣୀୟ ଇନିଂସ ତାଙ୍କୁ ବିଶେଷ ଖ୍ୟାତି ଦେଇଥିଲା। ଏହି ରନ୍ ମଧ୍ୟରେ 13 ଚୌକା ଏବଂ 11 ଛକା ଥିଲା। ଭାରତୀୟ କ୍ରିକେଟରେ ଦୀର୍ଘକାଳୀନ ଅବଦାନ ପାଇଁ ବିସିସିଆଇ ପକ୍ଷରୁ କୋଲ୍ ସିକେ ନାଇଡୁ ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ ଆୱାର୍ଡ ଦିଆଯାଇଥାଏ, ଯାହା ତାଙ୍କର ସ୍ମୃତିରେ ନାମିତ ଅଟେ। ସାଥୀ, ଜାଣିବା କଥାରେ ଏହାପରେ ଶୁଣିବା ରବି ଶାସ୍ତ୍ରୀଙ୍କ ବିଷୟରେ।
1: ରବି ଶାସ୍ତ୍ରୀ ହେଉଛନ୍ତି ଜଣେ ପୂର୍ବତନ ଭାରତୀୟ କ୍ରିକେଟର, ଅଲରାଉଣ୍ଡର, ଭାଷ୍ୟକାର ଏବଂ ପୂର୍ବତନ ଭାରତୀୟ ମୁଖ୍ୟ କୋଚ୍। ତାଙ୍କ ଜନ୍ମ 1962 ମେ ମାସ 27 ମୁମ୍ବାଇଠାରେ ହୋଇଥିଲା। ସେ ଜଣେ ଅଲରାଉଣ୍ଡର ରାଇଟ୍ ହ୍ୟାଣ୍ଡ ବ୍ୟାଟ୍ସମ୍ୟାନ୍ ଏବଂ ଲେଫ୍ଟ ହ୍ୟାଣ୍ଡ ଅଫ୍ ସ୍ପିନର ଥିଲେ। 1985 ୱାର୍ଲ୍ଡ ଚାମ୍ପିଅନ୍ସିପ୍ ଅଫ୍ କ୍ରିକେଟରେ ଭାରତର ବିଜୟରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସେହି ପ୍ରତିଯୋଗିତାରେ ସେ ଚାମ୍ପିଅନ୍ ଅଫ୍ ଚାମ୍ପିଅନ୍ସ ପୁରସ୍କାର ପାଇଥିଲେ। ସେ ଭାରତ ପାଇଁ 80 ଟେଷ୍ଟ ଏବଂ 150 ଓଡିଆଇ ଖେଳିଥିଲେ। ଅବସର ପରେ ସେ ଜଣେ ଲୋକପ୍ରିୟ କ୍ରିକେଟ କମେଣ୍ଟେଟର ହୋଇଥିଲେ। 2017-2023 ମଧ୍ୟରେ ସେ କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ତେବେ ସାଥୀ, ଏବେ ଜାଣିବା ପଲ୍ଲୀ ଉମ୍ରିଗାରଙ୍କ ସମ୍ପର୍କରେ।
0: ପଲ୍ଲୀ ଉମ୍ରିଗାର ଭାରତୀୟ କ୍ରିକେଟର ଜଣେ ପ୍ରସିଦ୍ଧ ପୂର୍ବତନ ଖେଳାଳି ଓ ଅଧିନାୟକ ଥିଲେ। ଭାରତୀୟ କ୍ରିକେଟରେ ପ୍ରାରମ୍ଭିକ ଯୁଗର ସେ ଜଣେ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଥିଲେ। ତାଙ୍କ ଜନ୍ମ 1926 ମାର୍ଚ୍ଚ ମାସ 28 ହୋଇଥିଲା। ସେ ଜଣେ ଅଲରାଉଣ୍ଡର ବ୍ୟାଟ୍ସମ୍ୟାନ୍ ଥିଲେ। ତାଙ୍କ ନାମରେ ବିସିସିଆଇ ପଲ୍ଲୀ ଉମ୍ରିଗାର ଆୱାର୍ଡସ୍ ପ୍ରତିଷ୍ଠା କରିଛି, ଯାହା ଭାରତର ଶ୍ରେଷ୍ଠ ଆନ୍ତର୍ଜାତୀୟ ପୁରୁଷ କ୍ରିକେଟରଙ୍କୁ ପ୍ରଦାନ କରାଯାଏ। ଏହି ପୁରସ୍କାର ପାଇଥିବା ବିଭିନ୍ନ କ୍ରିକେଟରମାନେ ହେଲେ ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର, ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ୱିନ ଏବଂ ଯଶପ୍ରୀତ ବୁମ୍ରା। 1952 ସେ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ। ସେ ମୋଟ 69 ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଟେଷ୍ଟ କ୍ରିକେଟରେ ସେ 3631 ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ 12 ସେଞ୍ଚୁରୀ ଥିଲା। 1955 ନ୍ୟୁଜିଲାଣ୍ଡ ଦଳ ବିପକ୍ଷରେ ସେ 223 ରନ୍ କରିଥିଲେ, ଯାହା ତାଙ୍କ କ୍ୟାରିୟରର ସର୍ବୋଚ୍ଚ ସ୍କୋର ଅଟେ। ଏହାପରେ ଚାଲନ୍ତୁ ଜାଣିବା ବିଶନ ସିଂ ବେଦୀଙ୍କ ବିଷୟରେ।
1: ବିଶନ ସିଂ ବେଦୀ ଭାରତୀୟ କ୍ରିକେଟର ଜଣେ ପ୍ରସିଦ୍ଧ ରାଇଟ୍ ହ୍ୟାଣ୍ଡ ସ୍ପିନ୍ ବୋଲର ଥିଲେ। ସେ ଭାରତୀୟ କ୍ରିକେଟର ପ୍ରସିଦ୍ଧ ସ୍ପିନ୍ କ୍ୱାର୍ଟେଟ୍ର ଜଣେ ସଦସ୍ୟ ଥିଲେ। ତାଙ୍କ ଜନ୍ମ 1946 ସେପ୍ଟେମ୍ବର 25 ପଞ୍ଜାବର ଅମୃତସରଠାରେ ହୋଇଥିଲା। ସେ ଭାରତ ପାଇଁ 67 ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେ ତାଙ୍କ ସୁନ୍ଦର ବୋଲିଂ ଶୈଳୀ, ନିୟନ୍ତ୍ରଣ ଓ ଧୈର୍ଯ୍ୟ ପାଇଁ ବେଶ୍ ପ୍ରସିଦ୍ଧ ଥିଲେ। ସାଥୀ, ଏବେ ଜାଣିବା ମନସୁର ଅଲ୍ଲୀ ଖାନ ପଟ୍ଟାଉଡ଼ିଙ୍କ ସମ୍ପର୍କରେ।
0: ମନସୁର ଅଲ୍ଲୀ ଖାନ ପଟ୍ଟାଉଡ଼ି ଭାରତୀୟ କ୍ରିକେଟର ସବୁଠାରୁ କମ୍ ବୟସର ଅଧିନାୟକ ମଧ୍ୟରୁ ଜଣେ ଥିଲେ। ସେ ପ୍ରାୟ 21 ବୟସରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହୋଇଥିଲେ। 1941 ଜାନୁଆରୀ 5 ତାଙ୍କର ଜନ୍ମ ଭୋପାଳଠାରେ ହୋଇଥିଲା। 1961 ଏକ କାର୍ ଦୁର୍ଘଟଣାରେ ତାଙ୍କ ଡାହାଣ ଆଖିର ଦୃଷ୍ଟି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ତଥାପି ସେ କ୍ରିକେଟ ଖେଳ ଜାରି ରଖିଥିଲେ। ତାଙ୍କର ଏହି ଦୃଢ଼ ମନୋଭାବ ତାଙ୍କୁ ଟାଇଗର ପାଟ୍ଟାଉଡ଼ି ନାମରେ ପରିଚିତ କରାଇଥିଲା।

0: ଆପଣମାନଙ୍କ ସହିତ କଥା ହେଉ ହେଉ ଜଣାପଡ଼ିଲା ନାହିଁ ସମୟ କେତେ ଶୀଘ୍ର ବିତିଗଲା। ତେବେ ସାଥୀ, କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଆପଣମାନଙ୍କୁ କହି ରଖୁଛୁ ଆଗାମୀକାଲିର ଆକର୍ଷଣ ବିଷୟରେ।
1: ଆସନ୍ତାକାଲି ବୁଧବାର ଅର୍ଥାତ୍ ସମ୍ଭାର କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଏକ ନାଟକ ଏବଂ ତା ସହିତ ରହିଛି ଏକ ସୁନ୍ଦର ସାକ୍ଷାତକାର, ଯାହାର ବିଷୟ ରହିଛି ସାଇବର ଅପରାଧରୁ ଯୁବପିଢ଼ି ଦୂରେଇ ରହିବେ କିପରି।
0: ତେବେ ସାଥୀ, ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମ କିପରି ଲାଗିଲା ନିଜର ମତାମତ ଜଣାଇବାକୁ ଜମାରୁ ଭୁଲିବେ ନାହିଁ। ଆପଣଙ୍କ ମତାମତ ଆମ ପାଖକୁ ମେସେଜ, ଭଏସ୍ SMS କିମ୍ବା ଇମେଲ ମାଧ୍ୟମରେ ଜଣାଇପାରିବେ। ଆମ ପାଖକୁ ମେସେଜ କିମ୍ବା ଭଏସ୍ SMS ପଠାଇବା ପାଇଁ ଆମ ନମ୍ବରଟି ହେଉଛି
1: 8252203280
0: ଏବଂ ଆମ ଇମେଲ ଆଇଡିଟି ହେଉଛି
1: airjaipur@gmail.com।
0: ତେବେ ସାଥୀ, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଇ ଅନ୍ୟ ଏକ ସୁନେଲି ସନ୍ଧ୍ୟାରେ ଭେଟିବାର ପ୍ରତିଶ୍ରୁତି ଦେଇ ବିଦାୟ ନେଉଛୁ ଆମେ ଦୁହେଁ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲୁ ମୁଁ ଅସ୍ମିତା ଷଡ଼ଙ୍ଗୀ,
1: ଆଉ ମୁଁ ପୁଷ୍ପାଞ୍ଜଳି।
0: ତେବେ ରହିଲୁ ସାଥୀ, ନମସ୍କାର।

ପ୍ରଚାର କରୁ ଯୁବବାଣୀ କାର୍ଯ୍ୟକ୍ରମ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଫୋନ୍ ଇନ୍ ଚୈତି ଚହ୍ନ କାର୍ଯ୍ୟକ୍ରମ। ହ୍ୟାଲୋ ଚୈତି ଚହ୍ନ, ଆଜି କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଛନ୍ତି ସୂର୍ଯ୍ୟନାରାୟଣ ସାହୁ ଏବଂ ସୁମିତ୍ରା ନାୟକ।

0: ଖାଇଲା ଉତ୍ତାରେ ମିଶା ନେଇକି ବଣ୍ଡୁ କେତେ ଖାଦି ମାନେ ବଚିଗଲା, ହାଇଟା ମାନେ ବେଶୀ ନଷ୍ଟ ହେଇଗଲା। ଜବରାକା ରାନ୍ଧି ଦେଲା ଏ ବଣ୍ଡକୁ, ଖାଇବା ଏତିକି ଖାଇଲୁ ଆହୁରି ଅଧିକ ବଲକା ହେଇଗଲା, ହାଇଟା ସବୁ ନଷ୍ଟ ହେଇଗଲା, ଫିଙ୍ଗା ଫାପଡ଼ା ମିଶା ହେଇଗଲା।
1: ତାକେ ନେଇକରି କନ୍ତି ହେଲେ ଗୋଟେ ଖାଇବା ଦେବାର ରହିଲା,
0: ହଇ କା ଜନ ମନ ଭୁକେ ରହିବା କି ନାଇଁ, ହାଇ ମନକେ ମିଶା ଦେଲେ ବୋଲେ ହେତାବେ ତାଙ୍କର ପେଟ ମିଶା ପୁଟତାବେ ବଣ୍ଡକୁ,
1: ଲୋକ ମନ ଖାଇବାର କାଜେ ବୋଲି କରି କେତେ କଷ୍ଟ ପଡ଼ଲେ,
0: ତାଙ୍କେ ମନକେ ଖାଦି ନା ମିଳିଲାନି,
1: ଗୋଟେ ଓଲିର ଖାଇବାର କାଜେ ବୋଲି ଦିନ ରାତି କେତେ କଷ୍ଟ ପଡ଼ଲେ, ତାର ପଛେ ଯାଇକରି ଖାଇବା କିଣିଲା।

0: ଗୋଟେ ବୃଦ୍ଧାଶ୍ରମ ସିତି ମନାଇ କରି ଦେଇଦେବାର ଅଛି,
1: ନସଟ କରବାର ନାଇଁ, କେ ମିଶା ଖାଇଲେ ବୋଲି ତାର ପେଟ ମିଶା ପୁରସି।
0: ଭଲ କଥା ଗୋଟେ କହିଲୁ ବୈଦି, ଆଜି ତ ହାଲୋ ଚୈତି ଜନ ଅଛେ, ଆମର ଭାଇ ଭଉଣୀ ମନ ମିଶା ଜାଗିରେ ଭାଇ ଫୋନ ମନ ଧାରି ଦେବୁ ବୋଲି
1: ଡାଇଲାନି କାଇଲେ ଉଠାଇ ଦେଉ ତାକି
0: ମୁଇଁ ଧାରି ଦେଲିନି
1: ପ୍ରଥମ।
0: ହ୍ୟାଲୋ ଚୈତି ଜନ, ଜୁହାର ଜୁହାର, କିଏ କହିଲାସନି ବାବୁ ଖନ୍ତିର ନୁ କହିଲାସନି?
2: ଆଜ୍ଞା ମୁଁ ଜୀବନ ପୁନ କହୁଛି ସାର, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼।
0: ଜୀବନ ବାବୁ କେନ୍ତା ରାଚାସ
2: ସାର? ମୁଁ ବହୁତ ଭଲ ଅଛି ସାର, ଆପଣ ଭଲ ଅଛନ୍ତି?
0: ଆମେ ସବୁ ଲୋକ ଭଲ ଅଛୁ ବାବୁ, ତମର ସଙ୍ଗେ ଜବର ଦିନ ପଛେ କଥା ବାର ହେଲାନି।
2: ମୁଁ ବି ଆଜି ଦିନ ପରେ କଲ କରି।
0: ହେଲେ ଜୀବନଲାଲ ବାବୁ ଆସପତିନ ଲଗା ଚାଷ କି ଘରେ?
2: ସାର ମୁଁ ଏବେ ସେଇଠି ଅଛି, ପାଠ ପଢୁଛି ଭୁବନେଶ୍ୱରରେ।
0: ଆରେ ଜୀବନଲାଲ ବାବୁ, ଏବେ ତ ପାନି ପବନ ର ଦିନ ଚାଲିଲା ଅଛେ, ଆମର ଖରାପୁଟ ବାଟେ ମିଶା ଜବର ପାନି ମାରିଲାନି, ତମର ଭୁବନେଶ୍ୱର ବାଟେ କ୍ୟାଁ ତାର ପାନି ମାରିଲାନି ବୋଲିନି
2: ସାର? ଦେଖନ୍ତୁ, ଦୁଇ ତିନି ଦିନ ପର୍ଯ୍ୟନ୍ତ ଜବର ବର୍ଷା ହୋଇଥିଲା, ଆଜି ତ ହେଉନି। ଦୁଇ ତିନି ଦିନ ପୁରା ଅତ୍ୟଧିକ ବର୍ଷା ହେଲା।
0: ଏ ପାନିର ଦିନ ଭିତରେ ବାବୁ, ଆମର କୋରାପୁଟ ଭିତରେ ଜବର ଗାଁ ମାନେ ଏନ୍ତା ଅଛେ କି ସବୁ ଗାଁ ମାନ ଭିତରେ ମିଶା ପାନି ପୁରି ଗଲା ଅଛେ। ଏ ଭିତରେ ଆମର ସାନ ସାନ ପିଲାମାନେ ମିଶା ରହିଲେନି, ବଡ଼ ବଡ଼ ଲୋକ ମିଶା ରହିଲେନି, ମାତ୍ର ଇଏ ପାନିର ଦିନ ଭିତରେ ଘାଗର ଯତ୍ନ କେନ୍ତା ନବାର ବାବୁ?
2: ସାର ଦେଖନ୍ତୁ, ମାନେ ଅନ୍ୟ ଋତୁ ମାନଙ୍କ ଅପେକ୍ଷା ମାନେ ଶୀତ ଋତୁ ଗ୍ରୀଷ୍ମ ଋତୁ ଅପେକ୍ଷା ବର୍ଷା ଦିନରେ ଅଧିକ ରୋଗ ସବୁ ବ୍ୟାପିଥାଏ, କାହିଁକି ଏହି ସମୟରେ ଭୂତାଣୁ ମାନେ ଯୋଉଟା କି ୱାଇରସ ଏବଂ ଜୀବାଣୁ ଏହାର ସଂକ୍ରମଣ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ, ଆଉ ବର୍ଷା ଦିନରେ ଆମର ଇମ୍ୟୁନିଟି ପାୱାର ବହୁତ କମ ଥାଏ, ଆମର ଇମ୍ୟୁନିଟି ପାୱାର ଟିକେ ଦୁର୍ବଳ ଥାଏ, ସେଥିପାଇଁ ଆମେ ଅଧିକାଂଶ ବ୍ୟକ୍ତି ରୋଗରେ ଆକ୍ରାନ୍ତ ହୋଇଯାନ୍ତି ସାର।
1: ଆଲେ ଜୀବନଲାଲ ବାବୁ, ନିକୋ ଆଚାସ କି?
2: ଅପା ନମସ୍କାର।
1: ହଁ ଜୁହାର ଜୁହାର, ନିକୋ ଆଚାସ କି ବାବୁ?
2: ମୁଁ ପୁରା ଭଲ ଅଛି, ସମସ୍ତଙ୍କ ନାଁ ମୋର ମନେ ଅଛି, ମାନେ ଚୈତି ଜନ୍ମ ବିଭାଗରେ ଯେତିକି ଉପସ୍ଥାପିକା ମାନେ ଆମର ଉପସ୍ଥାପନ କରୁଛନ୍ତି ସମସ୍ତଙ୍କ କଣ୍ଠସ୍ୱର ମୋର ପୁରା ମନେ ଅଛି।
1: ଧନ୍ୟବାଦ ଲାଗ ବାବୁ, ଆମର କାର୍ଯ୍ୟକ୍ରମ ମାନେ ଶୁଣିଲାସ ନିକି ବାବୁ?
2: ହଁ, କାର୍ଯ୍ୟକ୍ରମ ସବୁ ଭଲ ଲାଗୁଛି, କିନ୍ତୁ ମୁଁ ଗୋଟେ କଥା କହିବି, ଆମର ଜଣେ ଉପସ୍ଥାପକ ଦିନ ହେଲା କାର୍ଯ୍ୟକ୍ରମରେ ଉପସ୍ଥାପନା କରିଲେନି, ତାଙ୍କ ନାଁ ହେଉଛି ମନୋଜ ପାତ୍ର। ଆଜ୍ଞା, ମୁଁ ଆଶା କରୁଛି ଯେ ଆଗକୁ ଆଗାମୀ କାର୍ଯ୍ୟକ୍ରମ ମାନଙ୍କରେ ସେ ନିଶ୍ଚୟ ଉପସ୍ଥାପନା କରିବେ।
1: ଆମେ କହିଦେବୁ ବାବୁ, କରବାଇ।
0: ଏବେ ସବୁଦିନ ତ ଗୋଟେ ଲୋକ ନ କରିପାର ବାବୁ, ଯାହାକି ଆମର ଗୋଟେ ନିୟମ ଅଛି କି ନାହିଁ, ତାଙ୍କର ଯୋଉ ଦିନ ରହିଛି ବୋଲି ସେ ଆସିକରି ବୈଠକ ଲଗାଇ କାର୍ଯ୍ୟକ୍ରମ କର। ହେଲେ ଆମର କାର୍ଯ୍ୟକ୍ରମ ମନ ସବୁ ଭଲ ଲାଗ୍ଲାନି ବାବୁ?
2: ସୋମବାର ଦିନଠୁ ନେଇକି ରବିବାର ଦିନର ରେଡିଓ କେ ପଚାରୁ ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଛି।
1: ଏନ୍ତାରେ ଆମର କାର୍ଯ୍ୟକ୍ରମ ମାନେ ଶୁଣତେ ରୁହା ବାବୁ, ଆଉ ତମର ଭଲ ପାଇବା, ମତାମତ ଦେତେ ରୁହା।
2: ନିଶ୍ଚୟ ନିଶ୍ଚୟ, ଧନ୍ୟବାଦ ଆପଣ ଦୁଇ ଜଣଙ୍କୁ, ରଖୁଛି, ନମସ୍କାର।
0: ଜୁହାର ଜୁହାର।
1: ହ୍ୟାଲୋ ଚୈତି ଜନ, କିଏ କହିଲାସନି ବାବୁ, କଣ ଦିନୁ କହିଲାସନି?
3: ହୃଦୟ କାନ୍ଥରେ ସୁନେଲି ରଙ୍ଗରେ, ହୃଦୟ କାନ୍ଥରେ ସୁନେଲି ରଙ୍ଗରେ ଲେଖିଦେଲି ତୁମ ନାଁ, ଭିଜିଗଲି ତୁମ ପ୍ରେମର ବର୍ଷରେ, ଏମିତି ଭାବି ନଥିଲି ମୁଁ ଯା, ତୁମ ଗୋଲାପୀ ଓଠର ହସକୁ ନେଇ ଲେଖିବି ମୁଁ ନୂଆ କାହାଣୀ, ସେ କାହାଣୀରେ ମୁଁ ରାଜା ହେଲେ ତମେ ହେବ ମୋର ରାଣୀ। ନମସ୍କାର ଆଣ୍ଡ ଗୁଡ୍ ଇଭିନିଂ, ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୃଷ୍ଟି।
1: ବାବୁ
3: ଆଉ ବହୁତ ବଢିଆ ଅଛି, ବିନ୍ଦାସ ଅଛି।
0: ହେଲେ ବାବୁ, ବର୍ଥଡେ ନିକୋ ଗୀତ ଗୋଟେ ଗାଇଲା ମାତର ବାବୁ, ଭିଜି ଗଲି କାଇ ବୋଲା ସେଲେ, ଭିଜି ଗଲି ପ୍ରେମର ଜାଲରେ କାଇଟା ହେଲେ।
3: ଆଜ୍ଞା, ଭିଜି ଗଲି ତୁମ ପ୍ରେମର ବର୍ଷାରେ,
0: ଏବେ ପାନି ମାରବା ବର୍ଷା କମ ହେଲା ଅଛେ କି ବାବୁ?
3: ନିକୋ
1: ଗୀତ ମନେ ଲେଖଲା ତେବେ ବାବୁ,
3: ମତେ ଗୋଟେ ଆପଣଙ୍କ ମନ ପସନ୍ଦରେ ଗୋଟେ ଗୀତ ଶୁଣେଇଦେବେ?
0: ଆଜି ହାଲୋ ଚୈତି ଜନ କାର୍ଯ୍ୟକ୍ରମ ଅଛେ ବାବୁ,
1: ହାଲୋ ଶାରଦା ଲାଗବ ଗୀତ ହେଲେ ଶୁଣାଇ ଦେବୁ। ନିକୋ ଗୀତ
3: ମତେ କାଲି ଗୀତ ଶୁଣେଇ, ଆଜି ମତେ ତ ଆପଣଙ୍କ ପ୍ରୋଗ୍ରାମ ସବୁ ବହୁତ ଭଲ ଲାଗେ।

0: ବିଶେଷ କରି ମୋ ପସନ୍ଦ କାର୍ଯ୍ୟକ୍ରମ ବହୁତ ଭଲ ଲାଗେ, ଆଉ ଆଜି ମଧ୍ୟ ମୁଁ ମୋ ପସନ୍ଦ କାର୍ଯ୍ୟକ୍ରମ ମୋର ମଧ୍ୟ ସକାଳେ ରେକର୍ଡିଂ ବାଜିଥିଲା, ମୁଁ ବି ଫୋନ କରିଥିଲି, କାଲି ଫୋନ କରିଥିଲି, ଆଉ ଗୋଟେ ଗୀତ ଅନୁରୋଧ କରିଥିଲି ଫିଲ୍ମ ତେରେ ନାମ ଫିଲ୍ମର ଟାଇଟଲ ସଙ୍ଗ, ଆଉ ବହୁତ ବଢିଆ, ଆଉ ବାପା ମାନଙ୍କର କଥା ଭଲ ଲାଗେ ମୋ ପସନ୍ଦରେ, ତାପରେ ଆମର କିଷାନ ବାଣୀ କାର୍ଯ୍ୟକ୍ରମ ଯୋଉ ଦଉଛି ଚାଷବାସ ଉପରେ ସେଇଟା ଭଲ ଲାଗୁଛି, ଆଉ ହାଲୋ ଶ୍ରଦ୍ଧା ଏଇଟା ବି ଭଲ ଲାଗେ, ଆପଣଙ୍କ ସୋ ବି ବହୁତ ବଢିଆ ଲାଗେ।
1: धन्यवाद लाग बाबू
2: बोले आमर आकाशवाणी जयपुर केन्द्र रो सब कार्यक्रम सुनलासनी तमे आरी तमके भल मिसा लाग
0: बहुत भलो लागे आउ गोटे गोटे मोर अनुरोध आप गोटे गोटे गीति नाट्य अपाति दिन रात प्रचार करते रात दसटा नौटा नौटा बेलू ताल बहुत भल
1: हाँ चेस्ट करबू बाबू
2: आज्ञा एंती से आमर कार्यक्रम सुनते रह बाबू आरी हमके फोन करते रह रही नी बाबू जोर
1: जोर जोर जोर
0: जोर
2: हेलो चैती जन
3: जोर लागो मामा
2: जोर जोर के कहलासने बाबू कंतिर नु
3: मो नीलांचल कहचे बरांगे जिल्ला रो
2: नीलांचल बाबू भला चास की
3: भला से केन मामा कहले मु जाने के नि पाले
2: मुई बोंड को मामा कहली नि
3: नीलांचल बोंड को मामा कथा है के आपन से तो अनेक दिन पर कथा बात चांस अति कमरे माथे 40 दिन पर पका पर कथा बात चांस से पर मोटी के बोंड पके बोंड के
2: मुई तुमके का हेते तेरली मातर
3: ଆଲେ ଆଲେ ଆଲେ ଆମକୁ ନହେଲେ କେମିତି ହେବ ତାପରେ ଦେଖନ୍ତୁ ଆଉ ଆଉ ଟିକେ ପଢାପଢି ବେଶୀ ଟାଇମ ହେଇଯାଉଛି ତାପରେ ପଢାପଢି ଆଉ ଟିକେ ନିହାତି ମାଇଣ୍ଡ ଦେବାକୁ ପଡୁଛି ସେଥିପାଇଁ ବି ଟିକେ ବର୍ତ୍ତମାନ ମନେ ବି ପକେଇ ନେଉଛି ମୋର ତ ନିଜେ ତ କ୍ୟାରିୟର ଆଗେ ରେଡିଓ 2 ନମ୍ବର ରେଡିଓ ଆମେ କହିପାରିବା ସେଥିପାଇଁ ଟିକେ ପଢାପଢି ଚାଲିଛି କମ୍ପ୍ୟୁଟର ପଢାପଢି ଚାଲିଛି ତ ସେଥିପାଇଁ ଇଏ କଣ ମନେ ପକେଇ ନଥିଲା
2: ଭଲ କଥା ବାବୁ ପଢାପଢିକେ ପ୍ରଥମ ଧ୍ୟାନ ଦେବାର ଅଛି କାହିଁକି ନି ବୋଲେ ପଢାପଢି ନ କରିଲେ ବୋଲେ ଆମକେ ରେଡିଓ ଶୁଣିବା କେତେ ଆରି ସମୟ ଅଛେ
3: ଆଜିକାଲି ତ ପଢାପଢି ଚାଲିଛେ ସେଥିପାଇଁ ଆଗ ମୋର ହଉଛି କ୍ୟାରିୟର ମୁଁ ଦେଖୁଛି ତାପରେ ପଛରେ ରେଡିଓକୁ ଦେଖୁଛି
1: ବୟସ ଉଠି ଗଲେ ମିଶା ତୋର ପାଠ ପଢିକେ ନା ହେଇକି
2: ଆଲେ ଆଲେ ବାବୁ ଆମେ ମିଶା ପ୍ରାର୍ଥନା କଲୁନି ତମର ଏ ପାଠ ସରିଲା ପଛେ ତମକୁ ଗୋଟେ ଭଲ ଚାକିରି ଗୋଟେ ମିଳିଯାଉ
3: ତାପରେ ବର୍ଷାରେ ଟିକେ ଯିବ ଆପଣ ବାତ୍ୟାର ପ୍ରଭାବ କେମିତି ଥିଲା ଭାଇ
2: ବାତ୍ୟା ତ ଜବର ଆକା ହେଲା ଅଛେ ବାବୁ ଆମର କୋରାପୁଟ ଜିଲ୍ଲା ଭିତରେ ଆମର ନବରଙ୍ଗପୁର ଜିଲ୍ଲା ଭିତରେ ଜବର ପାଣି ମାରିଲା ଅଛେ ଜବର ଗାଁ ମନ ବୁଡି ଗଲା ଅଛେ
3: ତାପରେ କାର୍ଯ୍ୟକ୍ରମ ଆଡେ ଟିକେ ଯିବା ଆପଣଙ୍କ କାର୍ଯ୍ୟକ୍ରମ ସବୁ ତ ଭଲ ଲାଗୁଛି ସବୁ ତ ପୁରା ନିମାନ ଲାଗୁଛି କିନ୍ତୁ ମୋର ଛୋଟିଆ ରିକ୍ୱେଷ୍ଟ ଯେହେତୁ ଗୋଟେ କାର୍ଯ୍ୟକ୍ରମ ତ 6 ମାସ ଧରି ଚାଲିଥାଏ ଯେହେତୁ 6 ମାସ ପୁରିଲା ଅଲରେଡି ଏଇଟା ତ ହଉଛି ଆମର ଆସୁଛି ଅକ୍ଟୋବର ମାସ ଆସୁଛି ଅକ୍ଟୋବର ମାସ ଯଦି ଥରେ ଗୋଟେ ଏମିତି ଆପଣଙ୍କ ପାଖରୁ ଯଦି ଗୋଟେ ମନକୁ ନୂଆ କାର୍ଯ୍ୟକ୍ରମ କୁ ଯଦି ଗୋଟେ ଚେଞ୍ଜ ଫେଞ୍ଜ କରିକି ଟିକେ ବଜାନ୍ତେ ତାହେଲେ ଟିକେ ଟିକେ ଖୁସି ଲାଗନ୍ତା ଯାହା ତ ମଝିରେ ନାଟକ ମାନେ ପ୍ରଚାର ପ୍ରସାର କରୁଛନ୍ତି ବହୁତ ଖୁସି ଲାଗୁଛି ସେଥିରେ ରୂପକ ହଉ କି ଯେକୌଣସି କମେଡି ହଉ କି ଯେକୌଣସି ଆମର ଦେଶିଆ ଭାଷାର ଅପେରା ହଉ କି ଆମର ଯେମିତି ବୈଠକୀ ହଉ କି ଏମିତି ନାଟକ ହଉ ଏମିତିକା ଗୋଟେ ଗୋଟେ କାର୍ଯ୍ୟକ୍ରମ ଆଣିକି ଯଦି ଆମର ଚେତିଜନ ବିଭାଗରେ ଭେଟିଦେଲେ ଆପଣଙ୍କର ଭାଷାରେ ଶୁଣିକି ଆମେ ନିହାତି ଭାବେ ଟିକେ ଉପକୃତ ହେମୁ ଆର୍ ତାପରେ ଦ୍ୱିତୀୟତଃ ଯେ ପ୍ରାୟତଃ କାର୍ଯ୍ୟକ୍ରମ ଭଲ ଲାଗୁଛି ଆର୍ ମଝିରେ ମଝିରେ ମୁଁ ଯୋଉ ଯୋଉଟା କହିଲି ସେଥିରେ ଆମେ ଟିକେ ଅକ୍ଟୋବର ମାସରେ ଆମର ଯୋଉ କାର୍ଯ୍ୟକ୍ରମ ନିଷ୍ପାଦକ ଯୋଉ ଅଛନ୍ତି ନୂଆ କାର୍ଯ୍ୟକ୍ରମ ନିଷ୍ପାଦକ ଯିଏ ଅଛନ୍ତି ସେ ତ ନିହାତି କାର୍ଯ୍ୟକ୍ରମ ଶୁଣୁଥିବେ ଆମ ଭାଷା ବୁଝି ନ ପାଇଲେ ବି ଆପଣ ତ ନିହାତି ବୁଝେଇଦେବେ ସେ ନିହାତି ବୁଝିଯିବେ ଆଉ ଟିକେ ନୂଆ ନୂଆ କାର୍ଯ୍ୟକ୍ରମ ଯେମିତି ପ୍ରସ୍ତୁତ କରିକି ଆମକୁ ଭେଟିଦେଲେ ଟିକେ ଆମକୁ ଟିକେ ନିହାତି ଭାବେ ଶୁଣିକି ଖୁସି ଲାଗିବ
2: ତମର କହିବା କଥା ଆମେ ହେତେ ରଖିଲୁନି ବାବୁ ଏଟା ଆମର ବାବୁ କେମିତି ଜଣେଇଦେବୁ ଏବେ ଖଣ୍ଡେ ଚେଷ୍ଟା କରିଲୁନି ନୂଆ ନୂଆ ନାଟକ ମାନ ବଜାଇଲୁନି ଆମେ ୟାର ଭିତରେ ତମେ କହିଲା ପରା ଯେନ୍ କମେଡି ପରା ହେଇଗଲା କି ନାଟ ପରା ହେଇଗଲା କି ଗୋଟେ
3: ବୈଠକୀ ପରା ହେଲା ଅନେକ ଅଛି ଜିନିଷ ମାନ ଅଛି
2: ଆଲେ ଆଲେ ଭଲ କଥା ବାବୁ
3: ତାପରେ ଆମର ଯୋଉ ଅଛି ଦଶହରାକୁ ବି ଦୁର୍ଗା ପୂଜା ଉପଲକ୍ଷେ ବି ଆପଣ ମା ଦୁର୍ଗାଙ୍କୁ ନେଇକି ଗୋଟେ ଦେଶିଆ ଭିତରେ ଗୋଟେ ଏମିତି ଗୀତ ନାଟ୍ୟ ନାଟକ ଗୋଟେ କରନ୍ତୁ ଏଇଟା ଆମର ଗୋଟେ ଏଇଟା ବିଶେଷ ରିକ୍ୱେଷ୍ଟ ଯେହେତୁ ମା ଦୁର୍ଗା ଆସୁଛନ୍ତି ଆଉ ଦୁର୍ଗା ଉପଲକ୍ଷେ ଯଦି ଆକାଶବାଣୀ ଜୟପୁର କେମିତି ଶୁଣିବାକୁ ନ ମିଳିବ ଚେତିଜନ କାର୍ଯ୍ୟକ୍ରମ ତାହେଲେ କେମିତି ହେବ ଭାଇ
1: ତମର ଅନୁରୋଧ କେ ରକ୍ଷା କରିବୁ ବାବୁ ଏଇଟା ମାନେ କରିବାକେ ଚେଷ୍ଟା କରିବୁ ହ୍ୟାଲୋ ଚୈତି ଜନ
4: ଜୁହାର ଲାଗ ବାପା
1: ଜୁହାର ଜୁହାର କିଏ କହିଲାସନି ବାବୁ କଣ ଦିନ କହିଲାସନି
4: ପଙ୍କଜ ମିଶ୍ର କହିଲେ ଜୟପୁର ନେ
1: ପଙ୍କଜ ବାବୁ ନିକ ଅଛସ କି
4: ଆଲେ
1: ଆଲେ କାଇ କରିଲାସନି ତ
4: ଘରେ ଅଛି ଆଜି ଛୁଟି ହେଲା

0: ଏବେ ଆମର ବୈଦ୍ୟା ପଚାରତେରେ ହେଲା ଇଏ ନବୀନ ବାବୁ ଖାଇକି ଫୋନ ନ କଲା ନେଇ ବୋଲି କରି
1: ନାଇଁ ନାଇଁ ମୁଇଁ ନ କରିବି ମୁଇଁ ତ ନିୟମିତ କାର୍ଯ୍ୟକ୍ରମ ଶୁଣବା ଲୋକ ନିୟମିତ ଭାବରେ ଫୋନ କରିବି କଥା ନ ଲାଗେ ଭଲ ନ ଲାଗେ
2: ଗୋଟେ ଦିନ ଫୋନ ନ ଆଇଲେ ବୋଲେ ଆମକୁ ମନ ଦୁଃଖ ଲାଗିଲା
1: ନାଇଁ କାର୍ଯ୍ୟକ୍ରମ କି ନାଇଁ ସପ୍ତାହ ଯାଉ ଜଗି ରହିବୁ ରବିବାର ଦିନ ଆଇଲା ବୋଲେ ଆଜି ଖଣ୍ଡେ କଥା ହେବି ଆପଣ ମା ମନ ସାଙ୍ଗେ ବୋଲିକରି ସର୍ଦ୍ଦାର ଲଗାଇ ଲଗାଇ କରି ବସିବାର ଅଛି ଏତିକି ଟାଇମ୍ ଲଗାଇଲେ ବିଚାର ହେଇନି ବୋଲେ ମୋର ଧ୍ୟାନ ଶିବାଟା କରେ ଲାଗିଲେ କେତେବେଳେ କଥା ହେବି ବୋଲିକରି
0: ଆମକେ ମିଶା ଜବର ଶାରଦା ଲାଗଲାନି ଆମର ଶ୍ରୋତା ଭାଇ ଭଉଣୀ ମାନେ ଏମିତି ଜାଗିରିଲେନି ଆମର ସାଙ୍ଗେ କଥା ହେବା କାଜେ ବୋଲିକରି ଏବେ ଇଏ ହାଟ ଭିତରେ ଆମେ ଯେଉଁ କାର୍ଯ୍ୟକ୍ରମ ମାନେ ବାଜାଇଥିଲୁ ସେ କାର୍ଯ୍ୟକ୍ରମ କେନ୍ତା ଲାଗିଲା ଆମକେ ଖଣ୍ଡେ ମତାମତ ଦିଆ ତମର
1: ନା ମୁଁ ତାହେଲେ ସେ ସପ୍ତାହ ନା ନ କହିନି ଯେ ବଢିଆ ଲାଗିଲା ଏଇ ସପ୍ତାହ କାର୍ଯ୍ୟକ୍ରମ ବୋଇଲେ ଯେ ଶୁକ୍ରବାର ଦିନର କାର୍ଯ୍ୟକ୍ରମ ଗୋଟେ ବଢିଆ ଲାଗିଲା ଶନିବାର ଦିନ କାଲି ଅଧା ଶୁଣିଲି ମୁଇଁ ବାହାରେ କଣ ବୁଲି ଲେଟ୍ ହେଇଗଲା ଯେ ମାତ୍ର କାଲି ଭଲ ଲାଗିଲା ସାକ୍ଷାତକାର ମନ ତମ ବେଶୀ ଭଲ ଲାଗ୍ସି
0: ଆରି
1: ତ ସେ ସପ୍ତାହ ଯାକର କାର୍ଯ୍ୟକ୍ରମ ଭଲ
0: ଲାଗିଲା କଥା ବାବୁ କାର୍ଯ୍ୟକ୍ରମ କେ ଆରି ଭଲ କରି ବନାଇବା କାଜେ ଆମେ ଉପସ୍ଥାପକ ଯେମନ ଯେତକି ଆଛୁ ଆମର ଆରି ଭଲ ଭଲ ଭେଟଘାଟ ମାନେ ଆନବୁ ଭଲ ଭଲ ନୂଆ ନୂଆ ଗୀତ ମାନ ମିଶା ବାଜାଇ ଦେବୁ ନୂଆ ନୂଆ ନାଟକ ମାନ ମିଶା ବାଜାଇ ଦେବୁ ଆମେ ଚେଷ୍ଟା କଲୁନି ବାବୁ
1: ନାଇଁ ନାଇଁ ବଢିଆ ଲାଗିଲାନି ଏବେ ନାଟକ ନୂଆଟା ମାନେ ବାଜିଲା ଆମର ଗୀତ ମାନ ହିସାବରେ ନୂଆ ନୂଆ ଗୀତ ହିସାବରେ କେତେଟା ବାଜିଲା ପରେ ଲାଗିଲା ମୁଁ ଶୁଣିବା ହିସାବରେ
0: ଦୁଇ
1: ତିନିଟା ନୂଆ ନୂଆ ଗୀତ ବାଜିଲା ମଜିଲା
0: ଲଗାଲେ ଆଲେ ବାବୁ ଇଏ ଏମିତି ସେ ଆମର ଲୋକ ଏମିତି ସେ ଫୋନ କରତେ ରୁହ ଆରି ଆମର କାର୍ଯ୍ୟକ୍ରମ ଶୁଣତେ ରୁହ ବାବୁ ରହିଲୁନି ଜୁହାର ଲାଗ
2: ହ୍ୟାଲୋ ଚୈତି ଜନ
1: ଜୁହାର
2: କିଏ କହିଲାସନି ବାବୁ କଣ ତିନ କହିଲାସନି
1: ପ୍ରକାଶ
0: ବାବୁ ଜୁହାର ଲାଗ
1: ଜୁହାର ଲାଗ ମାମା ମାମା ଜୁହାର
0: ଏବେ ଖଣ୍ଡେ ବୁଝାଇ ଦିଆ ଆମର କାର୍ଯ୍ୟକ୍ରମ ଜନ ଏ ହାଟେ ବାଜାଇ ରହିଲୁ ତମକେ କେନ୍ତା ଲାଗଲା ଭଲ ଲାଗଲା କି ନାଇଁ ସେଟା ଆମ ଖଣ୍ଡେ ମତାମତ ଦିଆ
1: ଡଲ
0: ଭଲ କଥା ଭଲ କଥା ଏମିତି ସେ ଆମର କାର୍ଯ୍ୟକ୍ରମ ଶୁଣତେ ରୁହା ଆରି ଆମର କାର୍ଯ୍ୟକ୍ରମ ଲୋକ ଫୋନ କରି ତମର ମତାମତ ମନ ଦେଇତେ ରୁହା ରହିଲୁନି ବାବୁ ଜୁହାର ଲାଗ ହ୍ୟାଲୋ ଚୈତି ଜନ
3: ହ୍ୟାଲୋ ମାମା ଜୁହାର ଲାଗୁ
0: ଜୁହାର ଜୁହାର ସ୍ୱର୍ଣ୍ଣପ୍ରଭା ଭୈନି କେନ୍ତା ରାଚାସ
3: ପୂର୍ଣ୍ଣିମା ଅଛେ ମାମା ଆଉ ବରଗଡ଼ ସ୍ୱର୍ଣ୍ଣପ୍ରଭା କର କହିଲି
2: ଦିଦି ଜୁହାର ଲାଗ
3: ଦିଦି ଜୁହାର ଲାଗୁ ଜୁହାର ଜୁହାର
2: ତମର ଫୋନ କେ ଏକା ଜାଗି ରହିଲୁ ଦିଦି
3: ହଁ ଆଜି ତ କେତେ ବ୍ୟସ୍ତ ବତଉଛେ ଦିଦି ମୁଇଁ ପୁରା ପହିଲାରୁ ଲାଗିଛେ ଆଉ ବହୁତ ଦିନ ନାଇଁ ଲଗଉଥାଇ ତ ଆଜି ଲଗାଲି ତ ବ୍ୟସ୍ତ ବତେଇ ବତେଇ ଏବେ ଯାହା ଲାଗିଲା ଟାଇମ ବି 4:35 ହେଇଗଲା ତଥାପି ନଉସନ୍ ସେଥିଲାଗି ବହୁତ ଧନ୍ୟବାଦ
2: ତମର ଫୋନ କେ ତ ଜାଗି ରହିଲୁ ଆରି ସ୍ୱର୍ଣ୍ଣପ୍ରଭା ଦେବୀ କାଁ ହେଲା ନା କଲା ବୋଲି
3: ହଁ ଠିକ ଠିକ ଧନ୍ୟବାଦ ଦିଦି ମୋର ଫୋନ କେ ଯାହା ଆଉ ଥରେ ରିସିଭ୍ କଲ
2: ଆମର କାର୍ଯ୍ୟକ୍ରମ ଶୁଣିଲା ନାକି ଦିଦି
3: ହଁ ସବୁ କାର୍ଯ୍ୟକ୍ରମ ଶୁଣୁଛେ ଦିଦି ସବୁ ବଢିଆ ଲାଗୁଛେ ଆଉ ତ କାର୍ଯ୍ୟକ୍ରମ ମାନେ ସବୁ ନିମା ଲାଗୁଛେ ଆମର ଏବେ କି ପଚାର ବଢିଆ ବଢିଆ ସବୁ ଆନୁଛନ୍ ଯାହା ବିଷୟ ବସ୍ତୁ ମାନେ ଆମେ ତ ପଚରେଇ କରି ଆମେ ଉତ୍ତର ପାଉଛୁ ଲାଗବା ଗୀତ ବି ଭଲ ଭଲ ଗୀତ ଦଉଛନ୍ ଆଉ ଚୈତିଜନରେ ବି ଯେନ୍ ସମସ୍ତ ସାକ୍ଷାତକାର ମାନେ ଦଉଛନ୍ ସବୁ ବଢିଆ ଲାଗୁଛି ଦିଦି କାର୍ଯ୍ୟକ୍ରମ ମାନେ
2: ଏନ୍ତା ନି ତମର ଭଲ ପାଇବା ମତାମତ ଦେଲେ ଦିଦି ଆରି ଆମେ ଆଗକେ ନିକ କରିବାକେ ଚେଷ୍ଟା କରିବୁ
3: ତ ମୁଇଁ ଏନ୍ତା ମାଧ୍ୟମରେ ଆଉ ଟିକେ ମତାମତ ଦେଇ ଦଉଛେ ଦୁଇ ପଦ କହି ଦଉଛେ ଚୈତିଜନକେ
2: କୁହ ଦିଦି କୁହ
3: ହେଲୋ ଚୈତିଜନ ତୁଇ ଆଉ ପୁନି ରାତିର ଜନ ତୋର ଜ୍ଞାନ ରୁଜାଲାତି ଉକିଆ ହଉଛି ଆମର ହୃଦାର ମନ ହୃଦାରୁ ମନ ପଢ଼ି ଦଉଛୁ କେତେ ଶିଖିବାର କାର୍ଯ୍ୟକ୍ରମ ତାର ସାଙ୍ଗେ କରୁଛୁ ଆମର ମନୋରଞ୍ଜନ ତତେ ଆମେ ଭଲ ପାଏସୁ ହେଲୋ ଚୈତିଜନ ଦିଦି।

ଆସନ୍ତାକାଲି ସକାଳ 6:05ରେ ପ୍ରଚାର କରିବୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ, ସୁବାସ ଦାସ, ନିହାରିକା ପଟ୍ଟନାୟକ, ବେଣୁଧର ସୁବୁଦ୍ଧି, ଜ୍ୟୋତ୍ସ୍ନାରାଣୀ ଦାସ ଏବଂ ଗୀତାରାଣୀ ଦାସ।

ସକାଳ 8:30 ପ୍ରଚାର କରିବୁ ସୁରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ପଙ୍କଜ ବେହେରା ଏବଂ ସୁପ୍ରଭା ପାଢ଼ୀ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ 10:30। ଦିନ 12:50 ଶୁଣିବେ ଭକ୍ତିଗୀତ। ଶିଳ୍ପୀମାନେ ହେଲେ ଘନଶ୍ୟାମ ପଣ୍ଡା, ପଦ୍ମାବତୀ ଦ୍ୱିବେଦୀ। ଦିନ 1:20 ପ୍ରଚାର କରିବୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଅଘରଣୀ। ଏଥିରେ ପ୍ରଥମେ ଶୁଣିବେ ଆୟ ଦେଖି ବ୍ୟୟ ସମ୍ପର୍କରେ, ପରେ ମନୋରଞ୍ଜନରେ ଶୁଣିବେ ବିଶ୍ୱାସମୂଳକ ଏ ଜଗତ। ଯୁବବାଣୀ ଶୁଣିବେ ଅପରାହ୍ନ 5:00। ଏଥିରେ ସମ୍ଭାବନାରେ ଶୁଣିବେ ନାଟକ ପ୍ରେମ ନୁହେଁ ଖେଳଘର, ରଚନା ଏବଂ ପ୍ରଯୋଜନା କରିଛନ୍ତି ରଞ୍ଜନ କୁମାର ବେହେରା। ଅପରାହ୍ନ 5:30 ପ୍ରଚାର କରିବୁ ହ୍ୟାଲୋ ଶାରଦା ଲାଗୁଆ ଗୀତ। ଉଜ୍ଜଳ ଆମ ଦେଶ ଶୁଣିବେ ସନ୍ଧ୍ୟା 6:30। ଓଡ଼ିଆ କଥା ଚିତ୍ର ଗୀତ ପ୍ରଚାର କରିବୁ ରାତି 7:00। ରାଗ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:00। ରାଗ ସଙ୍ଗୀତର କାର୍ଯ୍ୟକ୍ରମରେ ରାତି 8:30 ଶୁଣିବେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କର ବଂଶୀବାଦନ। ହିନ୍ଦୀ ବିଚିତ୍ରା କାର୍ଯ୍ୟକ୍ରମ ପ୍ରଚାର କରିବ ରାତି 9:30। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 10:30। ଏଥିରେ ଶୁଣିବେ ଅନୁରାଧା ପୌଡ଼ୱାଲ ଏବଂ ଉଦିତ ନାରାୟଣଙ୍କ କଣ୍ଠସ୍ୱର କେତୋଟି ଚଳଚ୍ଚିତ୍ର ଗୀତ। ଶ୍ରୋତାବନ୍ଧୁ, ଏଥିଲା ଚଳିତ ଅଧିବେଶନ ଏବଂ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର। ଶ୍ରୋତାବନ୍ଧୁ, ଏଥର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତରେ ନେଇଛୁ କଥାଚିତ୍ର ଆ ଅବ୍ ଲୋଡ଼ ଚେଲେରୁ। ଦ୍ୱୈତ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ରାଜା ହିନ୍ଦୁସ୍ତାନୀ। ଏହି ଚଳଚ୍ଚିତ୍ରର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଦ୍ୱୈତ କଣ୍ଠର ଶିଳ୍ପୀ କୁମାର ଶାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଶ୍ରୋତାବନ୍ଧୁ ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଥର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 211 ଅଧ୍ୟାୟ।

ତ୍ରିପୁର ଦହନ କରିବା ଫଳରେ ବ୍ରହ୍ମାଦି ଦେବଗଣ ରୁଦ୍ରଙ୍କର ସ୍ତୁତି କଲେ। ନାରଦ ଯୁଧିଷ୍ଠିରଙ୍କର ପ୍ରଶ୍ନ ଅନୁସାରେ ଜଗତରେ ଚାରିବର୍ଣ୍ଣର ଧର୍ମଲକ୍ଷଣ ବର୍ଣ୍ଣନା କରି କହିଲେ ଯେ ଦକ୍ଷକନ୍ୟା ଗର୍ଭରୁ ହରି ଋଷି ରୂପ ଧାରଣ କରି ଜାତ ହେଲେ। ସେ ସଂସାରର ଲୋକମାନଙ୍କର ସିଦ୍ଧି ପାଇଁ ବଦରିକାଶ୍ରମରେ ନରନାରାୟଣ ରୂପ ଧରି ତପ ସାଧନ କଲେ।

ପ୍ରଚାର କଲୁ ଶ୍ରୀମଦ୍ ଭାଗବତ ଆକାଶବାଣୀ ଜୟପୁର। ଶୁଣନ୍ତୁ ଉଦୟ ଭାରତ କ୍ରମରେ ଆଞ୍ଚଳିକ ସମ୍ବାଦ ଏବଂ ପରେ ଆଜିର ପ୍ରସଙ୍ଗ। ରିଲେକରୁ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

କେନ୍ଦ୍ର ଭାବେ ଗଢ଼ି ତୋଳିବା। ଦେଶର ମୋଟ ଘରୋଇ ଉତ୍ପାଦ ବା GDP ରେ ଉତ୍ପାଦନ କ୍ଷେତ୍ରର ଭାଗ ବୃଦ୍ଧି କରିବା। ଦେଶର ଯୁବପିଢ଼ିଙ୍କ ପାଇଁ ଲକ୍ଷ ଲକ୍ଷ ନୂଆ ଏବଂ ଦକ୍ଷ ରୋଜଗାର ସୃଷ୍ଟି କରିବା। ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକୁ ଭାରତରେ ପୁଞ୍ଜିନିବେଶ କରିବା ପାଇଁ ଆକର୍ଷିତ କରିବା ଏବଂ ବ୍ୟବସାୟିକ ପ୍ରକ୍ରିୟାକୁ ସହଜ କରିବା। ବିଦେଶକୁ ଆମଦାନୀ କମାଇ ଘରୋଇ ଉତ୍ପାଦନ ତଥା ରପ୍ତାନୀକୁ ପ୍ରୋତ୍ସାହିତ କରିବା। ଇଜ୍ ଅଫ୍ ଡୁଇଂ ବିଜନେସ୍ ମାଧ୍ୟମରେ ଲାଇସେନ୍ସ ପ୍ରଣାଳୀ ଓ ଆଇନଗତ ନିୟମକୁ ସରଳ କରିବା। ଅତ୍ୟାଧୁନିକ ଶିଳ୍ପ କରିଡ଼ର

0: ତିଆରି, ବସ୍ତ୍ର ଶିଳ୍ପ ପରି 27 ପ୍ରମୁଖ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ଏହି ମେକ୍ ଇନ୍ ଇଣ୍ଡିଆ ଯୋଜନା ଭାରତୀୟ ଅର୍ଥବ୍ୟବସ୍ଥା, ଶିଳ୍ପ କ୍ଷେତ୍ର ଏବଂ ସାଧାରଣ ନାଗରିକଙ୍କ ଜୀବନ ଧାରଣ ଉପରେ ଏକ ବଡ଼ ସକାରାତ୍ମକ ପ୍ରଭାବ ପକାଇଛି। ଦେଶରେ କାରଖାନା ଓ ଶିଳ୍ପ ପ୍ରତିଷ୍ଠା ହେବା ଯୋଗୁଁ ଉଭୟ କୁଶଳୀ ଏବଂ ଅଣକୁଶଳୀ ଶ୍ରମିକ ତଥା ଯୁବ ଇଞ୍ଜିନିୟର ମାନଙ୍କ ପାଇଁ ବ୍ୟାପକ ରୋଜଗାର ସୃଷ୍ଟି ହୋଇଛି। ଏହି ମେକ୍ ଇନ୍ ଇଣ୍ଡିଆର ବଡ଼ ଉଦାହରଣ ହେଉଛି ଭାରତ ପୂର୍ବରୁ କେବଳ ଅସ୍ତ୍ରଶସ୍ତ୍ର ଆମଦାନୀ କରୁଥିବା ବେଳେ ଏବେ 80 ଅଧିକ ଦେଶକୁ ପ୍ରତିରକ୍ଷା ଉପକରଣ ରପ୍ତାନୀ କରୁଛି। ବିଗତ ବର୍ଷଗୁଡ଼ିକରେ ଭାରତରେ ବୈଦେଶିକ ପୁଞ୍ଜିନିବେଶ ରେକର୍ଡ ସ୍ତରରେ ପହଞ୍ଚିଛି। ସରଳ ନିୟମ, ଲାଇସେନ୍ସ ପ୍ରଣାଳୀର ଡିଜିଟାଇଜେସନ୍ ଏବଂ ନିବେଶକଙ୍କ ପାଇଁ ସୁବିଧାଜନକ ନୀତି ଯୋଗୁଁ ବିଶ୍ୱର ବଡ଼ ବଡ଼ ବହୁରାଷ୍ଟ୍ରୀୟ କମ୍ପାନୀ ଭାରତକୁ ପ୍ରାଥମିକତା ଦେଉଛନ୍ତି। ତେବେ ଖୁସିର କଥା, ଏହି ମେକ୍ ଇନ୍ ଇଣ୍ଡିଆ ଯୋଜନା କାର୍ଯ୍ୟକାରୀକୁ ଏବେ 12 ପୁରିଛି। ଏହି ଅବସରରେ ଆଜି ରହିଛି ଆଲୋଚନାର ବିଷୟ, 12 ମେକ୍ ଇନ୍ ଇଣ୍ଡିଆ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଡକ୍ଟର ଅଲେଖ ପଢିଆରୀ।
1: ମେକ୍ ଇନ୍ ଇଣ୍ଡିଆ ଭାରତ ନିର୍ମାଣ ଯୋଜନା ଗୋଟିଏ କେନ୍ଦ୍ର ସରକାରଙ୍କର ଯୋଜନା। ଏହା 25 ସେପ୍ଟେମ୍ବର 2014 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଏହା କାର୍ଯ୍ୟକାରୀ ହୋଇଛି। 12 ସମାପ୍ତ ହେଲା ପରେ ଏହା କେତେ ଦୂର ସଫଳ ବା ବିଫଳ ହୋଇଛି ତାହା ସମୀକ୍ଷା କରିବାର ଅବସର ଆସିଛି। ଏହି ଯୋଜନାର ଉଦ୍ଦେଶ୍ୟ ଥିଲା ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ, ଘରୋଇ ଉତ୍ପାଦ କ୍ଷେତ୍ରରେ ଯଥୋଚିତ ବିକାଶ ହୋଇଛି, ନାଗରିକମାନଙ୍କର ଆୟ ଓ ନିଯୁକ୍ତିର ସୁବିଧା ତ୍ୱରାନ୍ୱିତ କରିବା, ବିଦେଶରୁ ଆସୁଥିବା ଅର୍ଥ ସିଧାସଳଖ ଆକର୍ଷିତ କରି ବିଦେଶୀ କମ୍ପାନୀ ମାନଙ୍କ ଦ୍ୱାରା ଭାରତରେ ବିନିଯୋଗ କରିବା, ପ୍ରତ୍ୟେକ କାମ କରିବା ପାଇଁ ବା ଶିଳ୍ପାୟନ କରିବା ପାଇଁ ଯେଉଁ ଢାଞ୍ଚାଗତ ବିଳମ୍ବ ଘଟୁଛି ସେ ବିଳମ୍ବକୁ କମେଇବା ଏବଂ ନୂଆ ନୂଆ ଟେକ୍ନୋଲୋଜି ପ୍ରୌଦ୍ୟୋଗିକ ବିଦ୍ୟା ଯଥା ଅଟୋମୋବାଇଲ, ଇଲେକ୍ଟ୍ରୋନିକ୍ସ, ଡିଫେନ୍ସ, ମେଡିସିନ୍ ଏବଂ ବସ୍ତ୍ର ଶିଳ୍ପ ଏଥିରେ ବିନିଯୋଗ କରି ଦେଶକୁ ଆତ୍ମନିର୍ଭର କରିବା। ସାଧାରଣ ଜୀବନର ବିକାଶ, ଆମଦାନୀ ହ୍ରାସ ଓ ରପ୍ତାନୀ ବୃଦ୍ଧି, ବ୍ୟାପକ ନିଯୁକ୍ତି ଏବଂ ପ୍ରତିରକ୍ଷାରେ ଆତ୍ମନିର୍ଭରଶୀଳ ହେବା, ପୁଞ୍ଜିନିବେଶ ପାଇଁ ବିଦେଶ ଶକ୍ତିକୁ ଆକର୍ଷଣ କରିବା ଆଦି ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଉଦ୍ଦେଶ୍ୟ ନିଶ୍ଚିତ ଭାବରେ ଆଶାଜନକ ଭାବରେ ସଫଳ ହୋଇଛି। ପ୍ରମୁଖ ସଫଳତା ମଧ୍ୟରେ ରହିଛି ମୋବାଇଲ ଏବଂ ଇଲେକ୍ଟ୍ରୋନିକ ଉତ୍ପାଦନ କ୍ଷେତ୍ରରେ ଭାରତ ବର୍ତ୍ତମାନ ପୃଥିବୀର ଦ୍ୱିତୀୟ ରାଷ୍ଟ୍ର ହିସାବରେ ଏକ ବିପ୍ଳବ ଆଣିପାରିଛି। ଦ୍ୱିତୀୟ କଥା ହେଉଛି ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ବିଭିନ୍ନ ପ୍ରକାର ମିଜାଇଲ ଯେପରି ବ୍ରହ୍ମୋସ, ବିକ୍ରାମ, ତେଜସ୍ ଆଦି ଉତ୍ପାଦନ କରି ଦେଶକୁ ଅଧିକରୁ ଅଧିକ ମଜବୁତ କରିପାରିଛି। ଠିକ ସେହିପରି ବିଦେଶର ପୁଞ୍ଜି ଆମ ଦେଶରେ ମଧ୍ୟ ଲଗାଣ ହୋଇପାରିଛି। ତା ଛଡା ଅଟୋମୋବାଇଲ ଏବଂ ରେଲୱେ ତଥା ଇଲେକ୍ଟ୍ରିକ ଗାଡି ଆର ଉତ୍ପାଦନ କ୍ଷେତ୍ରରେ ଏ ମଧ୍ୟ ପୃଥିବୀର ଦ୍ୱିତୀୟ ବୃହତ୍ତମ ବଜାରରେ ପରିଣତ ହୋଇପାରିଛି। ଫାର୍ମାସ୍ୟୁଟିକାଲ କମ୍ପାନୀର ବିଭିନ୍ନ ଔଷଧ ଉତ୍ପାଦନ ତଥା କୋଭିଡ ସମୟରେ କୋଭାକ୍ସିନ ଉତ୍ପାଦନରୁ ଯାହା ଜଣାପଡ଼େ ଯେ ଭାରତର ଏହି କୋଭାକ୍ସିନ ଉତ୍ପାଦନ ଦ୍ୱାରା ବିଦେଶକୁ ବହୁ ପରିମାଣର ଔଷଧ ବିତରଣ କରାଯାଇ କୋଭିଡରୁ ଲୋକମାନଙ୍କୁ ରକ୍ଷା କରାଯାଇ ପାରିଥିଲା। ମୋଟ ଉପରେ 14 ପ୍ରମୁଖ କ୍ଷେତ୍ରରେ ଉତ୍ପାଦନ ସହ ସଂଯୁକ୍ତ ଯୋଜନା, ଯେମିତି ସେମି କଣ୍ଡକ୍ଟର ଉତ୍ପାଦନ, ସୋଲାର ପାନେଲ ତିଆରି, ଟେକ୍ସଟାଇଲ ଏବଂ ମେଡିକାଲ ସରଞ୍ଜାମ ତିଆରି, ଏସବୁ କ୍ଷେତ୍ରରେ ଆଶାଜନକ ବିକାଶ ହୋଇପାରିଛି। ତେବେ ଏହି ମେକ୍ ଇନ୍ ଇଣ୍ଡିଆ ସ୍କିମରେ କେତେ ଗୁଡ଼ିଏ ଉପଲବ୍ଧି ହୋଇଛି, 2.5 ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ଏହା ସହିତ ଯୋଡ଼ି ହେବା ସଙ୍ଗେ ସଙ୍ଗେ 14 ଅଧିକ ରୋଜଗାର ସୃଷ୍ଟି ହୋଇଛି, 15 କୋଟିରୁ ଅଧିକ ରପ୍ତାନୀ ଏବଂ 23 କୋଟିରୁ ଅଧିକ ଉତ୍ପାଦନ ହୋଇପାରିଛି। ପ୍ରତିରକ୍ଷା କ୍ଷେତ୍ରରେ 280% ଅଧିକ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଇଲେକ୍ଟ୍ରୋନିକ ଉତ୍ପାଦନ ମଧ୍ୟ 6 ବୃଦ୍ଧି ହୋଇଛି। ଆଶା କରାଯାଉଛି ଏହି ଯୋଜନା ଆହୁରି ଅଧିକରୁ ଅଧିକତର ସଫଳ ହୋଇ ଦେଶକୁ ବିକାଶ ପଥରେ ଦ୍ରୁତ ଗତିରେ ଆଗେଇ ନେଇପାରିବ।

ଶୁଣୁଥିଲେ ଆଲୋଚନା ବାର ବର୍ଷରେ ମେକ୍ ଇନ୍ ଇଣ୍ଡିଆ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡକ୍ଟର ଅଲେଖ ପଢ଼ିଆରୀ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟର ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଡାକ୍ତର
1: ଏଇଟା ହାର୍ଟ ଆଟାକ୍ ସିରିୟସ୍ କଣ୍ଡିସନ୍
0: ମୁଁ କଣ କରିବି
1: ବ୍ୟସ୍ତ ହୁଅନ୍ତୁନି ଆପଣ ଠିକ୍ ସମୟରେ ହସ୍ପିଟାଲକୁ ଆସିଛନ୍ତି
2: ଆଜ୍ଞା ହଁ ଷ୍ଟେମି ବା ଏସ୍ଟି ଏଲିଭେସନ୍ ମାୟୋକାର୍ଡିଆଲ୍ ଇନ୍ଫାକ୍ସନ୍ ପୀଡ଼ିତ ହୃଦ୍ରୋଗୀଙ୍କୁ ଉନ୍ନତ ମାନର ଚିକିତ୍ସା ପ୍ରଦାନ ପାଇଁ ବିଶେଷ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ଏଥିପାଇଁ ରାଜ୍ୟର ପ୍ରମୁଖ ମେଡିକାଲ କଲେଜ ଓ ହସ୍ପିଟାଲ ସହିତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିଭିନ୍ନ ଉପଖଣ୍ଡ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଧୁନିକ ବ୍ୟବସ୍ଥା କରାଯାଉଛି ଜାଣି ରଖନ୍ତୁ ଠିକଣା ସମୟରେ ଏହାର ନିଦାନ ଓ ସଠିକ୍ ଚିକିତ୍ସା କଲେ ରୋଗୀର ଜୀବନ ରକ୍ଷା ହୋଇପାରିବ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଏକକ ବାତାୟନ ବୈଠକରେ 3,280,58,00,000 ନିବେଶ ସହିତ 19 ଶିଳ୍ପ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ। ସୁପୋଷିତ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁବିଧାକୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଆସନ୍ତା ଗୁରୁବାରରୁ ରାଜ୍ୟରେ ଆରମ୍ଭ ହେବ ସେବା ସେତୁ ଅଭିଯାନ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର 400 ମିଟର ମହିଳା ରିଲେରେ ଭାରତକୁ ସ୍ୱର୍ଣ୍ଣ ପଦକ। ରାଜ୍ୟ ସରକାର 3,280,58,00,000 ନିବେଶ ସହିତ 19 ଶିଳ୍ପ ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଅନୁଷ୍ଠିତ 150ତମ ଏକକ ବାତାୟନ ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ମିଳିଛି। ଏହା ମାଧ୍ୟମରେ 10,661 ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରକଳ୍ପଗୁଡ଼ିକ ଅନୁଗୁଳ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, କଟକ, ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତିଷ୍ଠା ହେବ। ସ୍ଥାନୀୟ ସମ୍ଭଳର ମୂଲ୍ୟବୃଦ୍ଧି, ଯୋଗାଣ ଶୃଙ୍ଖଳକୁ ମଜବୁତ କରିବା ଓ ଦୀର୍ଘସ୍ଥାୟୀ ଆର୍ଥିକ ସୁଯୋଗ ସୃଷ୍ଟି କରୁଥିବା ନିବେଶକୁ ସରକାର ପ୍ରୋହାହନ ଦେଉଛନ୍ତି ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଏହି ବ୍ୟବସ୍ଥା ମାଧ୍ୟମରେ ସରକାର ନିବେଶକମାନଙ୍କୁ ବିଭିନ୍ନ ଅନୁମୋଦନ ସମନ୍ୱିତ ଭାବେ ପ୍ରଦାନ କରିବା ସହ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ସହଯୋଗ ପ୍ରଦାନ କରିବେ। ଏହାଦ୍ୱାରା ନିଯୁକ୍ତି ସୃଷ୍ଟି, ଶିଳ୍ପ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ରାଜ୍ୟର ଦୀର୍ଘସ୍ଥାୟୀ ଆର୍ଥିକ ବିକାଶକୁ ସକ୍ଷମ କରିବା ଦିଗରେ ଏହା ଫଳପ୍ରଦ ହେବ। ସୁପୋଷିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଅଙ୍ଗନକା ଉତ୍ସବ ଓ ନବମ ରାଷ୍ଟ୍ରୀୟ ପୋଷଣ ମାସ 2026 କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ଦିଗରେ ଅଙ୍ଗନବାଡ଼ି ଓ ଆଶାକର୍ମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୋଷଣ ମାସ ପାଳନ ଅବସରରେ ରାଜ୍ୟବ୍ୟାପୀ 46 ଲକ୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଆଧାର ଯାଞ୍ଚ କ୍ଷେତ୍ରରେ ରାଜ୍ୟ ସମଗ୍ର ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ଏକ ସୁସ୍ଥ, ସୁନ୍ଦର ଓ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ମହିଳା ସଶକ୍ତିକରଣ ପାଇଁ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଅର୍ବାନ 2.0 ଅଧୀନରେ ଆରମ୍ଭ ହୋଇଥିବା ପ୍ରଗତି 50କୁ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ଆଜି ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଓଡ଼ିଶାରେ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଖଟ୍ଟରଙ୍କୁ ଅବଗତ କରାଇଥିଲେ। ଏଥିସହ ଭୁବନେଶ୍ୱର, କଟକ ଓ ପୁରୀରେ କମ୍ପ୍ରେସ୍ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା, ବର୍ଜ୍ୟରୁ ଚାର୍କୋଲ୍ ପ୍ରସ୍ତୁତି ପାଇଁ ପଦକ୍ଷେପ ନିଆଯାଇଛି।

କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରୀ ପାତ୍ର କହିଛନ୍ତି। ପ୍ରଗତି ପଚାଶକୁ ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ କରାଇବା ପାଇଁ ମନ୍ତ୍ରଣାଳୟ ସମ୍ପୃକ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବ। ଏଥିପାଇଁ ନିର୍ଦ୍ଧାରିତ ମାର୍ଗଦର୍ଶିକା ଓ ମାନକ କାର୍ଯ୍ୟ ପଦ୍ଧତି ଅନୁଯାୟୀ ବିଭିନ୍ନ ପଦକ୍ଷେପ ନିଆଯିବ। ଦେଶର 24 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 50 ସହର ମଧ୍ୟରୁ ଓଡ଼ିଶାର ଭୁବନେଶ୍ୱର ଓ ପୁରୀକୁ ଚୟନ କରାଯାଇଛି। କେନ୍ଦ୍ର ସରକାର ଆସନ୍ତା 2 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ସରକାରୀ ବକେୟା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବେ। ଏହି ଅଭିଯାନର ଲକ୍ଷ୍ୟ ହେଉଛି ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ଅଭ୍ୟାସକୁ ସଂସ୍ଥାଗତ କରିବା ଏବଂ ବକେୟା ଥିବା ପ୍ରସଙ୍ଗଗୁଡ଼ିକର ସମାଧାନ ସମୟସୀମା ମଧ୍ୟରେ ଶେଷ କରିବା। ଏଥିସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସୃଷ୍ଟି ହେଉଥିବା ଇ ବର୍ଜ୍ୟବସ୍ତୁର ବୈଜ୍ଞାନିକ ନିଷ୍କାସନ ଉପରେ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ଅଭିଯାନର ଲକ୍ଷ୍ୟ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ସିରିୟସ୍ କଣ୍ଡିସନ୍
1: କରିବି
0: ବ୍ୟସ୍ତ ହୁଅନ୍ତୁନି ଆପଣ ଠିକ୍ ସମୟରେ ହସ୍ପିଟାଲକୁ ଆସିଛନ୍ତି
2: ଆଜ୍ଞା ହଁ ଷ୍ଟେମି ବା ଏସ୍ଟି ଏଲିଭେସନ୍ ମାୟୋକାର୍ଡିଆଲ୍ ଇନ୍ଫେକ୍ସନ୍ ପୀଡ଼ିତ ହୃଦରୋଗୀଙ୍କୁ ଉନ୍ନତ ମାନର ଚିକିତ୍ସା ପ୍ରଦାନ ପାଇଁ ବିଶେଷ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ଏଥିପାଇଁ ରାଜ୍ୟର ପ୍ରମୁଖ ମେଡିକାଲ କଲେଜ ଓ ହସ୍ପିଟାଲ ସହିତ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିଭିନ୍ନ ଉପଖଣ୍ଡ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଧୁନିକ ବ୍ୟବସ୍ଥା କରାଯାଉଛି ଜାଣି ରଖନ୍ତୁ ଠିକଣା ସମୟରେ ଏହାର ନିଦାନ ଓ ସଠିକ୍ ଚିକିତ୍ସା କଲେ ରୋଗୀର ଜୀବନ ରକ୍ଷା ହୋଇପାରିବ
3: ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର ସୁବିଧାକୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସହଜ ସରଳ ତ୍ୱରିତ ଭାବେ ପହଞ୍ଚାଇବା ଲକ୍ଷ୍ୟରେ ଆସନ୍ତା ପହିଲା ଗୁରୁବାରରୁ ଦଶ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସେବା ସେତୁ ଅଭିଯାନ ଆୟୋଜିତ ହେବ ଏହା ମାଧ୍ୟମରେ ଯୋଗ୍ୟ ନାଗରିକମାନେ ଗୋଟିଏ ସ୍ଥାନରେ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ ଯୋଜନା ଏବଂ ସେବା ସମ୍ପର୍କରେ ସବିଶେଷ ସୂଚନା ପାଇପାରିବେ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ନାଗରିକରୁ ହିତାଧିକାରୀ ଗୋଟିଏ ସ୍ଥାନରେ ସମସ୍ତ ସେବା ଲକ୍ଷ୍ୟ ନେଇ ଆୟୋଜିତ ସେବା ସେତୁ ଅଭିଯାନରେ ଯୋଗ୍ୟ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କୁ ସମ୍ପୃକ୍ତ ସରକାରୀ ଯୋଜନା ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯିବ ଏହି ଅଭିଯାନ ଅଧୀନରେ ବ୍ଲକ ସ୍ତରରେ ସେବା ସେତୁ ଶିବିର ଆୟୋଜନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ମାଲକାନଗିରି ଜିଲ୍ଲାରୁ ମୋଟ 75 ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା ଓ ବାରଣାସୀ ଗସ୍ତ କରିଛନ୍ତି ସମସ୍ତ ତୀର୍ଥଯାତ୍ରୀ ମାଲକାନଗିରିରୁ ସ୍ୱତନ୍ତ୍ର ରେଳଗାଡ଼ିରେ ଯାତ୍ରା ଆରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଅଧୀନରେ ଶିଶୁ ସୁରକ୍ଷା ବିକାଶ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ପ୍ରତ୍ୟେକ ଶିଶୁର ସୁରକ୍ଷା ଶିକ୍ଷା ଓ ସାମଗ୍ରିକ ବିକାଶ ସୁନିଶ୍ଚିତ ହେଲେ ବିକଶିତ ଓଡ଼ିଶାର ଲକ୍ଷ୍ୟ ସାକାର ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ନୟାଗଡ଼ ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ମେଗା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ଶିବିରରେ 142 ଜଣ ସଫେଇ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଯୋଗଦେଇ ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ସେହିପରି ଦଶପଲ୍ଲା ଏନ୍ଏସି ପକ୍ଷରୁ ଚାରି ପ୍ରକାର ବର୍ଜ୍ୟବସ୍ତୁ ପୃଥକୀକରଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ସମୟରେ ଓଦା ଶୁଖିଲା ବିପଜ୍ଜନକ ବର୍ଜ୍ୟକୁ ଅଲଗା ଅଲଗା କରିବା ପାଇଁ ସଫେଇ କର୍ମଚାରୀ ଓ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀଜୀଉମାନଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ସନ୍ଧ୍ୟା 6:00 ରାତି 10:00 ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଦତ୍ତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରିବେ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପ୍ରାୟ 4 ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ସୁବର୍ଣ୍ଣପୁର ଗାନ୍ଧି ଷ୍ଟାଡିୟମ୍ରେ ଚାଲିଥିବା 65ତମ ସାହାଣିକ ଫୁଟବଲ ଲିଗ୍ର ଷଷ୍ଠ ଦିବସର ପ୍ରଥମ ମ୍ୟାଚ୍ରେ କଟକ ଦଳ ନୟାଗଡ଼କୁ 7-0 ଗୋଲ୍ରେ ପରାସ୍ତ କରିଛି ସେହିପରି ଦ୍ୱିତୀୟ ମ୍ୟାଚ୍ରେ ଖୋର୍ଦ୍ଧା ଗଞ୍ଜାମକୁ 4-0 ଗୋଲ୍ରେ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ଜାପାନରେ ଚାଲିଥିବା ଦ୍ୱାଦଶ ଏସୀୟ କ୍ରୀଡ଼ାରେ 4x400 ମହିଳା ରିଲେରେ ଭାରତ ସ୍ୱର୍ଣ୍ଣପଦକ ହାସଲ କରିଛି ବିଦ୍ୟା ରାମରାଜ କିରଣ ପ୍ରାଚୀ ଓ ଏମ୍ଆର୍ ପୋଭାମା 3:29.69 ଦୌଡ଼କୁ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ମିକ୍ସଡ୍ ରିଲେରେ ଗୁରବିନ୍ଦର ବୀର ଅଭିନୟା ଅନିମେଷ ହରିତା କାଂସ୍ୟ ପଦକ ଜିତିଛନ୍ତି ମହିଳା ହାଇଜମ୍ପରେ ପୂଜା ସିଂ ମଧ୍ୟ କାଂସ୍ୟ ପଦକ ହାସଲ କରିଛନ୍ତି ପୁରୁଷ 5000 ମିଟର ଦୌଡ଼ରେ ଗୁଲବୀର ସିଂ ବ୍ରୋଞ୍ଜ ପଦକ ପାଇଛନ୍ତି

0: ଗୁଲବୀର 10,000 ମିଟର ଓ 1500 ମିଟର ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ପ୍ରଥମ ଆଥଲେଟ୍ ଭାବେ ସେ ଗୋଟିଏ ଏସିଆନ୍ ଗେମ୍ସରେ ତିନୋଟି ପଦକ ଜିତିଛନ୍ତି। ଉତ୍ତର ଆଣ୍ଡାମାନ ସାଗର ସଂଲଗ୍ନ ମ୍ୟାମାର ଉପକୂଳରେ ଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ସେହିପରି ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 14 ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ଅକ୍ଟୋବର 6 ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟ ଦେଇ ଯାଇଥିବା ମହାନଦୀର ବିଭିନ୍ନ ଶାଖା ନଦୀରେ ବନ୍ୟା ଆସିଛି। ମାର୍ଶା ଘାଇରେ ଲୁଣା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବୈତରଣୀ ନଦୀ ବନ୍ୟା ଯୋଗୁଁ କେତେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଗରଦପୁର ଓ ମାର୍ଶା ଘାଇ ବ୍ଲକରେ ବନ୍ୟା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଛି। ଏକକ ବାତାୟନ ବୈଠକରେ 3,280 କୋଟି 58 ଲକ୍ଷ ଟଙ୍କାର ନିବେଶ ସହିତ 19 ଶିଳ୍ପ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ। ସୁପୋଷିତ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁବିଧାକୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଆସନ୍ତା ଗୁରୁବାରରୁ ରାଜ୍ୟରେ ଆରମ୍ଭ ହେବ ସେବା ସେତୁ ଅଭିଯାନ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାର 400 ମିଟର ମହିଳା ରିଲେରେ ଭାରତକୁ ସ୍ୱର୍ଣ୍ଣ ପଦକ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଆକାଶବାଣୀ କଟକ।
1: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଗୋଟିଏ ବି ସ୍ପନ୍ଦନ ଛାଡ଼ନ୍ତୁ ନାହିଁ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ହୃତ୍ପିଣ୍ଡ ସ୍ୱାସ୍ଥ୍ୟ ପ୍ରତି ଏକ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଆପଣାଇବା, ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚକୁ ପ୍ରାଥମିକତା ପ୍ରଦାନ କରିବା ଏବଂ ହୃତ୍ପିଣ୍ଡ ଜନିତ ରୋଗକୁ ପ୍ରତିହତ କରିବା ପାଇଁ ସମୟୋଚିତ ଚିକିତ୍ସା ଆବଶ୍ୟକତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷର ବାର୍ତ୍ତା ରହିଛି, ଗୋଟିଏ ବି ସ୍ପନ୍ଦନ ଛାଡ଼ନ୍ତୁ ନାହିଁ, ଅର୍ଥାତ୍ କୌଣସି ହୃତ୍ସ୍ପନ୍ଦନକୁ ଅଣଦେଖା କରନ୍ତୁ ନାହିଁ। ପ୍ରତ୍ୟେକ ହୃତ୍ପିଣ୍ଡ ସ୍ପନ୍ଦନର ମୂଲ୍ୟ ଏବଂ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ଏହାର ଗାମ୍ଭୀର୍ଯ୍ୟତାକୁ ଗ୍ରହଣ କରିବା ପାଇଁ ଏହି ବାର୍ତ୍ତା ସଚେତନ କରୁଛି। ହୃଦୟ ସୁସ୍ଥତାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଗ୍ରହଣ କରି ପରିବର୍ତ୍ତିତ ଜୀବନଶୈଳୀ ଆପଣାଇବାର ଗୁରୁତ୍ୱକୁ ଏହା ସୂଚାଉଛି। ସନ୍ତୁଳିତ ଖାଦ୍ୟ ଗ୍ରହଣ, ନିୟମିତ ବ୍ୟାୟାମ, ଯୋଗାଭ୍ୟାସ ସହ ଧୂମପାନ ଜନିତ କ୍ଷତିକାରକ ଅଭ୍ୟାସରୁ ଦୂରେଇ ରହିବାର ଯଥେଷ୍ଟ ଆବଶ୍ୟକତା ରହିଛି। ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୃଦ୍ରୋଗ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି। ପ୍ରତିବର୍ଷ 18 ନିୟୁତରୁ ଅଧିକ ଲୋକ ହୃଦ୍ରୋଗରେ ପ୍ରାଣ ହରାଉଥିବା ଏକ ଆକଳନରୁ ଜଣାପଡ଼ିଛି। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଦକ୍ଷିଣ ପୂର୍ବ ଏସିଆ ଅଞ୍ଚଳରେ ଏହା ପ୍ରଭାବ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେହି ଅଞ୍ଚଳରେ ବାର୍ଷିକ ହୃଦ୍ରୋଗ ଜନିତ କାରଣରୁ 39 ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳରେ ପ୍ରାଣ ହରାଉଥିବା ଲୋକଙ୍କ ମଧ୍ୟରେ ଏହା ହାରାହାରି 30% ବୋଲି କୁହାଯାଇଛି। 70 ବର୍ଷ ବୟସ ପୂର୍ବରୁ ଅଧିକାଂଶଙ୍କର ହୃଦ୍ରୋଗ ଜନିତ କାରଣରୁ ମୃତ୍ୟୁ ହେଉଥିବାର ଜଣାପଡ଼ିଛି। ଏହାର ପ୍ରାଥମିକ କାରଣଗୁଡ଼ିକ ମଧ୍ୟରେ ତମାଖୁ ବ୍ୟବହାର, ଅସନ୍ତୁଳିତ ଖାଦ୍ୟ ଗ୍ରହଣ, ବିଶେଷ କରି ଅଧିକ ଲୁଣ, ମଦ୍ୟପାନ ଏବଂ ଆଳସ୍ୟ ରହିଛି। ଉଚ୍ଚ ରକ୍ତଚାପ ଏବଂ ମଧୁମେହ ହୃଦ୍ରୋଗର ପ୍ରମୁଖ କାରଣଗୁଡ଼ିକ ମଧ୍ୟରୁ ଅନ୍ୟତମ। ଦକ୍ଷିଣ ପୂର୍ବ ଏସୀୟ ଅଞ୍ଚଳରେ ପ୍ରତି 4 ଜଣ ବୟସ୍କଙ୍କ ମଧ୍ୟରୁ ଜଣଙ୍କଠାରେ ଉଚ୍ଚ ରକ୍ତଚାପ ଏବଂ ପ୍ରତି 10 ଜଣଙ୍କ ମଧ୍ୟରୁ ଜଣେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ପ୍ରାଥମିକ ସ୍ୱାସ୍ଥ୍ୟସେବାରେ ଏହିସବୁ କ୍ଷେତ୍ରଗୁଡ଼ିକ ପ୍ରତି ଅଧିକ ଧ୍ୟାନ ଦିଆଯାଇଛି। ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳନର ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ, 1999 ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହଯୋଗରେ ବିଶ୍ୱ ହୃତ୍ପିଣ୍ଡ ମହାସଂଘ ପକ୍ଷରୁ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆନୁଷ୍ଠାନିକ ଭାବେ ପ୍ରଥମଥର ପାଇଁ 2000 ସେପ୍ଟେମ୍ବର 24 ତାରିଖରେ ଏହି ଦିବସ ପାଳିତ ହୋଇଥିଲା। ତେବେ 2011 ଏ କ୍ଷେତ୍ରରେ ଏକ ବିଶ୍ୱ ମାନକ ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ସେପ୍ଟେମ୍ବର 29 ତାରିଖକୁ ବିଶ୍ୱ ହୃତ୍ପିଣ୍ଡ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ

ପାଳନ କରାଯାଇଥିଲା। ସେହିଦିନଠାରୁ ପ୍ରତିବର୍ଷ ସେପ୍ଟେମ୍ବର 29 ତାରିଖରେ ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳିତ ହୋଇ ଆସୁଛି। ଭାରତରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ରୋଗ ପ୍ରତିରୋଧ, ପ୍ରାରମ୍ଭିକ ଚିହ୍ନଟ ଓ ଚିକିତ୍ସା ସେବା ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇଛି। ସ୍ୱତନ୍ତ୍ର ଜନସଚେତନତା ଅଭିଯାନଗୁଡ଼ିକର ଆୟୋଜନ ମଧ୍ୟ କରାଯାଉଛି। ଶାରୀରିକ କାର୍ଯ୍ୟକଳାପ ଏବଂ ବ୍ୟାୟାମକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ଫିଟ୍ ଇଣ୍ଡିଆ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ଦେଶବାସୀଙ୍କୁ ସୁଲଭ ଚିକିତ୍ସା ପ୍ରଦାନ ଲକ୍ଷ୍ୟ ନେଇ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ପ୍ରବର୍ତ୍ତନ କରାଯାଇଛି। ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ମାଧ୍ୟମରେ ଗୁଣାତ୍ମକ ଜେନେରିକ୍ ଔଷଧ ପ୍ରଦାନକୁ ଗୁରୁତ୍ୱ ଦିଆଯାଉଛି। ରିହାତି ମୂଲ୍ୟରେ ହୃଦ୍ରୋଗ ଜନିତ ଔଷଧ ପ୍ରଦାନ ବ୍ୟବସ୍ଥା ଦେଶରେ କାର୍ଯ୍ୟକାରୀ ହୋଇଛି। ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ହୃଦ୍ରୋଗ ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ରୋଗ ଚିକିତ୍ସା କ୍ଷେତ୍ରରେ ସହଯୋଗ ପ୍ରଦାନ କରୁଛି। ହୃଦ୍ରୋଗୀଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନର ବ୍ୟବସ୍ଥା ମଧ୍ୟ କରାଯାଇଛି। ସ୍ୱାସ୍ଥ୍ୟସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଟେଲି ପରାମର୍ଶ ସେବାର ପ୍ରଚଳନ କରାଯାଇଛି। ତେବେ ସୁସ୍ଥ ରହିବା ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ଆମ ଉପରେ ନିର୍ଭର କରୁଛି। ଆସନ୍ତୁ ଏଥିପାଇଁ ସଂକଳ୍ପବଦ୍ଧ ହେବା ଏବଂ ପ୍ରତ୍ୟେକ ସ୍ପନ୍ଦନକୁ ଅନୁସରଣ କରିବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ଗୋଟିଏ ବି ସ୍ପନ୍ଦନ ଛାଡ଼ନ୍ତୁ ନାହିଁ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
1: ଶ୍ରୋତାବନ୍ଧୁ ଶୁଣିଲେ ଉଦୟ ଭାରତ କ୍ରମରେ ଆଞ୍ଚଳିକ ସମ୍ବାଦ ଏବଂ ପରେ ଆଜିର ପ୍ରସଙ୍ଗ। ଏସବୁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତରେ ନେଇଛୁ କଥାଚିତ୍ର ରାଜାରୁ। ଦ୍ୱୈତ କଣ୍ଠଶିଳ୍ପୀ କୁମାର ସାନୁ ଏବଂ ପାମିଲା ଜୈନ, ଗୀତ ରଚନା କରିଛନ୍ତି ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ବାବୁଲ ବୋଷ।

କଳାଚିତ୍ର କିଛି ଖଟା କିଛି ମିଠା। ଦ୍ୱିତୀୟ କଣ୍ଠଶିଳ୍ପୀ ସତ୍ୟଜିତ ଏବଂ ଅସୀମା। ଗୀତ ରଚନା ଡକ୍ଟର ନିର୍ମଳ ନାୟକ। ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

କାର୍ଯ୍ୟକ୍ରମର ଶେଷ ଗୀତରେ ନେଇଛୁ କଥାଚିତ୍ର ଲେଖୁ ଲେଖୁ ଲେଖିଦେଲିରୁ। ଦ୍ୱୈତ କଣ୍ଠଶିଳ୍ପୀ ବିନୋଦ ରାଠୋଡ ଏବଂ ନିବେଦିତା। ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ। ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

0: ଶ୍ରୋତାବନ୍ଧୁ ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, କ୍ରମରେ ଜିଲ୍ଲା ହାଲଚାଲ ଏବଂ ପରେ କିଷାନବାଣୀ। ଏସବୁ କାର୍ଯ୍ୟକ୍ରମ ଲେଖରେ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, କୃଷକଙ୍କୁ ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ ପ୍ରଦାନ ପାଇଁ ବହୁମୁଖୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସରକାର। ଉତ୍ତରପ୍ରଦେଶର 10ଟି ଏବଂ ଉତ୍ତରାଖଣ୍ଡର ଗୋଟିଏ ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ କାର୍ଯ୍ୟସୂଚୀ ଘୋଷିତ। ସ୍ୱଚ୍ଛତା ହିଁ ସେବା ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆହ୍ୱାନ ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ। ଭାରତ ମହାସାଗର କ୍ଷେତ୍ରରେ ବିଶ୍ୱାସ ଓ ନିର୍ଭରଯୋଗ୍ୟତାର ଏକ ପ୍ରତୀକ ଭାବେ ପରିଗଣିତ ହେଉଛି ଭାରତ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ 4x400 ମିଟର ରିଲେରେ ଭାରତୀୟ ମହିଳା ଦଳର ସ୍ୱର୍ଣ୍ଣ ପଦକ ହାସଲ। କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ ଦେବା ପାଇଁ କେନ୍ଦ୍ର ସରକାର ବହୁମୁଖୀ ଯୋଜନା କାର୍ଯ୍ୟକାରୀ କରୁଥିବା କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ନୂଆଦିଲ୍ଲୀଠାରେ ଜାତୀୟ କୃଷି ସମ୍ମିଳନୀ ରବି ଅଭିଯାନ 2026ର ଦ୍ୱିତୀୟ ଦିବସରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଅମଳ ପରବର୍ତ୍ତୀ ପରିଚାଳନାକୁ ସୁଦୃଢ଼ କରିବା, ଅତ୍ୟାଧୁନିକ ଗୋଦାମ ଘର ନିର୍ମାଣ ଏବଂ ବିପଣନକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟରେ କୃଷକମାନଙ୍କ ଦ୍ୱାରା ଉତ୍ପାଦିତ ବିରି, ହରଡ଼ ଓ ମସୁର ଡାଲିକୁ ସରକାରୀ ମଣ୍ଡିରେ ଶତପ୍ରତିଶତ କିଣିବା ସହ 48 ଘଣ୍ଟା ମଧ୍ୟରେ କୃଷକମାନଙ୍କୁ ଉଚିତ ପ୍ରାପ୍ୟ ପ୍ରଦାନ ପାଇଁ ମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି।
2: FTA का जो हमारे कृषि समझौते हुए दुनिया के देश, वो भारत के किसानों के लिए बहुत उपयोगी है। कई कृषि उत्पाद ऐसे हैं जो 0% इम्पोर्ट ड्यूटी पर दुनिया के बाजारों में जा सकते हैं। हमारे फल, हमारी सब्जी, हमारे अनाज, अगर बाजार से किसान को ठीक कनेक्ट कर दिया तो उसको दाम ठीक मिलने की गारंटी है।
1: ଏଥିସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ଆମ ଦେଶର ଉତ୍ପାଦିତ ଶସ୍ୟ ବିଶ୍ୱ ବଜାରରେ ବିକ୍ରିବଟା କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଭାରତୀୟ କୃଷକମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇବା ସହ ବିଶ୍ୱ ବଜାରରେ ଭାରତୀୟ ଖାଦ୍ୟଶସ୍ୟର ଭଣ୍ଡାର ସୃଷ୍ଟି ହୋଇପାରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ନିର୍ବାଚନ କମିଶନ 11ଟି ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ଉତ୍ତରପ୍ରଦେଶର 10ଟି ଆସନ ରହିଥିବାବେଳେ ଉତ୍ତରାଖଣ୍ଡର ଗୋଟିଏ ଆସନ ରହିଛି। ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ, ବିଏଲ୍ ବର୍ମା, ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ, ବହୁଜନ ସମାଜ ପାର୍ଟିର ରାମଜୀ ଏବଂ ଅନ୍ୟ 6 ଜଣଙ୍କର ଆସନ୍ତା ନଭେମ୍ବର ମାସ 25 ତାରିଖରେ କାର୍ଯ୍ୟକାଳ ଶେଷ ହେଉଛି। ନିର୍ବାଚନ ଆୟୋଗ ମଧ୍ୟ ପଶ୍ଚିମବଙ୍ଗର ଗୋଟିଏ ରାଜ୍ୟସଭା ଆସନ ନିମନ୍ତେ ଉପନିର୍ବାଚନ ଘୋଷଣା କରିଛନ୍ତି। ତୃଣମୂଳ କଂଗ୍ରେସ ସାଂସଦ ରୁକ୍ମଣୀ ମଲ୍ଲିକ ଇସ୍ତଫା ଦେବା ପରେ ସେହି ଆସନଟି ଖାଲି ପଡ଼ିଛି। ଆଜିଠାରୁ ଏହିସବୁ ଆସନ ଲାଗି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଅକ୍ଟୋବର 16 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଜନଭାଗିଦାରୀ ଏବଂ ସେବା ସଂକଳ୍ପ ଲକ୍ଷ୍ୟ ନେଇ ସ୍ୱଚ୍ଛତା ହିଁ ସେବା 2026 ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ମନୋହରଲାଲ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଚଳିତ ମାସ 17 ତାରିଖରୁ ଆରମ୍ଭ ହୋଇଥିବା

0: ତୃତୀୟ ବୃହତ୍ତମ ରାଷ୍ଟ୍ର ହେବାକୁ ଯାଉଛି। ଆଜି ନୂଆଦିଲ୍ଲୀରେ ରୁଟ୍ସ ଏସିଆ 2027 ପୂର୍ବରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ କହିଛନ୍ତି 2047 ସୁଦ୍ଧା ଯାତ୍ରୀ ସଂଖ୍ୟା 24 କୋଟିରୁ ବାର୍ଷିକ 130 କୋଟିକୁ ବୃଦ୍ଧି କରିବାକୁ ଭାରତ ଲକ୍ଷ୍ୟ ରଖିଛି। ମନ୍ତ୍ରୀ କହିଛନ୍ତି 2014 ଦେଶର 74 ବିମାନ ବନ୍ଦର ଥିବାବେଳେ ଏବେ ତାହା 166 ବୃଦ୍ଧି ପାଇଛି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଆଜି ଭାରତ ମହିଳା 4x400 ମିଟର ରିଲେରେ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଜାପାନର ନାଗୁଆଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ମହିଳା ଭାରତୀୟ ଦଳ 3:29.69 ଏହି ଦୌଡ଼ ଶେଷ କରିଛନ୍ତି। ଏହି ପ୍ରତିଯୋଗିତାର ପୁରୁଷ ବର୍ଗରେ ଭାରତ ବ୍ରୋଞ୍ଜ ପଦକ ପାଇଛି। ବନ୍ଧୁକ ଚାଳନା ପ୍ରତିଯୋଗିତାର ମହିଳା ଏକକ ଟ୍ରାପ୍ ବର୍ଗରେ ଭାରତର ନିରୁ ଢାଣ୍ଡା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାର ମିଳିତ ମହିଳା ବର୍ଗରେ ଭାରତ ରୌପ୍ୟ ପଦକ ହାସଲ କରିଛି। 5000 ମିଟର ପୁରୁଷ ଦୌଡ଼ ପ୍ରତିଯୋଗିତାରେ ଗୋଲବୀର ସିଂ ବ୍ରୋଞ୍ଜ ପଦକ ପାଇଛନ୍ତି। ଚଳିତ ଏସିଆ କ୍ରୀଡ଼ା ସଂସ୍କରଣରେ ଗୋଲବୀରଙ୍କର ଏହା ତୃତୀୟ ପଦକ। ମହିଳା ଉଚ୍ଚ ଡିଆଁ ବର୍ଗରେ ପୂଜା ସିଂ ବ୍ରୋଞ୍ଜ ପଦକ ପାଇଛନ୍ତି। ପୁରୁଷ ମୁଷ୍ଟିଯୋଦ୍ଧା ପ୍ରତିଯୋଗିତାର 90 କିଲୋଗ୍ରାମ ବର୍ଗରେ ନରେନ୍ଦର ବେରୱାଲ ବ୍ରୋଞ୍ଜ ପଦକ ପାଇଛନ୍ତି। ଏଥିସହ ଭାରତର ପଦକ ସଂଖ୍ୟା 52କୁ ବୃଦ୍ଧି ପାଇଛି। ସେଥିରେ 6 ସ୍ୱର୍ଣ୍ଣ, 21 ରୌପ୍ୟ ଏବଂ 25 ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ। ଏଥିସହ ଭାରତ ତାଲିକାର 10ମ ସ୍ଥାନକୁ ଉନ୍ନୀତ ହୋଇଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। କୃଷକଙ୍କୁ ଉତ୍ପାଦିତ ଶସ୍ୟର ଉଚିତ ମୂଲ୍ୟ ପ୍ରଦାନ ପାଇଁ ବହୁମୁଖୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସରକାର। ଉତ୍ତରପ୍ରଦେଶର 10 ଏବଂ ଉତ୍ତରାଖଣ୍ଡର 2 ରାଜ୍ୟସଭା ଆସନ ପାଇଁ ଦ୍ୱିବାର୍ଷିକ ନିର୍ବାଚନ କାର୍ଯ୍ୟସୂଚୀ ଘୋଷିତ। ସ୍ୱଚ୍ଛତା ହିଁ ସେବା ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆହ୍ୱାନ ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ 4x400 ମିଟର ରିଲେରେ ଭାରତୀୟ ମହିଳା ଦଳର ସ୍ୱର୍ଣ୍ଣ ପଦକ ହାସଲ। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟ ରଞ୍ଜନଙ୍କର ଓ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ପୁଣି ବନ୍ୟା ପରିସ୍ଥିତି ଦେଖାଦେଇଛି। ଦଶରଥପୁର ଓ ବିଞ୍ଝାରପୁର ବ୍ଲକର କେତେକ ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଛି। 2 ବ୍ଲକର 12 ଗ୍ରାମ ପଞ୍ଚାୟତ ବା ସହରାଞ୍ଚଳ ସଂସ୍ଥା ଏବଂ 36 ଗ୍ରାମ ଓ ୱାର୍ଡର ପ୍ରାୟ 67,144 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ପ୍ରାୟ 12,754 ପଶୁ ପ୍ରଭାବିତ ହୋଇଥିବା ବେଳେ ପଶୁ ଚିକିତ୍ସା ଟିମ୍ ଓ ଶିବିର ମଧ୍ୟ ମୁତୟନ କରାଯାଇଛି। କାଳୀ ନଦୀର ଡାହାଣ ପାର୍ଶ୍ୱ ବନ୍ଧର 2 ସ୍ଥାନରେ ଘାଇ ସୃଷ୍ଟି ହୋଇଥିବାରୁ ସେଠାରେ ନଜରଦାରୀ ଓ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍ର ଗୋଟିଏ ଟିମ୍ ମୁତୟନ ହୋଇଛି। ଆବଶ୍ୟକ ହେଲେ ଅତିରିକ୍ତ ସମ୍ବଳ ମୁତୟନ କରାଯିବ ବୋଲି ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି।
2: ବନ୍ୟା ଆମର ଆକ୍ଚୁଆଲି ଟିକେ ଆଜିକା ଦିନରେ ଟିକେ ନାକୁ ପରିସ୍ଥିତିରେ ଟିକେ ସୁଧାର ଆସିଛି। ବଟ୍ 2 ତଳେ ଯୋଉ ବର୍ଷା ଲଗାଣ ବର୍ଷା ଯୋଉ ଲାଗି ରହିଲା ସେଥିରେ ଆମର ବୈତରଣୀରେ ମେନ୍ଲି ଆକ୍ୱାପଦର ଡେଞ୍ଜର ଲେବୁଲ ଟୁ ଆହୁରି 1 ମିଟର ଉପରେ ପ୍ରାୟ 18.33 ଥିଲା ବେଳେ ଡେଞ୍ଜର ଲେବୁଲ ପ୍ରାୟ 19.40 ଭଲ ପାଣି ଆସିଥିଲା। ଯଦ୍ୱାରା କି ଯୋଉ ଗୁଡାକ ଟେମ୍ପରାରୀ ଘାଇ ଗୁଡାକ ଯୋଉଟା 2 ଦୋବାବିଲ ପାଟନା ପାଖରେ ଆଉ ଖରସ୍ରୋତାରେ ଆମର ହଳଦୀଡିଆ ପାଖରେ ଯୋଉଟା ଘାଇ ହେଇଥିଲା ସେ ପାଣିର ସ୍ରୋତକୁ ପୁଣି ସମ୍ଭାଳି ନପାରି ପୁଣି ସେଠି ଘାଇ ସୃଷ୍ଟି ହୋଇଥିଲା। ଯଦ୍ୱାରା କି ଯୋଉ ପଞ୍ଚାୟତର ଗଲା ଦିନରେ ଗୁଡାକ ଇଫେକ୍ଟ ହେଇଥିଲେ ପ୍ରାୟ ସେଇ ପଞ୍ଚାୟତ ଗୁଡାକ ଆଉ ଥରେ ଏଫେକ୍ଟେଡ୍ ହେଇଛନ୍ତି। ଆମେ ପାଣିର ସ୍ତର ଯଦିବ ଆଜି ଟିକେ ବେସୁଧାର ଆସିଛି ବୈତରଣୀରେ ଖରସ୍ରୋତରେ ଜଳର ସ୍ତର ତଥାପି ଚିନ୍ତାଜନକ ଅଛି ଯଦ୍ୱାରା କି ପ୍ରାୟ ସେଇ ପଞ୍ଚାୟତ ଗୁଡାକ ଆଉ ଥରେ ଏଫେକ୍ଟେଡ୍ ବିଞ୍ଝାରପୁର ଓ ଦଶରଥପୁର ଗୁଡା ବେଶୀ ଆଫେକ୍ଟେଡ୍ ହେଇଥିବାରୁ ଆମେ ତାକୁ ଯେମିତି ରିଲିଫ୍ କୋର୍ଟ ପ୍ରକାର ଅପରେସନ୍ ଜାରି ରଖିଛୁ। ଆଶା କରୁଛି 2-3 ଭିତରେ ଆହୁରି ପୁଣି ପରିସ୍ଥିତିରେ ସୁଧାର ଆସିବ। ବଟ୍ ଯେପର୍ଯ୍ୟନ୍ତ ଘାଇ ମରାମତି ନ ହୋଇଛି ନଦୀର ସାମାନ୍ୟ ଜଳସ୍ତର ବି ଗାଁ ଭିତରକୁ ଯାଇପାରୁଛି ତାର ଆମେ ଚେଷ୍ଟା ରହୁଛି ତାକୁ କେମିତି ମରାମତି କରି ପୁଣି ତାକୁ ଘାଇ ଗୁଡାକ ମରାମତି କରି ପରିସ୍ଥିତି ସୁଧାର ଆଣିବୁ। ଆମେ ତାକୁ ଚେଷ୍ଟା କରୁଛୁ ଯାହା ଯେମିତି ରିଲିଫ୍ କୋର୍ଟ ପକାଇ ଆମେ କାର୍ଯ୍ୟ କରିବାକୁ ଚେଷ୍ଟା କରୁଛୁ। ଇଭାକୁଏସନ୍ ସେଣ୍ଟର ଲୋକ ଅଛନ୍ତି ପାଣିର ଜଳସ୍ତର ଖସିଲେ ପୁଣି ତାକୁ ଆମେ ଯେମିତି ଯାହା ଯାହା ଘର ଭଙ୍ଗା ଯୋଉଗୁଡାକ ଆଡିସନାଲ ହେଇଥିବ ତାକୁ ଦେଖିକିରି ଆଉ ଏଗ୍ରିକଲଚର ଇନପୁଟ ସବସିଡିର ପ୍ରଥମ ପେଜ୍ ଆମେ ପ୍ରାୟ କମ୍ପ୍ଲିଟ୍ କରିସାରିଲେ ତାର ଲୋକମାନଙ୍କୁ ସାହାଯ୍ୟର ବ୍ୟବସ୍ଥା କରିବୁ।
1: ଯାଜପୁରର ଅନୁସୂଚିତ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ

0: ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଆଦିବାସୀ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଭିତ୍ତିଭୂମି ଓ ମୌଳିକ ସୁବିଧାର ବିକାଶ ଉପରେ ଆଲୋଚନା ହୋଇଛି। ଏଥିସହ ଆଦିବାସୀ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଏବଂ ଆଶ୍ରମ, ବିଦ୍ୟାଳୟ, ହଷ୍ଟେଲ ଓ ଅଙ୍ଗନୱାଡ଼ି କେନ୍ଦ୍ରର ମାନ ଉନ୍ନତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରମୋ ଦୌଡ଼ ଆୟୋଜିତ ହୋଇଛି। ଯାଜପୁର ଟାଉନ୍ ଇଣ୍ଡୋର ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ଏହି ଦୌଡ଼ରେ କ୍ରୀଡ଼ା, ସୁସ୍ଥ ଜୀବନଶୈଳୀ ଓ ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନାକୁ ପ୍ରୋହାହନ ଦିଆଯାଇଥିଲା। ରତ୍ନଗିରି, ଉଦୟଗିରି, ଲାଙ୍ଗୁଡ଼ି, ରାଧାନଗର, ମା' ବିରଜାକ୍ଷେତ୍ର ଓ ନାଭି ଗୟା ଭଳି ଐତିହାସିକ ଓ ଧାର୍ମିକ ସ୍ଥଳୀ ସମେତ ଯାଜପୁରର ବୌଦ୍ଧ ଓ ପ୍ରାକୃତିକ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାର ସାତଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ପରେ ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ସଂଖ୍ୟା 14,43,645 ହୋଇଛି। ଏଥିରେ 7,51,393 ଜଣ ପୁରୁଷ, 6,92,194 ଜଣ ମହିଳା ଏବଂ 58 ଜଣ ଅନ୍ୟାନ୍ୟ ଭୋଟର ଅଛନ୍ତି। ଯୋଗ୍ୟ ଭୋଟରମାନେ ତାଲିକାରେ ନିଜର ନାମ ଓ ବିବରଣୀ ଯାଞ୍ଚ କରିନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣୁଥିଲେ ଯାଜପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ପ୍ରିୟରଞ୍ଜନ କର, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।
2: On the occasion of World Heart Day, we have Dr. Prafulla Kumar Sahu from Angul with us. Welcome, Doctor. Doctor, what is the first step if person sends heart trouble?
3: If a patient feels that he is having a heart attack, the best thing is to call for help. You don't panic. First thing, you don't panic. If you panic, the heart rate will go up and it will cause more harm. Then you should seek help of others. You call the ambulance. Or try to get medical help as soon as possible. I will not advise anybody to take any medication in the house, especially when you do not know that it may not be heart attack also at all. So in such a situation, it is always advisable to go to a doctor or a person who can teach you in the right manner.
2: A public awareness initiative for healthy heart.
1: ପ୍ରଚାର କରୁଛୁ ଭାରତ ସରକାରଙ୍କର କୃଷି ଏବଂ କୃଷକ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଉପସ୍ଥାପନା ନିହାରବାଳା ପଟ୍ଟନାୟକ ଆଣ୍ଡ ରବିନାରାୟଣ ଷଡ଼ଙ୍ଗୀ। ପ୍ରଯୋଜନା ରାଜୀବ କୁମାର ମାହୁନ୍ତ।

0: କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର।
1: କଣ ଯେ ମଣିଷ କରିବ, ବର୍ଷା ଗଲା, ବନ୍ୟା ଗଲା, ପୁଣି ଦେଖିଲା ବେଳକୁ ଏ ବର୍ଷା କୋଉଠି ଥିଲା। ତୁଆକୁ ତୁଆ ଏତେ ଜୋରେ ବର୍ଷା ହେଲା ଯେ ଯାହା ଫସଲ ପନିପରିବା ସବୁ ଲଗେଇଥିଲୁ, ଧାନକୁ ଦ୍ୱିତୀୟ ଥର ରୁଆ କରିଥିଲୁ, ସବୁ ନଷ୍ଟ ହେଇଗଲା। ଚାଷୀ କୁଳ ଏବେ କଣ କରିବ? ଚାଷୀ କୁଳ ଛାଡ଼, ମୋର ତ ଛାତି ଫାଟି ଯାଉଛି। ନିଧିଆଟା କହିଥିଲା ମତେ କିଛି ଗୋଟେ ବୁଦ୍ଧି ବାଟ ଦବ, ହେଲେ ଦେଖିଲା ବେଳକୁ ନିଧିଆର ଦେଖା ନାହିଁ, ଗଲା କୁଆଡେ।
2: ବୈଠକରେ କିଏ କାନ୍ଦ

0: ବୈଠକ ଘରକୁ ଆସିଲ, ସେତେବେଳେ ଖାଲି କାନ୍ଦ କଟା, ମନ ଦୁଃଖ କଣ ପାଇଁ?
1: ଏ ବର୍ତ୍ତମାନ ତ ବଜ୍ର ପଡିଛି ଆମ ଚାଷୀଙ୍କ ଉପରେ, ଆଉ ଦେଖୁଛ କି ଦୁଃଖ କି କଷ୍ଟ, ସବୁତକ କଷ୍ଟ କଣ ଖାଲି ଆମେ ସହିବାକୁ ଜନ୍ମ ନେଇଛି?
0: ନାଇଁ ନାଇଁ, ସେମିତି ସମୟ ଟିକେ ହେଇଛି ଅପା, ହେଲେ କଥା ହଉଛି ଆମ ଚାଷୀ ମଧ୍ୟ ଅଣ୍ଟା ସଳଖି ଜାଣିଛି, ଆଉ ତା ସହିତ ଦେଖୁଛେ ଆମେ ଦୈବି ଦୁର୍ପାକ ହଉଛି, ବର୍ଷା ଟିକେ ଅଧିକ ଲାଗି ରହୁଛି, କିନ୍ତୁ ବର୍ଷା ତ ଏବେ ଛାଡି ଯାଇଛି, ଖରାପାଗ ହେଲାଣି, ଆମେ ଟିକେ ଫସଲ ପ୍ରସ୍ତୁତି କରିବା ଆରମ୍ଭ କରିବା।
1: ମନଟା ସିନା ଭଲ ରହିଲେ ଫସଲ ପ୍ରସ୍ତୁତି ପାଇଁ ଆଗେଇବା, କଣ କରିବା କହିଲ? ଏ ଫସଲ କେମିତି କରିବା, ମୋ ମୁଣ୍ଡ ଜମା କାମ କରୁନି ରେ ନିଧି।
0: ଏଇ ବେଳରେ ଯଦି ଆମେ ଏତେ ବ୍ୟସ୍ତ ହବା, ଆମେ ଯଦି ଏତେ କଥା ଭାବିବା, ତାହେଲେ ଆମେ କିଛି ବି କରିପାରିବା ନାହିଁ। ଆମେ ଦେଖିବା, ଆମର ବିଶେଷଜ୍ଞ ମାନେ ଅଛନ୍ତି, ଆମର ପରାମର୍ଶ ଦେବା ପାଇଁ କୃଷି ବିଜ୍ଞାନ କେନ୍ଦ୍ରରେ ମଧ୍ୟ ଆମର ଅଧିକାରୀ ମାନେ ଅଛନ୍ତି, ଆମେ ତାଙ୍କ ସହିତ ଯୋଗାଯୋଗ କରିବା, ବର୍ଷା ପରବର୍ତ୍ତୀ ଫସଲର ଯତ୍ନ କେମିତି ନିଆଯାଏ ଆମେ ସେ ବିଷୟରେ ଆମର ଜ୍ଞାନ ଆହରଣ କରିବା।
1: ବଢିଆ କଥା ଗୋଟେ ନିଧିଆ କହିଲୁ, ମନକୁ ମୋର ଭାରି ପାଇଲା।
0: ଯଦି ଅପା ଆମର ଧାନରେ କ୍ଷତି ହେଇଛି, ତାହେଲେ ଆମେ ଦେଖିବା ଯେ ସେଇ ଯୋଉ କ୍ଷତିଟାକୁ ଭରଣା କରିବା ପାଇଁ ଆମେ ତୈଳବୀଜ ଫସଲ ଚାଷ କରିବା, ନହେଲେ ଡାଲି ଜାତୀୟ ଫସଲ ଚାଷ କରିବା, ନହେଲେ ପନିପରିବା ଦିଟି ଲଗେଇକିରି
1: ଶାଗ ଚାଷ ବି ଆଗକୁ ଭଲ ପଇସା ହବ, ମୂଳା ବି ଲଗେଇଲେ ଆମେ ସରଳ କିସମ ଏମିତି ଲଗେଇବା ଯେ ଯେମିତି ଆମେ ଆଉ ଅସୁବିଧାର ସମ୍ମୁଖୀନ ହେଇପାରିବାନି।
0: ସବୁବେଳେ ଗୋଟିଏ କଥା ମନେ ରଖିଥିବା, ଯାହା ଆମର କ୍ଷତି ହେଲା ସେଇ କ୍ଷତିକୁ ଭରଣା କରିବା ପାଇଁ ଆମେ ବିକଳ୍ପରେ କଣ ଚାଷବାସ କରିପାରିବା।
1: ବଢିଆ କଥା ଗୋଟେ ନିଧିଆ କହିଲୁ, ସତ କଥା। ଆମେ ଯଦି ସମନ୍ୱିତ ଚାଷ କରିଥିବା, ଆଖି ଆଗରେ ରଖି ଏପଟେ ଗୋପାଳନ କରିବା, ଏପଟେ ଚାଷ ବି କରିବା, ତାହେଲେ ଆମର ଯଦି ଗୋଟେ ପଟେ କ୍ଷତି ହେଲା, ଆଉ ଗୋଟେ ଚାଷ ଦ୍ଵାରା ଆମର ଭରଣା ହେଇଯିବ। ମହୁ ଚାଷ ମୁଁ ଦିଟା କରିଥିଲି ବୋଲି ଠାକୁର ବଞ୍ଚେଇ ଦେଲେ ନା, ଆଉ ପଇସା ଆସିଲା ହାତକୁ।
0: ସବୁବେଳେ ବିକଳ୍ପ କଥା ଭାବିକି ରଖିଥିବା, କାହିଁକି ନା ଦୈବିଦ ରୂପ କେତେବେଳେ ଆସିବା ଆମେ ଜାଣିନେ,
1: ସେଥିରେ ତ କାହାର ହାତ ନାହିଁ।
0: ହଁ, ଆଉ ସେଇଥିପାଇଁ ସବୁବେଳେ ପ୍ରସ୍ତୁତ ରହିବା, ସବୁବେଳେ ଆମର ଚାରି ପାଞ୍ଚଟି ଚାଷ ଅଧିକରୁ ଅଧିକ କରିଥିବା, ଆଉ ତମେ ଯେମିତି କହିଲ ଚାଷ ସହିତ ଆନୁଷଙ୍ଗିକ ଚାଷ ମଧ୍ୟ କରୁଥିବା, ଗୋପାଳନ ହଉ, ମହୁ ପାଳନ ହଉ, କୁକୁଡ଼ା ପାଳନ ହଉ, ଛେଳି ମେଣ୍ଢା ପାଳନ ହଉ, ତାକୁ ଯଦି ଆମେ କରୁଥିବା, ତା ଦୂରୁ ମଧ୍ୟ ଆମେ ଅଧିକ ଲାଭ ପାଇପାରିବା।
1: ହଉ, ଯୋଉ ଦୁଃଖରେ ମୁଁ ଆସିଥିଲି ତୋ ସାଙ୍ଗରେ ଦୀପଦ କଥା ହେଇକି ମନଟା ମୋର ଖୁସି ହେଇଗଲା।
0: ଇଏ ସେଇଥିପାଇଁ ପରା ଆମେ ବୈଠକ ଘର ଆସୁଛେ, ଏଇଠି ଟିକେ ଭଲ ମନ୍ଦ କଥା ହେଲେ, ଆଉ ତାପରେ ଯାଇକି ଆମେ ଆଗକୁ ଯାଇକି ଭଲ କାମ କରିପାରିବା ନା। ଆଉ
1: ହଉ ହେଲା, ଏବେ ଗୋଟେ ପଲ୍ଲୀ ଗୀତ ଶୁଣିବା, ତାପରେ ଯାଇକି ପୁଣି ଆମର ଯୋଉ ଚାଷବାସକୁ ନେଇ ଯାହା କଥାବାର୍ତ୍ତା ହବା।
0: ହଉ ତାହେଲେ।

0: ଆରେ ନିଦିଆ, ବଢିଆ ପଲି ଗୀତଟେ ରଖିଥିଲୁ ବା, ମନକୁ ଭାରି ପାଇଲା।
1: ଆଉ ଇଏ ବୈଠକ ଘର ଆସିଛ ଯେତେବେଳେ, ଆଉ ଗୀତ ବାଦ୍ୟର ବନ୍ଦୋବସ୍ତ ନହେଲେ କେମିତି ହବ?
0: ଜମା ମନଟା ଖଟା ପଡିଯିବ ପରା।
1: ହଁ,
0: ଆଉ ଚାଷବାସ କଥା ହେଲେ ମନଟା କୁଣ୍ଡେ ମଠେଇ ଯାଏ ଖୁସିରେ।
1: ଆରେ ସେଉଠୁ ପରା ସବୁ ଆରମ୍ଭ ଅପା।
0: ବହୁତ ଜାଣିବା କଥା, ଆମର ବିଶେଷଜ୍ଞ ଯୋଉ ମହାଶୟ ଆସିଥାନ୍ତି କି ମହାଶୟ ଆସିଥାନ୍ତି, ସିଏ ବି ବଢିଆ ବଢିଆ ଆମକୁ କଥା କୁହନ୍ତି, ପରାମର୍ଶ ଦିଅନ୍ତି।
1: ସବୁବେଳେ ଗୋଟେ ଚାଷୀ ହିସାବରେ ଆମେ ଭାବୁଥିବା କୋଉଠୁ ଦି ପଇସା ଅଧିକ ଆସିବ, ଆମର ଆୟର ପରିସୀମା ବଢିବ। ହେଲେ ଅପା, ଇଏ ଆମେ ତ ଏମିତି ଗପୁଥିଲେ ଗପୁଥିବା ରାତି ପାଇଯିବ।
0: ନାଇଁ ରେ ନିଦିଆ, ମନଟା ମୋର ଯେତେବେଳେ ଖୁସି ହେଇଗଲା, ଆମ ପେଟ ପାଟଣା ପାଖକୁ ଯିବା ନା। ଆଉ
1: ତାହେଲେ କହୁନ, ଆଜି ବିଷୟ କଣ ଅଛି, ଆଉ ଏ ବିଷୟରେ କିଏ କହୁଛନ୍ତି?
0: ଆଜି ଆମର କିଷାନ ବାଣୀ କାର୍ଯ୍ୟକ୍ରମରେ ଆଲୋଚନାର ବିଷୟ ରହିଛି ଉନ୍ନତ ପ୍ରଣାଳୀରେ ହରଡ଼ ଚାଷ।
1: ଆଚ୍ଛା,
0: ଏ ସମ୍ପର୍କରେ ଆଲୋଚନା କରିବା ପାଇଁ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କ୍ଷେତ୍ର ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପିକା ଡକ୍ଟର ଜ୍ୟୋତିରେଖା ପଟ୍ଟନାୟକ।
1: ବଢିଆ ହେଲା, ତାହେଲେ
0: ତାଙ୍କ ସହିତ ମୁଁ କଥା ହଉଛି।
1: ହଉ
0: ହେଲା, ତୁ ନିଧିଆ ଏଇଠି ବସିକିରି ଶୁଣେ ହେଲା।
1: ହଉ ହଉ ବାପା, ଇଏ ଆଉ ଡେରି କରନି, ମହାଶୟଙ୍କୁ ତମେ ପଚାର, ଏଇଠି ବସି ମୁଁ ଶୁଣୁଛି।
2: ମ୍ୟାଡାମ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମକୁ।
3: ନମସ୍କାର,
2: ପ୍ରଥମେ କୁହନ୍ତୁ ହରଡ଼ ଚାଷ ଆମେ କଣ ପାଇଁ କରିବା, ବା ଚାଷୀ ଭାଇମାନେ ହରଡ଼ ଚାଷ କରିବା ପାଇଁ କାହିଁକି ଆଗ୍ରହ ପ୍ରକାଶ କରିବେ?
3: ହରଡ଼ ଗୋଟିଏ ଡାଲି ଜାତୀୟ ଫସଲ।
2: ଆଜ୍ଞା,
3: ଆମେ ଜାଣିଛେ ଆମର ଖାଦ୍ୟରେ ଯୋଉ ଆମେ ଖାଉ, ମୁଖ୍ୟତଃ ଆମର ଭାତ କିମ୍ବା ରୁଟି ଖାଇଥାଉ, ସେଟା ଆମର ଶ୍ୱେତସାର ଯୋଗାଇଥାଏ, ଆଉ ଡାଲି ଆମ ମାନଙ୍କୁ ପୃଷ୍ଟିସାର ଯୋଗାଇଥାଏ।
2: ଆଜ୍ଞା,
3: ସେଥିପାଇଁ ଆମର ପୃଷ୍ଟିସାର ଖାଦ୍ୟ ଶରୀର ପାଇଁ ନିହାତି ଭାବେ ଦରକାର ଅଛି। ତା ସହିତ ହରଡ଼ ଚାଷ କରିବା ଦ୍ୱାରା ଆମର ମୃତ୍ତିକାର ଉର୍ବରତା ବି ବଢିଥାଏ।
2: ଆଚ୍ଛା, ଏଇ ଯୋଉ ହରଡ଼ ଚାଷ କରିବା ପାଇଁ ଜଳବାୟୁ କେମିତି ହବା ଦରକାର, ନା ଯେକୌଣସି ଜଳବାୟୁରେ କଣ ଆମେ ହରଡ଼ ଚାଷ କରିପାରିବା?
3: ମୁଖ୍ୟତଃ ହରଡ଼ ଚାଷ ଆମେ ବର୍ଷା ଋତୁରେ କରିଥାଉ।
2: ଆଜ୍ଞା,
3: ହରଡ଼ ଚାଷ ପାଇଁ ଆମକୁ ବୁଣିବା ସମୟରେ ଉଷ୍ମ ଆର୍ଦ୍ର ଜଳବାୟୁ ଦରକାର ହୋଇଥାଏ। ଫୁଲ ଆସିବା ଏବଂ ଫଳ ଧରିବା ସମୟରେ ମୁଖ୍ୟତଃ କମ୍ ଉତ୍ତାପ ଏବଂ ଶୁଖିଲା ପାଗ ଆବଶ୍ୟକ ହୋଇଥାଏ।
2: ଆମେ କୋଉ ପ୍ରକାରର ମୃତ୍ତିକାରେ ହରଡ଼ ଚାଷ କରିପାରିବା?
3: ହରଡ଼ ଫସଲ ପାଇଁ ମୁଖ୍ୟତଃ ଆମେ ଉଚ୍ଚା ଜମି ବା ଢିପ ଜମିରେ ହରଡ଼ ଚାଷ କରିବା ଦରକାର। ସେଇ ମାଟିଟା ଆମର ନିଗିଡ଼ା ଦୋରସା ମାଟି ହୋଇଥିବା ଦରକାର, କିମ୍ବା ନିଗିଡ଼ା ବାଲିଆ ଦୋରସା ମାଟି ହୋଇଥିବା ଦରକାର। ସଂସନ୍ତିଆ ଜମି ହରଡ଼ ଚାଷ ପାଇଁ ଅନୁପଯୁକ୍ତ ହୋଇଥାଏ।
2: ଆଚ୍ଛା, ଯୋଉ ହରଡ଼ ଚାଷ ଯେତେବେଳେ ଆମେ କରିବା ପାଇଁ ଚାଷୀ ଭାଇମାନେ କରିବେ, ସେମାନଙ୍କର ତ ବିହନ ନିହାତି ଦରକାର। ଏଇ ଯୋଉ ବିହନ ସେମାନେ କୋଉଠୁ ଆଣିବେ, ଆଉ ହରଡ଼ ଚାଷ ପାଇଁ ମୁଖ୍ୟତଃ କୋଉ ପ୍ରକାର ବିହନ ହବା ଦରକାର?
3: ଆଗରୁ ଚାଷୀ ଭାଇମାନେ ତାଙ୍କର ଚିରାଚରିତ ଭାବେ ବିହନ ରଖିକି ବି ସେ ବିହନକୁ ବ୍ୟବହାର କରିକି ହରଡ଼ ଚାଷ କରୁଥିଲେ, କିନ୍ତୁ ସେଗୁଡିକ ଆମର କଣ ହଉଥିଲା, ଅବଧିଟା ଅଧିକା ରହୁଥିଲା। କିନ୍ତୁ ଆଜିକାଲି ଆମର ବହୁତ ଗୁଡ଼ା ଉନ୍ନତ ମାନର ହରଡ଼ କିସମ ବାହାର କରାଯାଇଛି। ତିନି ରକମର ଆମର ହରଡ଼ କିସମ ରହିଛି। ଅତି ସହଳ କିସମ, ଯୋଉଟାକି ଆମର 120ରୁ କମ ଦିନ ଭିତରେ ତାର ଅବଧି ରହୁଛି, ସେଇଟା ଆମେ ଅମଳ କରିପାରିବା। ସେଇ କିସମ ଗୁଡିକର ନାଁ ହେଲା ଆମର ପୁଷା ଅରହର 16, ପୁଷା 991, ପୁଷା 992। ଏଇ କିସମ ଗୁଡିକ ଆମର ଯୋଉ ଦିଲ୍ଲୀରେ ସ୍ଥିତ ଇଣ୍ଡିଆନ ଏଗ୍ରିକଲଚର ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ରୁ ଏଗୁଡ଼ାକ ବାହାର କରାଯାଇଛି। ଏଗୁଡ଼ାକ ଆମର ଲଗେଇବା ଠୁ 110ରୁ 115 ଦିନ ଭିତରେ ଆମେ ଅମଳ କରିପାରିବା। ତା ଛଡା ଆମର 16 କିସମ ରହିଛି, ଲଗେଇବା ଠୁ 120ରୁ 150 ଦିନ ଭିତରେ ଅମଳ କରିପାରିବା। ସେଗୁଡ଼ିକର ନାମ ହେଲା ଆମର ପୁଷା 120, ମାନକ TRG 152। ଏମିତି ବହୁତ ରକମର ଆମର 16 କିସମ ବିହନ ରହିଛି। ଏହି ବିହନ ଗୁଡିକର ଅଧିକ ଅମଳ କ୍ଷମତା ଥିବା ସହିତ ରୋଗ ପୋକ ସହଣୀ ଶକ୍ତି ବି ରହିଛି। ତେଣୁ ଏହି ବିହନ ଗୁଡିକ ବ୍ୟବହାର କରିବା ଦ୍ୱାରା ଚାଷୀ ଭାଇମାନେ ଅଧିକ ଅମଳ ପାଇକି ଲାଭବାନ ହୋଇପାରିବେ।
2: ଆଉ ଗୋଟେ କିସମ କଥା,
3: ଆଉ ଗୋଟିଏ କିସମ ହେଲା ଆମର

0: ମଧ୍ୟମ ଜାତୀୟ କିସମ ଯୋଉଟାକି ଆମେ 150 ରୁ 180 ଦିନ ଭିତରେ ଅମଳ କରିପାରିବା, ଲଗେଇବାଠୁ 150 ରୁ 180 ଦିନ ହଉଛି ତାର ଅବଧି। ସେଟା ହଉଛି LRG 52, ଆଉ ଗୋଟେ ଅଛି ରାଜୀବ ଲୋଚନ ଯୋଉଟା କି 21 ରୁ ବାହାର କରିଛନ୍ତି ସେମାନେ, ଆଉ ଗୋଟେ ଭୀମା ହରଡ କିସମ ଅଛି। ଏଗୁଡ଼ିକ ଆକ୍ଚୁଆଲି ତାର ଅବଧିଟା ଅଧିକା, ଅମଳ ମଧ୍ୟ ଅଧିକା ମିଳିଥାଏ ଏ କିସମ ଗୁଡିକର।
1: ଆମେ ତ ଯେତେବେଳେ ବିହନକୁ ବ୍ୟବହାର କରିବା ତାର ତ ବିଶୋଧନ ନିହାତି ଜରୁରୀ, ସେ ବିହନକୁ ଆମେ ବିଶୋଧନ କେମିତି କରିବା?
0: ବିଶୋଧନ କରିବା ପାଇଁ ହେଲେ ଆମର ପ୍ରଥମେ କବକ ଜନିତ ଜୀବାଣୁ ରକ୍ଷା ପାଇବା ପାଇଁ ତାର ଉପଚାର କରିବା, ତାପରେ ରକ୍ଷା ପାଇବା ପାଇଁ କୀଟପତଙ୍ଗ ତାର ଉପଚାର କରିବା। ତା ଛଡା ଏଇଟା ଯେହେତୁ ଗୋଟେ ଡାଲି ଜାତୀୟ ଫସଲ, ଆମେ ଗୋଟେ ବୀଜାଣୁ ସାରରେ ମଧ୍ୟ ଉପଚାର କରିବା ଉଚିତ। ପ୍ରଥମେ ତ ଆଲୋଚନା କରିବା
1: କବକରୁ କିପରି
0: ରକ୍ଷା ପାଇବା। ତ ଏଥିପାଇଁ ବିହନ ଗୁଡିକୁ ପ୍ରଥମେ କିଲୋଗ୍ରାମ ପ୍ରତି ମେଟାଲାକ୍ସିଲ ଏବଂ ମାଙ୍କୋଜେବ ର ଗୋଟେ ମିଶ୍ରିତ ଔଷଧ ଆସୁଛି କବକ ମାନଙ୍କ ରକ୍ଷା ପାଇବା ପାଇଁ, ସେଟା ଗୋଟେ କେଜି ବିହନରେ 2 ଗ୍ରାମ ହିସାବରେ ମିଶ୍ରିତ କରିକି ପ୍ରଥମେ ତାକୁ ରଖିବା।
1: ଆଜ୍ଞା।
0: ଏହାଛଡା ଆମେ ଯୋଉ କୀଟପତଙ୍ଗ ଦାଉରୁ ରକ୍ଷା କରିବା ପାଇଁ କୀଟନାଶକ କ୍ଲୋରୋପାଇରିଫସ୍ ରେ ବି ଆମେ ଉପଚାର କରିପାରିବା, କିମ୍ବା ଗୋଟେ ଆମର ଅଛି ଟ୍ରାଇକୋଡର୍ମା ଭିରିଡି।
1: ଆଜ୍ଞା।
0: ସେଇଟା ଆମର କେଜି ପ୍ରତି 5 ଗ୍ରାମ ହିସାବରେ ଗୋଟେ ମଣ୍ଡ ତିଆରି କରିକି ବିହନ ଗୁଡିକୁ ଗୋଳେଇକି ତାର ଗୋଟେ ମଣ୍ଡଟାକୁ ରଖିକି ଛାଇରେ ଶୁଖେଇକି ରଖିପାରିବା। କବକ ଜନିତ ଯୋଉ କୀଟନାଶକ ବୁଣିବାର ଗୋଟେ ସପ୍ତାହ ପୂର୍ବରୁ ବିହନ ଗୁଡିକୁ ବିଶୋଧନ କରିବା ଉଚିତ। ତାପରେ ଲଗେଇବାର ପୂର୍ବ ଦିନ କିମ୍ବା ଗୋଟେ 2 ଦିନ ପୂର୍ବରୁ ବୀଜାଣୁ ସାରରେ ବିହନ ଗୁଡିକୁ ଉପଚାର କରିବା ଉଚିତ। ଯେହେତୁ ଏଇଟା ଗୋଟେ ଡାଲି ଜାତୀୟ ଫସଲ, ବୀଜାଣୁ ଗୁଡିକ ଅଛି ରାଇଜୋବିୟମ, ଫସ୍ଫୋବ୍ୟାକ୍ଟେରିଆ, ଏସବୁ ବୀଜାଣୁ ଗୁଡିକ ସହିତ ଉପଚାର କରିବା ଦ୍ୱାରା ଏଇ ରାଇଜୋବିୟମ ବ୍ୟାକ୍ଟେରିଆ କଣ କରିଥାଏ, ହରଡ଼ ଫସଲ ସହିତ ବାୟୁମଣ୍ଡଳର ଯବକ୍ଷାରଜାନକୁ ଆଣିକି ବିବନ୍ଧନ କରିକି ଗଛକୁ ଯୋଗାଇଥାଏ।
1: ଆଜ୍ଞା।
0: ସେଥିପାଇଁ ଆମେ ଏଇ ବୀଜାଣୁ ସାର ସହିତ ଉପଚାର କରିବା ବିହନ ଗୁଡିକୁ ନିହାତି ଜରୁରୀ।
1: ଯୋଉ ବୁଣିବାର ପ୍ରକୃଷ୍ଟ ସମୟ ଆଉ କେତେ କେତେ ଦୂରତାରେ ଆମେ ହରଡ଼ ଗଛ ଲଗେଇ ପାରିବା, ଆଉ ବିହନ ପରିମାଣ ଆମେ ଧର ଗୋଟେ ଏକରକୁ ନେଲେ କେତେ ପରିମାଣର ନେଇପାରିବା ବିହନ, ସେ ସମ୍ପର୍କରେ ଟିକେ ବୁଝେଇକି ଆମ ଚାଷୀ ଭାଇମାନଙ୍କୁ କୁହନ୍ତୁ।
0: ଆଜ୍ଞା। ଏଥିପାଇଁ ଆମକୁ ଏକର ପ୍ରତି 12 କେଜି ବିହନ ଦରକାର ହେଇଥାଏ, ଏବଂ ଏଇ ବିହନ ବୁଣିବା ପାଇଁ ଆମେ ପ୍ରଥମେ ଯୋଉ ଜମିକୁ ତ 2-3 ଓଡ଼ ଚାଷ କରିଦେବା ଦରକାର। ତାପରେ ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି 2 ଟନ୍ ଶୁଖିଲା ଗୋବର ଖତ ମିଶେଇ ଦେଇକି ସମତଳ କରିଦେବା।
1: ଆଜ୍ଞା।
0: ତାପରେ ଆମେ ଲଙ୍ଗଳ ସାହାଯ୍ୟରେ ସିଆର ପ୍ରସ୍ତୁତ କରି ବିଶୋଧିତ ବିହନ ବୁଣିବା ଉଚିତ।
1: ଆଜ୍ଞା।
0: ଏଇ ଅତି ସରଳ କିସମ ପାଇଁ ଆମର ଧାଡ଼ିକୁ ଧାଡ଼ି ଦୂରତା 45 ସେଣ୍ଟିମିଟର ଏବଂ ଗଛକୁ ଗଛ ଦୂରତା 10 ସେଣ୍ଟିମିଟର ରଖିବା ଉଚିତ। ସରଳ କିସମ ବିହନର ପରିମାଣ ହଉଛି ଆମର ଏକର ପ୍ରତି 8 କେଜି ବିହନ ଦରକାର ହେଇଥାଏ।
1: ଆଚ୍ଛା।
0: ଏବଂ ଜମି ପ୍ରସ୍ତୁତ କରି ୟାର ସିଆର ମଧ୍ୟରେ 2 ସିଆର ମଧ୍ୟରେ ଦୂରତା ଆମେ ରଖିବା 60 ସେଣ୍ଟିମିଟର, ଆଉ ଗଛକୁ ଗଛ ଭିତରେ 2ଟା ଗଛ ଭିତରେ ଦୂରତା 20 ସେଣ୍ଟିମିଟର ରଖିବା ଉଚିତ।
1: ଆଜ୍ଞା।
0: ତାପରେ ଆଲୋଚନା କରିବା ମଧ୍ୟମ କିସମ ବିହନ ବିଷୟରେ।
1: ଆଜ୍ଞା।
0: ଏବଂ ଏହା ପାଇଁ ଆବଶ୍ୟକ ପରିମାଣର ବିହନ ଏକର ପ୍ରତି 6 କେଜି ବିହନ ଦରକାର ହେଇଥାଏ।
1: ଆଜ୍ଞା।
0: ଏବଂ ଜମି ପ୍ରସ୍ତୁତ କରିବା ପରେ ସମତୁଲ ଜମିରେ ଆମେ ଧାଡ଼ିକୁ ଧାଡ଼ି 90 ସେଣ୍ଟିମିଟର ଦୂରତା ଏବଂ ଗଛକୁ ଗଛ 30 ସେଣ୍ଟିମିଟର ଦୂରତା ରଖିବା ଉଚିତ।
1: ମ୍ୟାଡାମ, କି ଯଦି ଆମେ ହରଡ଼ ଚାଷରେ ଚାହିଁବା କିଛି ଅନ୍ତ ଫସଲ କରିବା ପାଇଁ ଆମେ କରିପାରିବା କି?
0: ଯେହେତୁ ହରଡ଼ ଫସଲ ମୁଖ୍ୟତଃ ସରଳ କିସମ ଏବଂ ମଧ୍ୟମ କିସମ ଗୁଡାକ, ଆମେ ଧାଡ଼ିକୁ ଧାଡ଼ି ବ୍ୟବଧାନ 60 ରୁ 90 ସେଣ୍ଟିମିଟର ଭିତରେ ରଖିବା ପାଇଁ ପରାମର୍ଶ ଦଉଛେ। ତ ସେଇ 2 ଧାଡ଼ି ମଧ୍ୟରେ ଯୋଉ ଦୂରତାଟା ତାକୁ ବ୍ୟବହାର କରିକି ଅନ୍ତ ଫସଲ କରିପାରିବା। ମୁଖ୍ୟତଃ ହରଡ଼ ଫସଲରେ ଆମେ ମୁଗ, ବିରି, ମାଣ୍ଡିଆ, ଚିନାବାଦାମ ଆଦି ଅନ୍ତ ଫସଲ ଚାଷ କରିପାରିବା, ଯୋଉଟାକି ଆମର ହରଡ଼ ଫସଲ ଅମଳ ପୂର୍ବରୁ ଆମେ ଅମଳ କରିଦେଇ ପାରୁଥିବା।
1: ଆଚ୍ଛା ମ୍ୟାଡାମ, ଯୋଉ ଜଳ ପରିଚାଳନା ଆମେ ହରଡ଼ ଚାଷରେ କିପରି କରିବା?
0: ଫୁଲ କଢ ଆସିବା ସମୟରେ ଯଦି ବର୍ଷାର ଅଭାବ ରହିଥାଏ, ପାଣିର ଅଭାବ ରହିଥାଏ, ସେତେବେଳେ ଗୋଟେ ହାଲକା ଜଳସେଚନ କରିବା ଉଚିତ ଆମେ ଫୁଲ କଢ ଆସିବା ସମୟରେ, ଏବଂ ଫଳ ଧରିବା ସମୟରେ ହାଲକା ଜଳସେଚନ କରିବା ଉଚିତ।
1: ଆଚ୍ଛା ମ୍ୟାଡାମ, ହରଡ଼ ଫସଲରେ କି ପ୍ରକାର ରୋଗ ପୋକ ହୁଏ ତାକୁ ଆମେ ଦମନ କିପରି କରିବା ସେ ସମ୍ପର୍କରେ ଟିକେ କୁହନ୍ତୁ।
0: ହରଡ଼ ଫସଲରେ ମୁଖ୍ୟତଃ ଆମର ଯଦି ରୋଗ ବିଷୟରେ ଆଲୋଚନା କରିବା, ଝାଉଁଳା ରୋଗ, ଚେର ସଢା ରୋଗ କିମ୍ବା ମୂଳ ସଢା ରୋଗ ଦେଖା ଦେଇଥାଏ। ଏହି ରୋଗକୁ ଦମନ କରିବା ପାଇଁ ଆମେ ମୁଖ୍ୟତଃ ମେଟାଲାକ୍ସିଲ ଆଉ ମାଙ୍କୋଜେବ, ଏଇ 2ଟି କବକ ନାଶକ ଔଷଧର ଗୋଟେ ମିଶ୍ରଣ ଆସୁଛି ଯୋଉଟାକି ଆମେ ବ୍ୟବହାର କରିପାରିବା। 1 ଲିଟର ପାଣିରେ 2 ଗ୍ରାମ ମେଟାଲାକ୍ସିଲ ଆଉ ମାଙ୍କୋଜେବର ମିଶ୍ରିତ

0: ଔଷଧଟାକୁ ବ୍ୟବହାର କରିପାରିବା। ଗୋଟେ ଲିଟର ପାଣିରେ 2 ଗ୍ରାମ ହିସାବରେ ବ୍ୟବହାର କରିକି ସ୍ପ୍ରେ କରିବା ଦ୍ୱାରା ଏହି ରୋଗକୁ ଆମେ ନିୟନ୍ତ୍ରଣ
1: କରିପାରିବା କି ନିୟନ୍ତ୍ରଣ କରିପାରିବା।
0: ତା ଛଡା ଆଉ ବି ରୋଗ ଆସୁଛି, କଳା ଦାଗ କିମ୍ବା ପତ୍ର ପୋଡା, ଏସବୁ ରୋଗ ଦମନ କରିବା ପାଇଁ ପ୍ରୋପିକୋନାଜଲ କିମ୍ବା ହେକ୍ସିକୋନାଜଲ ଔଷଧ ଆସୁଛି ଆମର। ଗୋଟେ ଲିଟର ପାଣିରେ 1 ଗ୍ରାମ ହିସାବରେ ଆକୁ ବ୍ୟବହାର କରିକି ଏହି ରୋଗକୁ ନିୟନ୍ତ୍ରଣ କରିପାରିବା। ତା ଛଡା ଯଦି ଆମେ ଆଲୋଚନା କରିବା କୀଟ ନିୟନ୍ତ୍ରଣ ବିଷୟରେ, ବିଶେଷତଃ ଆମର ହରଡ଼ ଫସଲରେ ବିଭିନ୍ନ ରକମର ଶୋଷକ ପୋକ ଗୁଡିକ ଲାଗିଥାନ୍ତି, ଜଉ, ଉକୁଣିଆ ପୋକ, ଏସବୁ ନିୟନ୍ତ୍ରଣ କରିବା ପାଇଁ ଥାୟୋମିଥାକ୍ସମ ଗୋଟେ ଔଷଧ ଆସୁଛି। ସେ ଔଷଧଟା ଆମର 200 ଲିଟର ପାଣିରେ 60 ml ବ୍ୟବହାର କରିକି ଏକର ପ୍ରତି ଆମେ ତାକୁ ସ୍ପ୍ରେ କରିବା ଦ୍ୱାରା ଏସବୁ ଶୋଷକ କୀଟ ଗୁଡିକ ନିୟନ୍ତ୍ରଣ କରିପାରିବା। ମୁଖ୍ୟତଃ ଆଉ ହରଡ଼ ଫସଲରେ ଫଳ ବିନ୍ଧା କିମ୍ବା ଛୁଇଁ ବିନ୍ଧା ପୋକ ଦେଖାଯାଇଥାନ୍ତି। ଏହି ପୋକକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଔଷଧ ରହିଛି, କ୍ଲୋରାଣ୍ଟି ନିଲିପୋର କହିକି ଗୋଟେ ଔଷଧ ରହିଛି, ଫ୍ଲୁବେଣ୍ଡାମାଇଡ, ଇମାମେକ୍ଟିନ ବେଞ୍ଜଏଟ, ଏସବୁ ଔଷଧ ଗୁଡିକ ଆମେ ଏକର ପ୍ରତି 200 ଲିଟର ପାଣିରେ 80 ml ଔଷଧ ପ୍ରୟୋଗ କରି ଫଳ ବିନ୍ଧା କିମ୍ବା ଛୁଇଁ ବିନ୍ଧା ପୋକ ଗୁଡିକୁ ନିୟନ୍ତ୍ରଣ କରିପାରିବା।
1: ଆଚ୍ଛା ମ୍ୟାଡମ, ଏଇ ଯୋଉ ରୋଗ ପୋକ ନିୟନ୍ତ୍ରଣକୁ ଆମେ ଜୈବିକ ଉପାୟରେ କରିପାରିବା ଆଉ ରାସାୟନିକ ଉପାୟରେ ବି କରିପାରିବା। ଜୈବିକ ଉପାୟରେ ଯଦି ଆମେ କରିବା କଣ କଣ ସବୁ ପ୍ରୟୋଗ କରିକି କରିପାରିବା?
0: ଜୈବିକ ଉପାୟରେ ଆମେ ଏଇ ସବୁ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଯେମିତି ଆମେ ଆଲୋଚନା କରିଥିଲେ ବିହନ ବିଶୋଧନ ବେଳେ, ଗୋଟେ କେଜି ବିହନ ପାଇଁ 5 ଗ୍ରାମ ଟ୍ରାଇକୋଡର୍ମା ଭିରିଡିର ଗୋଟେ ମଣ୍ଡ ପ୍ରସ୍ତୁତ କରିକି ବିହନରେ ଗୋଟେ ଘୋଳ ପ୍ରସ୍ତୁତ କରିକି ତାକୁ ଆବରଣ ଦବା। ତା ଛଡା ଆମେ ରୋଗ ଲାଗିଲା ବେଳେ ବି ଆମେ ଯଦି ଟ୍ରାଇକୋଡର୍ମା ଭିରିଡିକୁ ମାଟି ସହିତ ମିଶେଇକି ଯୋଉ ମାଟିରେ ଲଗଉଛେ ସେଠି ବି ଆମେ ଯଦି ଟ୍ରାଇକୋଡର୍ମା ଭିରିଡି ଦେଇଦଉଛେ ବି ରୋଗକୁ ନିୟନ୍ତ୍ରଣ କରିପାରିବା। ଏବଂ ବିଶେଷତଃ ଏଇ ଯୋଉ ଶୋଷକ କୀଟକୁ ଆମେ ନିମ ତେଲକୁ ସ୍ପ୍ରେ କରିପାରିବା। ଗୋଟେ ଲିଟର ପାଣିରେ 5 ml ନିମ ତେଲ ମିଶେଇକି ସ୍ପ୍ରେ କରିବା ଦ୍ୱାରା ଆମେ ଏହି ଶୋଷକ କୀଟ ଗୁଡିକର ନିୟନ୍ତ୍ରଣ କରିପାରିବା।
1: ଆଚ୍ଛା ଆପଣ ଯୋଉ କହିଲେ ସାର ପ୍ରୟୋଗ କରିବା ବା କୀଟନାଶକ ପ୍ରୟୋଗ କରିବା ରାସାୟନିକ, ଚାଷୀ ଭାଇ ମାନେ କଣ କେମିତି ପ୍ରିକସନ ନେଇକି ରାସାୟନିକ ସାର ବା କୀଟନାଶକ ପ୍ରୟୋଗ କରିବେ?
0: ରାସାୟନିକ ସାର ହଉ କିମ୍ବା କୀଟନାଶକ କିମ୍ବା ତୃଣନାଶକ, ଯାହା ବି ଆମେ ରାସାୟନିକ ପଦାର୍ଥ ଆମେ ପ୍ରୟୋଗ କରୁଛେ, ପରାମର୍ଶ ଦେବା କୀଟନାଶକ ଔଷଧ କିମ୍ବା ତୃଣନାଶକ ଔଷଧ ପ୍ରୟୋଗ କରିବା ସମୟରେ ଚାଷୀ ଭାଇମାନେ ତାଙ୍କର ହାତରେ ଗ୍ଲୋଭ୍ସ ପିନ୍ଧିବା ଦରକାର, ମୁହଁରେ ମାସ୍କ ଲଗେଇକି ସ୍ପ୍ରେ କରିବା ଉଚିତ, ଯଦ୍ୱାରା ସେମାନେ ନିଜକୁ ବି ରାସାୟନିକ ଔଷଧ ଗୁଡିକର ପ୍ରାଦୁର୍ଭାବରୁ ସୁରକ୍ଷିତ ରଖିପାରିବେ।
1: ଆପଣ ତ ଖୁବ ସୁନ୍ଦର ଭାବରେ ଏହି ଉନ୍ନତ ପ୍ରଣାଳୀରେ କିପରି ହରଡ଼ ଚାଷ କରିବା କହିଲେ, ଖାଦ୍ୟ ସାର ପରିଚାଳନା କିପରି କରିବା ହରଡ଼ ଫସଲରେ?
0: ହରଡ଼ ଫସଲ ଆମର ଯେହେତୁ ଗୋଟେ ଡାଲି ଜାତୀୟ ଫସଲ, ଡାଲି ଜାତୀୟ ଫସଲର ଯୋଉ ଚେରରେ ଯୋଉ ଗଣ୍ଠି ରହିଛି ସେ ଗଣ୍ଠିରେ ଗୋଟେ ରକମର ବୀଜାଣୁ ରହିଥାଏ, ତାର ନାଁ ରାଇଜୋବିୟମ। ଏହି ରାଇଜୋବିୟମ ବୀଜାଣୁଟି ଆମର ବାୟୁମଣ୍ଡଳର ଯବକ୍ଷାରଜାନ ଯୋଉ ଅଛି ତାକୁ ବିବନ୍ଧନ କରିକି ମାଟିରେ ଫସଲକୁ ଯୋଗେଇଥାଏ। ତ ସେଥିପାଇଁ ଆମର ମୁଖ୍ୟତଃ ଡାଲି ଜାତୀୟ ଫସଲରେ କମ୍ ପରିମାଣର ସାର ଦରକାର ହୋଇଥାଏ। ଅନୁମୋଦିତ ସାର ପରିମାଣ ହେଉଛି ଏକର ପ୍ରତି 8 kg ଯବକ୍ଷାରଜାନ, 16 kg ଫସ୍ଫରସ ଏବଂ 8 kg ପଟାସ ଦରକାର ହୋଇଥାଏ। ଏହି ଅନୁମୋଦିତ ସାର ପ୍ରୟୋଗ କରିବା ପାଇଁ ଆମକୁ 35 kg DAP, 3 kg ୟୁରିଆ ଏବଂ 13 kg ପଟାସ ସାର ଦରକାର ହୋଇଥାଏ। ଏହି ସାରକୁ ମୁଖ୍ୟତଃ ଆମେ ମୂଳ ସାର ଭାବେ ପ୍ରୟୋଗ କରିବା ଉଚିତ। ମୂଳ ସାର ପ୍ରୟୋଗ କରିବା ପରେ ଲଗେଇବାର 50-60 ଦିନ ବେଳକୁ ଯେତେବେଳେ ଫୁଲ କଢ ଧରିବା ଆରମ୍ଭ କରିବ ସେତେବେଳେ ଆମେ NPK 19-19-19 ଏକ ତରଳ ସାର ରହିଛି, ଯୋଉଟାକି ଆମେ ଲିଟର ପ୍ରତି 10-20 ml ହିସାବରେ ମିଶେଇ ସ୍ପ୍ରେ କରିଦେଇ ପାରିବା।
1: ଆଜ୍ଞା,
0: ଏବଂ ଏହା ସହିତ ଆମେ ସଲ୍ୟୁବର କହି ଗୋଟେ ସାର ଅଛି ଯୋଉଥିରେ 20% ବୋରନ ସାର ରହିଛି, ସେଇଟାକୁ ଆମେ ଲିଟର ପ୍ରତି 1-2 ଗ୍ରାମ ମିଶେଇ ସିଞ୍ଚନ କରିବା ଉଚିତ ଫୁଲ କଢି ଆସିବା ସମୟରେ।
1: ଆଚ୍ଛା,
0: ଏହା ସହିତ ଆମେ ଜୀବାଣୁ ସାର ବି ପ୍ରୟୋଗ କରିବା ଦ୍ୱାରା ଆମର ରାସାୟନିକ ସାରର ପରିମାଣ କମ୍ ଦରକାର ପଡିଥାଏ। ମାଟିରେ ଏକର ପ୍ରତି 4 kg ରାଇଜୋବିୟମ, 4 kg ଫସ୍ଫୋ ବ୍ୟାକ୍ଟେରିଆ ସାର ପ୍ରୟୋଗ କରିବା ଦ୍ୱାରା ଆମର 25% ରାସାୟନିକ ସାରର ପରିମାଣ କମ୍ ଦରକାର ହୋଇଥାଏ।
1: ଏଇଠି ଗୋଟେ ମୁଖ୍ୟ କଥା ହେଲା, ଆମେ ତ ଚାଷ କରିଦେଲେ ଖାଲି ହବନି, ଚାଷର ଅମଳଟା ନିହାତି ଜରୁରୀ। ସେ ଅମଳ ସମ୍ପର୍କରେ ଆମେ ଚାଷୀ ଭାଇମାନଙ୍କୁ କିଛି କୁହନ୍ତୁ।
0: ହରଡ଼ ଫସଲର ଅମଳ ପାଇଁ ଯେତେବେଳେ ଆମର 80% ଛୁଇଁ ଗୁଡିକ ପାକଳ ହେଇଯିବ ସେତେବେଳେ ଆମେ ଅମଳ କରିଦେବା ଦରକାର ହରଡ଼ ଫସଲକୁ। ସକାଳ ସମୟରେ ଆମେ ସବୁବେଳେ ଏଇ ହରଡ଼କୁ ଅମଳ କରିବା ଦରକାର। ଶୁଖିଲା ଟାଣୁଆ ଖରା ହେଇଗଲେ ହରଡ଼ ଛୁଇଁ ଗୁଡିକ

0: ଫାଟିକି ପଡିଯିବ ଜମିରେ, ତଦ୍ୱାରା ଆମର ଅମଳ କମିଯିବ। ସେଥିପାଇଁ ଆମେ ଯେତେବେଳେ 80% ଛୁଇଁ ଶୁଖି ଆସିବ ସକାଳ ସମୟରେ ଆମେ ହରଡ଼ ଗଛକୁ ଉପାଡି ଆଣି ତାକୁ ଖରାରେ ଶୁଖେଇ ଦବା। ଶୁଖେଇ ତାର ଛୁଇଁକୁ ବାଡେଇକି ତା ଦେହରୁ ହରଡ଼ ଅମଳ କରିକି ଖରାରେ ଶୁଖେଇକି ଯେତେବେଳେ ତାର ଜଳୀୟ ଅଂଶ 10% କୁ କମି ଆସିବ ତାକୁ ଆମେ ଗୋଦାମ ଘରକୁ ବିଶୋଧିତ କରି ବିଶୋଧିତ ବସ୍ତାରେ ତାକୁ ସାଇତି ରଖିବା ଉଚିତ।
1: ଆଚ୍ଛା, ଜଣେ ଚାଷୀ ଯଦି ଚାହିଁବ ଆପଣ ଯେମିତି କହିଲେ ସେଇ ପ୍ରଣାଳୀରେ ହରଡ଼ ଚାଷ କଲେ ସେ ଲାଭବାନ ହବ?
0: ହରଡ଼ ଫସଲ ପାଇଁ ମୁଖ୍ୟତଃ ଜମି ପ୍ରସ୍ତୁତିରୁ ଆରମ୍ଭ କରି ତାପରେ ଖାଦ୍ୟ ସାର ଆଉ ସବୁ ରୋଗ ପୋକ ପରିଚାଳନା ପାଇଁ ଯୋଉ ସବୁ ଔଷଧ ଦରକାର ହଉଛି କିମ୍ବା ତୃଣ ଦମନ ପାଇଁ ଔଷଧ, ଏସବୁ ଯଦି ଆମେ ଦେଖିବା ଆମର ଗୋଟେ ଏକର ପ୍ରତି ହରଡ଼ ଫସଲରେ ଖର୍ଚ୍ଚ ହଉଛି 18,000-20,000 ଟଙ୍କା।
1: ଆଚ୍ଛା,
0: ଆଉ ଆମେ ଅମଳ ପାଉଛେ ଏକର ପ୍ରତି ହାରାହାରି 6 କ୍ୱିଣ୍ଟାଲ ପ୍ରତି ଏକର ଅମଳ ମିଳୁଛି। ଆମର ଯୋଉ ରାଜ୍ୟ ସରକାର ସ୍ଥିର କରିଛନ୍ତି ନିମ୍ନ ସହାୟକ ମୂଲ୍ୟ ହରଡ଼ ପାଇଁ କ୍ୱିଣ୍ଟାଲ ପ୍ରତି 7,550 ଟଙ୍କା, ତ ଆମେ 6 କ୍ୱିଣ୍ଟାଲ ଯଦି ହାରାହାରି ଅମଳ ପାଇବ ତ ଆମର 7,550 ଟଙ୍କା ଆମର ରହିଲା ମିନିମମ ସପୋର୍ଟ ପ୍ରାଇସ କ୍ୱିଣ୍ଟାଲ ପ୍ରତି, ତ 6 କ୍ୱିଣ୍ଟାଲ ହେଲେ 45,000 ଟଙ୍କା ମିଳିବ ଏକର ପ୍ରତି ଅମଳରୁ। ତ ଆମର ଖର୍ଚ୍ଚ ହଉଛି 18,000-20,000 ଟଙ୍କା ଏବଂ ଆମକୁ ମିଳିଲା 45,000 ଟଙ୍କା, ତେଣୁ ଆମକୁ ପ୍ରାୟତଃ 25,000-27,000 ଟଙ୍କା ଏକର ପ୍ରତି ଲାଭ ମିଳିପାରିବ ହରଡ଼ ଫସଲ କରିବା ଦ୍ୱାରା ଚାଷୀ ଭାଇମାନେ।
1: ଯା ହଉ ଜ୍ୟୋତିରେଖା ମ୍ୟାଡାମ, ଆଜି ଯାହା ଆମର ଆଲୋଚନାର ବିଷୟ ଥିଲା ଉନ୍ନତ ପ୍ରଣାଳୀରେ ହରଡ଼ ଚାଷ, ସେ ସମ୍ପର୍କରେ ଆମକୁ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ। ଆମ ଚାଷୀ ଭାଇମାନେ ଯଦି ଆଜି ଆମର ଏହି କାର୍ଯ୍ୟକ୍ରମ ଶୁଣୁଥିବେ ନିଶ୍ଚୟ ସେମାନେ ଲାଭବାନ ହେବେ, ସେଥିପାଇଁ ଆପଣଙ୍କୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ ମ୍ୟାଡାମ, ନମସ୍କାର।
2: ନିଦିଆ, ତୋ ମନ ଜାଣି ମୁଁ ମହାଶୟଙ୍କୁ ସେମିତି ପ୍ରଶ୍ନ ପଚାରିଥିଲି, ଆଉ ମହାଶୟ ଆମର ଗୋଟି ଗୋଟି କିରି କେଡେ ସୁନ୍ଦର ଭାବରେ ବୁଝେଇକିରି କହିଲେ।
3: ହଁ ପରା, ଇଏ ତମେ ଯୋଉ ପ୍ରଶ୍ନ ସବୁ ପଚାରିଲ ସେଗୁଡାକ ମୋରି ଭିତରେ ଥିଲା, ମତେ ତ ଲାଗୁଥିଲା ତମେ ପଚାରୁନ
2: ଆଉ
3: ମୁଁ ପଚାରୁଛି ପରା।
2: ତୁ କିଏ ମୁଁ କିଏ, ଆମର ପା ହଉଛି ଏଇଟା ଗୋଟେ ପରିବାର, ଭାଇ ବନ୍ଧୁ କୁଟୁମ୍ବ ସମସ୍ତଙ୍କୁ ନେଇକି ତାଙ୍କ ସାଙ୍ଗରେ ଆମର ମଙ୍ଗ ଧରିଛନ୍ତି ଆମର ବିଶେଷଜ୍ଞ ମହାଶୟ ମହାଶୟ।
3: ହଁ, ଇଏ ସେଇଥିପାଇଁ ତ ଆମ ଚାଷୀ ଭାଇ ମାନେ ଭଲ ଭଲ କଥା ଏଉଠୁ ଜାଣୁଛନ୍ତି।
2: ଜାଣିବା କଥାରୁ ଗୋଟେ ବଢିଆ କଥା ମନେ ପଡିଗଲା, ବଜାର ଦର ଟିକେ ଜାଣିବାନି ଆମେ
3: କହିବି ନା, ଆଉ ବଜାର ଦର କହୁଛି ଶୁଣ।
4: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ବିଲାତି ବାଇଗଣ କିଲୋ ପ୍ରତି 32-40 ଟଙ୍କା, ଆଳୁ କିଲୋ ପ୍ରତି 20-30 ଟଙ୍କା, ବାଇଗଣ କିଲୋ ପ୍ରତି 40 ଟଙ୍କା, ଭେଣ୍ଡି କିଲୋ ପ୍ରତି 33-39 ଟଙ୍କା, ଫୁଲକୋବି କିଲୋ ପ୍ରତି 36-45 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 25-35 ଟଙ୍କା, ବିନ୍ସ କିଲୋ ପ୍ରତି 63-80 ଟଙ୍କା, କଲରା କିଲୋ ପ୍ରତି 40-60 ଟଙ୍କା, ଜହ୍ନି ପୋଟଳ କାକୁଡ଼ି କିଲୋ ପ୍ରତି 20-40 ଟଙ୍କା ଏବଂ ପିଆଜ କିଲୋ ପ୍ରତି 62-73 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶି ହେବାର ସମ୍ଭାବନା ରହିଛି।
2: ଯା ହଉ, ଆମେ ବଜାର ଦର ଜାଣିଲେ ଆମେ ଯୋଉ ପନିପରିବା ଚାଷ କରୁଛେ ଆମେ ଟିକେ ସତର୍କ ହେଇଯିବା। ଆମେ ଯୋଉ ବିକ୍ରିବଟା କରିବାକୁ ହାଟକୁ ନଉଛେ ବଜାରକୁ ନଉଛେ, ଆଉ ବେପାରୀମାନେ ବି ଆସିକି ଆମ ପାଖରୁ ନଉଛନ୍ତି, ସେମାନେ ଆଉ ଆମକୁ ଠକି ପାରିବେନି।
3: ହେଲେ ଅପା, ଏ ସମୟ ବର୍ତ୍ତମାନ ଆମେ ଉଠିବା। ଆଉ
2: ନିଦିଆ, ଗୋଟେ ସବୁବେଳେ ହେଲେ ସେ ଉଠିବା କଥାଟା ମତେ ଭାରି ବିରକ୍ତ ଲାଗେ।
3: ଇଏ କାମ ସରିଲେ ତ ଆମେ ଘରକୁ ଯିବା ନା?
2: ଆମେ ହଉଛୁ ଚାଷୀ ବନ୍ଦୀ ଲୋକ, ଦେଖୁଛୁ କେମିତିକା ବର୍ଷା ହଉଛି, ଅଛି ଅଛି ଖରା ଗୁଳୁଗୁଳି, ପୁଣି ଅସରାଏ ଦୂର ଦୂରକରି ନାଦି ଦଉଛି ବର୍ଷା, ତେଣୁ ଆମେ ଟିକେ ପାଣିପାଗ ଶୁଣିବା ତାପରେ ଯାଇ ବୈଠକ ଘରୁ ବିଦାୟ ନବା।
3: ହଉ ତାହେଲେ।
1: ଭାରତୀୟ ପାଣିପାଗ ଗବେଷଣା କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ 24 ଘଣ୍ଟା ମଧ୍ୟରେ କିଛି କିଛି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ଅଳ୍ପ ଅଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।
4: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଶୁଣୁଥିଲେ ଭାରତ ସରକାରଙ୍କର କୃଷି ଏବଂ କୃଷକ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ, ଉପସ୍ଥାପନା ନିହାରବାଳା ପଟ୍ଟନାୟକ ଏବଂ ରବିନାରାୟଣ ଷଡ଼ଙ୍ଗୀ, ପ୍ରଯୋଜନା ରାଜୀବ କୁମାର ମାହୁନ୍ତ।
1: ଶୁଣିଲେ ଓଡ଼ିଆରେ ସମ୍ବାଦକ୍ରମରେ ଜିଲ୍ଲା ହାଲଚାଲ ଏବଂ ପରେ କିଷାନ ବାଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତରେ ନେଇଛୁ କଥାଚିତ୍ର କେବେ ତୁମେ ନାହ କେବେ ମୁଁ ନାହିଁରୁ, ଦ୍ୱୈତ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ମହାଲକ୍ଷ୍ମୀ ଆୟର। ଗୀତ ରଚନା କରିଛନ୍ତି ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

କାର୍ଯ୍ୟକ୍ରମର ଶେଷର ଗୀତ ଶୁଣନ୍ତୁ, କଥାଚିତ୍ର ତୁ କହିବୁ ନା ମୁରୁ। ଦ୍ୱୈତକଣ୍ଠ ଶିଳ୍ପୀ ସୌରିନ ଭଟ୍ଟ ଏବଂ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ଗୁଡ୍ଲି ରଥ।

ପ୍ରଚାରକଲୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମରେ ଉପସ୍ଥାପନା କରିଛନ୍ତି ସଞ୍ଜୀବନୀ ସୁଧା ପଟ୍ଟନାୟକ।

0: ଶୌଚାଳୟ ଆମ ଦୈନନ୍ଦିନ ଜୀବନର ଏକ ଅତି ଆବଶ୍ୟକ ଅଂଶ। ଶୌଚାଳୟକୁ ସଫା ସୁତୁରା ରଖିବା ଏବଂ ସୁରକ୍ଷିତ ଭାବେ ବ୍ୟବହାର କରିବା ଆମ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ବହୁତ ଜରୁରୀ। ଅପରିଷ୍କାର ଶୌଚାଳୟରୁ ଜୀବାଣୁ, ଦୁର୍ଗନ୍ଧ ଓ ବିଭିନ୍ନ ରୋଗ ବ୍ୟାପିପାରେ, ତେଣୁ ନିୟମିତ ଭାବେ ଶୌଚାଳୟ ସଫା ସୁତୁରା କରିବା ଏବଂ ଶୌଚାଳୟରେ ପାଣିର ସୁବିଧା ରଖିବା ଦରକାର। ଭଲ ଭାବରେ ପାଣି ପକାଇବା ଏବଂ ହାତକୁ ସାବୁନରେ ଭଲ ଭାବେ ଧୋଇବା। ସ୍ୱଚ୍ଛ ଶୌଚାଳୟ, ସୁସ୍ଥ ଜୀବନ, ଏହା ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଦରକାର। ତେବେ ଆଜି ଆସନ୍ତୁ ଶୌଚାଳୟର ସ୍ୱଚ୍ଛତା ଏବଂ ସୁରକ୍ଷିତ ବ୍ୟବହାର ସମ୍ପର୍କରେ ଅଧିକ ଜାଣିବା ସୌଦାମିନୀ ଦାସଙ୍କଠାରୁ।
1: ମ୍ୟାଡାମ ନମସ୍କାର।
2: ନମସ୍କାର।
1: ଆଜି ଆମେ କଥା ହେବା ଶୌଚ

0: ଜଳର ବ୍ୟବହାର ଓ ସୁରକ୍ଷିତ ବ୍ୟବସ୍ଥା ସମ୍ପର୍କରେ ତ ପ୍ରଥମେ ଆମେ ଜାଣିବା ଯେ ଶୌଚାଳୟର ସଠିକ୍ ବ୍ୟବହାର କାହିଁକି ଆବଶ୍ୟକ, କ'ଣ କହିବେ ମ୍ୟାଡ଼ାମ?
1: ଦେଖନ୍ତୁ, ଶୌଚାଳୟର ସଠିକ୍ ବ୍ୟବହାର ଆମ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ଅତ୍ୟନ୍ତ ଜରୁରୀ। ଖୋଲା ସ୍ଥାନରେ ମଳତ୍ୟାଗ କଲେ ପରିବେଶ ଦୂଷିତ ହୁଏ ଏବଂ ବିଭିନ୍ନ ରୋଗ ହୋଇପାରେ, ତେଣୁ ସମସ୍ତେ ଶୌଚାଳୟ ବ୍ୟବହାର କରିବା ଉଚିତ।
0: ତ ମ୍ୟାଡ଼ାମ, ଶୌଚାଳୟକୁ କିପରି ସ୍ୱଚ୍ଛ ରଖିବା?
1: ଶୌଚାଳୟ ବ୍ୟବହାର ପରେ ପାଣି ଦେଇ ଭଲ ଭାବରେ ସଫା କରିବା ଦରକାର। ନିୟମିତ ଭାବରେ ଫିନାଇଲ୍ କିମ୍ବା ଉପଯୁକ୍ତ ସଫା କରିବା ଦ୍ରବ୍ୟରେ ଶୌଚାଳୟ ସଫା କରିବା ଉଚିତ। ଆବର୍ଜନା ଓ ପ୍ଲାଷ୍ଟିକ୍ ଶୌଚାଳୟ ଭିତରେ ନ ପକାଇ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବା ଦରକାର।
0: ଆଜ୍ଞା, ତ ଶୌଚାଳୟ ବ୍ୟବହାର ସମୟରେ କେଉଁ ସୁରକ୍ଷା ବ୍ୟବସ୍ଥା ଦରକାର?
1: ଶୌଚାଳୟରେ ପର୍ଯ୍ୟାପ୍ତ ପାଣି, ଆଲୋକ, ବାୟୁ ଚଳାଚଳର ବ୍ୟବସ୍ଥା ରହିବା ଆବଶ୍ୟକ। ଦ୍ୱାର ଓ ତାଲା ସୁରକ୍ଷିତ ହେବା ଦରକାର।
0: ଶୌଚାଳୟ ବ୍ୟବହାର ପରେ ହାତ ଧୋଇବା ଜରୁରୀ କି?
1: ହଁ, ନିଶ୍ଚିତ ଜରୁରୀ। ଶୌଚାଳୟ ବ୍ୟବହାର ପରେ ହାତରେ ଜୀବାଣୁ ଲାଗି ରହିପାରେ। ସାବୁନ ଓ ପରିଷ୍କାର ପାଣିରେ ଭଲ ଭାବରେ ହାତ ଧୋଇଲେ ଏହି ଜୀବାଣୁ ଦୂର ହୁଏ। ଏହା ଡାଇରିଆ, ଟାଇଫଏଡ୍ ଭଳି ଅନେକ ରୋଗରୁ ସୁରକ୍ଷା ପାଇବାରେ ସାହାଯ୍ୟ କରେ।
0: ତ ମ୍ୟାଡ଼ାମ, ଶୌଚାଳୟର ସୁରକ୍ଷିତ ବ୍ୟବସ୍ଥା ପାଇଁ ଆମର ଦାୟିତ୍ୱ କ'ଣ ହେବା ଦରକାର?
1: ଶୌଚାଳୟକୁ ସଫା ରଖିବା, ପାଣିର ଅପଚୟନ କରିବା, ଦ୍ୱାର ଓ ଅନ୍ୟ ସାମଗ୍ରୀକୁ ନଷ୍ଟ ନ କରିବା ଆମର ଦାୟିତ୍ୱ। ଶୌଚାଳୟରେ କୌଣସି ସମସ୍ୟା ଦେଖାଦେଲେ ଶୀଘ୍ର ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଜଣାଇବା ଉଚିତ।
0: ଶୌଚାଳୟର ସୁରକ୍ଷିତ ବ୍ୟବହାରର ଲାଭ କ'ଣ?
1: ସୁରକ୍ଷିତ ଓ ସ୍ୱଚ୍ଛ ଶୌଚାଳୟ ବ୍ୟବହାର କଲେ ପରିବେଶ ପରିଷ୍କାର ରହେ ଏବଂ ରୋଗ ସଂକ୍ରମଣର ଆଶଙ୍କା କମିଥାଏ। ଏହା ଲୋକମାନଙ୍କୁ ସୁସ୍ଥ ଓ ସୁରକ୍ଷିତ ଜୀବନ ବିତାଇବାରେ ସାହାଯ୍ୟ କରେ। ସ୍ୱଚ୍ଛ ଶୌଚାଳୟ, ସୁସ୍ଥ ଜୀବନ ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ।
0: ଶୌଚାଳୟରେ ପରିଷ୍କାର ପାଣିର ବ୍ୟବସ୍ଥା କାହିଁକି ଦରକାର?
1: ଶୌଚାଳୟକୁ ସଫା ରଖିବା ଓ ବ୍ୟବହାର ପରେ ପରିଷ୍କାର କରିବା ପାଇଁ ପାଣି ଅତ୍ୟନ୍ତ ଆବଶ୍ୟକ। ପର୍ଯ୍ୟାପ୍ତ ପାଣି ନଥିଲେ ଶୌଚାଳୟ ଅପରିଷ୍କାର ହୋଇ ଦୁର୍ଗନ୍ଧ ଓ ଜୀବାଣୁ ବଢ଼ିପାରେ, ତେଣୁ ଶୌଚାଳୟ ନିକଟରେ ନିରାପଦ ପାଣିର ବ୍ୟବସ୍ଥା ରହିବା ଦରକାର।
0: ମ୍ୟାଡ଼ାମ, ଶୌଚାଳୟରେ ଆବର୍ଜନା ପକାଇବା ଉଚିତ କି?
1: ନା, ଶୌଚାଳୟରେ କାଗଜ, ପ୍ଲାଷ୍ଟିକ୍ କିମ୍ବା ଅନ୍ୟ ଆବର୍ଜନା ଯେଉଁଠି ସେଠି ପକାଇବା ଉଚିତ ନୁହେଁ। ଏହା ଡ୍ରେନ୍ କିମ୍ବା ପାଇପକୁ ବନ୍ଦ କରିପାରେ। ଆବର୍ଜନା ପାଇଁ ନିର୍ଦ୍ଦିଷ୍ଟ ଡଷ୍ଟବିନ୍ ବ୍ୟବହାର କରିବା ଉଚିତ।
0: ତ ମ୍ୟାଡ଼ାମ, ଶୌଚାଳୟରେ ଆଲୋକ ଓ ବାୟୁ ଚଳାଚଳ କାହିଁକି ଆବଶ୍ୟକ?
1: ଶୌଚାଳୟରେ ଭଲ ଆଲୋକ ଥିଲେ ସୁରକ୍ଷିତ ଭାବରେ ଯିବା ଆସିବା ଓ ବ୍ୟବହାର କରିବା ସହଜ ହୁଏ। ବାୟୁ ଚଳାଚଳ ଭଲ ରହିଲେ ଦୁର୍ଗନ୍ଧ ଓ ଆର୍ଦ୍ରତା କମିଥାଏ, ତେଣୁ ସୁରକ୍ଷିତ ଶୌଚାଳୟ ପାଇଁ ଆଲୋକ ଓ ବାୟୁ ଚଳାଚଳ ବ୍ୟବସ୍ଥା ଦରକାର।
0: ଶୌଚାଳୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା କିପରି ନିଶ୍ଚିତ କରାଯିବା ଦରକାର?
1: ମହିଳା ଓ ଶିଶୁଙ୍କ ପାଇଁ ଶୌଚାଳୟରେ ଦ୍ୱାର, ତାଲା, ଆଲୋକ, ପର୍ଯ୍ୟାପ୍ତ ପାଣିର ବ୍ୟବସ୍ଥା ରହିବା ଆବଶ୍ୟକ। ଶୌଚାଳୟ ପରିବେଶ ନିରାପଦ ଓ ପରିଷ୍କାର ରଖିବା ଦରକାର। ଏହା ତାଙ୍କୁ ନିର୍ଭୟରେ ଶୌଚାଳୟ ବ୍ୟବହାର କରିବାରେ ସହାୟକ ହୁଏ।
0: ଶୌଚାଳୟର ରକ୍ଷଣାବେକ୍ଷଣ କାହିଁକି ଦରକାର?
1: ନିୟମିତ ରକ୍ଷଣାବେକ୍ଷଣ ନକଲେ ଶୌଚାଳୟର ଦ୍ୱାର, ନଳ, ପାଇପ୍, ଅନ୍ୟାନ୍ୟ ସାମଗ୍ରୀ ଖରାପ ହୋଇପାରେ। ସମୟ ସମୟରେ ମରାମତି ଓ ସଫା କରିବା ଦ୍ୱାରା ଶୌଚାଳୟ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ଓ ବ୍ୟବହାର ଯୋଗ୍ୟ ରଖାଯାଇପାରେ।
0: ଶୌଚାଳୟ ଚାରିପାଖର ପରିବେଶ କିପରି ରହିବା ଦରକାର ବୋଲି ଭାବୁଛନ୍ତି?
1: ଶୌଚାଳୟ ଚାରିପାଖରେ ଆବର୍ଜନା, ପାଣି ଜମା କିମ୍ବା ଅପରିଷ୍କାର ଜିନିଷ ରହିବା ଉଚିତ ନୁହେଁ। ନିୟମିତ ଭାବରେ ଚଟାଣ ଓ ଚାରିପାଖ ସଫା କରିବା ଦରକାର। ଏହା ଦ୍ୱାରା ମାଛି, ମଶା ଓ ଅନ୍ୟାନ୍ୟ ଜୀବାଣୁର ବୃଦ୍ଧି କମିଥାଏ।
0: ଶୌଚାଳୟ ବ୍ୟବହାର ପରେ କ'ଣ କରିବା ଉଚିତ?
1: ଶୌଚାଳୟ ବ୍ୟବହାର ପରେ ଫ୍ଲସ୍ କିମ୍ବା ପାଣି ଦେଇ ଭଲ ଭାବରେ ସଫା କରିବା ଉଚିତ। ତାପରେ ସାବୁନ ଓ ପରିଷ୍କାର ପାଣିରେ ହାତ ଭଲ ଭାବରେ ଧୋଇବା ଦରକାର। ଶୌଚାଳୟର ଦ୍ୱାର ମଧ୍ୟ ଠିକ୍ ଭାବରେ ବନ୍ଦ କରିବା ଉଚିତ।
0: ମ୍ୟାଡ଼ାମ, ଶୌଚାଳୟରେ ଦୁର୍ଗନ୍ଧ ହେବାକୁ କିପରି ରୋକିବା?
1: ଶୌଚାଳୟକୁ ନିୟମିତ ସଫା କରିବା, ପର୍ଯ୍ୟାପ୍ତ ପାଣି ଦେବା ଏବଂ ବାୟୁ ଚଳାଚଳର ବ୍ୟବସ୍ଥା କରିବା ଦ୍ୱାରା ଦୁର୍ଗନ୍ଧ କମାଇ ପାରିବ। ମଳ ଓ ଆବର୍ଜନା ଜମି ରହିବାକୁ ଦେବା ଉଚିତ ନୁହେଁ। ନିୟମିତ ସଫେଇ ଶୌଚାଳୟକୁ ସତେଜ ଓ ପରିଷ୍କାର ରଖେ।
0: ତେବେ ମ୍ୟାଡ଼ାମ, ଶୌଚାଳୟରେ ଜଳ ଜମି ରହିବା କାହିଁକି ଠିକ୍ ନୁହେଁ ବୋଲି ଭାବନ୍ତି?
1: ଶୌଚାଳୟ ଭିତରେ କିମ୍ବା ଚାରିପାଖରେ ଜଳ ଜମି ରହିଲେ ମଶା ଓ ଅନ୍ୟାନ୍ୟ କୀଟପତଙ୍ଗ ବଢ଼ି

0: ପାରନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। ତେଣୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା ଠିକ୍ ରଖିବା ଏବଂ ଜଳ ଜମିବାକୁ ନ ଦେବା ଆବଶ୍ୟକ।
1: ସମସ୍ତଙ୍କୁ ଶୌଚାଳୟ ବ୍ୟବହାର ପାଇଁ କିପରି ସଚେତନ କରିବା?
0: ପରିବାର, ବିଦ୍ୟାଳୟ ଓ ସମାଜରେ ଶୌଚାଳୟର ଗୁରୁତ୍ୱ ବିଷୟରେ ସଚେତନତା କରାଯିବା ଦରକାର। ସ୍ୱଚ୍ଛତା ଅଭିଯାନ, ସଭା, ରାଲି ଓ ସଚେତନତା ମୂଳକ ବାର୍ତ୍ତା ମଧ୍ୟରେ ଲୋକଙ୍କୁ ବୁଝାଇ ପାରିବା। ଶୌଚାଳୟ ବ୍ୟବହାର କରିବା ସ୍ୱସ୍ଥ ସମାଜ ଗଢିବା ଭଳି ବାର୍ତ୍ତା ଦିଆଯାଇପାରେ।
1: ତେବେ ମ୍ୟାଡ଼ାମ, ଏ ତ ଆମେ ଅନେକ କଥା ହେଲେ, ବର୍ତ୍ତମାନ ଆମେ ଜାଣିବା ପାଇଁ ଚାହିଁବୁ ଯେ ଆପଣଙ୍କର ନିଜସ୍ୱ ମତାମତ ଆପଣ କଣ ଦେବା ପାଇଁ ଚାହିଁବେ ଏ ସମ୍ପର୍କରେ।
0: ମୋ ମତାମତରେ ଶୌଚାଳୟର ବ୍ୟବହାର ଓ ଏହାର ସୁରକ୍ଷିତ ବ୍ୟବସ୍ଥା ଆମ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛ ପରିବେଶ ପାଇଁ ଅତ୍ୟନ୍ତ ଆବଶ୍ୟକ। ପ୍ରତ୍ୟେକ ଘର, ବିଦ୍ୟାଳୟ ଓ ସାର୍ବଜନୀନ ସ୍ଥାନରେ ପରିଷ୍କାର ଓ ସୁରକ୍ଷିତ ଶୌଚାଳୟ ରହିବା ଦରକାର। ଆମେ ଶୌଚାଳୟକୁ ଠିକ୍ ଭାବରେ ବ୍ୟବହାର କରିବା ସହିତ ଏହାକୁ ନିୟମିତ ସଫା ରଖିବା ଉଚିତ। ଶୌଚାଳୟ ବ୍ୟବହାର ପରେ ସାବୁନରେ ହାତ ଧୋଇବା, ଆବର୍ଜନା ନ ପକାଇବା ଓ ପାଣିର ଅପଚୟନ କରିବା ଆମ ଦାୟିତ୍ୱ। ମୁଁ ଭାବେ ସମସ୍ତେ ଏହି ଅଭ୍ୟାସକୁ ନିଜ ଜୀବନର ଅଂଶ କଲେ ଆମେ ଏକ ସ୍ୱଚ୍ଛ, ସୁସ୍ଥ ଓ ସୁରକ୍ଷିତ ସମାଜ ଗଢିପାରିବା।
1: ଯାହା ହଉ ମ୍ୟାଡ଼ାମ, ଆଜି ଆପଣ ଶୌଚାଳୟର ବ୍ୟବହାର ଓ ସୁରକ୍ଷିତ ବ୍ୟବସ୍ଥା ସମ୍ପର୍କରେ ଆମ ସହିତ କଥା ହେଲେ ଏବଂ ଆପଣଙ୍କର ମୂଲ୍ୟବାନ ସମୟ ଆମକୁ ଦେଲେ। ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଏବଂ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
0: ଧନ୍ୟବାଦ।
2: ଶୌଚାଳୟର ସ୍ୱଚ୍ଛତା ଓ ସୁରକ୍ଷିତ ବ୍ୟବହାର ଆମ ସୁସ୍ଥ ଜୀବନର ଏକ ମୁଖ୍ୟ ଅଂଶ। ଶୌଚାଳୟକୁ ସଫା ରଖିବା, ଠିକ୍ ଭାବେ ବ୍ୟବହାର କରିବା ଏବଂ ବ୍ୟବହାର ପରେ ହାତ ଧୋଇବା ଆମର ଦୈନନ୍ଦିନ ଅଭ୍ୟାସ କରିବା ଦରକାର। ଏହାଦ୍ୱାରା ରୋଗର ପ୍ରସାର କମିବ, ତା ସହିତ ପରିବେଶ ମଧ୍ୟ ସ୍ୱଚ୍ଛ ରହିବ। ତେଣୁ ସ୍ୱଚ୍ଛ ଶୌଚାଳୟ, ସୁସ୍ଥ ପରିବାର ଓ ସୁନ୍ଦର ପରିବେଶ ପାଇଁ ଆମେ ସମସ୍ତେ ଦାୟିତ୍ୱବାନ ହେବା ଆବଶ୍ୟକ।

ସ୍ୱଚ୍ଛତା ଅଭିଯାନକୁ ସଫଳ କରିବାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ବହୁତ ବଡ଼ ଭୂମିକା ରହିଛି। ଯେମିତିକି ଗୋଷ୍ଠୀର ସଦସ୍ୟମାନେ ଘର, ଗାଁ ଓ ସମାଜରେ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଦରକାର। ତା ସହିତ ଲୋକଙ୍କୁ ସ୍ୱଚ୍ଛତାର ଗୁରୁତ୍ୱ ବୁଝାଇବା ଦରକାର। ଘର ଓ ଗାଁରେ ନିୟମିତ ସଫେଇ ଅଭିଯାନ କରିବା, ଓଦା ଓ ଶୁଖିଲା ଆବର୍ଜନାକୁ ଅଲଗା କରିବା ପାଇଁ ସଚେତନ କରାଇବା, ପ୍ଲାଷ୍ଟିକ୍ ବ୍ୟବହାର କମାଇବାକୁ ପ୍ରୋତ୍ସାହିତ କରିବା, ଶୌଚାଳୟର ସଠିକ୍ ବ୍ୟବହାର ଓ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ସଚେତନତା ସୃଷ୍ଟି କରିବା, ସମସ୍ତଙ୍କୁ ସ୍ୱଚ୍ଛତା ବିଷୟରେ ଅବଗତ କରାଇବା, ମହିଳା ଓ ଶିଶୁମାନଙ୍କୁ ବ୍ୟକ୍ତିଗତ ସ୍ୱଚ୍ଛତା ଓ ହାତ ଧୁଆ ଅଭ୍ୟାସ ବିଷୟରେ ବୁଝାଇବା, ସ୍ଥାନୀୟ ପ୍ରଶାସନ ସହ ମିଶି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସହଯୋଗ କରିବା, ସ୍ୱଚ୍ଛ ଗାଁ ଓ ସୁସ୍ଥ ସମାଜ ଗଠନରେ ଲୋକଙ୍କୁ ଏକତ୍ର କରିବା ଦରକାର। ଏହିସବୁ କାମ ଯଦି ସ୍ୱୟଂ ସହାୟକ ଗୋଷ୍ଠୀମାନେ କରନ୍ତି, ତେବେ ଆମ ଦେଶ, ଆମ ସହର ଓ ଆମ ଗାଁ ନିଶ୍ଚୟ ହସି ଉଠିବା।

ମାନବ ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜୀବନ ଧାରଣ ପାଇଁ ଜଳ ଦରକାର କରନ୍ତି। ଜଳ ଝାଳ ରୂପେ ବାହାରି ଶରୀରକୁ ଥଣ୍ଡା ରଖେ। ପୋଷକ ତତ୍ତ୍ୱକୁ ପାକସ୍ଥଳୀରୁ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ପହଞ୍ଚାଇବାରେ ଜଳ ସାହାଯ୍ୟ କରେ। ସବୁବେଳେ ଜଳ ଆମର ଦରକାର ହୁଏ, ତେଣୁ ତ ଜଳକୁ ଜୀବନ ବୋଲି କୁହାଯାଏ। ଜଳର ଗନ୍ଧ, ସ୍ୱାଦ ଓ ରଙ୍ଗ ନାହିଁ। ହ୍ରଦ, ନଦୀ ଓ ମହାସାଗରରେ ଜଳ ଥାଏ। ଆକାଶରେ ବାଦଲରୁ ବର୍ଷା ରୂପରେ ଜଳ ତଳକୁ ପଡ଼େ। ଜଳ ଅତି ଥଣ୍ଡା ହେଲେ ବରଫରେ ପରିଣତ ହୁଏ। ଘନୀଭୂତ ବର୍ଷା ତୁଷାରପାତରେ ପରିଣତ ହୁଏ। ଜଳ ଅତି ଗରମ ହେଲେ ଏହା ବାଷ୍ପରେ ପରିଣତ ହୁଏ। ଜୀବନ ପାଇଁ ଜଳ ଅତି ଜରୁରୀ, ଏହା ଆମେ ସମସ୍ତେ ଜାଣିଛେ। ଜଳ ପୃଥିବୀ ପୃଷ୍ଠରେ ପ୍ରାକୃତିକ ଭାବେ ମିଳିଥାଏ। ଏହି ଜଳ ବା ପାଣିକୁ ସବୁବେଳେ ଛାଣି ଫୁଟାଇ ବ୍ୟବହାର କରିବା ଦରକାର। ବେଳ ଥାଉ ଥାଉ ଆମକୁ ସଜାଗ ହେବାକୁ ହେବ। ଜଳର ସୁରକ୍ଷା ପାଇଁ ଜଳକୁ ନଷ୍ଟ କରିବାନି, ତା ସହିତ ଗଛ ଲଗାଇବା ଏବଂ ଗଛର ବି ଯତ୍ନ ନେବା, ଯାହାଫଳରେ ବର୍ଷା ହେବ ଆଉ ବର୍ଷାରୁ ଆମକୁ ଜଳ ମିଳିବ। ସ୍ୱଚ୍ଛତାକୁ ଅଭ୍ୟାସରେ ପରିଣତ କରିବା ଦରକାର। ଯେତେବେଳେ ବି ବାହାରରୁ ଘରକୁ ଆସୁଛନ୍ତି ସେତେବେଳେ ହାତ, ଗୋଡ଼, ମୁହଁକୁ ଭଲ ଭାବରେ ସଫା କରିବା ପାଇଁ ଭୁଲନ୍ତୁ ନାହିଁ। ସବୁବେଳେ ସଫା ସୁତୁରା ଲୁଗା ପିନ୍ଧନ୍ତୁ ଆଉ ଘରର ଆଖପାଖକୁ ସଫା ରଖନ୍ତୁ। ଦାନ୍ତ, ପାଟି, ମୁହଁ, ଆଖିକୁ ସଫା ରଖନ୍ତୁ। ନିୟମିତ ଦାନ୍ତ ଘଷନ୍ତୁ, ଗାଧାନ୍ତୁ ଏବଂ ନିଜ ଶରୀରର ଯତ୍ନ ନିଅନ୍ତୁ। ସପ୍ତାହରେ ଥରେ ନଖ କାଟନ୍ତୁ, ମୁଣ୍ଡ ସଫା କରନ୍ତୁ ଏବଂ ନିଜର ଲେଟ୍ରିନ୍ ଓ ବାଥରୁମ୍କୁ ସବୁବେଳେ ଫିନାଇଲ୍ ପକାଇ ସଫା ରଖନ୍ତୁ। ପାଟିକୁ ଖାଇସାରିବା ପରେ ଭଲ ଭାବରେ ସଫା କରନ୍ତୁ, ଯାହାଫଳରେ ଖାଦ୍ୟ କଣିକାଗୁଡ଼ିକ ଦାନ୍ତରେ ଲାଗି ରହିବ ନାହିଁ, ନଚେତ୍ ଦାନ୍ତ ପୋକ ଖାଇବାଠାରୁ ଆରମ୍ଭ କରି ପାଇରିଆ ଭଳି ସମସ୍ୟା ହୋଇପାରେ। ସ୍ୱଚ୍ଛତା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଆମ ସମାଜ ପାଇଁ ଅତ୍ୟନ୍ତ ଜରୁରୀ। ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବା ପାଇଁ ସମସ୍ତଙ୍କୁ ସ୍ୱଚ୍ଛତା ପାଇଁ ସଚେତନ କରିବା ଦରକାର। ଏଇ ଯେମିତି ବିଦ୍ୟାଳୟରେ ଶିକ୍ଷା ଦେବା, ପିଲାମାନଙ୍କୁ ପ୍ରାଥମିକ ଶ୍ରେଣୀରୁ ହିଁ ସ୍ୱଚ୍ଛତାର ଅଭ୍ୟାସ ଶିଖାଇବା, ଡଷ୍ଟବିନ୍ର ବ୍ୟବହାର କିପରି କରିବେ ତାହା କହିବା, ସ୍କୁଲ କଲେଜରେ ପ୍ରତିଯୋଗିତା ମାଧ୍ୟମରେ ସ୍ୱଚ୍ଛତା ଉପରେ ଚିତ୍ରାଙ୍କନ, ରଚନା ଏବଂ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରିବା ଦରକାର। ଗଣମାଧ୍ୟମକୁ ବ୍ୟବହାର କରି ମଧ୍ୟ ଆମେ ସ୍ୱଚ୍ଛତା ଉପରେ ସଚେତନ କରିପାରିବା। ବିଜ୍ଞାପନ, ଟିଭି, ରେଡିଓ ଏବଂ ଖବରକାଗଜ ମାଧ୍ୟମରେ ସ୍ୱଚ୍ଛତାର ବାର୍ତ୍ତା ପ୍ରସାର କରିପାରିବା। ଗୋଷ୍ଠୀଗତ ପ୍ରୟାସ, ପ୍ରଥପାନ୍ତ ନାଟକ, ଗାଁ ଓ ସହରର ଛକଗୁଡ଼ିକରେ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରିପାରିବା। ସଫେଇ ଅଭିଯାନ, ସପ୍ତାହକୁ ବା ମାସକୁ ଥରେ ଗ୍ରାମ ବା ସାହି ବାସିନ୍ଦାଙ୍କୁ ଏକାଠି କରି ସାଧାରଣ ସ୍ଥାନଗୁଡ଼ିକୁ ସଫା କରିପାରିବା। ସଠିକ୍ ପରିଚାଳନା ପାଇଁ ପ୍ରୋତ୍ସାହନ ମଧ୍ୟ ଦେବା ଦରକାର। ଏଇ ଯେମିତି ଡଷ୍ଟବିନ୍ର ବ୍ୟବହାର, ସବୁ ସାଧାରଣ ସ୍ଥାନରେ ଓଦା ଅଳିଆକୁ ସବୁଜ ଡବାରେ ଓ ଶୁଖିଲା ଅଳିଆକୁ ନୀଳ ଡବାରେ ପକାଇବା ପାଇଁ ଏବଂ ଅଲଗା ଅଲଗା ଡଷ୍ଟବିନ୍ର ବ୍ୟବହାର କରିବା ପାଇଁ କହିବା। ସବୁଠାରୁ ସ୍ୱଚ୍ଛ ଗାଁ, ସାହି ବା ବିଦ୍ୟାଳୟକୁ ଚିହ୍ନଟ କରି ପୁରସ୍କୃତ କରିବା, ଯାହାଦ୍ୱାରା ଅନ୍ୟମାନେ ମଧ୍ୟ ପ୍ରେରିତ ହୋଇପାରିବେ। ସ୍ୱାସ୍ଥ୍ୟ ସହ ସଂଯୋଗ କରିବା, ଏଇ ଯେମିତି ରୋଗ ବିଷୟରେ ବୁଝାଇବା, ଅପରିଷ୍କାର ପରିବେଶ ଯୋଗୁଁ କିପରି ମ୍ୟାଲେରିଆ, ଡେଙ୍ଗୁ ଓ ଜଣ୍ଡିସ୍ ଭଳି ରୋଗ ବ୍ୟାପୁଛି ସେ ବିଷୟରେ ଲୋକଙ୍କୁ ବୁଝାଇବା, ସ୍ୱାସ୍ଥ୍ୟ ପ୍ରତି ଭୟ ଓ ସଚେତନତା ଲୋକଙ୍କୁ ବାଧ୍ୟ କରିବ ସଫା ରହିବା ପାଇଁ। ଦୈନନ୍ଦିନ ନିଜକୁ ସଫା ରଖିବା, ହାତ ଧୋଇବା, ସ୍ନାନ କରିବା, ଶୌଚ ଯାଇ ଆସିବା ପରେ ସଫା ହେବା ଏବଂ ନିଜର ହାତ ଗୋଡ଼କୁ ପରିଷ୍କାର କରି ଧୋଇବା, ଘର ଓ ଗଳିକନ୍ଦି ଏବଂ ସାଧାରଣ ସ୍ଥାନରେ ଅଳିଆ ନ ପକାଇବା, ପ୍ଲାଷ୍ଟିକ୍ର ବ୍ୟବହାର

କରିବା ନାହିଁ, ଏସବୁ କଥା ଲୋକଙ୍କୁ ସଚେତନ କରାଇବା ଦରକାର। ଯଦି ଆମେ ସଚେତନ ହେବା, ତେବେ ଯାଇ ଆମେ ଅନ୍ୟମାନଙ୍କୁ ବି ସଚେତନ କରିପାରିବା। ତେବେ ସମସ୍ତେ ସୁସ୍ଥ ଏବଂ ସୁରକ୍ଷିତ ରହିବା ସହିତ ସ୍ୱଚ୍ଛତା ରଖିବା ପାଇଁ ଆଗକୁ ବଢ଼ିବା। ସମସ୍ତେ ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ତା ସହିତ ସ୍ୱଚ୍ଛତାକୁ ରଖନ୍ତୁ। ଆଜି ସମୟ ହେଲାଣି, ଆଜି ପାଇଁ ବିଦାୟ ଦିଅନ୍ତୁ। ରହୁଛୁ, ନମସ୍କାର।

ଶୁଣିଲେ ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିଲେ ସଞ୍ଜୀବିନୀ ସୁଧା ପଟ୍ଟନାୟକ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ପଣ୍ଡିତ ବିଶ୍ୱମୋହନ ଭଟ୍ଟ ପରିବେଷଣ କରିଛନ୍ତି ରାଗ ବାଗେଶ୍ରୀ। ଏଥିରେ ଶୁଣିବେ ଗିଟାର ବାଦନ।

ପ୍ରଚାର କଲୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଶୁଣନ୍ତୁ ସମାଚାର ସନ୍ଧ୍ୟା ପରେ ନ୍ୟୁଜ୍ ଏଟ୍ ନାଇନ୍ କ୍ରମରେ ସ୍ପଟ୍ ଲାଇଟ୍ ଦିଲ୍ଲୀରୁ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତର ଶିଳ୍ପୀ ଭୁବନେଶ୍ୱର ମିଶ୍ର। ଗୀତ ରଚନା କରିଛନ୍ତି ଡକ୍ଟର ଅନନ୍ତ ରାମୀ ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ।

ଏଥର ଶୁଣନ୍ତୁ ଶିଳ୍ପୀ ସ୍ୱପ୍ନା ଦେଇଙ୍କ କଣ୍ଠରୁ। ଗୀତ ରଚନା କରିଛନ୍ତି ସରୋଜ କୁମାର ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶନା ଜି ନାରାୟଣ ରାଓ।

କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ ଶୁଣନ୍ତୁ, ଶ୍ରୀନିବାସ ମହାନ୍ତିଙ୍କ ରଚନାରୁ, ଶିଳ୍ପୀ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଭିକାରୀ ବଳ।

0: ଏଥର ଶିଳ୍ପୀ ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।
1: ହାଇ ମୁଁ ଯାଉଥିଲି ରଜାଙ୍କ ନର କେଉଁ ଆଡ଼େ ମୋର ନଥିଲା ନଜର ମତେ ବାଟରେ ଧରିଲେ ଗୁଣ୍ଡା ସେ ତ ମାଲୁଣୀର ପଲେ ଗୁଣ୍ଡା ଆରେ ମାଲୁ।

ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 megahertz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମରେ ଶୁଣନ୍ତୁ ମଲ୍ଲିକାର୍ଜୁନ ମନସୁର ଏବଂ ରାଜଶେଖର ମନସୁରଙ୍କ ଦ୍ୱାରା ରାଗ ସୁଦ୍ଧନାଥ ପରିବେଷଣା।

ପ୍ରଚାର କଲୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଥର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତରେ ନେଇଛୁ କଥାଚିତ୍ର ଦଲାଲରୁ।

ଅଭିଜିତ୍ର ବର୍ଷା ଗୀତ କଣ୍ଠଶିଳ୍ପୀ କୁମାର ସାନୁ ଏବଂ ସାଧନା ସର୍ବମ୍ ଗୀତ ରଚନା କରିଛନ୍ତି ସମୀର ସଙ୍ଗୀତରେ ସଜିଛନ୍ତି ନଦୀମ ସର୍ବମ୍।

वे हेलो सर्द लगवा गीत। ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ରହିଛି କିଷାନ କ୍ରେଡିଟ୍ କାର୍ଡ ସମ୍ପର୍କରେ। ରାଗ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:30। ରାତି 10:00 ଶୁଣିବେ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ସମ୍ବଲପୁର କଳାହାଣ୍ଡି ଅଞ୍ଚଳର ଝୁମର ଗୀତ। ଶିଳ୍ପୀମାନେ ହେଲେ ଗୀତାଞ୍ଜଳି ପଢ଼, ନବୀନ କୁଅଁର, ପୁଷ୍ପଲତା ମହନ୍ତ, ସୁଭାଷ ଚନ୍ଦ୍ର ପାତ୍ର, ପ୍ରତାପ ଚନ୍ଦ୍ର ଦାସ ଏବଂ ଇଙ୍ଗୁରାଜ ମାଝି। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ଆସନ୍ତାକାଲି ସକାଳ 5:53 ଆପଣ ପ୍ରିୟ ଶ୍ରୋତାଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରିବ ଆମର ପ୍ରାତଃ ଅଧିବେଶନ। ସେତେବେଳେ ବିଦାୟ ଦିଅନ୍ତୁ। ଜୟ।